ଶ୍ରୋତାବନ୍ଧୁ ସବୁବେଳେ ଏଠି ଚାହାଣି ବେଳେବେଳେ କଥା କହେ। ନିରବି ଯାଇଥିବା ଓଠ ଧୀରେ ଧୀରେ କଥା କହିବା ଆରମ୍ଭ କରେ। ରାଗିଯାଇଥିବା ମନ ଧୀରେ ଧୀରେ ଶାନ୍ତ ହୋଇଯାଏ, କାହା ପାଇଁ ନା କାହା ପାଇଁ। ସେଇଥିପାଇଁ ତ ଆମ ପାରିପାର୍ଶ୍ୱିକ ଅବସ୍ଥା ହିଁ ଏଥିପାଇଁ ଦାୟୀ। ଆମେ ଚାହିଁଲେ ପୃଥିବୀର କୋଣ ଅନୁକୋଣରେ ସବୁଜିମା କରିଦେଇପାରିବା। ଯିଏ ଆମକୁ ଶୀତଳ ଛାଇ ଦିଏ, ପକ୍ଷୀକୁ ତା ଡାଳରେ ବସା ବାନ୍ଧିବାକୁ ସୁଯୋଗ ଦିଏ, ଯିଏ ମଣିଷ ଜୀବନକୁ ବଞ୍ଚାଇବା ପାଇଁ ମହାବାତ୍ୟା ସହିତ ଲଢ଼େଇ କରେ, ଯିଏ ବାଟୋଇକି ଛାଇ ଦିଏ, ଯିଏ ଆମକୁ ଫୁଲ ପୁଷ୍ପ ଦିଏ, ଏ ପ୍ରକୃତିକୁ ରଙ୍ଗ ବେରଙ୍ଗରେ ସଜେଇ ଦିଏ, ଯିଏ ଆମ ଜୀବନ ପାଇଁ ଆମ ଜୀବିକାର ରାସ୍ତା ଖୋଲିଦିଏ, ସେ କେବେ କିନ୍ତୁ ଶ୍ରୋତାବନ୍ଧୁ କିଛି କହେନା। କିନ୍ତୁ ତା ପ୍ରତିଦାନରେ ଆମେ କ'ଣ ତାକୁ ଏତିକି

ଦେଇପାରିବାନି। ଆସନ୍ତୁ ଜଙ୍ଗଲଟିଏ ସୃଷ୍ଟି ନ କଲେ ନାହିଁ, ନିଜେ ରହୁଥିବା ସ୍ଥାନରେ ବଗିଚାଟିଏ ତ ତିଆରି କରିପାରିବା। ଏହି ହାତରେ ସେହି ଗଛର ମାଳି ହୋଇ ତାର ଯତ୍ନ ନେଇପାରିବା। ତାକୁ ବଡ଼ ହେବା ପାଇଁ ମୁଁ ତୋ ପାଖେ ଛିଡ଼ା ହୋଇଛି ବୋଲି ତାକୁ ତ କହିପାରିବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ଥିଲେ ନଳିନୀକାନ୍ତ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ମେଘମିଦୁର, ମୂଳ ଉପନ୍ୟାସ ଡକ୍ଟର ପ୍ରତିଭା ରାୟ, ବେତାର ନାଟ୍ୟ ରୂପାନ୍ତର ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ନାଟକ ମେଘମେଦୁର।
1: ମୁଁ ଚନ୍ଦ୍ରମୁଖୀ, ସ୍ୱାମୀ ଆଦିତ୍ୟଙ୍କ ଗଭୀର ପ୍ରେମର ବାହୁ ଛାୟା ତଳେ ସଯତ୍ନେ ସୁରକ୍ଷିତା ବଧୁଠି। ମୋ ମନ ଆକାଶରେ ଆଦିତ୍ୟଙ୍କ ଉଜ୍ଜଳ ଉଦ୍ଭାସର ଅନେକ ବର୍ଣ୍ଣାଳୀ, ଦାମ୍ପତ୍ୟ ପ୍ରେମର ସ୍ୱାକ୍ଷର ବହନ କରି ମୋ ପ୍ରାଣର ଶେଷ ପୁତ୍ର ଅନୁରାଗ ଯେଉଁଦିନ ପୃଥିବୀର ଆଲୋକ ଦେଖିଥିଲା, ସେଦିନ ଅଜାଣତରେ ମୋ ମନ ଭିତରେ ସୃଷ୍ଟି ହୋଇଥିଲା ଗୋଟିଏ ଅହତିକୁ ଅଭିମାନର ତରଙ୍ଗ। ସେହି ତରଙ୍ଗରେ ଫାଶି ଯାଉ ଯାଉ ବିପର୍ଯ୍ୟୟର ଅତଳ ଗହ୍ୱର ଭିତରକୁ ମୁଁ ଟାଣି ହୋଇଗଲି। ଯୌବନର ଚପଳ ପରିହାସ ମୋତେ ମିଥ୍ୟାର ନିବୁଜ ଖୋଳପା ଭିତରେ ସାରା ଜୀବନ ବନ୍ଦିନୀ କରି ରଖିଲା। ହଠାତ୍ ମୁଁ ଚନ୍ଦ୍ରମୁଖୀରୁ ଅଶ୍ରୁମୁଖୀ ହୋଇଗଲି। ଗୋଟିଏ ମିଛ ନା ଆଉ ମିଛ ପରିଚୟ ନେଇ ଜୀବନର ଅବଶିଷ୍ଟ ଦିନଗୁଡ଼ାକ ବିତିବାକୁ ହେଲା। ଅଦାଲତରେ କାଠଗଡ଼ାରେ ଠିଆ ହୋଇ ନିଜ ଅପରାଧର ବୟାନ ଦେଲା ଭଳି ଆଜି ତାର ସତ୍ୟପାଠ ମୁଁ ଆପଣମାନଙ୍କ ଆଗରେ କରୁଛି।
2: କୁଆଡ଼େ ଯିବେ?
1: ଦିଲ୍ଲୀ।
2: ଓ, ତାହେଲେ ଆମ ଦୁଇଙ୍କର ଲକ୍ଷ୍ୟ ସମାନ।
1: କଣ କହିଲେ?
2: କଣ ଦିଲ୍ଲୀରେ ପଢ଼ନ୍ତି?
1: ହଁ।
2: ରହନ୍ତି କେଉଁଠି? ହଷ୍ଟେଲରେ?
1: ହଁ।
2: କୋଉ ହଷ୍ଟେଲରେ?

0: ମୁଁ ହଷ୍ଟେଲରେ ରହନ୍ତି।
1: ଶୁଣନ୍ତୁ, ଇଏ ସେସବୁ କିଛି ଜାଣିନି, ଏଇ ପ୍ରଥମ ଥର ଯାଉଛି ପଢିବା ପାଇଁ, ମୁଁ ତାର ଅଭିଭାବକ, ଆପଣଙ୍କର କିଛି ଜାଣିବାକୁ ଥିଲେ ମତେ ପଚାରନ୍ତୁ।
0: ଆଚ୍ଛା ଆଚ୍ଛା, ଖୁବ ଭଲ କଥା, ଆସନ୍ତୁ ନା, ତାସ ଖେଳିବା, ସମୟ କଟିଯିବ।
1: କ୍ଷମା କରିବେ, ମତେ ତାସ ଖେଳ ଜଣା ନାହିଁ।
0: ଠିକ ଅଛି ଠିକ ଅଛି।
2: ଆପଣ ପୂଜାକୁ ଯିବେ?
1: ଆଗ୍ରା। ତେବେ ଆପଣ ଚାହିଁଲେ ମୁଁ ଦିଲ୍ଲୀ ପର୍ଯ୍ୟନ୍ତ ବି ଚାଲି ଯାଇପାରେ।
2: ନା ନା, ମୋ ପାଇଁ ଆପଣ ଅଯଥା କାହିଁକି କଷ୍ଟ କରିବେ? ଯୋଗକୁ ଆପଣ ଏଇ କମ୍ପାର୍ଟମେଣ୍ଟରେ ଉଠିଥିଲେ ବୋଲି, ତା ନ ହେଇଥିଲେ ମତେ ଏକା ଏକା ଏଇ ଅଭଦ୍ର ଲୋକଗୁଡ଼ାଙ୍କ ସାଙ୍ଗରେ ଯିବାକୁ ପଡ଼ିଥାନ୍ତା।
1: ଅବଶ୍ୟ, ତେବେ ଆପଣଙ୍କ ଭଳି ଅବିବାହିତା ଝିଅମାନଙ୍କର ଏକାକା ଏତେ ଲଙ୍ଗ ଜର୍ଣ୍ଣି କରିବାଟା ମୋତେ ଭଲ ନୁହେଁ।
2: ମାନେ
1: ଆପଣଙ୍କ ନାଁଟା ନିଶ୍ଚୟ ଅରେ ଆରମ୍ଭ,
2: ଆପଣ କେମିତି ଜାଣିଲେ?
1: ଏଇ ଆପଣଙ୍କ ଆଙ୍ଗୁଠିରେ ମୁଦି ଉପରେ ଏ ଲେଖା ହେଇଛି ତ।
2: କିନ୍ତୁ
1: ମୋ ନାଁ ଅମ୍ବୁଜ, ଅମ୍ବୁଜ ସାହାନି, ମନେ ରଖନ୍ତୁ ମୁଁ ଆପଣଙ୍କର ଅଭିଭାବକ। ଏଇ ଲୋକମାନଙ୍କ ସାମ୍ନାରେ ଆମକୁ କିଛି ବାଟ ଏଇଭଳି ଅଭିନୟ କରିବାକୁ ହବ।
2: ଠିକ ଅଛି।
1: ହଁ, ଆପଣଙ୍କ ନାଁଟା କହିଲେନି ଯେ?
2: ମୋ ନାଁ ଅଶ୍ରୁମୁଖୀ, ଅଶ୍ରୁମୁଖୀ ସିନ୍ହା।
1: ମୁଁ ଯଦିଓ ପଞ୍ଜାବର ଅଧିବାସୀ, ତେବେ ଓଡ଼ିଶାରେ ମୋ ବାପାଙ୍କର ବିଜନେସ୍ ଥିଲା, ଏଣୁ ଓଡ଼ିଶା ସହିତ ମୋର ସମ୍ପର୍କ ଖୁବ୍ ଘନିଷ୍ଠ। ହଉ, ଏଥର ଚୁପଚାପ ବସନ୍ତୁ, ସାବଧାନ, ଆମେ ଏଇମାତ୍ର ପରିଚିତ ହେଲୁ ବୋଲି ଏ ଲୋକଗୁଡ଼ାକ ଯେମିତି କିଛି ନ ଜାଣନ୍ତି। କଣ ହେଲା?
2: ନାଇଁ କିଛି ନାଇଁ, ମୁଣ୍ଡଟା କାହିଁକି ବୁଲେଇ ଦେଲା?
1: ତମେ ଟିକେ ଶୋଇପଡ, ଉପର ବର୍ତ୍ତ ଖାଲି ଅଛି। ଦେଖ, ସାବଧାନ, ଧୀରେ ଧୀରେ ଉପରକୁ ଉଠି ଯାଅ। ହଁ ଠିକ ଅଛି, ଯାଅ। ହଁ, ଆସୁ।

0: ନାଟକ ମେଘ ମେଦୁର ମୂଳ ଉପନ୍ୟାସ ଡକ୍ଟର ଶ୍ରୀମତୀ ପ୍ରତିଭା ରାୟ ବେତାର ନାଟ୍ୟ ରୂପାନ୍ତର ଓ ପରିଚାଳନା ହିମାଂଶୁ ଭୂଷଣ ସାବତ ନାଟକ ମେଘ ମେଦୁର
1: କେମିତି ଦେଖିଲେ ଡକ୍ଟର ପ୍ରସାଦ
2: ଶାରୀରିକ କ୍ଷତ ପ୍ରାୟ ଶୁଖି ଆସିଲାଣି ତେବେ ମୋର ଯାହା ମନେ ହେଉଛି ଅତ୍ୟଧିକ ମାନସିକ ଦୁଶ୍ଚିନ୍ତାରୁ ହୁଏତ ବେଳେବେଳେ ସେ ଏମିତି ନିଶ୍ଚୁପ ହୋଇ ପଡୁଛନ୍ତି ତାଙ୍କର ଏ ସାମୟିକ ମୌନତା ଭାଙ୍ଗିବାକୁ ହେଲେ
1: କିଛି ଆଡଭାଇସ୍ କରନ୍ତୁ ଡକ୍ଟର
2: ଆପଣ ତାଙ୍କ ସହିତ ଅନ୍ତରଙ୍ଗ ହେବାକୁ ଚେଷ୍ଟା କରନ୍ତୁ ମୁଁ ଯୋଉ
1: ମୋ ବ୍ୟବସାୟରୁ ମୋତେ ଫୁର୍ସତ ମିଳୁଛି କହୁଛି ଡକ୍ଟର
2: ତେବେ ତାଙ୍କୁ କୌଣସି ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିଦିଅନ୍ତୁ କେତେଦିନ ଆଉ ନିଜ ଘରେ ରଖି ଚିକିତ୍ସା କରିବେ
1: ନା ଡକ୍ଟର ଅଶ୍ରୁ ଯିଏ ହେଉନା କାହିଁକି ମୁଁ ଉପରେ ପଡ଼ି ତାର ଅଭିଭାବକ ହେଇଛି ଯେତେବେଳେ ଆଉ କିଛିଦିନ ଚେଷ୍ଟା କରି ଦେଖିବି ଯଦି ସେ ଭଲ ହେଇଯାଏ ମୋର ଅର୍ଥ ଆଉ ଶ୍ରମ ସାର୍ଥକ ହେଇଛି ବୋଲି ଜାଣିବି
2: ଅଲ୍ ରାଇଟ୍ ଓସ୍ତ ଲେଖିଦେଇଛି ନିୟମିତ ଖାଇବାକୁ ଦିଅନ୍ତୁ ତେଣିକି ଯାହା ତାଙ୍କ ଭାଗ୍ୟରେ ଥିବ ଆସୁଛି ନମସ୍କାର
1: ନମସ୍କାର ଅରୁ ଅରୁଣିମା ଆରେ କଣ ହଉଛି ସେ ଚଉରା ଉପରେ ଚଢୁଛୁ କାହିଁକି ଆୟା ଆୟା
3: ବାବୁ
1: ତୋ ଆଖି କଣ ଦେଖାଯାଉନି ଦେଖ ଦେଖ ଅରୁ କାହା ଉପରେ ଚଢୁଛୁ ଦେଖ
4: ଅନୁରାଗ କାନ୍ଦନା ପୁଅ ମୋ ସୁନାଟା ପରା କାନ୍ଦନା ନାଇଁ ନାଇଁ କାନ୍ଦନା ତୁ ନିଅ ତୁ ନିଅ ଯା ମୋ ରାଜା ମୋ ହେଲା ଦେଖ ମୁଁ ଗୀତ ଗାଉଛି ତୁ ଶୋଇପଡ଼

0: ଆପଣ ଗାଲେରେ ଆଉ ମୁଣ୍ଡରେ ଭୀଷଣ ଆଘାତ ପାଇଲେ, ଦିଲ୍ଲୀ ନେବା ଆଉ ସମ୍ଭବ ହେଲାନି, ଏଣୁ ବାଧ୍ୟ ହୋଇ ଏଇଠି ମୋ ଘରେ ରଖି ଚିକିତ୍ସା କରୁଛି। ଆପଣ ପ୍ରାୟ ସୁସ୍ଥ ହେଇ ଆସିଲେଣି।
1: ମୁଁ ଯିବି।
0: କୋଉଠିକି?
1: ଘରକୁ।
0: ଘର କୋଉଠି କହିପାରିବେ?
1: ନିଜ ଘର କୋଉଠି କହିପାରିବେନି।
0: ଅନେକ ଦିନ ତ ପାରିନଥିଲେ।
1: ମାନେ?
0: ମାନେ ଗତ ଜୁଲାଇ ମାସରେ ଆପଣ ଏଠିକି ଆସିଥିଲେ, ଆଉ ଏଇଟା ହଉଛି ଡିସେମ୍ବର।
1: ଏତେ ଗୁଡ଼ାଏ ଦିନ
0: କଣ କରାଯାଏ? ଆପଣଙ୍କର ଆଘାତ ବି ଖୁବ୍ ଗୁରୁତର ଥିଲା।
1: ଆପଣ ଅଯଥା ମୋ ପାଇଁ ଖର୍ଚ୍ଚାନ୍ତ ହେଲେ ଅମ୍ବୁଜୀ ବାବୁ।
0: ନା ନା ନା, ଏଇଟା ତ ମୋର କର୍ତ୍ତବ୍ୟ। ସେଦିନ ଟ୍ରେନ୍ରେ ମୁଁ ଆପଣଙ୍କର ଅଭିଭାବକ ସାଜି ନଥିଲେ, ସେ ଅଭଦ୍ର ଲୋକଗୁଡ଼ାକ ଆପଣଙ୍କର ନିଶ୍ଚୟ କ୍ଷତି କରିଥାନ୍ତେ।
1: ଆପଣଙ୍କ ଋଣ ମୁଁ ଏ ଜୀବନରେ ଶୁଝିପାରିବିନି। ମୋ ପାଇଁ ତ ଏତେ ଖର୍ଚ୍ଚ କଲେଣି, ଦୟାକରି ଘର ପର୍ଯ୍ୟନ୍ତ ଗୋଟେ ଟିକେଟ୍ କରିଦିଅନ୍ତୁ, ମୁଁ ପହଞ୍ଚିବା ମାତ୍ରେ ଆପଣଙ୍କ ସବୁ ଟଙ୍କା ପଠାଇଦେବି।
0: ଟଙ୍କା ପଠାଇବାକୁ ଏତେ ବ୍ୟସ୍ତ ହେଉଛନ୍ତି କାହିଁକି? ମୁଁ ନିଜେ ଆପଣଙ୍କୁ ସାଙ୍ଗରେ ନେଇ ଆପଣଙ୍କ ବାପାଙ୍କ ଜିମା କରିଦେଇ ଆସିବି, ଆଉ ମୋ ପ୍ରାପ୍ୟତକୁ ବି ନେଇ ଆସିବି।
1: ନା ନା ନା, ଆପଣ କାହିଁକି ମିଛରେ କଷ୍ଟ କରିବେ? ଏଥିରୁ ଏକା ଏକା ମୁଁ ଚାଲି ଯାଇପାରିବି।
0: ଆପଣଙ୍କ ଭଳି ଅବିବାହିତା ଝିଅକୁ ବିନା ଅଭିଭାବକରେ ଏତେ ଦୂର ପାଠ ପଢ଼ିବାକୁ ଏକା ଛାଡ଼ିଦେବାଟା ଆଜିକାଲି ଯେ ଆଦୌ ନିରାପଦ ନୁହେଁ, ଏକଥା ଅନ୍ତତଃ ଆପଣଙ୍କର ବାପା ମା ଜାଣିବା ଦରକାର।
1: ଦେଖନ୍ତୁ, ଆପଣ ମୋର ଅଭିଭାବକ ଭାବରେ ଏତେ ଦିନ ପରେ ମୋତେ ନେଇ ଘରେ ଛାଡ଼ି ଆସିବାଟା ଅନ୍ୟମାନଙ୍କ ଆଖିରେ ହୁଏତ ଅସହ୍ୟ ହୋଇପାରେ। ମୋର ଉପକାର କରିବାକୁ ଯାଇ କଥାଟା ଆପଣଙ୍କ ପ୍ରତିକୂଳରେ ଯାଉ, ଏକଥା ମୁଁ ପସନ୍ଦ କରୁନାହିଁ।
0: ଆପଣ ସେମିତି କାହିଁ ଭାବୁଛନ୍ତି? ଯଦି ବା ଦୁର୍ନାମ ହୁଏ ସେଥିପାଇଁ ମୋର ଭୟ ନାହିଁ।
1: ବୁଝୁନାହାନ୍ତି ଅମ୍ବୁଜ ବାବୁ, ଆପଣଙ୍କର ଭୟ ନଥିଲେ ବି ସମାଜକୁ ମୋର ତ ଭୟ ଅଛି।
0: ତେବେ
1: କାଳେ ଟଙ୍କାଟା ଆପଣ ଫେରିପାଇବେନି, ଏ ଆଶଙ୍କା ହେବାଟା ସ୍ୱାଭାବିକ। ତେବେ ଏଇ ମୁଦିଟି ଛଡ଼ା ବର୍ତ୍ତମାନ ମୋ ପାଖରେ ତ କିଛି ନାହିଁ, ଆଉ ଏହାର ମୂଲ୍ୟ ବା କେତେ?
0: ଦେଖନ୍ତୁ ମିସ୍ ସିନ୍ହା, ମୁଁ ବ୍ୟବସାୟ ଲୋକ, ଟଙ୍କାର ମୂଲ୍ୟ ମୁଁ ବୁଝେ। ତେବେ ମଣିଷ ମଣିଷ ଭିତରେ ବେଳେବେଳେ ଅନାୟାସରେ ଯେଉଁ ସମ୍ପର୍କ ଗଢ଼ି ଉଠେ, ତାର ମୂଲ୍ୟାଙ୍କନ ହୁଏତ କରିହୁଏନି। ଆପଣ ସୁସ୍ଥ ହୋଇଛନ୍ତି, ସେଇଥିରେ ମୋ ଋଣ ପରିଶୋଧ ହୋଇଯାଇଛି। ୟାପରେ ଆପଣଙ୍କର ବାପା ଟଙ୍କା ପଠାଇଦେଲେ ମୁଁ ଅବଶ୍ୟ ଗ୍ରହଣ କରିବି, ଆଉ ନ ପଠାଇଲେ ବି ଆପଣଙ୍କୁ କେବେ ଋଣୀ ବୋଲି କହିବିନି।
1: ଅନେକ ଧନ୍ୟବାଦ, ଏଥରକ ମୁଁ ଯିବାର ବ୍ୟବସ୍ଥାଟା।
0: ଚାଲନ୍ତୁ, ମୁଁ ନିଜ ଷ୍ଟେସନ ନେଇ ଛାଡ଼ି ଦେଇଆସି।
1: ନା ନା ନା, ଆପଣ କାହିଁକି ଯିବେ? ଡ୍ରାଇଭରକୁ କହିଲେ।
0: ଅଲ୍ରାଇଟ୍, ଆସନ୍ତୁ।

ଆକାଶବାଣୀ କଟକ ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ 12 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର 3 ତାରିଖ ସମୟ ସକାଳ 5:58

ଦୁଃଖ ନାଶନକୁ ଦୁଃଖ କହିବା ପାଇଁ ଇଚ୍ଛା ପ୍ରକାଶ କରେ ଭକ୍ତ। ଦୁଃଖହାରୀ ଶ୍ରୀଜଗନ୍ନାଥ ଜାଣିପାରନ୍ତି ଭକ୍ତର ଅନ୍ତର କଥା। ପରୀକ୍ଷା କରିବା ପାଇଁ ପ୍ରଦାନ କରନ୍ତି ମାତ୍ରାଧିକ ଦୁଃଖ। ଭକ୍ତ ଭାଙ୍ଗି ପଡ଼େ, ଆଖିରୁ ଝରିଯାଏ ଧାର ଧାର ଲୁହ। ଆପଣା ଚାହେଁ ଏକାକିତ୍ୱ ବୋଧ ତାକୁ ଗ୍ରାସ କରିଯାଏ, ତଥାପି ସେ ଭାଙ୍ଗି ପଡ଼େନି। ଆଖି ଆଗରେ ଭାସିଯାଏ କଳା ଶ୍ରୀମୁଖଙ୍କର ସୁନ୍ଦର ମୁହଁ। ମହାବାବୁଙ୍କ ଉପରେ ଭରସା କରି ସେ କିଛି ଭୁଲ କରିନି ବୋଲି ମନେ କରେ।

ସମସ୍ତଙ୍କ ମୁହଁରେ ମଣିମା ମଣିମା ଡାକ। ଦୁନିଆଯାକର ଲୋକ ତାଙ୍କରି ନାମ ଶ୍ରବଣ କରି ମୁକ୍ତିପ୍ରାପ୍ତ ହୁଅନ୍ତି। ଧନୀ ଡାକେ ମଣିମା, ଗରିବ ଡାକେ ମଣିମା, ପ୍ରଭୁଙ୍କ ପାଖରେ ଭେଦଭାବ ନାହିଁ। ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ସମାନ ଫଳ ପ୍ରଦାନ କରନ୍ତି। ହେଲେ ସବୁ ଜାଣି ମଧ୍ୟ ଅଜଣା ହୁଏ ଭକ୍ତ, ମନରେ ଉଙ୍କି ମାରେ ପ୍ରଶ୍ନବାଚୀ, ସତେ କ'ଣ ପ୍ରଭୁ ଦିନଜନଙ୍କ ଗୁହାରି ଶୁଣନ୍ତି।

ସେ ଜଗତର ନାଥ ଜଗନ୍ନାଥ, ତାଙ୍କର ଗୁଣଗାନ କରୁଛି ପତିତ ପାବନ ନେତ। ଥରେ ଜଗନ୍ନାଥ ବୋଲି ଡାକିଦେଲେ ଗଭୀର ପ୍ରଶାନ୍ତିରେ ଭରିଯାଏ ମନ। ସତରେ ସେଇ ନାଁରେ ଭରି ରହିଛି ଅମୃତ। ଶ୍ରୀଜଗନ୍ନାଥଙ୍କ ନାମ ଅମୃତ ଯିଏ ପାନ କରିଛି, ସିଏ ଅନୁଭବ କରିଛି ତାର ମହତ୍ୱ। ପବିତ୍ର ଭାବରେ ପୂର୍ଣ୍ଣ ହୋଇଛି ତାର ହୃଦୟ। ପରକାଳରେ ବୈକୁଣ୍ଠ ସୁଖ ଲାଭ କରି ଧନ୍ୟ ହୋଇଛି ସିଏ।

ଭକ୍ତ ଚିରକାଳ ଆବଦ୍ଧ ରହିଥାଏ କଳା ଠାକୁରଙ୍କ ପ୍ରେମରେ, ପ୍ରତିଟି ମୁହୂର୍ତ୍ତ ଧ୍ୟାନ ନିବଦ୍ଧ କରିଥାଏ ପ୍ରଭୁଙ୍କର ଶ୍ରୀରଙ୍ଗା ଚରଣ ତଳେ। ହଟିଆ ଠାକୁର କିନ୍ତୁ ହଟ କରନ୍ତି, ତାଙ୍କରି ଇଚ୍ଛାରେ ସ୍ୱର୍ଣ୍ଣମୁଦ୍ରା ହୋଇଯାଏ ବେଙ୍ଗି ପିତ୍ତଳ। ବିଳମ୍ବିତ ଭାଗ୍ୟର ଶିକାର ହୁଏ ଭକ୍ତ, ତଥାପି ସେ ଭରସା ହରାଏନି, ବରଂ ଆହୁରି ଘନିଷ୍ଠ ହୋଇଯାଏ ପ୍ରଭୁଙ୍କ ସହିତ। ଏମିତି ହୁଏ କେମିତି? ସତରେ କ'ଣ କାଳିଆ ଠାକୁର କିଛି ମନ୍ତ୍ର ଜାଣିଛନ୍ତି?

ଡୋରି ନ ଲାଗିଲେ କିଏ କ'ଣ ଶ୍ରୀକ୍ଷେତ୍ର ଯାଇପାରେ? ଡୋରି ନ ଲାଗିଲେ କିଏ କ'ଣ କଳା ସାଆନ୍ତକୁ ଦର୍ଶନ କରିପାରେ? ତାଙ୍କର ଇଚ୍ଛା ବିନା କ'ଣ ସୂର୍ଯ୍ୟଚନ୍ଦ୍ର ଆତଜାତ ହୋଇପାରନ୍ତି? ଯେତେ ଝୁରି ହେଲେ ବି ସେ ଦେଖା ଦିଅନ୍ତି ନାହିଁ। ଭାରି ମନୁଆ ଠାକୁର ସିଏ, ଇଚ୍ଛା ହେଲେ ବିନା ଦ୍ୱିଧାରେ ଦର୍ଶନ ଦିଅନ୍ତି, ଇଚ୍ଛା ହେଲେ ଜାଣି ଜାଣି ଦୂରେଇ ଯାଆନ୍ତି। ହେଲେ ଭକ୍ତ ତାଙ୍କୁ ହିଁ ଭରସା କରି ଅପେକ୍ଷା କରିଥାଏ, କେବେ ପ୍ରଭୁଙ୍କର ଡୋରି ଲାଗିବ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଲେଖ୍ୟ ଏବଂ ଉପସ୍ଥାପନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ଶେଖର ଚନ୍ଦ୍ର ଘୋଷ, ଶ୍ୟାମାମଣି ଦେବୀ, ମନମୋହନ ପ୍ରଧାନ, ଗୀତା ପଟ୍ଟନାୟକ, ଧନଞ୍ଜୟ ଶତପଥୀ ଏବଂ ନନ୍ଦିତା ମହାପାତ୍ର। ଗୀତ ରଚନା କରିଥିଲେ ବନମାଳୀ, କଲ୍ୟାଣୀ ଦତ୍ତ, ପ୍ରଫୁଲ୍ଲ କୁମାର ସାହୁ, ମୀନାକ୍ଷୀ ଦେବୀ, ରମାକାନ୍ତ ଦାସ ଏବଂ ପୁରାତନ ରଚନାରୁ। ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଦିଲୀପ ଶ୍ରୀ ଚନ୍ଦନ।

ଶ୍ରୀକ୍ଷେତ୍ରରେ ଏକଦା ସମୁଦ୍ର କୂଳ ଲଙ୍ଘନ କରି ସିଂହଦ୍ୱାର ଯାଏ ମାଡ଼ି ଆସୁଥିଲା। ପ୍ରତିକାର ନିମନ୍ତେ ସମସ୍ତେ ଚିନ୍ତା କଲେ, ହେଲେ ସମୁଦ୍ରକୁ ପୁଣି କିଏ ଆୟତ କରିବ? ତତ୍କାଳୀନ ପୁରୀ ଶାସକ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ସେବକ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ହେ ରାଜନ, ସମୁଦ୍ରକୁ ସଂଯତ କରିବାକୁ ଚାହୁଁଥିଲେ ପରମ ଭକ୍ତ କବୀର ଦାସଙ୍କୁ ନିମନ୍ତ୍ରଣ କରିଆଣ, ସେ ସମୁଦ୍ରକୁ ସିଂହଦ୍ୱାରଠାରୁ ଘୁଞ୍ଚାଇ ନେବେ। ରାଜା ଦୂତ ପ୍ରେରଣ କରି କାଶୀ ବାରଣାସୀରୁ ସନ୍ଥ କବୀରଙ୍କୁ ନିମନ୍ତ୍ରଣ କଲେ। ଶ୍ରୀଜଗନ୍ନାଥଙ୍କ ଡୋରି ଲାଗିଲା, ଭକ୍ତ କବୀର ଆସି ପହଞ୍ଚିଲେ ଶ୍ରୀଜଗନ୍ନାଥଙ୍କ ପୁରୀ ଧାମରେ। କବୀର ଥିଲେ ରାମାନନ୍ଦଙ୍କ ଶିଷ୍ୟ, ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ, ଜଗନ୍ନାଥଙ୍କୁ ସେ ପ୍ରାଣ ଭରି ଭଲ ପାଉଥିଲେ। ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଯାଉଛନ୍ତି ସନ୍ଥ କବୀର। ମୁଣ୍ଡରେ ଗୋଲ ଟୋପି ପିନ୍ଧିଛନ୍ତି, ମନ୍ଦିର ବେଢ଼ାରେ ପଣ୍ଡା ପଡ଼ିଆରି ତାଙ୍କୁ ଘେରିଗଲେ। ମୁସଲମାନ ଟୋପି ପିନ୍ଧି ମନ୍ଦିର ଭିତରକୁ ଯାଇପାରିବ ନାହିଁ ବୋଲି ନାନା କଟୁକ୍ତି ଅଶାଳୀନ ମନ୍ତବ୍ୟ ଦେଲେ, ନାନା ପ୍ରଶ୍ନ କଲେ, କବୀର ବୁଝାଇବାକୁ ଚେଷ୍ଟା କଲେ। ମାତ୍ର ପୁରୀର ଇଏ ପଣ୍ଡା ଏସବୁ ବୁଝିଲେ ତ ଏ ଭିତରେ ଏକ ଅଦ୍ଭୁତ ଘଟଣା ଘଟିଲା। ଇଏ କ'ଣ? ମନ୍ଦିର ବେଢ଼ା ଭିତରେ ଥିବା ସମସ୍ତ ଭକ୍ତମାନଙ୍କ ମୁଣ୍ଡ ଉପରେ ଗୋଲ ଟୋପି। ପଣ୍ଡାଏ କବୀରଙ୍କୁ ଏକ ଯାଦୁକର ବୋଲି ବିଚାରିଲେ ମଧ୍ୟ ଛାଡ଼ିଲେ ନାହିଁ। ବଡ଼ ପଣ୍ଡାଙ୍କୁ ପ୍ରଭୁଙ୍କର ନିର୍ଦ୍ଦେଶ ହେଲା ଯେ କବୀର ମୋର ପରମ ଭକ୍ତ, ତାଙ୍କୁ ମନ୍ଦିର ପ୍ରବେଶ ବାରଣ କର ନାହିଁ। ସସନମାନେ କବୀରଙ୍କୁ ପାଛୋଟି ନିଆଗଲା ଶ୍ରୀମନ୍ଦିରକୁ। ପ୍ରଚଳିତ ପରମ୍ପରା ଅନୁଯାୟୀ ମୁଣ୍ଡରୁ ଟୋପି ଓହ୍ଲାଇ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନିକଟରେ କବୀର ଧ୍ୟାନସ୍ଥ ହେଲେ। ସମୁଦ୍ର ସିଂହଦ୍ୱାରଠାରୁ ଦୂରକୁ ଦୂରକୁ ଘୁଞ୍ଚିଗଲା। କବୀର ଗଲେ ସମୁଦ୍ର କୂଳକୁ। ସ୍ୱର୍ଗଦ୍ୱାର ନିକଟରେ ଧର୍ମଦଣ୍ଡ ଆଶାବାଡ଼ି ପୋତି ଆନ୍ତରିକ ନିବେଦନ କଲେ ତୀର୍ଥରାଜ ମହୋଦଧି ସମୁଦ୍ରଙ୍କୁ। ସମୁଦ୍ର ସ୍ୱସ୍ଥାନକୁ ଫେରିଗଲେ। ଅଶାନ୍ତ ସମୁଦ୍ର ଶାନ୍ତ ହେଲା, ପୁରୀବାସୀ ଆଶ୍ୱସ୍ତ ହେଲେ। ଇଏ ହେଉଛି 1512 ଖ୍ରୀଷ୍ଟାବ୍ଦର କଥା। ନିର୍ଗୁଣ ଉପାସକ କବୀର ଶ୍ରୀକ୍ଷେତ୍ରରେ ବହୁ ସମୟ ବିତାଇଥିଲେ। ଏବେ ମଧ୍ୟ ସ୍ୱର୍ଗଦ୍ୱାର ଅଞ୍ଚଳରେ ଅଛି କବୀର ଗାଦି ମଠ। ମଠ ମଧ୍ୟରେ ଅଛି ସନ୍ଥ କବୀରଙ୍କ ବ୍ୟବହୃତ ହଳେ କଠଉ ଓ ଆଶାବାଡ଼ି। ଶ୍ରୀଜଗନ୍ନାଥଙ୍କ ଅନ୍ନ ମହାପ୍ରସାଦରୁ ଏଠାରେ ଟଙ୍କ ତୋରାଣୀ ପ୍ରସ୍ତୁତ କରାଯାଏ। ଏହି ମଠକୁ ଯାଉଥିବା ଭକ୍ତ ଓ ଦର୍ଶନାର୍ଥୀମାନେ ଟଙ୍କ ତୋରାଣୀ ସେବା କରନ୍ତି। ଏଠାର ପରମ୍ପରା ଅନୁସାରେ ଭକ୍ତମାନଙ୍କୁ ଝାଡ଼ୁରେ ଆଶୀର୍ବାଦ ପ୍ରଦାନ କରାଯାଏ। ଭାରତୀୟ ଆଧ୍ୟାତ୍ମିକ ଜଗତରେ ସନ୍ଥ କବୀର ଏକ ବିସ୍ମୟ ବିଭୂତି। ତାଙ୍କର ଜନ୍ମ, କର୍ମ, ସାଧନ ଓ ସିଦ୍ଧି ସମ୍ପୂର୍ଣ୍ଣ ରହସ୍ୟମୟ।

ଶୁଣାଯାଏ, ଜଣେ ବିଧବା ବ୍ରାହ୍ମଣୀ ସନ୍ଥ ରାମାନନ୍ଦଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ରାମାନନ୍ଦ ଆଶୀର୍ବାଦ ଦେଲେ, ପୁତ୍ରବତୀ ଭବ। ସନ୍ଥଙ୍କ ବାଣୀ ଅକାଟ୍ୟ, ଫଳତଃ ବିଧବା ବ୍ରାହ୍ମଣୀ ପୁତ୍ରବତୀ ହେଲେ। ଲୋକ ଅପବାଦରୁ ରକ୍ଷା ପାଇବା ପାଇଁ ଜନ୍ମିତ ଶିଶୁକୁ କାଶୀର ଲହର ତଲାଓ ପୋଖରୀ କୂଳରେ ଛାଡ଼ି ଆସିଲେ। 1456 ଖ୍ରୀଷ୍ଟାବ୍ଦରେ ଏହି ଶିଶୁକୁ ନିସନ୍ତାନ ମୁସଲମାନ ଦମ୍ପତି ନିମା ଓ ନିରୁ ପାଇବା ପରେ ଲାଳନ ପାଳନ କଲେ। କବୀର ଦାସ ଜଣେ ପ୍ରସିଦ୍ଧ ଭକ୍ତ ଓ ଗୁରୁ ଭାବରେ ଯେପରି ପ୍ରସିଦ୍ଧ, ସେପରି ଆଧ୍ୟାତ୍ମିକ କବି ଭାବରେ ତାଙ୍କର ପ୍ରତିଷ୍ଠା ଅନନ୍ୟ। ତାଙ୍କର ଭାଷା, ଭାବନା, ଚିନ୍ତା ଓ ଚେତନା ଅତି ସରଳ ଓ ଗୁରୁଗମ୍ଭୀର। ତାଙ୍କ ମହାନତାରେ ଆକୃଷ୍ଟ ହୋଇ ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତମାନେ ତାଙ୍କୁ ଗୁରୁ ରୂପେ ମାନୁଥିଲେ। ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ସନ୍ଥ କବୀର ଓଡ଼ିଶାର ସାଧୁସନ୍ଥଙ୍କ ସହ ଆତ୍ମୀୟତା ରଖିଥିଲେ। ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ସନ୍ଥ କବୀର ଲେଖିଥିଲେ, ଠାକୁର ଭଲେ ବିରାଜୋଜି ଓଡ଼ିଶା ଜଗନ୍ନାଥ ପୁରୀ ଭଲେ ବିରାଜୋଜି।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଦିଲୀପ ଶ୍ରୀଚନ୍ଦନ, ଆକାଶବାଣୀ କଟକ। ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 84ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମାଙ୍କ ଶରୀରରୁ ଗନ୍ଧର୍ବ ଅପ୍ସରାମାନେ ମଧ୍ୟ ସୃଷ୍ଟି ହେଲେ, କିନ୍ନରମାନେ ଜାତ ହେଲେ, ଋଷିମାନେ ସୃଷ୍ଟି ହେଲେ। ସ୍ୱୟମ୍ଭୁବ ମନୁଙ୍କର ପ୍ରିୟବ୍ରତ ଓ ଉତ୍ତାନପାଦ ନାମରେ ଦୁଇଟି ପୁଅ ହେଲେ। ଦେବହୂତି ତାଙ୍କର କନ୍ୟା। କର୍ଦ୍ଦମ ଋଷି ବିବାହ କଲେ ଦେବହୂତିଙ୍କୁ। ସ୍ୱୟମ୍ଭୁବ ମନୁ ଓ ସତରୂପା ଉଭୟ କର୍ଦ୍ଦମ ଋଷିଙ୍କ ଆଶ୍ରମରେ ପହଞ୍ଚି ତାଙ୍କୁ ନିଜ କନ୍ୟାକୁ ପ୍ରଦାନ କଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 84ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣମ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥି। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ସମ୍ବଲପୁରରେ ଖୁବ୍ ଶୀଘ୍ର ଡପ୍ଲର ରାଡାରର ଉଦ୍ଘାଟନ ହେବ। ସେହିଭଳି ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀଠାରେ ମଧ୍ୟ ପ୍ରସ୍ତାବିତ ଡପ୍ଲର ରାଡାର ସ୍ଥାପନ କାର୍ଯ୍ୟକୁ ଚଳିତ ବର୍ଷ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ 2026 ଋତୁ ପାଇଁ ଯୋଜନାରେ ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା। ଯୋଜନାରେ ଅଧିକ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରକଳ୍ପ ନିରୀକ୍ଷଣ କେନ୍ଦ୍ର ଗଠନ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଏହି ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଡିଜିଟାଲ କ୍ରପ୍ ସର୍ବେକ୍ଷଣର ବ୍ୟବହାର ଏବଂ ପ୍ରଯୁକ୍ତି ଭିତ୍ତି ନିରୀକ୍ଷଣ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁ ଲାଗିନୀତି ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ବହୁବର୍ଷର ବ୍ୟବଧାନ ପରେ ଗତକାଲି ଶ୍ରୀ ଅଲାରନାଥଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ରଥ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଗତକାଲି ତିନି ରଥ ପାଇଁ ରଥକନା କାର୍ଯ୍ୟ ଅନୁକୂଳ ହୋଇଛି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ଭିବିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବକ୍ତାମାନେ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ହେବା ସହ ଏହାର ଉଦ୍ଦେଶ୍ୟ, ବୈଶିଷ୍ଟ୍ୟ ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଭିବିଜି ରାମଜୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ପକ୍ଷରୁ ଗୁରୁସିଙ୍ଗା ଗ୍ରାମରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଝରିଗାଁର ଭାରପ୍ରାପ୍ତ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ବନ ମହୋତ୍ସବ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତିହିଡି ବ୍ଲକସ୍ଥିତ ଦହପାଣିଆ ଉଚ୍ଚ ବିଦ୍ୟାଳୟଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌନ ଉତ୍ପୀଡ଼ନର ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଥିବା ଯୋଜନା ଏବଂ ପୋକ୍ସୋ ଆଇନ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଧିକରଣର ସଚିବ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ନାମରୁଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ଉପରେ

0: ସଚେତନତା ନେଇ ଏକ ଭିଡ଼ିଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଓଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଜନ ଉତ୍ସବ ଚଳିତ ମାସ ପହିଲାରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ 6 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପୋଷଣ ସ୍ଥିତିର ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ। ଆଲୋଚକ ଡାକ୍ତର ଅଜିତ କୁମାର କର।
2: ହାଡ଼ ଯୋଗୁଁ ଶରୀରର ଆକାର ଠିକ୍ ରହେ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସୁରକ୍ଷିତ ରହେ, ମାଂସପେଶୀର ଆଶ୍ରୟସ୍ଥଳ ମଧ୍ୟ ଏହି ହାଡ଼, କ୍ୟାଲସିୟମ ଫସ୍ଫରସ୍ ଇତ୍ୟାଦି ଅନେକ ଧାତବ ପଦାର୍ଥର ଧାରକ ମଧ୍ୟ ଏହି ହାଡ଼ ହୋଇଥାଏ। ତେଣୁ ହାଡ଼ର ସୁରକ୍ଷା ଅତ୍ୟନ୍ତ ଜରୁରୀ। ହାଡ଼ର ଯତ୍ନ ଲାଗି ଆମର ଆହାର, ଶାରୀରିକ ପରିଶ୍ରମ ତଥା ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଉଚିତ। ତେଣୁ ହାଡ଼ର ମୌଳିକ ଆବଶ୍ୟକତା ଦୃଷ୍ଟିରୁ ଆମେ ମୁଖ୍ୟତଃ 2 ଅବସ୍ଥା କଥା ଚିନ୍ତା କରିବା ଆବଶ୍ୟକ। ପ୍ରଥମଟି ହେଲା ପିଲାଦିନୁ କିଶୋର ଅବସ୍ଥା ପର୍ଯ୍ୟନ୍ତ ହାଡ଼ କିପରି ମଜବୁତ ରହିବ ସେ ବିଷୟରେ ଯତ୍ନବାନ ହେବା, ଆଉ ପରବର୍ତ୍ତୀ ଅବସ୍ଥାରେ ମାନେ ବୟସ ବଢ଼ିବା ପରେ ହାଡ଼ର ଅବକ୍ଷୟ ବା ହାଡ଼ ଭାଙ୍ଗିବା ପ୍ରତି ସତର୍କତା ଅବଲମ୍ବନ କରିବା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅସ୍ଥି ବା ହାଡ଼ ପ୍ରତିଦିନ ଏକ ନିୟମିତ ଶୃଙ୍ଖଳାରେ ତିଆରି ବା କ୍ଷୟ ହେଉଥାଏ। ପ୍ରାୟ 30-35 ବର୍ଷ ପର୍ଯ୍ୟନ୍ତ ଏକ ନିୟମିତ ଭାବେ ତିଆରି ହେଉଥାଏ ଓ ପରବର୍ତ୍ତୀ ଅବସ୍ଥାରେ ବୟସ ବଢ଼ିଲେ ଏହି ପ୍ରକ୍ରିୟା ହ୍ରାସ ପାଏ ଏବଂ ହାଡ଼ କ୍ଷୟ ଆଡ଼କୁ ଅଗ୍ରସର ହୁଏ। ହାଡ଼ର ଏହି କ୍ଷୟ ହେବା ପ୍ରକ୍ରିୟାକୁ ଅଷ୍ଟିଓପୋରୋସିସ୍ ବା ହାଡ଼ପୋରିଆ ରୋଗ ବୋଲି କୁହାଯାଏ। ଫଳସ୍ୱରୂପ ହାଡ଼ କ୍ରମଶଃ ଦୁର୍ବଳ ହୋଇ ପତଳା ଓ ନରମ ହୋଇଯାଏ ଓ ସହଜରେ ଭାଙ୍ଗିଯାଏ। ହାଡ଼ର ଉତ୍ତମ ରକ୍ଷଣାବେକ୍ଷଣ ବା ପୋଷଣ ଲାଗି କ୍ୟାଲସିୟମ ବହୁତ ଜରୁରୀ। ଯଦି କ୍ୟାଲସିୟମର ଅଭାବ ହୋଇଥାଏ ତେବେ ଖୁବ୍ ଶୀଘ୍ର ହାଡ଼ ଭଙ୍ଗୁରତା ପ୍ରାପ୍ତ ହୁଏ, ଫଳରେ ଅପ୍ରାପ୍ତ ବୟସରେ ମଧ୍ୟ ଅଷ୍ଟିଓପୋରୋସିସ୍ର ଶିକାର ହେବାକୁ ପଡ଼େ। ଯେଉଁମାନେ ଶାରୀରିକ ପରିଶ୍ରମ କମ୍ କରନ୍ତି ସେମାନଙ୍କ କ୍ଷେତ୍ରରେ ଅସ୍ଥିର ଦୁର୍ବଳତା ବିଶେଷ ପରିମାଣରେ ଦେଖାଯାଏ। ଗବେଷଣାରୁ ଏହା ଜଣାପଡ଼ିଛି ଯେ ଧୂମପାନ ଓ ମଦ୍ୟପାନ ମହିଳା ଓ ପୁରୁଷ ଉଭୟଙ୍କୁ ଶୀଘ୍ର ଅଷ୍ଟିଓପୋରୋସିସ୍ ବା ହାଡ଼ପୋରିଆ ରୋଗରେ ଆକ୍ରାନ୍ତ କରାଏ। ମହିଳାମାନେ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି କାରଣ ସେମାନଙ୍କର ପୁରୁଷଙ୍କ ତୁଳନାରେ କମ୍ ପରିମାଣରେ ବୋନ୍ ମାସ୍ ବା ଅସ୍ଥିକୋଷ ଥାଏ। ବୟସ ଅଧିକ ହେଲେ ମଧ୍ୟ ହାଡ଼ ଦୁର୍ବଳ ହୁଏ। ଯଦି ଆପଣ ଏସିଆ ମହାଦେଶର ଅଧିବାସୀ ବା ଅତ୍ୟନ୍ତ ଗୋରା ବା ଆପଣଙ୍କ ବଂଶରେ ଥିବା ପୂର୍ବପୁରୁଷମାନେ ହାଡ଼ ଭଙ୍ଗାର ଶିକାର ହୋଇଥାନ୍ତି ତେବେ ଆପଣ ମଧ୍ୟ ଅଷ୍ଟିଓପୋରୋସିସ୍ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ। ସୁସ୍ଥ ଅସ୍ଥିକୋଷ ଲାଗି ଗଳଗ୍ରନ୍ଥି ରସ ବା ଥାଇରଏଡ୍ ହରମୋନ୍ ଅନେକାଂଶରେ ଦାୟୀ। ଯଦି ଗଳଗ୍ରନ୍ଥିରୁ କମ୍ ଜୀବରସ ବା ଥାଇରକ୍ସିନ୍ ନିର୍ଗତ ହୁଏ ତାହା ମଧ୍ୟ ଅସ୍ଥିଭଙ୍ଗୁରତା ପାଇଁ ଦାୟୀ। ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ପ୍ରକ୍ରିୟା ବନ୍ଦ ହୋଇଗଲା ପରେ ଏଷ୍ଟ୍ରୋଜେନ୍ ନିଃସୃତ ହୁଏ ନାହିଁ, ଫଳରେ ଅଷ୍ଟିଓପୋରୋସିସ୍ର ଶିକାର ହୋଇଥାନ୍ତି। ସେହିପରି ପୁରୁଷମାନଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କ୍ଷରଣ କମିଗଲେ ହାଡ଼ କ୍ଷୟର ସମ୍ଭାବନା ଥାଏ। ଯଦି ଆମେ ସୁଷମ ଓ ସନ୍ତୁଳିତ ଖାଦ୍ୟ ନ ଖାଇବା ତେବେ ଏହାର ପ୍ରଭାବରେ ଉଭୟ ନାରୀ ଓ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ସେଭଳି କୌଣସି କାରଣରୁ ବହୁତ ଥର ଅସ୍ତ୍ରୋପଚାର ହୋଇଥାଏ ତେବେ ହାଡ଼ ଦୁର୍ବଳ ହୋଇଯାଏ, ଫଳତଃ ଏହି ରୋଗ ଆକ୍ରାନ୍ତ କରେ। ଯେପରି ସିଲିଆକ୍ ବା ହୃଦୟର ରୋଗ ପୀଡ଼ିତ ବ୍ୟକ୍ତିଙ୍କର ପେଟରେ ଜୀବସାରର ପାଚନ କ୍ରିୟା ସମ୍ଭବ ହୁଏ ନାହିଁ, ଫଳରେ କ୍ୟାଲସିୟମ ଯାହା ଅସ୍ଥିରେ 65% ରହିଥାଏ ତାହା କମ୍ ହୋଇଯାଏ, ତେଣୁ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ଥାଏ। ଯଦି କୌଣସି ବ୍ୟକ୍ତି ଅଧିକ ପରିମାଣରେ ବା ଅଧିକ ଦିନ ଧରି ଷ୍ଟେରଏଡ୍ସ ଯଥା ପ୍ରେଡନିଜୋଲନ୍, କର୍ଟିସୋନ୍ କିମ୍ବା ଡେକ୍ସାମିଥାଜନ୍ ଇତ୍ୟାଦି ସେବନ କରୁଥାନ୍ତି ତେବେ ଏହା ହାଡ଼କୁ ଦୁର୍ବଳ ଓ ନରମ କରିଥାଏ। ଏହାଛଡ଼ା ଗ୍ୟାସ୍ ଔଷଧ ଯେମିତିକି ଓମେପ୍ରାଜଲ୍ କିମ୍ବା ରାବେପ୍ରାଜଲ୍ କିମ୍ବା କିଛି ଅଲଗା ଔଷଧ ଯେମିତିକି ଫେନିଟଏନ୍, ଫିନୋବାର୍ବିଟନ୍ ଜାତୀୟ ଔଷଧ ମଧ୍ୟ ହାଡ଼କୁ ଦୁର୍ବଳ କରିଥାନ୍ତି। ହାଡ଼କୁ ମଜବୁତ କରିବା ପାଇଁ ପ୍ରଚୁର ପରିମାଣରେ କ୍ୟାଲସିୟମ ସେବନ କରିବା, ଯେମିତି ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଲୋକ 19-70 ବର୍ଷ ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ 1000 ମିଲିଗ୍ରାମ କ୍ୟାଲସିୟମ ଖାଇବା ଦରକାର। ସେପରି ମହିଳାମାନଙ୍କ କ୍ଷେତ୍ରରେ ପ୍ରତିଦିନ 1200 ମିଲିଗ୍ରାମ ପର୍ଯ୍ୟନ୍ତ କ୍ୟାଲସିୟମ ସେବନ ଅତ୍ୟନ୍ତ ଜରୁରୀ। କ୍ୟାଲସିୟମ ମୁଖ୍ୟତଃ ଆଲମଣ୍ଡ, ବ୍ରୋକୋଲି, ଶାଲଗମ୍, ବାସା, ଇଲିସି, ଦୁଗ୍ଧ, ଦୁଗ୍ଧଜ ଦ୍ରବ୍ୟରେ ପ୍ରଚୁର ପରିମାଣରେ ମିଳେ।

0: ତେଣୁ ପ୍ରତିଦିନ ଖାଦ୍ୟରେ ଏଗୁଡ଼ିକ ସାମିଲ କଲେ ଏହା ଫଳପ୍ରଦ ହୁଏ। ଯଥାସମ୍ଭବ ଭିଟାମିନ୍ ଡିର ସେବନ ମଧ୍ୟ ଆବଶ୍ୟକ। ମୁଖ୍ୟତଃ ଭିଟାମିନ୍ ଡି ଛତୁ, ଅଣ୍ଡା, କ୍ଷୀର, ତେଲିଆ ମାଛରେ ଓ ବିଭିନ୍ନ ଶସ୍ୟରେ ମଧ୍ୟ ଅଧିକ ପରିମାଣରେ ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅଜିତ କୁମାର କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ୱଷ୍ଟ ଭାବେ ନିନ୍ଦା କରିଛନ୍ତି। ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଏକ ମିଳିତ ବିବୃତ୍ତିରେ ଉଭୟ ନେତା ଗତବର୍ଷ ପହଲଗାମ ଏବଂ ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟକୁ ପ୍ରୋହାହନ ଦେଉଥିବା ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ବିଳମ୍ବ ନ କରି ଦଣ୍ଡବିଧାନ କରିବାକୁ ଉଭୟ ନେତା କହିଛନ୍ତି। ଶ୍ରୀ ମୋଦି ଓ ଶ୍ରୀମତୀ ତାକାଇଚି ଅଲକାଏଦା, ଆଇଏସ୍ଆଇଏସ୍, ଲସ୍କର ଏ ତୟବା, ଜୈସ୍ ଏ ମହମ୍ମଦ ଏବଂ ସେମାନଙ୍କର ଅନ୍ୟାନ୍ୟ ସଂଗଠନଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଗୁଡ଼ିକର ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମ ମନୋଭାବ ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶୀଘ୍ର ସମ୍ମିଳନୀ ଆୟୋଜନ ପାଇଁ ଉଭୟ ନେତା ମତ ପ୍ରକାଶ କରିଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଜାପାନ ମଧ୍ୟରେ ଥିବା ଆର୍ଥିକ ସୁରକ୍ଷା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ଭାଗିଦାରିତାର ମୂଳଦୁଆ ବୋଲି କୁହାଯାଇଛି। ଅର୍ଥନୈତିକ ସୁରକ୍ଷା ସହଯୋଗ ସମ୍ପର୍କରେ ଭାରତ ଜାପାନ ମିଳିତ ଘୋଷଣାନାମାରେ ଏହି ବିଷୟ ସ୍ୱଷ୍ଟ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସୁରକ୍ଷା ସହଭାଗିତା, ପାରସ୍କରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସମନ୍ୱିତ ସ୍ୱାର୍ଥ ଉପରେ ଏହା ପର୍ଯ୍ୟବସିତ। ଆଗାମୀ ଦିନରେ ଏହି ଘୋଷଣାନାମା ମୁକ୍ତ ଏବଂ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱିତ ଉନ୍ନତି ଓ ଆର୍ଥିକ ସୁରକ୍ଷାର ବିକାଶ କରିବ ବୋଲି ଜଣାପଡ଼ିଛି। ଏହି ଘୋଷଣାନାମା ଉଭୟ ଦେଶ ମଧ୍ୟରେ 5 ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବ। ସେହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧୀୟ କ୍ଷେତ୍ର। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ 27 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 90 ଜଣ ଆହତ ହୋଇଛନ୍ତି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40 ଦିନିଆ ବ୍ଲିଚ୍ ବୋଲି କହିଛନ୍ତି।

ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆଜିଠାରୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହେଉଛି। 57 ଦିନ ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ଭାରତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିବେ। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଯାତ୍ରା କରିଥାନ୍ତି। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ଗତକାଲି ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଅନନ୍ତନାଗ ଜିଲ୍ଲାର ନନୱାନ ଏବଂ ଗନ୍ଦେରବଲ ଜିଲ୍ଲାର ବାଲତାଲସ୍ଥିତ ଶିବିରରେ ପହଞ୍ଚିଥିଲେ। ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦଳରେ ପହଲଗାମ୍ ମାର୍ଗ ଦେଇ 2,510 ଜଣ ଏବଂ ବାଲତାଲ ମାର୍ଗ ଦେଇ 2,312 ଜଣ ଯାତ୍ରା କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ନବନିର୍ବାଚିତ ସଦସ୍ୟମାନଙ୍କୁ ସଂସଦୀୟ ଓ ବିଧାନସଭା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅବଗତ କରାଯିବ। ବିଶେଷ ଭାବେ କମିଟି ବ୍ୟବସ୍ଥା, ଆର୍ଥିକ ତଦାରଖ, ସଂସଦୀୟ ସୁବିଧା ଏବଂ ବିଧାନସଭାରେ ଡିଜିଟାଲ ବ୍ୟବସ୍ଥା ଭଳି ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ ପରିଚିତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଲୋକସଭା ସଚିବାଳୟର ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ, ପୀଠାସୀନ ଅଧିକାରୀ ଏବଂ ସଂସଦୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପାରସ୍ପରିକ ଆଲୋଚନା ହୋଇପାରିବ। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଯୋଗଦେବେ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଇରାନ୍ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନ୍ତିମ ସଂସ୍କାରରେ ଏହି ଦୁଇ ନେତାଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ନିର୍ବାଚନ କମିଶନ ଅଖିଳ ଭାରତ ତୃଣମୂଳ କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କଠାରୁ ଦଳର ସାଂଗଠନିକ ନିର୍ବାଚନ ଏବଂ ପ୍ରାଧିକୃତ ସ୍ୱାକ୍ଷରକାରୀଙ୍କ ବିଷୟରେ ତଥ୍ୟ ଲୋଡ଼ିଛନ୍ତି। କମିଶନ ମମତା ବାନାର୍ଜୀ ଏବଂ ଦଳର ଅନ୍ୟତମ ନେତା ରୀତାବ୍ରତ ବାନାର୍ଜୀଙ୍କଠାରୁ ଏ ସମ୍ପର୍କରେ ତଥ୍ୟ ଦେବା ଲାଗି ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଆସନ୍ତା ସୋମବାର ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷଙ୍କୁ ସେମାନଙ୍କ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସର ଅନେକ ନେତା ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହେବା ପାଇଁ ଦାବି କରିଥିବାବେଳେ କେଉଁ ଗୋଷ୍ଠୀ ପାଖରେ ଦଳୀୟ ଚିହ୍ନ ରହିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କୌଣସି ନିଷ୍ପଭି ନେବା ପୂର୍ବରୁ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀଙ୍କଠାରୁ ସେମାନଙ୍କ ଲିଖିତ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି। ସିରିଆରେ ଏକ କାଫେରେ ବିସ୍ଫୋରଣ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କାଫେ ମଧ୍ୟରେ ବିସ୍ଫୋରକ ରଖାଯାଇଥିଲା। ସିରିଆର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ବିସ୍ଫୋରଣରେ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷାବଳ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରାଧା ଖଡ୍ସେ ସାଇକେଲ ଫେଡେରେସନ ଅଫ୍ ଇଣ୍ଡିଆ ସହିତ ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ ପ୍ରସ୍ତୁତ କରିବା ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ସାଇକ୍ଲିଂ ଫେଡେରେସନ ଅଫ୍ ଇଣ୍ଡିଆ ଏସବୁ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲରେ 40 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 20 ଓଭରରେ 5 ୱିକେଟ୍ ବିନିମୟରେ 169 ରନ୍ କରିଥିବାବେଳେ ଜବାବରେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ଓଭରରେ 8 ୱିକେଟ୍ ବିନିମୟରେ 129 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ରବିବାର ଦିନ ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାନାଡ଼ା ଓପନ୍ ସୁପର 300 ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ତାନିଆ ହେମନାଥ ଜାପାନର ରିଙ୍କୋ ଗୁଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବରୁ ହେମନାଥ ଆମେରିକାର ଦିଶା ଗୁପ୍ତାଙ୍କୁ ପରାସ୍ତ କରିଥିଲେ।
ସେହିପରି ଆକର୍ଷି କଶ୍ୟପ ଦ୍ୱିତୀୟ ରାଉଣ୍ଡରେ ଆମେରିକା

0: ଆମେରିକାର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ସନିତ ଦୟାନନ୍ଦ ଏବଂ ଶଙ୍କର ସୁବ୍ରମଣ୍ୟମ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ଭାରତର ଅଭିଯାନ ଶେଷ ହୋଇଛି। ଫିଫା ବିଶ୍ୱକପ୍ରେ ରାଉଣ୍ଡ 32ରେ ସ୍ପେନ୍ 3-0 ଗୋଲ୍ରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ବିସିସିଆଇ ଆସନ୍ତା ମାସ 15ରୁ 27 ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଅଗଷ୍ଟ 15ରେ ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଉଦ୍ଘାଟନୀ ଟେଷ୍ଟ ମ୍ୟାଚ୍ ଓ 23 ତାରିଖରେ କଲମ୍ବୋର ସିଂହଳି ସ୍ୱୋର୍ଟସ୍ କ୍ଲବ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ଦେଶର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ଗୁଜରାଟ ଗୋଆ ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ସୂଚନା ଦେଇଛି। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ୍ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା। ଏବଂ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ସମୀର ମିଶ୍ରା।

ବନ୍ଦେ ମାତରମ୍, ଯାହା ସବୁ ଭାରତୀୟଙ୍କ ପାଇଁ ଏକ ପବିତ୍ର ମନ୍ତ୍ର, ହୃଦୟର ସ୍ପନ୍ଦନ। ସ୍ୱାଧୀନତା ଆନ୍ଦୋଳନ ବେଳେ ସବୁ ଦେଶବାସୀଙ୍କ ମନରେ ଏକତାର ଭାବନା ଭରିଦେଇଥିବା ପବିତ୍ର ଧ୍ୱନି, ଦେଶବାସୀଙ୍କୁ ଜାଗରିତ କରିବାର ଏକ ଶକ୍ତିଶାଳୀ ସୂତ୍ର। ଆମ ଦେଶର ମହାନ କବି ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା 1875 ମସିହା ନଭେମ୍ବର ମାସ 7 ତାରିଖରେ ରଚିତ ଏହି ବନ୍ଦେ ମାତରମ୍

0: ସଙ୍ଗୀତ ସମଗ୍ର ଦେଶବାସୀଙ୍କ ପାଇଁ ଥିଲା ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶପ୍ରେମର ମନ୍ତ୍ର। ଏବେ ଦେଶରେ ପାଳନ କରାଯାଉଛି ବନ୍ଦେ ମାତରମ୍ ସଙ୍ଗୀତର 150ତମ ବାର୍ଷିକ ଉତ୍ସବ। ବନ୍ଦେ ମାତରମ୍ର ଅର୍ଥ ମା ମୁଁ ତୁମକୁ ପ୍ରଣାମ କରୁଛି। ଏହି ସଙ୍ଗୀତ 1882 ଆନନ୍ଦ ମଠ ଉପନ୍ୟାସରେ ସ୍ଥାନ ପାଇଥିଲା। 1896 ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହି ସଙ୍ଗୀତକୁ ପ୍ରଥମ ଥର ପାଇଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଅଧିବେଶନରେ ଗାନ କରିଥିଲେ। 1905 ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। ସ୍ୱାଧୀନତା ଆନ୍ଦୋଳନରେ ଏହା ଲୋକମାନଙ୍କ ମଧ୍ୟରେ ଦେଶଭକ୍ତି ଓ ଏକତାର ଜାଗରଣ ସୃଷ୍ଟି କଲା। 1950 ଜାନୁଆରୀ 24 ସମ୍ବିଧାନ ସଭା ଦ୍ୱାରା ଏହାର ପ୍ରଥମ ଦୁଇପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ବନ୍ଦେ ମାତରମ୍ ଗୀତରେ ଥିବା ସୁଜଳାମ ସୁଫଳାମ ମଳୟଜ ଶୀତଳାମ ଆମ ଦେଶର ପ୍ରାକୃତିକ ବୈଭବକୁ ବର୍ଣ୍ଣନା କରେ। ଏହି ସଙ୍ଗୀତ ଦେଶର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣରେ ଗଭୀର ପ୍ରଭାବ ପକାଏ। ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ଥିଲେ ସମୀର ମିଶ୍ରା। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା ନୈତିକ ଶିକ୍ଷାର ଆବଶ୍ୟକତା। ଆଲୋଚକ ମନୋରଞ୍ଜନ ମିଶ୍ରା।
2: ନିନ୍ଦନ୍ତୁ ନୀତି ନିପୁଣାଃ ଅଥବା ସ୍ତୁବନ୍ତୁ ଲକ୍ଷ୍ମୀଃ ସମାବିଶତୁ ଗଚ୍ଛତୁ ବା ଯଥେଚ୍ଛମ୍ ଅଦ୍ୟୈବ ମରଣମସ୍ତୁ ଯୁଗାନ୍ତରେ ବା ନ୍ୟାୟାତ୍ ପଥଃ ପ୍ରବିଚଳନ୍ତି ପଦଂ ନଧୀରା। ଅର୍ଥାତ୍ ଯେ ଯେତେ ନିନ୍ଦା ଅଥବା ସ୍ତୁତି କରୁ, ଧନାଗମ ହେଉ ବା ନ ହେଉ, ଆଜି କିମ୍ବା ଯୁଗାନ୍ତରରେ ମୃତ୍ୟୁ ହେଉ, ନ୍ୟାୟ ବା ନୈତିକ ପଥରୁ ପଣ୍ଡିତମାନେ ସ୍ଖଳିତ ହୁଅନ୍ତି ନାହିଁ। କାହିଁ କେତେ ଯୁଗରୁ ଭାରତରେ ନୈତିକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି, ଯେଉଁଥିପାଇଁ ଭାରତ ସାରା ପୃଥିବୀରେ ସମ୍ମାନିତ ହୋଇ ଆସିଛି, ହେଉଛି ମଧ୍ୟ। ସାରା ମାନବ ସଭ୍ୟତାର ଇତିହାସରେ ଭାରତ ହିଁ ଏକମାତ୍ର ଦେଶ ଯିଏ ପୃଥିବୀକୁ ନୈତିକ ମାର୍ଗ ଦେଖାଇ ଆସିଛି। ଏହା ହିଁ ମାନବର ଶ୍ରେଷ୍ଠ ଅଳଙ୍କାର, ଶ୍ରେଷ୍ଠ ଧନ ଓ ଶ୍ରେଷ୍ଠ ଶିକ୍ଷା ବୋଲି ବାରମ୍ବାର ପ୍ରମାଣିତ ହୋଇଆସିଛି। ଭଗବାନ ବୁଦ୍ଧଙ୍କ ନୀତିପୂର୍ଣ୍ଣ ବାଣୀ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିବା ଏବଂ ମହାତ୍ମା ଗାନ୍ଧୀଙ୍କର ଅହିଂସ ଅସସ୍ତ୍ର ଆନ୍ଦୋଳନ ଭାରତକୁ ସ୍ୱାଧୀନତା ଦେବା ଘଟଣା ଦୁଇଟି ଏହାର ଜ୍ୱଳନ୍ତ ପ୍ରମାଣ। ଆଜି କମ୍ପ୍ୟୁଟର, ଇଣ୍ଟରନେଟ୍, ଆଇଟି ଯୁଗରେ ଯେତେବେଳେ ନୈତିକ ଶିକ୍ଷାର କଥା ଉଠେ, ସେତେବେଳେ କେତେକଙ୍କ ପାଇଁ ଏହା ଭୂକୁଞ୍ଚନର କାରଣ ହୋଇଉଠେ। ବିଜ୍ଞାନ, କାରିଗରୀ ଜ୍ଞାନକୌଶଳରେ ଧ୍ୟାନ ନ ଦେଇ ପୁରାଣ ଭାଗବତ ଚାଣକ୍ୟ ବିଦୁରଙ୍କୁ କିଏ ବା କାହିଁକି ପଢ଼ିବ ଶୁଣିବ। କିନ୍ତୁ ମନେ ରଖିବାକୁ ହେବ, ମେରୁଦଣ୍ଡହୀନ ପ୍ରାଣୀମାନେ ଗଳି ପଶି ଅଙ୍କେଇ ବଙ୍କେଇ କିଛିଦିନ ବଞ୍ଚିଯାଆନ୍ତି। ମାନବ ସଭ୍ୟତା କେବଳ ବିଜ୍ଞାନର ଜୟଯାତ୍ରାରେ ନୁହେଁ, ନୈତିକତା ରୂପକ ମୂଳଦୁଆ ଉପରେ ହିଁ ପ୍ରତିଷ୍ଠା ଲାଭ କରି ସଳଖ ଚାଲିପାରିବ ଏବଂ ସ୍ଥାୟୀ ହୋଇପାରିବ। ଏଥିପାଇଁ ସେଦିନ ମହାଭାରତ ଯୁଦ୍ଧ ପ୍ରାଙ୍ଗଣରେ ବୀତସ୍ପୃହ ଅର୍ଜୁନ କୃଷ୍ଣଙ୍କ ଉପଦେଶରେ ହିଁ ଜାଗି ଉଠିଥିଲେ ଏବଂ ପରିବର୍ତ୍ତନର ବାଟ ଦେଖାଇଥିଲେ, ସମାଜକୁ କ୍ଲିବତ୍ୱ ଆଡ଼କୁ ଠେଲି ଦେଇନଥିଲେ। ଏବେ ଆମ୍ଭେମାନେ ପ୍ରତ୍ୟହ ଗୋଟିଏ କଥା କୁହାକୁହି ହେଉଛେ, ସମାଜଟା ଖରାପ ହୋଇଗଲାଣି, ପିଲାଏ ଭଲ ଶିଖିବେ କେଉଁଠୁ? ଯେତେ ଅଟକାଇଲେ ମଧ୍ୟ ଏ ପ୍ରକାର ପରିବର୍ତ୍ତନକୁ ଆମ୍ଭେ ରୋକିପାରିବା ନାହିଁ। ଏ କି ପ୍ରକାର ମାନସିକତା? ସମାଜଟା ଅନ୍ୟମାନଙ୍କୁ ନେଇ ନୁହେଁ, ମୋତେ ନେଇ ଗଠିତ, ଏହା ଭାବିବା ପରିବର୍ତ୍ତେ ଆମ୍ଭେ ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଦ୍ୱାରା ଏହା ସୃଷ୍ଟି ହୋଇଥାଏ। ପ୍ରଥମେ ଆପେ ଭଲ ହେବା ଦରକାର, କାରଣ ଧନର ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ମଧ୍ୟ ନୈତିକ ସ୍ଖଳନ ହେତୁ ଅନେକ ଧନାଢ଼୍ୟ ବ୍ୟକ୍ତିଙ୍କ ପରିବାର ସୁଖଠାରୁ ବହୁ ଦୂରରେ ଅଛନ୍ତି। ପ୍ରକୃତ ସୁଖ ଧନରେ ନୁହେଁ, ନୀତିନିଷ୍ଠ ବ୍ୟକ୍ତିସତ୍ତା ମଧ୍ୟରେ ନିହିତ ରହିଛି। ଏଣୁ ନୈତିକ ଶିକ୍ଷା ହିଁ ଶିକ୍ଷାର ଭିତ୍ତିଭୂମି ହେବା ଦରକାର। ଏହି ଶିକ୍ଷା ବାଲ୍ୟକାଳରୁ ଧୈର୍ଯ୍ୟ ସହକାରେ ଦିଆଯିବା ଆବଶ୍ୟକ। ଏହା ସମୟ ସାପେକ୍ଷ, ମାତ୍ର ଏହା ଜରୁରୀ। ଆଉ ଏକ କଥା, ଆମ୍ଭେମାନେ ଆମ୍ଭ ପିଲାଙ୍କ କଥା ଚିନ୍ତା କରୁଛେ, କରିବା ଉଚିତ ମଧ୍ୟ, କିନ୍ତୁ ସମଭାବରେ ଆମର ବୃଦ୍ଧ ପିତାମାତାଙ୍କୁ ଭାବିବା ଉଚିତ। ସେମାନଙ୍କୁ ଅବହେଳା କରିବା ଆଜି ଏକ ସାଧାରଣ ଘଟଣା ହୋଇଗଲାଣି। ସେମାନଙ୍କୁ ଏକାକୀ କିମ୍ବା ଜରାନିବାସରେ ଛାଡ଼ି ଦେଇଥିବା ବେଳେ ଆମ୍ଭର ବୃଦ୍ଧାବସ୍ଥାରେ ଆମ୍ଭ ପିଲାମାନଙ୍କଠାରୁ ସେବାଯତ୍ନ ଆଶା କରିପାରିବା କି? ପିଲାଟି ଆମ୍ଭଠାରୁ କି ଶିକ୍ଷା ପାଇଛି? ଆମ ସନ୍ତାନ ଆମକୁ ଅବହେଳା କଲେ ଆମେ ସମାଜର ଦୋଷ ଦେବା ଉଚିତ କି? ଏଣୁ ଅଧୁନା ପୃଥିବୀରେ ବିରଳ ପ୍ରାୟ ଭଲ ମଣିଷଟି ଗଢ଼ିବା ପାଇଁ ନୈତିକ ଶିକ୍ଷା ଅତ୍ୟନ୍ତ ଜରୁରୀ ଅଟେ। ପାଶ୍ଚାତ୍ୟ

ରାଷ୍ଟ୍ରରେ ଦେଖାଯାଉଥିବା ଅନୀତି, ଅନାଚାର, ଚୋରି, ଧର୍ଷଣ ଅତିମାତ୍ରାରେ ଆମ ଦେଶକୁ ଅବାଞ୍ଛିତ ଭାବେ ନୁହେଁ ବାଞ୍ଛିତ ଭାବେ ପଶି ଆସିଲେଣି। ଆମ ବ୍ୟକ୍ତିସତ୍ତାର ଅଧପତନ, ଅର୍ଥ ଲୋଭ, ସୁଖ ଲିପ୍ସା ଓ ନୈତିକ ସ୍ଖଳନ ଏଥିପାଇଁ ଖୋରାକ ଯୋଗାଇଛି। ଅନୈତିକ ଉପାୟରେ ଅର୍ଜିତ ସମ୍ପଦ ନୈତିକ ମାର୍ଗରେ କିପରି ବା ବିନିଯୋଗ ହେବ, କିପରି ଆମକୁ ସୁଖୀ କରାଇବ? ପ୍ରସଙ୍ଗତ ଏଡ୍ସ ଉପରେ କିଛି କୁହାଯାଇପାରେ। ନୈତିକ ସ୍ଖଳନ, ପ୍ରକୃତ ଶିକ୍ଷାର ଅଭାବ, ଦାରିଦ୍ର୍ୟ ଓ ଆମ ସଂସ୍କୃତିର ଅବକ୍ଷୟ ହିଁ ଏଡ୍ସକୁ ଆମନ୍ତ୍ରଣ କରିଛି। ଏବେ ପିଲାମାନଙ୍କ ମଧ୍ୟରେ ସଚେତନତା ନିମନ୍ତେ ଯୌନ ଶିକ୍ଷା ଦିଆଯିବାକୁ ବିଚାର କରାଯାଉଛି। ମାତ୍ର ଯୌନ ଶିକ୍ଷା ନୁହେଁ, ସୁଶୃଙ୍ଖଳ ବ୍ରହ୍ମଚାରୀବତ୍ ପ୍ରକୃତ ଶିକ୍ଷା ଗ୍ରହଣ କରିଥିବା ପିଲାଟି ଯେ ଆଦୌ ସ୍ଖଳିତ ହେବ ନାହିଁ, ଏହା ଦୃଢ଼ ସ୍ୱରରେ କୁହାଯାଇପାରେ। ସଂସ୍କୃତି ସମ୍ପନ୍ନ ଶିକ୍ଷା ହିଁ ତାକୁ ସକଳ ବିପଦରୁ ରକ୍ଷା କରିପାରିବ, ଏଡ୍ସରୁ ମଧ୍ୟ। ଆସନ୍ତୁ ପ୍ରଥମେ ନିଜ ନିଜକୁ ସମୀକ୍ଷା କରିବା, ନିଜକୁ ସ୍ୱଚ୍ଛ ପବିତ୍ର କରିବାକୁ ଶିଖିବା। ଆପଣାର ଚରିତ୍ର ଶୁଦ୍ଧ ଓ ନିର୍ମଳ ରହିଲେ ସମଗ୍ର ସଂସାରଟା

0: ସଂସ୍କୃତି ସମ୍ପନ୍ନ ଶିକ୍ଷା ହିଁ ତାକୁ ସକଳ ବିପଦରୁ ରକ୍ଷା କରିପାରିବ, ଏଡ୍ସରୁ ମଧ୍ୟ। ଆସନ୍ତୁ ପ୍ରଥମେ ନିଜ ନିଜକୁ ସମୀକ୍ଷା କରିବା, ନିଜକୁ ସ୍ୱଚ୍ଛ ପବିତ୍ର କରିବାକୁ ଶିଖିବା। ଆପଣାର ଚରିତ୍ର ଶୁଦ୍ଧ ଓ ନିର୍ମଳ ରହିଲେ ସମଗ୍ର ସଂସାରଟା ହସି ଉଠିବ। ପତନମୁଖୀ ସମାଜକୁ ଏକ ସୁସ୍ଥ ଧାରାକୁ ଆଣିବା ପାଇଁ ନୈତିକ ଶିକ୍ଷାକୁ ଆପଣେଇ ନେବା, ଏହାଦ୍ୱାରା ମାନବ ସଭ୍ୟତାର ଚୈତ୍ର ରଥ ଆଗକୁ ଆଗକୁ ଗଡ଼ି ଚାଲିବ, ଏହା ନିଃସନ୍ଦେହ।
1: କଥିକରେ ଆପଣମାନେ ଶୁଣିଥିଲେ ଆଲୋଚନା ନୈତିକ ଶିକ୍ଷାର ଆବଶ୍ୟକତା। ଆଲୋଚକ ଥିଲେ ମନୋରଞ୍ଜନ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅଞ୍ଜଳିରେ ପ୍ରଚାର କରୁଛୁ ଶିଳ୍ପୀ ପ୍ରତିଭା ପ୍ରଧାନଙ୍କ କଣ୍ଠରେ କେତୋଟି ଭକ୍ତିଗୀତ। ସଙ୍ଗୀତ ପ୍ରସନ୍ନଜିତ ସିଂ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ସହଯୋଗିତା ସଦସ୍ମିତା ବେହେରା। ଶିଳ୍ପୀ ପ୍ରତିଭା ପ୍ରଧାନ ଗାଇଛନ୍ତି ଅଭୟ ସୁତାରଙ୍କ ରଚନାରୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ଅଞ୍ଜଳିରେ ଆପଣମାନେ ଶୁଣୁଥିଲେ ଶିଳ୍ପୀ ପ୍ରତିଭା ପ୍ରଧାନଙ୍କ କଣ୍ଠରେ କେତୋଟି ଗୀତ। ଗୀତ ରଚନା କରିଥିଲେ ଅଭୟ ସୁତାର, ସଙ୍ଗୀତ ପ୍ରସନ୍ନଜିତ ସିଂ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ସହଯୋଗିତା ସଦସ୍ମିତା ବେହେରା। ବିଭିନ୍ନ ଯନ୍ତ୍ର ସଙ୍ଗୀତରେ ଯେଉଁମାନେ ସହଯୋଗ କରିଥିଲେ ସେମାନେ ହେଲେ ଭାଓଲିନ୍ରେ କୁମାର ଚନ୍ଦ୍ର ମହାନ୍ତି, ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, ଗିଟାରରେ ଭବତୋଷ ମହାନ୍ତି, ତବ୍ଲାରେ ଅଜୟ ଚୌଧୁରୀ, ଅକ୍ଟୋପ୍ୟାଡ୍ ଅନିରୁଦ୍ଧ ଧଳ, କିବୋର୍ଡ଼ରେ ବସନ୍ତ କୁମାର ମିଶ୍ର, ଢୋଲକରେ ମନୀଷ ରାଜନନ୍ଦ ଏବଂ ବାସ୍ ଗିଟାରରେ ସତୀଶ ଚନ୍ଦ୍ର ତ୍ରିପାଠୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 38.6 ମିଟର ତଥା 972 କିଲୋହର୍ଟ୍ଜ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी से समाचार प्रभात के साथ मैं फरहत नाज़।

0: ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ସବୁ ଯାତ୍ରା ସବୁ ଉତ୍ସବ ମଧ୍ୟରେ ସର୍ବପ୍ରଧାନ ଯାତ୍ରା ବା ଏକ ଗଣ ଉତ୍ସବ। ଏହାର ଅନ୍ୟ ନାମ ନବଦିନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ମହାବେଦି ଯାତ୍ରା। ପୁରାଣରେ ବର୍ଣ୍ଣିତ ଅଛି, ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ସହିତ ମୋତେ ରଥ ଆରୋହଣ କରାଇ ନବଯାତ୍ରା ଉତ୍ସବ ସମ୍ପନ୍ନ କରିବ। ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦି ଅବସ୍ଥିତ, ସେହି ସ୍ଥାନକୁ ମୋତେ ବିଜେ କରାଇବ। ଜଗତନାଥଙ୍କ ସେହି କଥାକୁ ରକ୍ଷା କରି ଆରମ୍ଭ ହୋଇଛି ଏହି ରଥଯାତ୍ରା ମହୋତ୍ସବ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୃଥକ ପୃଥକ ଭାବରେ ତିନି ଗୋଟି ରଥ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଗମନ କରନ୍ତି। ତେଣୁ ସ୍ୱାଭାବିକ ଭାବରେ ରଥଯାତ୍ରାର ଅନେକ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଘ ମାସର ବସନ୍ତ ପଞ୍ଚମୀ ତିଥିରୁ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୀଜୀଉଙ୍କ ତିନି ବାଡ଼ରୁ ନୂତନ ରଥ ନିର୍ମାଣ ନିମିତ୍ତ ଆଜ୍ଞାମାଳ ମିଳିଲା ପରେ ତାହା ଯାଇ ରଥ ନିର୍ମାଣ ସ୍ଥାନ ବା ରଥ ଖଳାରେ ପହଞ୍ଚିଥାଏ। ତାପରେ ଆରମ୍ଭ ହୁଏ ରଥ ନିର୍ମାଣ। ସମୁଦାୟ ଭାବରେ ରଥକାଠ ସଂଗ୍ରହ, ରଥ ନିର୍ମାଣ କାର୍ଯ୍ୟ ଏକ ପରମ୍ପରାସିଦ୍ଧ ପବିତ୍ର କାର୍ଯ୍ୟ। ଏହି ରଥ ନିର୍ମାଣ କାର୍ଯ୍ୟର ଐତିହ୍ୟ ଓ ସାମ୍ପ୍ରତିକତା ସମ୍ପର୍କରେ ଆଜିର ଆଲୋଚନା କରୁଛନ୍ତି ସୁରେନ୍ଦ୍ର କୁମାର ମିଶ୍ର।
1: ପ୍ରାଚୀନ କାଳରେ ରଥ ନିର୍ମାଣ ସହିତ ଯେଉଁ ସେବକମାନେ ସମ୍ପୃକ୍ତ ରହୁଥିଲେ ସେମାନଙ୍କୁ ନେଇ ସାତଟି ନିଯୋଗ ପ୍ରଥମେ ସୃଷ୍ଟି ହୋଇଥିବାର ଐତିହ୍ୟ ଦୃଷ୍ଟିକୁ ଆସେ। ସେମାନଙ୍କୁ କୁହାଯାଉଥିଲା ସପ୍ତ ରଥକାର। ସେମାନେ ହେଲେ ଗୁଣାକାର, ରଥର ସେମାନେ ହେଉଛନ୍ତି ମୁଖ୍ୟ ସ୍ଥପତି, ରଥର ପ୍ରତ୍ୟେକ ଅଂଶର ମାପ ସେଇମାନେ ହିଁ ନିର୍ଦ୍ଧାରଣ କରନ୍ତି। ଦ୍ୱିତୀୟ ହେଉଛନ୍ତି ମୁଖ୍ୟ ରଥକାର, ରଥର ମୁଖ୍ୟ ଅଂଶଗୁଡ଼ିକର ସେମାନେ ହେଉଛନ୍ତି ନିର୍ମାଣକାରୀ। ତୃତୀୟ ହେଉଛନ୍ତି ଲୌହକାର, ରଥ ନିର୍ମାଣ ପାଇଁ ମହାରଣାମାନେ ଆବଶ୍ୟକ କରୁଥିବା ହତିଆର ଓ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣ କରିଥାନ୍ତି ଏମାନେ। ଚତୁର୍ଥ ହେଉଛନ୍ତି ଛେକକାର, ରଥ କାଠକୁ କ୍ରମାନ୍ୱୟରେ ଛେକ ମାରନ୍ତି ଓ ନିର୍ମାଣ ବେଳେ ଯୋଗାଇ ଦିଅନ୍ତି। ପଞ୍ଚମ ହେଉଛନ୍ତି ରୂପକାର, ରଥର ପାର୍ଶ୍ୱ ବିଗ୍ରହମାନଙ୍କ ସମେତ ସାରଥୀ ଓ ଅଶ୍ୱମାନଙ୍କର ସେହିମାନେ ହିଁ ନିର୍ମାଣ କରିଥାନ୍ତି। ଚିତ୍ରକାର, ରଥର ସମସ୍ତ କାର୍ଯ୍ୟ ଏହି ଚିତ୍ରକାରମାନେ କରିଥାନ୍ତି। ସେହିଭଳି ସପ୍ତମ ନିଯୋଗ ହେଉଛି ସୂତିକାର ନିଯୋଗ, ରଥର ସମସ୍ତ ଦରଜି କାମ ଏହିମାନେ ହିଁ କରିଥାନ୍ତି।

ପ୍ରଥମେ ରଥ ନିର୍ମାଣ ସହିତ ସାତଟି ନିଯୋଗ ସମ୍ପୃକ୍ତ ଥିଲା। ପରବର୍ତ୍ତୀ କାଳରେ ଆବଶ୍ୟକତା ଅନୁଯାୟୀ ଏହି ସପ୍ତ ରଥ ନିର୍ମାଣ ସହିତ 36 ପ୍ରକାରର ସେବକ ସମ୍ପୃକ୍ତ ହୋଇଥିଲେ। ଏହାଙ୍କୁ ରଥ ନିର୍ମାଣର 36 ନିଯୋଗ କୁହାଯାଇଥାଏ। ରଥ ନିର୍ମାଣର ସେହି 36 ନିଯୋଗ ମାନେ ହେଲେ ରଥକାର ନାୟକ, ତଳ ବଢ଼େଇ, ଭାଇ ବଢ଼େଇ, ରୂପଖଞ୍ଜା ବଢ଼େଇ, ମୁଣ୍ଡିମରା ବଢ଼େଇ, ତାମ୍ବରା, କରତିଆ, ଗରଗରିଆ, ଦିହୁଡ଼ିଆ, ପିଣ୍ଡିକିଆ, ଜୌଶାଳିଆ, ଖୁଣ୍ଟିଆ, ପହଣ୍ଡିଆ, ଦୋଳିଆ, ଜଗିଆ, ବଡ଼କାଠିଆ, ରଥ ଜଗିଆ, ରଥ ଘଣ୍ଟୁଆ, ରଥ ମୁଦୁଲି, ରଥ ବଜନ୍ତ୍ରୀ, ରଥ ଖରକା, ରଥ ଦଳେଇ, ରଥ ଭୋଇ, ରଥ

ଗାୟିକ ଚୋପଦାର ଚିତ୍ରକାର ଧ୍ୱଜକର ଛତ୍ରକାର ଚକ ଅପସାରୀ ଦରଜି ସୁତୁଲି କମାର ଦୌଡ଼ିବଳା ରଥଚାପ ଦଳେଇ ବଇଠାରୁ ଓ ଡାହୁକ।

0: ରଥଯାତ୍ରାରେ ତିନୋଟି ରଥର ନିର୍ମାଣ ରଥ ନିର୍ମାଣ ପଦ୍ଧତି ନାମକ ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଗ୍ରନ୍ଥ ଅବଲମ୍ବନରେ କରାଯାଏ। ରଥର ନିମ୍ନ ଭାଗଠାରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଂଶର ନାମ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକ, ମକର ଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥିପିଡ଼, କୁମ୍ଭପଟି, ରାହୁପଟି, ଆଠନାହାକା, ବାଙ୍କି, ପିଡ଼, ଚାଷୀପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କପିକେତନ।
1: ସେତେବେଳେ ଗୋଟେ ସେବା ଥିଲା ଅବିରଚଳା ନାୟକ। ଏହି ସେବକ ପଞ୍ଚୁ ଦଳରେ ଦଶପଲା ରାଜବାଟିକୁ ଅବିର ନେଇ ଯାଉଥିଲେ। ଦ୍ୱିତୀୟ ସେବକ ଥିଲେ କାଠକଟା ପାଇକ। ରାଜାଙ୍କ ହୁକୁମନାମା ନେଇ କାଠ ପାଇଁ ଦଶପଲା ରାଜାଙ୍କ ନିକଟକୁ ସେମାନେ ଯାଉଥିଲେ। ତୃତୀୟ ଥିଲା ଚର୍ଚ୍ଚେଇତ ପାଇକ। ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଦଶପଲା ଓ ରଣପୁର ଯାଆନ୍ତି କାଠ କାଟିବାର ନିମନ୍ତ୍ରଣ ନେଇ। ସେଭଳି କାଠ କଟୁଆଳ ନାୟକ ଶୁଭ ଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। କାଠ ପଟାଳି ଦଳେଇ ଶ୍ରୀ ଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ଭେଳା ଦଳେଇ କାଠଗଣ୍ଡିଗୁଡ଼ିକୁ ତିଥିବାର ଦେଖି ଭେଳା କରନ୍ତି। ପଟାଳି ଲେଙ୍କା ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠକଟା ସ୍ଥାନକୁ ପୂର୍ବରୁ ଯାଇ ରହିଥାନ୍ତି। କାଠ ପଟାଳି ଘଣ୍ଟୁଆ କାଠ ପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। କାଠ ଗଣତିଆ ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିକଟରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି। ମୂଷା ନଈ କୂଳରେ ଏହି ହୁଳୁହୁଳିଆ ପୋଲଟି ମୂଷା ନଈ କୂଳରେ ଅବସ୍ଥିତ ହୁଳୁହୁଳିଆ ଘାଟ ନାମରେ ପୂର୍ବରୁ ପରିଚିତ ଥିଲା। କାଠ ପଟାଳି ଜଗୁଆ କାଠଗଣ୍ଡି ଭାସି ନ ଯିବା ପାଇଁ ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ମଠ ଶଗଡ଼ିଆ ଓଡ଼ିଆ ମଠ ଏବଂ ରାଘବ ଦାସ ମଠରୁ ଖେଇ ପାଇ ହୁଳୁହୁଳିଆ ଘାଟଠାରୁ ରଥ ଖଳା ଅର୍ଥାତ୍ ବଡ଼ଦାଣ୍ଡକୁ ଶଗଡ଼ରେ କାଠ ବୁହନ୍ତି। ସେହିଭଳି ଗଜନାୟକ ସୁହାଁସିଆ ଖଳା ଜଗୁଆ ରଥ ଅମିନ ରଥଖଳା ନାୟକ ରଥଖଳା ପରିଛା ରଥଖଳା ଦିହୁଡ଼ିଆ ଅନୁକୂଳ ବଢ଼େଇ ଦେଉଳ ପୁରୋହିତ ପାହି ମହାରଣା ସହଯୋଗୀ ତୁମ୍ବାକଟା ମହାରଣା କରତିଆ ଓଳମ ଭେଣ୍ଡିଆ ନାହାକବସାଣ ବଢ଼େଇ ରଥ ଭୋଇ ଏଥିରେ ସମ୍ପୃକ୍ତ ରହୁଥିଲେ।

0: ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦୀଘୋଷ। ଏହାର ଉଚ୍ଚତା 33 ହାତ 5 ଆଙ୍ଗୁଳ। 832 ଖଣ୍ଡ କାଠରେ ଏହା ନିର୍ମିତ। ଏହାର 16ଟି ଚକ, ପ୍ରତ୍ୟେକ ଚକର ବ୍ୟାସ 7 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଗରୁଡ଼। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଉଚ୍ଚତା 32 ହାତ 10 ଆଙ୍ଗୁଳ। 763 ଖଣ୍ଡ କାଠ ଦ୍ୱାରା ଏହା ନିର୍ମିତ। ଏହାର 14ଟି ଚକ, ପ୍ରତ୍ୟେକ ଚକର ବ୍ୟାସ 6.5 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର। ମା ଶ୍ରୀ ଶ୍ରୀ ସୁଭଦ୍ରା ଦେବୀଙ୍କ ରଥର ନାମ ଦର୍ପଦଳନ, ଦେବଦଳନ ବା ପଦ୍ମଧ୍ୱଜ। ଏହାର ଉଚ୍ଚତା 31 ହାତ 593 ଖଣ୍ଡ କାଠରେ ନିର୍ମିତ। ଏହି ରଥର ଚକ ସଂଖ୍ୟା 12, ପ୍ରତ୍ୟେକ ଚକର ବ୍ୟାସ 6 ଫୁଟ। ଆଉ ଏ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା।
1: ମୋଟାମୋଟି ଭାବରେ 4 ବର୍ଗର ଲୋକଙ୍କ ସହିତ ମଠ, ଜାଗା, ଗୁରୁଜ, ଗଡ଼, କୋର୍ଟ, ଇଏ ସମସ୍ତେ ରଥ ନିର୍ମାଣ ଏବଂ ରଥଯାତ୍ରା ସହିତ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ଫଳରେ ଏହି ରଥ ଉତ୍ସବ ଏକ ଗଣମହୋତ୍ସବରେ ପରିଣତ ହୋଇଥିଲା ଏବଂ ଏହି ଗଣମହୋତ୍ସବ ଏବେ ବି ପରିଣତ ଅଛି ଏବଂ ସମସ୍ତେ ଏହା ସହିତ କୌଣସି ଆକାରରେ ସମ୍ପୃକ୍ତ ଅଛନ୍ତି।

ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ଯୋଚା ଯାଇଥିବା ଘୋଡ଼ାମାନଙ୍କର ନାମ ହେଲା ରୁଚିକା, ମୋଚିକା, ସୁକ୍ମା ଓ ଅମୃତା। ଏମାନଙ୍କର ବର୍ଣ୍ଣ ହେଉଛି ଧଳା। ଜଗନ୍ନାଥଙ୍କ ରଥରେ ପାର୍ଶ୍ୱ ଦେବତା ବରାହ, ଗୋବର୍ଦ୍ଧନ, କୃଷ୍ଣ, ଗୋପୀକୃଷ୍ଣ, ରାମ ଓ ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ଅଧିଷ୍ଠିତ ହୁଅନ୍ତି। ରଥର ଦ୍ୱାର ଦେଶରେ ଇନ୍ଦ୍ର, ବ୍ରହ୍ମା ଏବଂ ସପ୍ତର୍ଷୀ ସ୍ଥାନ ଲାଭ କରନ୍ତି। ବଳଦେବ ରଥ ବା ତାଳଧ୍ୱଜ ରଥ ହେଉଛି ବଡ଼ ଠାକୁରଙ୍କର। ଏଥିର ସାରଥୀଙ୍କୁ ସୁଦୁମ୍ନ କୁହାଯାଏ। ଏଥିରେ ଯୋଚା ଯାଇଥିବା ଚାରିଗୋଟି ଘୋଡ଼ାର ନାମ ହେଲା ସ୍ଥିରା, କୃତି, ସ୍ଥିତି ଓ ସିଦ୍ଧା। ଏହି ଘୋଡ଼ାମାନଙ୍କର ବର୍ଣ୍ଣ କଳା। ପାର୍ଶ୍ୱ ଦେବତା ଭାବରେ ବଡ଼ ଠାକୁରଙ୍କ ରଥର ଦକ୍ଷିଣ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପଶ୍ଚାଦ ପଟରେ ପ୍ରଲମ୍ବଗ୍ନ, ହଳାୟୁଧ ଓ ମୃତ୍ୟୁଞ୍ଜୟ, ବାମ ଭାଗରେ ନାଟାମ୍ବର, ମହେଶ୍ୱର, ଶେଷଦେବ ବିରାଜମାନ ଥାନ୍ତି। ବଳଭଦ୍ରଙ୍କ ରଥର ଦ୍ୱାର ଦେଶରେ ରୁଦ୍ର, ସାତ୍ୟକୀ ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି। ମାତା ସୁଭଦ୍ରାଙ୍କ ରଥ ଦେବୀ ରଥ, ଦେବଦଳନ ବା ପଦ୍ମଧ୍ୱଜ। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଦୋତିନୀ। ପାର୍ଶ୍ୱ ଦେବତା ଭାବରେ ରଥର ଦକ୍ଷିଣ ଭାଗରେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ପଛପଟେ ବନଦୁର୍ଗା, ଶୁଳିଦୁର୍ଗା ଓ ବାରାହୀ, ବାମପଟେ ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଅବସ୍ଥାନ କରନ୍ତି। ସୁଭଦ୍ରାଙ୍କ ରଥର ଦ୍ୱାର ଦେଶରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଅଷ୍ଟଭୈରବ ରହନ୍ତି। ଏହି ତିନି ମୂର୍ତ୍ତିଙ୍କ ବ୍ୟତୀତ ରଥଯାତ୍ରାରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି।

ଶ୍ରୀକ୍ଷେତ୍ରରେ ଚତୁର୍ଥା ମୂର୍ତ୍ତିଙ୍କ ତିନି ରଥର ନିର୍ମାଣ ଓ ଐତିହ୍ୟ ବହୁ ପ୍ରାଚୀନ ଏବଂ ପାରମ୍ପରିକ। ବିଭିନ୍ନ ସେବକଙ୍କ ଶ୍ରମ, ସେବା, ଅର୍ଚ୍ଚନାରେ ନିର୍ମିତ ଏହି ରଥ ଭକ୍ତି ବିଜଡ଼ିତ ଜନମାନସକୁ ପ୍ରତିବର୍ଷ ଆନ୍ଦୋଳିତ କରେ, ବିମୋହିତ କରେ ବଡ଼ଦାଣ୍ଡରେ।

28 ଛାନ୍ଦ ଆରମ୍ଭରେ ନିଜର କ୍ଲେଶ ବିଷୟ ସୁଗ୍ରୀବଙ୍କ ଆଗରେ ଭାଷାରେ ପ୍ରକାଶ କଲେ ଶ୍ରୀରାମ। କହିଲେ, ବେନି ଜନେ ଏକ ପ୍ରକାର ଦଶା ପଡ଼ିଛି। ଆମେ ବିଭାବସୁ ଅର୍ଥାତ୍ ସୂର୍ଯ୍ୟଙ୍କ ବଂଶରେ ଜାତ ହୋଇଅଛୁ। ବିଧିର ବିଧାନ ତୁମେ ସୂର୍ଯ୍ୟଙ୍କ ସୂତ ହୋଇ ଜନ୍ମଲାଭ କରିଛ। ତୁମେ କିସ୍କିନ୍ଧାରେ ଓ ମୁଁ ଅଯୋଧ୍ୟାରେ ରାଜ୍ୟ ଭୋଗିବାକୁ ବସିବା ବେଳେ ବିଭୂତି ବା ଐଶ୍ୱର୍ଯ୍ୟହୀନ ହେଲୁ ଓ ବନବାସ ହେଲା। ପର ଅର୍ଥାତ୍ ଶତ୍ରୁର ଧର୍ଷଣ ବା ଉତ୍ପାତରେ ଆମର ବାମାବିଚ୍ଛେଦ ଘଟିଲା। ମନ୍ତ୍ରୀ ଓ ଅନୁଜଙ୍କ ପ୍ରବୋଧନାରେ ବୋଧ ହୋଇ ଆମେ ଜୀ ରହିଛେ। ମାତା ଓ ଭ୍ରାତାଙ୍କ ଦ୍ୱାରା ଆମର ବାଧା ପହଞ୍ଚିଛି ଓ ବୈରୀକୁ ସାଧ୍ୟ କରିବା ଯୋଜନା ଆମର ଅଛି। ବ୍ୟବହାରରେ ଆମେ ଦୁହେଁ ମିତ୍ର ହେବା ଉଚିତ ମନେ ହେଉଛି। ସୁଗ୍ରୀବ କହିଲେ, ହେ ରଘୁସୁତ, ଧରଣୀରେ ତୁମେ ନିର୍ଭୟରେ ବୁଲୁଛ, ଆମ୍ଭେ ବାଳି ଡରରେ ଋଷ୍ୟମୁଖ ଗିରିରେ ଲୁଚିଛୁ। କେଶରୀ ବା ସିଂହ, ବଳବନ୍ତ ଓ ଗଜ ଭଳି ପଶୁର ବଧକାରୀ ହେଲେ ମଧ୍ୟ ସରଭ ନାମକ କାଳ୍ପନିକ ଅଷ୍ଟପଦୀ ମୃଗକୁ ଡରିଥାଏ। ମୁଁ ସେଭଳି ବଳବନ୍ତ ହୋଇବି ବାଳି ପାଇଁ ଭୀତତ୍ରସ୍ତ। ମୁଁ ତୁମର କେଉଁ ଉପକାର କରିପାରିବି ବୋଲି ତୁମେ ଆମ ମିତ୍ର ହେବ ବୋଲି କହୁଛ? ଏହା ଶୁଣି ଉତ୍ସାହର ସହ ରଘୁବୀର କହିଲେ, ଏକ ବାଣରେ ବାଳିକି ବିନ୍ଧି ବିନାଶ କରିବି। ସୁଗ୍ରୀବ କହିଲେ, ବ୍ରହ୍ମଲୋକରେ ମଧ୍ୟ ସୀତା ଥିଲେ ଖୋଜାଇ ଆଣିବି ଓ ବାଦ ବା ଯୁଦ୍ଧ କରିବି। ମୋ ସାଙ୍ଗରେ ଜଣେ କପି ବା ବାନର ଅଛି, ଯେ ଜନ୍ମକାଳୁ ଡେଇଁ ବାଳଭାନୁ ବା ପ୍ରାତଃକାଳର ଲାଲ ସୂର୍ଯ୍ୟକୁ ଖାଇବା ପାଇଁ ଧରିଛି। ଏତକ ବୋଲାବୋଲି ବା କୁହାକୁହି ହୋଇ ଅଗ୍ନିକୁ ସାକ୍ଷୀ ରଖି ମିତ୍ର ହେଲେ ରାମ ଏବଂ ସୁଗ୍ରୀବ। ରାଘବ କହିଲେ, ଶତ୍ରୁକୁ ଦେଖାଅ। ବିନୟ ସହ ସୁଗ୍ରୀବ କହିଲେ, ବାଳିକୁ ବଧିବା ଇଚ୍ଛା ଥିଲେ ବଳ କଷିବା ପାଇଁ ଆପଣ ଦୁନ୍ଦୁଭି ରାକ୍ଷସର ଅସ୍ଥିକୁ ଆଗ ଟେକନ୍ତୁ। ରାମ ତା ନିକଟରେ ବିଜେ କରି ବାମଚରଣର ବୃଦ୍ଧାଙ୍ଗୁଳିରେ ଉଠାଇ ପର୍ବତରେ ଥୋଇଲେ। ମନେ ହେଲା କରିବର ବା ଗଜରାଜ ବନରୁହ ବା ପଦ୍ମକୁ ଶୁଣ୍ଢରେ ତୋଳିଦେଲେ। ଏହାର ଶବ୍ଦରେ କିସ୍କିନ୍ଧାବାସୀଙ୍କ ଦୃଷ୍ଟି ବ୍ୟୋମ ବା ଆକାଶରେ ପଡ଼ିଲା। ସୁଗ୍ରୀବ ବିଚାରିଲା, ବସା ବା ମେଦ ମାଂସ ଚର୍ମରେ ଅସ୍ଥି ଭରି ହୋଇଥିଲା, ଏବେ ଶୁଷ୍କ ହେଲାଣି, ତେଣୁ ରାମ ଏହାକୁ ସହଜରେ ଉଠାଇଦେଲେ। ବଜ୍ରଠାରୁ ଆଣ୍ଟ ବା ଟାଣ ସପ୍ତଶାଳଙ୍କୁ ଯେବେ ଏ ଏକା ବାଣକେ ଛେଦିବେ ତେବେ ଶକ୍ତି ଜାଣିବି। ସେ ସପ୍ତତାଳ ନାଗ ଭଳି ପରସ୍ପର ଛନ୍ଦିଥିବାରୁ ନାଗବନ୍ଧରେ ସୁଗ୍ରୀବ ମୁଖରେ ତାହା ବର୍ଣ୍ଣିତ ହେଲା। ରାମଙ୍କ ବନରୁହ ପଦ ଅର୍ଥାତ୍ ପଦ୍ମପାଦର ଭାରରେ ସପ୍ତଶାଳକୁ ଗୁଡ଼େଇ ହୋଇଥିବା ନାଗସର୍ପ ସଳଖି ସିଧା ହେଲା। ରାମଙ୍କ ସ୍ୱର ସପ୍ତଶାଳ ଭେଦି।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଥିଲେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେଶିକ ବିଳାସର 73ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଝରଣା ଦାସ।

ଆପଣମାନେ ଶୁଣୁଥିଲେ ବୈଦେହୀ ବିଳାସର 73ତମ ଭାଗ। ବର୍ଣ୍ଣନାରେ ଥିଲେ ଝରଣ ଦାସ, ସଙ୍ଗୀତ ଅଖିଳ କୁମାର ଲେଙ୍କା, କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର ଏବଂ ଗୀତାରାଣୀ ଦାସ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନାରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତାବନ୍ଧୁ, ଆମେ ଜାଣିଛେ ଜଳ ହିଁ ଜୀବନ, ଜଳ ବିନା ଆମ ଜୀବନ ତଥା ଜୀବ ଜଗତ ଅସମ୍ଭବ। ସେଥିପାଇଁ ଜଳକୁ, ଜଳର ଅପବ୍ୟବହାରକୁ ରୋକିବା ପାଇଁ ସରକାରୀ ସ୍ତରରେ ବା ବେସରକାରୀ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆଜି ସୃଷ୍ଟି କରାଯାଉଛି।

ଶ୍ରୋତାବନ୍ଧୁ, ଆମ ଜୀବନ ପାଇଁ ଜଳ ଅପରିହାର୍ଯ୍ୟ, କିନ୍ତୁ ଜଳର ସଂକଟ ଦେଖାଦେଲେ ମଣିଷ ଜୀବନ ବିପଦର ସମ୍ମୁଖୀନ ହେବ। ସେଥିପାଇଁ ଭୂତଳ ଜଳର ଜଳସ୍ତରକୁ ବଢ଼ାଇବା ପାଇଁ ଆଜି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷକରି ଖରାଦିନେ ନଈ, ପୋଖରୀ, ଗାଡ଼ିଆ, ଝରଣା ପ୍ରଭୃତି ଶୁଖିଯିବା ଦ୍ୱାରା ଆମ ଚାଷବାସ ବାଧାପ୍ରାପ୍ତ ହେବା ସହିତ ଆମ ଜନଜୀବନ ମଧ୍ୟ ବାଧାପ୍ରାପ୍ତ ହୁଏ। ସେଥିପାଇଁ ଜଳର ଅପଚୟ ନ ହେବା ପାଇଁ ତଥା ଜଳର ସଠିକ୍ ବିନିଯୋଗ କରିପାରିଲେ ଆମେ ଜଳ ସଂକଟରୁ ନିଶ୍ଚିତ ଭାବରେ ମୁକ୍ତି ପାଇପାରିବା।

ଶ୍ରୋତା ବନ୍ଧୁ, ଏହି ଖରାଦିନ ପରେ ବର୍ଷା ଦିନେ ନଈ ପୋଖରୀ ପ୍ରଭୃତି ଜଳମଗ୍ନ ହୁଏ ସତ, କିନ୍ତୁ ସାଧାରଣତଃ ଏହି ବର୍ଷା ଦିନେ ଅନେକ ବର୍ଷା ଜଳ ବିଭିନ୍ନ କାରଣରୁ ନଷ୍ଟ ହେବାର ପରିଲକ୍ଷିତ ହୁଏ, ଯାହାର ଅନେକ କାରଣ ମଧ୍ୟ ରହିଛି। ଶିଳ୍ପ ବା ସହର ନବୀକରଣ ନାଁରେ କଂକ୍ରିଟ୍ର ରାସ୍ତା, ଜଙ୍ଗଲର ଅବକ୍ଷୟ, ଯାହା ମାଟି ତଳର ଜଳସ୍ତରକୁ କମାଇବାରେ ବାଧାପ୍ରାପ୍ତ କରିଥାଏ। ଏହା ସହିତ ଅନେକ ଜଳ ବିନା କାରଣରେ ନଷ୍ଟ ହୋଇଥାଏ, କିନ୍ତୁ ଏହି ବର୍ଷା ଜଳକୁ ଆମେ ବିଭିନ୍ନ ପଦ୍ଧତିରେ ସଂରକ୍ଷଣ କରି ରଖିପାରିବା ସହିତ ଭବିଷ୍ୟତରେ ଆମ ଜୀବନଚର୍ଯ୍ୟରେ ମଧ୍ୟ ଆମେ ଲଗାଇ ପାରିବା।

ଆପଣଙ୍କୁ କହୁଥିଲି ଶ୍ରୋତା ବନ୍ଧୁ, ଆମେ ବିଭିନ୍ନ ପଦ୍ଧତିରେ ବର୍ଷା ଜଳକୁ ସଂରକ୍ଷଣ କରି ରଖିପାରିବା, ଆମେ ଆମ ଭବିଷ୍ୟତରେ ନିଜର କାର୍ଯ୍ୟରେ ମଧ୍ୟ ଲଗାଇପାରିବା। ଯେମିତିକି ନିଜ ଘରର ଛାତର ଜଳକୁ ଏଣେତେଣେ ବୋହିବାକୁ ନଦେଇ ଛାତ କଡ଼ରେ ପାଇପ୍ ଯୋଗେ ଘର କଡ଼ରେ ପାଣିକୁଣ୍ଡ ରଖି ବର୍ଷା ସମୟରେ ସେହି ଜଳ ସବୁକୁ ଆମେ ଆମର ଚାଷ କାର୍ଯ୍ୟରେ ଏବଂ ଘର କାମରେ ମଧ୍ୟ ବ୍ୟବହାର କରିପାରିବା।

ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ଘୋଷଣା। ଚୁକ୍ତିଭିତ୍ତିକ ସାମୟିକ ସମ୍ବାଦଦାତା ଆବେଦନ ନିମନ୍ତେ ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତିଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଦେଖିବାକୁ ଅନୁରୋଧ। ଘୋଷଣାଟି ଏତିକିରେ ଶେଷ ହେଲା।

ସ୍ୱତନ୍ତ୍ର ସମୟକୁ କେହି ବାନ୍ଧି ରଖିପାରେ ନା ସତ, କିନ୍ତୁ ସମୟ ସାଥିରେ ଆମକୁ ତାଳ ଦେଇ ଚାଲିବାର ମାନେ ହିଁ ତ ପ୍ରକୃତ ଜୀବନ। ଏଠି ରାତିରେ କଢ଼ି ଧରିଲେ ସକାଳେ ଗଛରେ ଫୁଲ ହୋଇ ଫୁଟେ, କିନ୍ତୁ କେମିତି ଫୁଟେ ଆମେ ସେ କଥା ଜାଣିଛେ। ଯଦି ପ୍ରକୃତି ତା'ର ଭାରସାମ୍ୟ ହରାଏ, ନା କୌଣସି ଋତୁକୁ ବାରି ହୁଏ, ନା କୌଣସି ଫୁଲର ମହକକୁ, କିମ୍ବା ଆମ ପ୍ରକୃତିର ସେହି ସୁନ୍ଦର ରୂପ ତଥା ମାଧୁର୍ଯ୍ୟକୁ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ମାଧ୍ୟମରେ ପୁନର୍ବାର ଘୋଷଣାରେ କହି ରଖୁଛୁ, ଚୁକ୍ତିଭିତ୍ତିକ ସାମୟିକ ସମ୍ବାଦଦାତା ଆବେଦନ ନିମନ୍ତେ ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତିଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଦେଖିବାକୁ ଅନୁରୋଧ। ଘୋଷଣାଟି ଏତିକିରେ ଶେଷ ହେଲା।

ତେବେ ଶ୍ରୋତାବନ୍ଧୁ, ସବୁ ଉପରେ ଆମେ କହିପାରିବା ଯେ ଆଜି ସମୟ କାଲିକି କେବେ ଆସେ ନା, କିନ୍ତୁ ପ୍ରତି ମୁହୂର୍ତ୍ତ ଆମ ପାଇଁ ମୂଲ୍ୟବାନ। ତେଣୁ ପ୍ରତିଟି କ୍ଷେତ୍ରରେ ସେତିକି ସଚେତନ ହେବାରେ ବା ସଚେତନ ହୋଇ ଆଗକୁ ବଢ଼ିପାରିଲେ ଆମେ ପ୍ରତିଟି ମଣିଷ ଗୋଟିଏ ସୁସ୍ଥ ପରିବେଶ ଭିତରେ ସୁସ୍ଥ ଜୀବନ ନେଇ ସେତିକି ମାତ୍ରାରେ ଆଗକୁ ବଢ଼ିପାରିବା। ତେଣୁ ପ୍ରକୃତିକୁ ସୁରକ୍ଷା ଦେବାର ଅର୍ଥ ଆମେ ଆମ ନିଜ ଜୀବନକୁ ସେତିକି ଭଲ ପାଇବା। ତେଣୁ ଖାଲି ଶ୍ରୋତାବନ୍ଧୁ, ଆଜିର ସମୟରେ ବର୍ଷା ଜଳର ସଂରକ୍ଷଣ କଥା କାହିଁକି? ଆମ ପ୍ରକୃତି, ଆମ ମାଟି, ଆମ ମା, ଏଠି ପାଣି ଆଉ ପବନ, ଯାହାକୁ ନେଇ ଆମ ଜୀବନ ସବୁକୁ ଆଜି ଆମେ ସୁରକ୍ଷା ଦେବାକୁ ହେଲେ ଆମକୁ ସେତିକି ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିପାରିଲେ ଆମେ ଭବିଷ୍ୟତରେ ଆମେ ଆମର ଗୋଟିଏ ସୁସ୍ଥ ସୁନ୍ଦର ପରିବେଶ ଭିତରେ ଆଗକୁ ବଢ଼ିପାରିବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆରମ୍ଭ କରୁଛୁ ନାଟକ ଭଞ୍ଜ କବି ସମ୍ରାଟ। ରଚନା ରଜତ କୁମାର କର। ପରିଚାଳନା।

러마 버드 난다. 나타카 반자 가비 삼라.

0: એ તો તુમો રાણીમાં આસલણી મું તેબે આશે ઉપેન્દ્ર આહરિ અનેક કથા અછી કિંતુ વર્તમાન નુહે
1: દેખિલ તો ઉપેન્દ્ર તુમ પિતામહંક વ્યવહાર મું તાંકર પત્ની અથચ મો પ્રતિ કી અવજ્ઞા એથિપાઈ જણક રાણી હોઈ તાહાર વ્યક્તિત્વ આગરે નઈ જીવાકુ મું પસંદ કરે ના
2: પિતામહંક ભૂલ બુઝિચંતિ રાણીમા તાંકર મહત્વર તુલના નહીં
1: તાંકર મહત્વ મતે બેશ જણા મહત હોઈથિલે તુમર પિતાંકુ સે સિંહાસનરુ વંચિત કરି નથાંતે
2: કિંતુ રાણીમા જ્યેષ્ઠતા ତ ଗଙ୍ଗାଧରଙ୍କର ସିଂହାସନରେ ପ୍ରଭୂତ ଅଧିକାର ଅନ୍ୟାୟକୁ ଅସ୍ୱୀକାର କରି ପିତାମହ ତ କିଛି ଅପରାଧ କରିନାହାନ୍ତି
1: ପିତାମହଙ୍କ ପ୍ରତି ବେଶ ତ ଦରଦ କିନ୍ତୁ ମନେ ରଖ ଉପେନ୍ଦ୍ର ପ୍ରକୃତରେ ସେ ତୋର ଅମଙ୍ଗଳ ଚାହାନ୍ତି
2: ମିଥ୍ୟା କଥା ପିତାମହଙ୍କୁ ମୁଁ ବେଶ ଜାଣେ
1: କଣ ମୋଠୁ ବେଶୀ ମୁଁ ତାଙ୍କ ସ୍ତ୍ରୀ
2: ସବୁ ସ୍ତ୍ରୀ ସ୍ୱାମୀର ସମସ୍ତ କଥା ଜାଣିବାକୁ ସକ୍ଷମ ହୋଇନଥାନ୍ତି
1: ସ୍ୱାମୀର ସମସ୍ତ କଥା ଜାଣିବା ଶକ୍ତି କ'ଣ ମୋ ଭଳି ସ୍ତ୍ରୀର ନାହିଁ
2: ମୋର ତାହା ହିଁ ମନେ ହୁଏ
1: ଉପେନ୍ଦ୍ର
2: ଯଦି ଆପଣଙ୍କୁ କଷ୍ଟ ହୋଇଥାଏ ତେବେ ମୋତେ କ୍ଷମା କରିବେ ରାଣୀମା
1: ନା ତୁ କବି ତୁ କେତେ ଉର୍ଦ୍ଧରେ ତତେ କ୍ଷମା କରିବା ଶକ୍ତି ମୋର ନାହିଁ
2: ରାଣୀମା
1: ଠିକ୍ ଅଛି ଆଜିଠାରୁ ମଣ୍ଡାୟଣୀ ପାଦ କେବେ କବିଙ୍କ ଦ୍ୱାରରେ ପଡ଼ିବ ନାହିଁ କିନ୍ତୁ ମନେ ରଖ ଉପେନ୍ଦ୍ର ରାଜମାତା ହେବା ଦିଗରେ ସମସ୍ତେ ପ୍ରତିବନ୍ଧକ ଦୂର କରିବା ମଣ୍ଡାରାଣୀ ପାଖରେ ଅତି ସହଜ ଆସୁଛି
2: ପ୍ରଭୁ ରାମଚନ୍ଦ୍ର ତୁମେ କୁହ ଯେ କବି ହୁଏ ଏହା ହିଁ କ'ଣ ତାର ଜୀବନ ରକ୍ତ ତାର ବିରୋଧୀ ହୁଏ ପରିସ୍ଥିତି ପରିପନ୍ଥୀ ହୁଏ
3: କବି
2: କିଏ ମାଧବୀ
3: ହଁ କବି ଏ ଲତାକୁଞ୍ଜର ପଶ୍ଚାତ ଭାଗରେ ରହି ମୁଁ ସବୁ ଶୁଣିଛି ଏ ଘୁମସର ଛାଡ଼ି ଦୂରକୁ ଚାଲିଯିବାକୁ ତୁମେ ଯେତେବେଳେ କହୁଥିଲ ସେତେବେଳେ ମୁଁ ବାଧା ଦେଇଥିଲି ଏବେ କିନ୍ତୁ ନୁହେଁ ଏଥରକୁ ଆମକୁ ଯିବାକୁ ହେବ
2: ପରମେଶ୍ୱର ମଧ୍ୟ ଏହା ହିଁ ଚାହାନ୍ତି ମାଧବୀ ଆମେ ଖୁବ୍ ଦୂରକୁ ଚାଲିଯିବା ସେଠି ନଥିବ ମଣ୍ଡାରାଣୀଙ୍କ ରୋଷକ ସାହିତ ନେତ୍ର ଆଉ ବାବାଙ୍କର କର୍କଶ ସ୍ୱର ସେଠି ଥିବ କବିପ୍ରିୟା ମାଧବୀର ଛଳ ଛଳ ନେତ୍ର ସୁମଧୁର ହାସ୍ୟ ବହୁ ତପସ୍ୟା ଫଳରେ ଉପେନ୍ଦ୍ର ଯାହା ପାଇଛି କବି ଜୀବନର ପାଥେୟ ରୂପେ
3: କବି
2: ହଁ ମାଧବୀ କବିର ପ୍ରେୟସୀ ତୁମେ କବିର ସୁଖ ଦୁଃଖର ସାଥୀ ମାଧବୀ ଘୁମୁସର ରାଜବଂଶର ରକ୍ତ ଏ ଦେହରେ ପ୍ରବାହିତ ରାଜପୁତ୍ର ନ ସାଜି ମୁଁ ସାଜିଛି କବି ଏ ଅପରାଧର କ'ଣ କ୍ଷମା ନାହିଁ
3: ଭାଙ୍ଗି ପଡ଼ନି କବି ଏ ଦେଶର ଆଗାମୀ ବଂଶଧର ତୁମକୁ ଚାହିଁଛନ୍ତି ସେମାନଙ୍କୁ ନିରାଶ କର ନା ତୁମେ ହେବ କୋଟି ହୃଦୟର ସମ୍ରାଟ କବି ମୁଁ ଜାଣେ ବାବାଙ୍କ ବ୍ୟବହାରରେ ତୁମେ ଭାଙ୍ଗି ପଡ଼ିଛ ଛି ମନରୁ ଶଙ୍କା ଦୂର କରି ତୁମେ ବିଶ୍ରାମ ନିଅ ମୁଁ ତ ତୁମ ପାଖେପାଖେ ଅଛି ତାଛଡ଼ା ରାମ ତାରକ ମନ୍ତ୍ର ସିଦ୍ଧ ଯୋଗୀ ତୁମେ ଚାଲ ବିଶ୍ରାମ କକ୍ଷକୁ ଚାଲ
2: ନା ଥାଉ ବରଂ
3: ଓ ବୁଝିଲି

0: ଅଦ୍ଭୁତ ଅଦ୍ଭୁତ ତୁମେ କବି ଉପେନ୍ଦ୍ର। ମାଧବୀ, ଆଜି ମୁଁ ପ୍ରଥମ କରି ଅନୁଭବ କଲି କବି ଉପେନ୍ଦ୍ରର ଜୀବନ ସଙ୍ଗିନୀ ରୂପେ ତୁମେ ତାକୁ ଧନ୍ୟ କରିନ, ଧନ୍ୟ କରିଛ ଘୁମୁଷର ରାଜବଂଶକୁ। କବିତା ରଚନା ତୁମ କଣ୍ଠରେ ଏପରି ମୂର୍ତ୍ତିମନ୍ତ ହେଇପାରେ,
1: ସେ ଆପଣଙ୍କର ଆଶୀର୍ବାଦ ପିତାମହ।
0: ଉପେନ୍ଦ୍ର, ରଚନା କେତେ ଦୂର ଗଲାଣି?
2: ଇଷ୍ଟଦେବ ଶ୍ରୀରାମଚନ୍ଦ୍ରଙ୍କ କରୁଣାରୁ ଲେଖନୀ ମୋର ମନ୍ଥର ହୋଇନାହିଁ। ଆପଣଙ୍କ ଆଶିଷ ଥିଲେ ବୈଦେହୀ ବିଳାସ ନିଶ୍ଚୟ ସମ୍ପୂର୍ଣ୍ଣ ହେବ।
0: ତାହା ହିଁ ହେବ ଉପେନ୍ଦ୍ର। ଅନେକ ଦିନ ତଳେ ତୁମଠି ଯେଉଁ ପ୍ରତିଭାର ସନ୍ଧାନ ମୁଁ ପାଇଥିଲି ତାହାର ଆଜି ପୂର୍ଣ୍ଣ ପ୍ରକାଶ ହେବାକୁ ଯାଉ।
2: ଆପଣ ମୋର କବି ଜୀବନର ଗୁରୁ ପିତାମହ। ଆପଣଙ୍କ ରଘୁନାଥ ବିଳାସର ଛାୟା ମୋର ବୈଦେହୀ ବିଳାସର ଛତ୍ରେ ଛତ୍ରେ ରହିଛି।
0: ଏକଥା କହି ଆଉ ଲଜ୍ଜା ଦିଅ ନାହିଁ ଉପେନ୍ଦ୍ର, ଯାହା ବା କିଛି ତୁମେ ମୋର କାବ୍ୟ କବିତାରୁ ଗ୍ରହଣ କରିଛ ଅପୂର୍ବ କଳ୍ପନା ବଳରେ ତାହା ତୁମର ନିଜସ୍ୱ କରିସାରିଛ। ଭିନ୍ନ ଭିନ୍ନ ଉପାଦାନ ସଂଗ୍ରହ କରି ସେସବୁକୁ ମନଜ୍ଞ ରୂପ ଦେବା ହିଁ ଶିଳ୍ପୀର ବୈଶିଷ୍ଟ୍ୟ। ତୁମର ସେ ଅସାମାନ୍ୟ ପ୍ରତିଭାର ପରିଚୟ ମୁଁ ପାଇଛି ଉପେନ୍ଦ୍ର। ନାନା ଅଳଙ୍କାର ସମାବେଶରେ ବ ଅନୁପ୍ରାସ ରଖି ଯେଉଁ ବୈଦେଶ ବିଳାସ ରଚନା କରିଛ, ଯୁଗ ଯୁଗ ପାଇଁ ତାହା ତୁମର ଅକ୍ଷୟ କୀର୍ତ୍ତି ଘୋଷଣା କରିବ, ବିଶ୍ୱ ଦରବାରରେ ତୁମ ପାଇଁ ଆଣିଦେବ ଶ୍ରଦ୍ଧା ଆଉ ସମ୍ମାନ।
2: ପ୍ରଭୁ ରାମଚନ୍ଦ୍ରଙ୍କର କରୁଣା ଆଉ ଆପଣଙ୍କର ଆଶୀର୍ବାଦ ମୋର ପାଥେୟ ହେଉ ପିତାମହ।
0: ଆଶୀର୍ବାଦ କରୁଛି, ଯଶସ୍ୱୀ ହୁଅ। ତୁମେ ଜାଣିନ କିପରି ଏକ ଅଜଣା ଆଶଙ୍କାରେ ମୋ ଅନ୍ତରଟା ଶିହରି ଉଠୁଛି। ମନେ ହୁଏ ଘୁମୁଷର ରାଜବଂଶ ଉପରେ ଘଟିଥିବା କଳା ମେଘ ଯେକୌଣସି କଣ ହେଇଛି।
3: ଯୁବରାଜ ଗଙ୍ଗାଧରଙ୍କୁ କିଏ ହତ୍ୟା କରିଛି?
0: ଉପେନ୍ଦ୍ର,
3: ରକ୍ତଧାର ଛୁଟି ଚାଲିଛି ମଣିମା।
0: ଦେଖୁଛ ଦେଖୁଛ ଉପେନ୍ଦ୍ର, ଦଶରଥଙ୍କର ଆଶା ଭରସା ଚୂର୍ଣ୍ଣ ହେବାକୁ ଗଲା ବେଳେ ମୋର ଆଶା ଭରସା କିପରି ଲୋପ ପାଇଗଲା। କିନ୍ତୁ କଣ ତାର ଉଦ୍ଦେଶ୍ୟ? ରାଜପ୍ରାସାଦରେ ହତ୍ୟା ଅସମ୍ଭବ, ଏହା କୌଣସି ବାହାର ଲୋକର କାମ ନୁହେଁ। ମୋର ମନେ ହୁଏ
2: ଆପଣଙ୍କର ଅନୁମାନ ସତ୍ୟ ପିତାମହ।
0: ତେବେ କିଏ ସେ, କିଏ ସେ ମୋର ଗଙ୍ଗାଧରକୁ ହତ୍ୟା କରିଛି
2: ପିତାମହ?
0: ରହସ୍ୟକୁ ଭେଦ କରିପାରିବି ସତ, କିନ୍ତୁ କିନ୍ତୁ ଗଙ୍ଗାଧର ତ ମୋର ଫେରିବ ନାହିଁ। ତା ବାପର ଆଖିରୁ ଲୁହ ଆଉ ଦୀର୍ଘଶ୍ୱାସ ତାକୁ ବଞ୍ଚାଇ ପାରିବ ନାହିଁ।
1: ପିତାମହ, ଏ କଣ ହେଇଗଲା କବି?
2: ପ୍ରଭୁ ରାମଚନ୍ଦ୍ରଙ୍କର ଇଚ୍ଛା।
4: ଉପେନ୍ଦ୍ର, ଉପେନ୍ଦ୍ର
2: ବାବା,
4: ବାବା ଆସିଥିଲେ ହଠାତ୍ ଚାଲିଗଲେ ଯେ। ମନେ ହୁଏ କୁମାର ଗଙ୍ଗାଧରଙ୍କର ମୃତ୍ୟୁ ସମ୍ବାଦ ଶୁଣି ଖୁବ୍ ଭାଙ୍ଗି ପଡ଼ିଛନ୍ତି
2: ବାବା।
4: କିନ୍ତୁ ଉପେନ୍ଦ୍ର, କୁମାର ଗଙ୍ଗାଧରଙ୍କର ମୃତ୍ୟୁ ଆମ ପାଇଁ ଏକ ଶୁଭ ସୂଚନା, କାରଣ ବୃଦ୍ଧ ଧନଞ୍ଜୟଙ୍କ ପରେ ଘୁମୁଷର ରାଜଲକ୍ଷ୍ମୀ ମୋ ପ୍ରତି ସୁପ୍ରସନ୍ନା ହେବେ, ଆଉ ତାପରେ ତୁ ହବୁ ଘୁମୁଷରର ଯୁବରାଜ।
2: ଅସମ୍ଭବ, ପିତାମହଙ୍କ ପରେ ଜ୍ୟେଷ୍ଠତା ତ ଗଙ୍ଗାଧରଙ୍କ ପୁତ୍ର।

0: ଶତ୍ରୁଞ୍ଜୟଙ୍କର ହିଁ ଘୁମୁସର ସିଂହାସନ ପ୍ରାପ୍ୟ। ତା ଛଡ଼ା ପିତାମହ ଜୀବିତ ଥିବା ଯାକେ ଏସବୁ କୁଚ୍ଛିତ ଚିନ୍ତାର ସ୍ଥାନ କାହିଁ?
1: ମୂର୍ଖ, କାବ୍ୟ କବିତାରେ ମାତି ତୋର ବୁଦ୍ଧି ପ୍ରତି ସବୁ ଲୋପ ହେଇଗଲାଣି। ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ଆଜିଠାରୁ ସାବଧାନ, ନହେଲେ ଆମର ଶିକାର ଅନ୍ୟର କବଳିତ ହବ।
0: ବାବା, ଏ ବେଳରେ ଆପଣ?
1: ହଁ, ସେଦିନର ଅପମାନକୁ ମୁଁ ଏପର୍ଯ୍ୟନ୍ତ ପାଶୁରିଣୀ ଉପେନ୍ଦ୍ର, ମୁଁ ଚାହେଁ ତାର ପ୍ରତିଶୋଧ। ପାରିବୁ, ପାରିବୁ ତୁ ତୋର ପିତାକୁ ସାହାଯ୍ୟ କରି?
0: ପିତା ପୁତ୍ର ମଧ୍ୟରେ ସାମାନ୍ୟ ମତ ପାର୍ଥକ୍ୟକୁ ଆପଣ ଗୁରୁତ୍ୱ ଦିଅନ୍ତୁ ନାହିଁ ବାବା। ପିତାମହ ବୃଦ୍ଧ, ତାଙ୍କ କଥାକୁ ଆପଣ ପାଶୁରି ଦିଅନ୍ତୁ।
1: ନା, ସେଦିନର ସେହି ଘଟଣା ପିତା ପୁତ୍ରର କଥା ନୁହେଁ। ମୋ ଭଳି ଯୋଗ୍ୟ ସନ୍ତାନ ବିରୁଦ୍ଧରେ ଚକ୍ରାନ୍ତ କରି ପିତାର ସମସ୍ତ ଅଧିକାର ସେ ହରାଇ ବସିଛନ୍ତି। ସେଦିନର କଟୁକ୍ତି, ସେ ଅବିଚାର ଜଣେ ଅନାଚାରୀ ରାଜାର, ଆଉ ମୁଁ ଚାହେଁ ତା ବିରୁଦ୍ଧରେ ବିପ୍ଳବ, ସଶସ୍ତ୍ର ବିଦ୍ରୋହ।
0: କିନ୍ତୁ ବିଦ୍ରୋହ ମୁଁ କରିପାରିବି ନାହିଁ ବାବା, ମୁଁ ଶାନ୍ତି ଚାହେଁ।
1: ନିର୍ବୋଧ, ଶାନ୍ତି ତୁ ପାଇବୁ କେମିତି? ଅଶାନ୍ତିର ବିରୁଦ୍ଧରେ ବିଦ୍ରୋହ କରି ଶାନ୍ତି ପ୍ରତିଷ୍ଠା କରାଯାଏ। ଅନ୍ୟାୟ ଅବିଚାର ପ୍ରତି କହି ଶାସନର ମୂଳୋତ୍ପାଟନ କରି ମୁଁ ସୁଖ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହେଁ।
0: ଧ୍ୱଂସରୁ ଶାନ୍ତି କେବେ ସମ୍ଭବ ହୁଏ ନାହିଁ ବାବା, ମୁଁ ଚାହେଁ ନିର୍ମଳ ଶାନ୍ତି, ସତ୍ୟ, ଶିବ ଆଉ ସୁନ୍ଦରର ସର୍ବୋତ୍ତମ ଅନୁଭୂତି।
1: କାରଣ ତୁ ସ୍ୱାର୍ଥପର।
0: ବାବା,
1: ମୁଁ ବାଳକ ନୁହେଁ ଉପେନ୍ଦ୍ର, ମୁଁ ଭଲ ଭାବରେ ଜାଣେ ମୋ ପ୍ରତି ଧନଞ୍ଜୟ ଭଞ୍ଜଙ୍କର ଅନ୍ୟାୟ ଅବିଚାରକୁ ସମର୍ଥନ ଜଣାଇ ତୁ ନିଜର ସ୍ୱାର୍ଥ ସିଦ୍ଧି କରିବାକୁ ଷଡ଼ଯନ୍ତ୍ର କରୁଛୁ।
0: ବାବା, ରାମଚନ୍ଦ୍ରଙ୍କର ପବିତ୍ର ନାମ ସ୍ମରଣ କରି ମୁଁ ଶପଥ କରୁଛି, ଏ ଚିନ୍ତା ମୋ ମନରେ କେବେ ସ୍ଥାନ ପାଇନି।
1: ତାହେଲେ କାହିଁକି କାହିଁକି ପିତା ବିରୁଦ୍ଧରେ ଯାଇ ତୁ କି ଲାଭ ପାଇଛୁ?
0: ଆଦେଶ କରନ୍ତୁ ବାବା।
1: ନିଜର ଅଧିକାରକୁ ବଜାୟ ରଖିବାକୁ ହେଲେ ତରବାରୀ ହିଁ ଆମର ଏକମାତ୍ର ଭରସା ଉପେନ୍ଦ୍ର, ଏ କଥା ତୁ ଭୁଲିଛୁ। ମାଧବୀକୁ ବୋହୁ କରି ଆଣିବା ଦିନ ଠାରୁ ତୁ ଅନ୍ତପୁରରେ ଆଶ୍ରୟ ନେଇଛୁ। ନାରୀର ପଣତ ତଳେ ରହି ନିଜକୁ କବି ଆଖ୍ୟା ଦେଲେ କ୍ଷତ୍ରିୟର ଗୌରବ ବୃଦ୍ଧି ହୁଏ ନା ଉପେନ୍ଦ୍ର?
0: ବାବା,
1: ଆଜି ମୁଁ ଚାହେଁ ତୁମର ସହଯୋଗ, ପାରିବୁ?
0: ପ୍ରଭୁଙ୍କ କରୁଣା ଥିଲେ ପାରିବି ବାବା।
1: ଯେଉଁ ରାମଚନ୍ଦ୍ର ପିତୃ ସତ୍ୟ ପାଳି 14 ବର୍ଷ ବନବାସ କରିଥିଲେ ସେ ପରା ତୋର ଇଷ୍ଟ ଦେବ, ତାଙ୍କଠୁ କଣ ତୋର କିଛି ଶିକ୍ଷା କରିବାର ନାହିଁ?
0: ବାବା,
1: କବିତା ତୋ ପାଇଁ ନୁହେଁ ଉପେନ୍ଦ୍ର, ଏ ଦିନହୀନ ବେଶ ତତେ ସାଜେନା, ରାଜପୁତ୍ର ବେଶରେ ମୁଁ ତତେ ଦେଖିବାକୁ ଚାହେଁ। ହସ୍ତରେ ତୋର ଶୋଭା ପାଉ ତରବାରୀ, ଫିଙ୍ଗି ଦେ ଭୀରୁତାର ପ୍ରତୀକ ଏ ଲେଖନୀକୁ।
0: ବାବା,
1: ଏ ତୋର ପିତାର ଆଦେଶ,

0: ସେ ସବୁ ଚିନ୍ତା କରିବା ଲାଭ ନାହିଁ ଶତ୍ରୁଞ୍ଜୟ, ଯାହା ହବାର ଥିଲା ହେଇଗଲା।
1: ଦାଦା, ବାବା ତ କେବେ କାହାର ଅନିଷ୍ଟ କରିନଥିଲେ।
0: ଘୁମସର ରାଜବଂଶର ଯୁଧିଷ୍ଠିର ସେ।
1: ତେବେ କୁହନ୍ତୁ କୁହନ୍ତୁ ଦାଦା, କାହିଁକି ତାଙ୍କୁ ହତ୍ୟା କରାଗଲା?
0: ଏ ହତ୍ୟା ପଛରେ ଅନ୍ୟ ଉଦ୍ଦେଶ୍ୟ ଥାଇପାରେ ଶତ୍ରୁଞ୍ଜୟ।
1: କଣ ଦାଦା?
0: ସେ ସବୁରେ ବ୍ୟସ୍ତ ରହି ଆଉ ଲାଭ ନାହିଁ। ଭବିଷ୍ୟତ ଲାଗି ଏଥରକ ନିଜକୁ ପ୍ରସ୍ତୁତ କର। ଧନଞ୍ଜୟ ଭଞ୍ଜଙ୍କ ପରେ ସିଂହାସନ ତୁମର।
1: ମୋର?
0: ହଁ, ଯୁବରାଜଙ୍କ ସନ୍ତାନ ତୁମେ, ତୁମର ଏହି ସିଂହାସନର ନାର୍ଯ୍ୟ ଅଧିକାର। ନୀଳକଣ୍ଠ ଭଞ୍ଜଙ୍କର ସିଂହାସନରେ କୌଣସି ଦାବି ନାହିଁ। ତୁମ ବ୍ୟତୀତ ସିଂହାସନ ପାଇଁ ଯେ ଦାବି କରିବ ତାର ଅନ୍ୟାୟ ହେବ। ମୂର୍ଖ ଜ୍ୟୋତିଷର ଉଦ୍ଭଟ ଭବିଷ୍ୟତବାଣୀକୁ କେବେ ସଫଳ କରିବାକୁ ଦେବି ନାହିଁ।
1: ଭବିଷ୍ୟତବାଣୀ?
2: ଶୁଣନ୍ତୁ ମହାରାଜ ଧନଞ୍ଜୟ, ଜନ୍ମକୁଣ୍ଡଳୀ ସୂଚନା ଅନୁଯାୟୀ ଆପଣଙ୍କ ଅନ୍ତେ ଘୁମୁସର ରାଜସିଂହାସନ ଅଧିକାର କରିବେ ଘନଭଞ୍ଜ। ରାଜସିଂହାସନ ଅଧିକାର
0: ଧନଞ୍ଜୟ ଭଞ୍ଜଙ୍କ ଆଗରେ ଥରେ ଜଣେ ପାଗଳ ଜ୍ୟୋତିଷ ପ୍ରକାଶ କରିଥିଲା ଯେ ତାଙ୍କ ଅନ୍ତେ ମୁଁ ରାଜା ହେବି।
1: ଈଶ୍ୱରଙ୍କର ଇଚ୍ଛା ଥିଲେ ଏକଥା ନିଶ୍ଚୟ ଘଟିବ।
0: ଘନଭଞ୍ଜଙ୍କର ସିଂହାସନ ପ୍ରତି କୌଣସି ଲାଳସା ନାହିଁ, ସେ ତୁମକୁ ହିଁ ସମର୍ଥନ କରିବ। ତୁମେ କାର୍ଯ୍ୟ ସାରି ଆସ, ମୁଁ ଅପେକ୍ଷା କରିଛି।
3: ଶତ୍ରୁଞ୍ଜୟ,
1: ରାଣୀ ମା,
3: ତୁମର କି କ୍ଷତି ହୋଇଛି ତା ମୋ ଛଡ଼ା ଆଉ କେହି ବୁଝିପାରିବେନି। ଗଙ୍ଗାଧରକୁ ମୁଁ ନୀଳକଣ୍ଠ ଠାରୁ ବେଶୀ ଭଲ ପାଉଥିଲି। ତାର ହତ୍ୟା ମୋତେ ଘୋର ଦୁଃଖ ଦେଇଛି।
1: ଦୁଃଖ କରି କିଛି ଲାଭ ନାହିଁ ରାଣୀ ମା, ବାବା ତ ଆଉ ଫେରି ଆସିବେ ନାହିଁ। ଘନ ଦାଦା ମୋତେ ଠିକ ସେୟା ହିଁ କହୁଥିଲେ।
3: ଘନ ତୁମକୁ ଏ କଥା କହୁଥିଲା?
1: ହସିଲେ ତ ରାଣୀ ମା,
3: ଭକ୍ଷକ ଆଜି ରକ୍ଷକ ବେଶରେ।
1: ମୁଁ କିଛି ବୁଝିପାରୁନି ରାଣୀ ମା।
3: ଜାଣ, ତୁମ ପିତାର ହତ୍ୟାକାରୀ ଘନଭଞ୍ଜ।
1: ରାଣୀ ମା,
3: ମଣ୍ଡାରାଣୀକୁ ବିଶ୍ୱାସ କର କୁମାର। ଜ୍ୟୋତିଷର ଭବିଷ୍ୟତବାଣୀ ଶୁଣିଲା ଦିନଠାରୁ ଘୁମୁସର ସିଂହାସନ ପାଇବା ପାଇଁ ଘନଭଞ୍ଜ ପାଗଳ ହୋଇ ଉଠିଲା।

0: ଜ୍ୟୋତିଷର ବାଣୀ ଏଇକ୍ଷଣି ଘନଦାଦା ସେଇ କଥା କହୁଥିଲେ।
1: ତୁମେ ଆଉ ବ୍ୟସ୍ତ ହୁଅ ନାହିଁ ଶତ୍ରୁଞ୍ଜୟ, ହତ୍ୟାକାରୀକୁ ଶାସ୍ତି ଦେବାକୁ କହି ତୁମ ଶାନ୍ତିରେ ମୁଁ ଆଉ ବାଧା ଦେବି ନାହିଁ। ରାଜପୁରୀର ସମସ୍ତେ ଯାଆନ୍ତୁ।
0: ନା ରାଣୀମା, ମୁଁ ତା କରାଇ ଦେବିନି, ମୁଁ ପ୍ରତିଶୋଧ ଚାହେଁ, କିନ୍ତୁ ପ୍ରମାଣ?
1: କିନ୍ତୁ ତମେ ନିଜେ ପ୍ରତିଶୋଧ ନେବାର ଚେଷ୍ଟା କର ନା, ସେଥିରେ ବିପଦ ଅଛି। ସବୁ ପ୍ରମାଣ ନେଇ ରାଜଦରବାରରେ ଅଭିଯୋଗ କର। ଆସ ଆସ ମୋ ସାଙ୍ଗରେ।

0: କି ଭଞ୍ଜି ଆଉ ଉପମା।
1: ଆପଣଙ୍କ ନାଁ ରସିକରାଜ ନା?
2: କିଏ
3: ଆପଣ? କିଏ ଗୌରାଙ୍ଗେ?
0: ଓ
3: ପଚାର
2: କିହ। ଓ
1: କୁମାର ଉପେନ୍ଦ୍ର ମୋତେ ପଠାଇଛନ୍ତି।
0: କଣ ହେଲା? କବି କବି ଉପେନ୍ଦ୍ର ଆମକୁ ଡକେଇଛନ୍ତି ରସିକ ଭାଇ।
4: ମାନେ ଆମମାନଙ୍କ ପରି ପଣ୍ଡିତ ପଣ୍ଡିତ ଗ୍ରାହକ ମାନଙ୍କୁ ସେ କଣ ଭୁଲି ପାରିବେ?
0: ଠିକ ଠିକ ଏକଦମ ଠିକ ରସିକ ଭାଇ, ଏକଦମ ଠିକ। ଆରେ ଆମକୁ ଛାଡି ଦୁନିଆରେ କିଛି ହେଲାଣି ନା ହବ?
1: ଶୁଣନ୍ତୁ, କୁମାର ନୀଳକଣ୍ଠ ଭଞ୍ଜ ଖବର ଦେଇଛନ୍ତି ଯେ
2: କଣ
1: ଏଣିକି ଆଉ ଆପଣମାନଙ୍କୁ ଉଆସ ମନା।
0: ରସିକ ଭାଇ
3: ଗୋରାଗେ ରହିଯା,
0: ପଚାର ପଚାର
3: ଏ କଥା କଣ ଆମକୁ ପୁଣି ଉଆସ ମନା?
1: ହଁ, ଆପଣମାନେ କୁମାର ଉପେନ୍ଦ୍ରଙ୍କୁ ଅବାଟକୁ ନେଉଛନ୍ତି।
5: ତେଣୁ ଏଥରକ ଜାଣ ହାଣ କୁରାଡି ବେକକୁ ଆଣ। ହଉ ମୁଁ ଯାଉଛି।
1: କଣ ମନେ ରହିଲା ଟି?
3: ମନେ ରହିଲା ଟି?
0: ହଁ
3: ଗୋରାଙ୍ଗେ,
0: ହଁ
3: ଆମେ କଣ ଉପେନ୍ଦ୍ରକୁ ଭୁଲ ବାଟରେ ନଉଥିଲୁ?
0: ନା।
3: ଆରେ ରାଜା ଘରେ ସେନା ଜନ୍ମ ହେଇନୁ? ତାହେଲେ ଆମେ କଣ ଛୋଟିଆ ଲୋକ?
0: ନା।
3: ସାହିତ୍ୟ
0: କ,
3: ରସିକ
0: କ,
3: ଗ୍ରାହକ
0: କ,
3: ପ୍ରେମିକ
0: କ,
3: ଗବେଷକ
0: କ,
3: ଗାୟକ
0: କ,
3: ଉଦ୍ଭାବକ
0: କ,
3: ସାଧକ
0: କ,
3: ଗୋରାଙ୍ଗେ
0: ହଁ
3: ଏକାଧାରରେ ଆମେ ସବୁ।
0: ରସିକ ଭାଇ, ଦୁଃଖରେ ତମେ କ ଅନୁପ୍ରାସ ଅଳଙ୍କାର କଥା କହିଲ।
3: କହିବି ନାହିଁ, କୁମାର ନୀଳକଣ୍ଠଙ୍କ କଥାରେ ଆମେ ଉପେନ୍ଦ୍ରକୁ ଛାଡ଼ିଦବୁ?
2: ନା
3: ହେଇପାରେ ନା।
2: ନା
3: ହେଇପାରେ ନା। ଆମେ ତାକୁ ନିଶ୍ଚୟ ଭେଟିବୁ।
2: ଅଳ୍ପ
3: ସେ ନିର୍ବାସିତ ଅଯୋଧ୍ୟାର ରାଜା ଶ୍ରୀରାମ, ଆଉ ମୁଁ କିସ୍କିନ୍ଦା ରାଜନ ସୁଗ୍ରୀବ।
6: ତେଣୁ ଉପେନ୍ଦ୍ର କହିଛନ୍ତି,
3: କଣ କହିଲେ?
6: ବୋଲେ ରାମେ ସୁଗ୍ରୀବ
3: କେଶ ଭାଷା
6: ବେନି ଜନେ ପଡିଛି।

0: ଉଲୁରେ
1: ଗୌରାଙ୍ଗ
0: ହଁ
1: ଏ ମଉଜ
0: ହଁ
1: ଏ ଗମାତ
0: ହଁ
1: ଏ ଆନନ୍ଦ
0: ହଁ
1: ଆରେ ବେରସିକ କୋଉଠି ପାଇବି ରେ
0: ନା
1: ସେଇ
0: ନା
1: ସେଇପାଇଁ ପୁରା ଶାସ୍ତ୍ରରେ କହିଛି
0: କଣ
1: ଅରସି କେଶୁ ରସସ ନିବେଦନ ଶିରସି
0: ମାଲିକ ମାଲିକ ମାଲିକ ରସିକ ଭାଇ କବି ପରା ଖବର ଦେଇଥିଲା ଆସିବା ପାଇଁ
1: ଆରେ କଥା ବୁଝୁନୁ
0: କଣ
1: ସେ ସେ ମାନେ ବଡପଣିଆ ଆମକୁ ସିନା ଉଆସକୁ ମନା କରାଗଲା ହେଲେ ତାଙ୍କର କଣ ଏଠିକି ଆସିବା
0: ମନା
1: ନା ଆସିବେ ନା ଦେଶ ଆସିବେ
2: ପିତା ତୁମକୁ ଉଆସ ମନା କରିଛନ୍ତି ବୋଲି ତୁମର ଖୁବ ଦୁଃଖ ହୋଇଛି ନା ରସିକ
1: ତୁମ ବିନା ଆମର ଅସ୍ତିତ୍ୱ କାହିଁ କବି ତୁମର ରସିକ ଉପାଧିରେ ମୋର ନାମ ହେଇଛି ମଳୟ ବିନା ଚନ୍ଦନର ସୁବାସ ଚହଟି ପାରେ କି କବି
2: ମୁଁ ତୁମଠାରେ କୃତଜ୍ଞ ରସିକ ତୁମ ଋଣ ମୁଁ ଜୀବନରେ ଶୁଝିପାରିବି ନାହିଁ ତୁମେ ମୋର ପ୍ରକୃତ ପ୍ରଚାରକ ପ୍ରତିଦାନରେ କିଛି ଦେଇପାରି ନାହିଁ ମୁଁ
1: ଯଥେଷ୍ଟ ଦେଇଛ ଯଥେଷ୍ଟ ଦେଇଛ ତୁମେ ତୁମ ରଚନାର ମର୍ମ ବୁଝାଇ ମୁଁ ଅର୍ଜନ କରିଛି ଅର୍ଥ ଓ ସମ୍ମାନ ମାନେ ବାସନା କେବଳ ତୁମର ସାନ୍ନିଧ୍ୟ ସେଥିରୁ ବଞ୍ଚିତ ମାନେ ସେଥିରୁ ବଞ୍ଚିତ କର ନାହିଁ କବି
2: ପ୍ରାସାଦ ଆମ ମିଳନର ପ୍ରତିବନ୍ଧକ
1: କବି
2: ଏହି ପ୍ରାସାଦର ବାହାରେ ପ୍ରଶସ୍ତ ପୃଥିବୀ ସେଇ ଆମ ପ୍ରେରଣାର ଉତ୍ସ ସେଇ ଆମ ମିଳନ ମଣ୍ଡପ ଖୁବ୍ ଶୀଘ୍ର ଆମେ ସେଠିକି ଫେରିବା ରସିକ ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦ ଆକାଶ ବସନ୍ତ ସୁଷମା ସଘନ ଆଷାଢ଼ ମୋତେ ଆହ୍ୱାନ କରି ରସିକ ତୁମେ କ୍ଷେତ୍ର ପ୍ରସ୍ତୁତ କର ଆମେ ଯିବା ମିଳନର ମହାମୁହୂର୍ତ୍ତ ଆବାହନ କରି
1: କବି କବି କବି

0: ଅଟେ।
1: ଏତେ ପ୍ରମାଣ ତୁମକୁ ଯୋଗେଇ ଦିଆଗଲା, ଅଥଚ ତୁମେ ସବୁ ଭଣ୍ଡୁର କରିଦେଇ ବସିଲ। ଜାଣ, ନିର୍ବାସନ ପରେ ଘନଭଞ୍ଜ ଏଥରକ ଆହୁରି ହିଂସ୍ର ହୋଇପଡ଼ିବ। ତାର ମୁକ୍ତି ଭିକ୍ଷା କରି ତୁମେ ତୁମେ କିଛି ଭଲ କଲ ନାହିଁ ଶତ୍ରୁଞ୍ଜୟ।
0: ରାଣୀମା, ବିଚାର ବେଳେ ଘନଭଞ୍ଜ ଠିକ ବାବାଙ୍କ ପରି ଦିଶିଲେ।
1: ଏ ତୁମର ଦୁର୍ବଳତା ଶତ୍ରୁଞ୍ଜୟ, ସେ ଘୁଂସରର ଅମଙ୍ଗଳ କରିପାରେ।
0: ବର୍ତ୍ତମାନ ସେ କଥା ଭାବି କିଛି ଆଉ ଲାଭ ନାହିଁ ରାଣୀମା, ଯାହା ହେବାର ହେଇଗଲାଣି।
2: ଏ ଅଦୂରଦର୍ଶିତା ପାଇଁ ତୁମର ଶାସ୍ତି ଦରକାର।

0: ବର୍ତ୍ତମାନ ସେ କଥା ଭାବି କିଛି ଆଉ ଲାଭ ନାହିଁ ରାଣୀମା, ଯାହା ହେବାର ହେଇଗଲାଣି।
1: ଏ ଅଦୂରଦର୍ଶିତା ପାଇଁ ତୁମର ଶାସ୍ତି ଦରକାର।
0: ଦାଦା
2: ନୀଳକଣ୍ଠ, ଶତ୍ରୁଞ୍ଜୟକୁ ଏପରି କହିବା ପାଇଁ ତୋର ଅଧିକାର ନାହିଁ। ତୋର ବାବାଙ୍କ ପରେ ଘୁମସରର ସିଂହାସନ ତାର ପ୍ରାପ୍ତ, ତୁ ହେବୁ ତାର ଅଧୀନସ୍ଥ ପ୍ରଜା।
0: ମୁଁ ହେବି ରାଜା, ଆଉ ଦାଦା ହେବି ମୋର ପ୍ରଜା, ଏକଥା ମୁଁ କଳ୍ପନାରେ ଆଣିପାରୁ ନାହିଁ ରାଣୀମା।
2: ଏହା ତ ତୁମ ମହାରାଜଙ୍କର ଇଚ୍ଛା, ଯୋଗ୍ୟ ବ୍ୟକ୍ତିକୁ ସମ୍ମାନ ଦେବାକୁ ସେ ଶିଖି ନାହାନ୍ତି।
3: ମହାରାଜ ଆଜ୍ଞା କରିଛନ୍ତି କୁମାର।
0: ଆସିଥିବେ ରାଣୀମା।
2: ହଉ, ଦେଖୁଛୁ ନୀଳକଣ୍ଠ ମହାରାଜଙ୍କ ଅବିଚାର, ଶତ୍ରୁଞ୍ଜୟକୁ ତାଙ୍କର ଉତ୍ତରାଧିକାରୀ କରିବା ପାଇଁ ସେ ଏକ ଭୀଷଣ ଷଡ଼ଯନ୍ତ୍ର କରିଛନ୍ତି। ନିକଟକୁ ଡାକି ତାକୁ ରାଜ୍ୟର ସମସ୍ତ ଗୁପ୍ତ କଥା କହୁଛନ୍ତି।
1: ଏତେ କଥା ପରେ ବି ତୁମେ ବିଶ୍ୱାସ କର ଶତ୍ରୁଞ୍ଜୟକୁ?
2: ନୀଳକଣ୍ଠ, ତୋ ମାଆକୁ ଏପର୍ଯ୍ୟନ୍ତ ତୁ ଚିହ୍ନି ପାରିନାହୁଁ। ଅନ୍ତର ଆଉ ବାହାର ମଧ୍ୟ ତାର ଢେର ତଫାତ ରହିଛି। ଶତ୍ରୁଞ୍ଜୟକୁ ଅସ୍ତ୍ର କରି ଘନଭଞ୍ଜକୁ ଶେଷ କରିଦେବାର ଯେଉଁ କଳ୍ପନା କରିଥିଲି, ତାହା କାର୍ଯ୍ୟରେ ପରିଣତ ହେଇପାରିଲା ନାହିଁ। ଏ ତ୍ରୁଟି ଲାଗି ଶତ୍ରୁଞ୍ଜୟକୁ କଠୋର ଶାସ୍ତି ଦେବା ପାଇଁ ମୁଁ ସ୍ଥିର କରିଛି। ନୀଳକଣ୍ଠ, ତା ପୂର୍ବରୁ ଧୀରସ୍ଥିର ଭାବରେ ଆଗେଇ ଚାଲ।
1: ଆଜି ଯାକେ ତ ମୁଁ ତୁମର ଆଦେଶ ପାଳନ କରି ଆସିଛି ମା, ତୁମର ଉପଦେଶ ବଳରେ ମୁଁ ପ୍ରତ୍ୟେକ କ୍ଷେତ୍ରରେ ଜୟୀ ହେଇଛି।
2: ଏବେ ମଧ୍ୟ ତୁ ଜୟୀ ହେବୁ ନୀଳକଣ୍ଠ, ତୋ ପାଇଁ ମଣ୍ଡାରାଣୀ ନର୍କକୁ ମଧ୍ୟ ଯାଇପାରେ।
1: ମା,

0: ମୋର ଭାଷା ତୁମର ଗୀତ ମୋ ରଚନାକୁ କରିଛି ପ୍ରାଣବନ୍ତ। ପ୍ରଭୁ ରଘୁନାଥଙ୍କ ଦୟାରେ ମୁଁ ଘୁମୁସର ଛାଡ଼ିଛି। ସେଇଥିଲା ବନ୍ଧନ, ସେଇଥିଲା ବିନାଶ ବ୍ୟସନର ଆହ୍ୱାନ। ସାହିତ୍ୟ ପ୍ରତି ଶାଶ୍ୱତ ଶତ୍ରୁତାର ପ୍ରତୀକ ଥିଲା ସେ ପ୍ରାସାଦ। ମୁକ୍ତ ହୋଇଛେ ଆମେ, ତୁମକୁ କିନ୍ତୁ କଷ୍ଟ ହେଇଛି ନା ମାଧବୀ?
1: ମୋର କଷ୍ଟ ହେଇଛି, ପରିହାସ କରୁନାହାନ୍ତି ତ କବି? ରାଜପ୍ରସାଦରେ ଶ୍ୱାସରୁଦ୍ଧ ହେଉଥିଲା ବେଳେ ତୁମେ ମୋତେ ଉଦ୍ଧାର କରିଛ, ସମ୍ମାନ ଦେଇଛ, ଆଉ କ'ଣ ମୋର ପ୍ରାପ୍ୟ?
0: ରସିକ ଗୌରାଙ୍ଗ ଭଳି ମୋର ସାହିତ୍ୟର ଭକ୍ତମାନଙ୍କୁ ନେଇ ଯେଉଁଠି ବୁଲିଛି ସବୁଠି ପାଇଛି ଆଦର, ସବୁ ସେଇ କରୁଣାମୟଙ୍କ ଇଚ୍ଛା।
1: ତୁମର ରଚନାରେ ମୁଗ୍ଧ ହୋଇ ଗଜପତି ତୁମକୁ କବି ସମ୍ରାଟ କରିଛନ୍ତି, କିନ୍ତୁ ମୋର ମନେ ହୁଏ କ'ଣ ଜାଣ?
0: କୁହ ମାଧବୀ।
1: ସମ୍ରାଟ ପଦ ଶୁଣିବା ମାତ୍ରେ ମୋ ମନ ଆଶଙ୍କାରେ ଭରି ଉଠେ, ମନେ ହୁଏ ପୁଣି କିଏ ଯେପରି ମୋ କବିଙ୍କୁ ମୋ ପାଖରୁ ନେଇଯିବ। ଏଇ ସମ୍ରାଟ ପଦ ସହ ସେଇ ସାମନ୍ତବାଦୀ ପରିବେଶ ମୋତେ କାହିଁକି ଅସ୍ଥିର କରୁଛି। ତୁମେ ସମ୍ରାଟ ନୁହଁ କବି, ତୁମେ ଖାଲି ମୋ କବି।
0: ହଁ ମାଧବୀ, ତମେ ଠିକ କହିଛ, ମୁଁ ସମ୍ରାଟ ନୁହେଁ, ମୁଁ କବି, କେବଳ କବି, କେବଳ କବି।

0: ତୁମେ ତେବେ ରଣଭଞ୍ଜକୁ ରାଜା କରିବାକୁ ଚାହ।
1: ଶତ୍ରୁଞ୍ଜୟ ପରେ ସିଂହାସନ ତାର ପ୍ରାପ୍ତ।
0: ଘନଭଞ୍ଜ
1: ଶୁଣିପାରୁନାହାନ୍ତି କନ୍ଧ ବାହିନୀର ଜୟଧ୍ୱନି।
0: ସିଂହାସନରେ ବସିବାକୁ ମୁଁ ଚାହେଁନି ମା।
2: କାହିଁକି?
0: ତୁମରି ଭାଷାରେ ମୁଁ ଭୀରୁ କା ପୁରୁଷ, ରାଜ୍ୟ ପରିଚାଳନାରେ ମୁଁ ଅସମର୍ଥ।
2: ନୀଳକଣ୍ଠ,
0: ପ୍ରିୟଜନଙ୍କ ରକ୍ତରେ ଯେଉଁ ରାଜାର ଅଭିଷେକ ହେଇଛି ତାର ରାଜୁତି ବେଶୀ ସମୟ ନୁହେଁ ନା ମା। ଏଇ କଥା ସେମାନେ କହିଗଲେ।
2: କୋଉମାନେ?
0: ବାବା ବାବା, ଶତ୍ରୁଞ୍ଜୟ, ମାଧବୀ, ଘନ, ଉପେନ୍ଦ୍ର, ସମସ୍ତେ ଏ ପାଗଳ ମଥାରେ ଘୁମୁସର ରାଜମୁକୁଟ ଶୋଭା ପାଏ ନା ମା। ମୋ ଅଯୋଗ୍ୟ ଅପଦାର୍ଥ ରାଜ ସିଂହାସନ ମୋ ପାଇଁ ନୁହେଁ, ରାଜମୁକୁଟ ଭାର ମୁଁ ବହନ କରିପାରିବିନି ମା। ମୁଁ ମୁକ୍ତି ଚାହେଁ, ମୁଁ ମୁକ୍ତି ଚାହେଁ।
3: ଘନଭଞ୍ଜ ଦୁର୍ଗ ଘେରାଉ କରିସାରିଲେଣି।
2: ନୀଳକଣ୍ଠ, ତୁ ନିଜେ ଯାଇ ସେମାନଙ୍କୁ ବାଧା ଦେ।
0: ସିଂହାସନରେ ବସିବାର ଇଚ୍ଛା ଆଉ ମୋର ନାହିଁ ମା। ଏ ସିଂହାସନ ରଣଭଞ୍ଜର, ମୁଁ ଚାଲିଲି ମା, ମୁଁ ଚାଲିଲି।
2: ତୋର ଯଦି ଏହି ଇଚ୍ଛା ଥିଲା ତେବେ ମତେ ମନା କଲୁ ନାହିଁ କାହିଁକି? ତୋରି ପାଇଁ ମୁଁ ସ୍ୱାମୀଙ୍କୁ ବିଷ ଦେଲି।
0: ମୋ ପାଇଁ ତୁମେ କିଛି କରିନା ମା, ରାଜମାତା ହବା ପାଇଁ ତୁମେ ମୋର ସର୍ବନାଶ କରିଛ। ତୁମରି ପାଇଁ ବୋହୂ ମୋର ଗଲା, ତୁମରି ପାଇଁ ପୁଅ ମୋର ଦେଶ ତ୍ୟାଗୀ ହେଲା, ଦେଶବାସୀଙ୍କର ମୁଁ ଅପ୍ରିୟ ହେଲି କେବଳ ତୁମରି ପାଇଁ। ମୋ ବିନା ଯଦି ତୁମେ ରାଜମାତା ହେଇପାର ତେବେ ମୋର ଆପତ୍ତି କରିବାର କିଛି ନାହିଁ।
2: ନୀଳକଣ୍ଠ, ନୀଳକଣ୍ଠ, ନୀଳକଣ୍ଠ!
3: କନ୍ଧଶ୍ରେଣୀ ଦୁର୍ଗରେ ପ୍ରବେଶ କରିସାରିଲେଣି ରାଜମାତା।
2: ନା ନା, ମୁଁ ଆଉ ରାଜମାତା ନୁହେଁ।
3: ରାଣୀମା, ରାଣୀମା!
2: ନା ନା, ଧନଞ୍ଜୟ ଭଞ୍ଜ ଯିବା ଠାରୁ ମୁଁ ଆଉ ରାଣୀ ନୁହେଁ।
3: ରାଣୀମା,
2: ମୁଁ କିଛି ନୁହେଁ, ମୁଁ କିଛି ନୁହେଁ, ମୁଁ କିଛି ନୁହେଁ, ମୁଁ କିଛି ନୁହେଁ।

0: କବି କବି
1: କଣ ହେଲା ମାଧବୀ?
0: ସତରେ ଅପୂର୍ବ ତୁମେ, ରସିକ ଯେ ତୁମ ଅପେକ୍ଷାରେ।
1: କ୍ଷମା କର ରସିକ,
2: ଘୁମେଶ୍ୱରରୁ ସମ୍ବାଦ ଆସିଛି କବି।
0: କି ସମ୍ବାଦ?
2: ମଣ୍ଡାରାଣୀ ଆତ୍ମହତ୍ୟା କରିଛନ୍ତି।
0: କବି,
1: ମୁଁ ଜାଣିଥିଲି ଘୁମେଶ୍ୱର ରାଜସିଂହାସନର ଦିନେ ଏହି ପରିଣତି ହେବ।
2: ଗଙ୍ଗାଧର ଶତ୍ରୁଭଞ୍ଜଙ୍କ ରକ୍ତରେ ରଞ୍ଜିତ ରାଜସିଂହାସନ ଆଜି ନୀଳକଣ୍ଟକ ପାଇଁ କଣ୍ଟକିତ। ତାଙ୍କୁ ଉଦ୍ଧାର କରିବାକୁ ପଡ଼ିବ କବି।
1: ରାଜନୀତିର ଜଞ୍ଜାଳ ଭିତରକୁ ମୋତେ ଆଉ ଡାକ ନା ରସିକ।
0: କିନ୍ତୁ
2: କବି,
0: କିନ୍ତୁ କବି, ବାବା ଯେ ନିରାଶ୍ରୟ।
3: ନା, ସେ ଭୁଲ ଆଉ କର ନା ଉପେନ୍ଦ୍ର।
0: ପିତା,
1: ଆମର
0: ପ୍ରଣାମ ନିଅନ୍ତୁ।
3: ଦୀର୍ଘାୟୁ ହୁଅ। ସେଦିନ ଆଦେଶ ଦେଇଥିଲି ତରବାରୀ ଧାରଣ କରିବାକୁ। ସେଦିନ ଥିଲା ଶାସକର ଦମ୍ଭ, ଚକ୍ଷୁ ଥିଲା ମୁଦ୍ରିତ, କବିଙ୍କୁ ଚିହ୍ନିବାକୁ ଅକ୍ଷମ ଥିଲି। ଦିବ୍ୟ ଚକ୍ଷୁ ମିଳିଛି, ରାମଭକ୍ତ ପିତାଙ୍କ ପ୍ରତି ରାମଙ୍କ କୃପା ହୋଇଛି, ସାହିତ୍ୟର ସଜ୍ଞା ତା ପାଇଁ ବଦଳିଛି। କବି ଦୁର୍ବଳ ନୁହେଁ, ସେ ସବଳ। କବିତା ରଚନା ଖିଆଲ ନୁହେଁ, ତାହା ଧର୍ମ। ଲେଖନୀ ତୁମ ହାତରେ ଚିରକାଳ ଶୋଭା ପାଉ ପୁତ୍ର। ଯୁଗ ଯୁଗ ପାଇଁ ନିନ୍ଦିତ ଭଞ୍ଜ ବଂଶ ତୁମ ଲେଖନୀରେ ଧନ୍ୟ ହୋ।
0: ପିତା,
3: ମାଧବୀ, ଘୁମସର ରାଜବଂଶର ତୁମେ ଖାଲି କୁଳବଧ ନୁହଁ, ଏ ଜାତିର ହୃଦୟ ସିଂହାସନରେ ପ୍ରତିଷ୍ଠିତ କବି ଉପେନ୍ଦ୍ରର ତୁମେ ପ୍ରେୟସୀ, ପ୍ରେରଣାଦାତ୍ରୀ। ଘୁମସର ରାଜବଂଶ ତୁମ ପାଖରେ କୃତଜ୍ଞ ମା। ତୁମର ନିଷ୍ଠା, ସେବା, ପ୍ରେମ ଆଜି କବି ଉପେନ୍ଦ୍ରକୁ ଶୃଙ୍ଖଳମୁକ୍ତ କରିଛି, ବିକଶିତ କରିଛି, ବିଜୟୀ କରିଛି। ଉପେନ୍ଦ୍ର, ତୁମର ପିତା ପିତାମହ ସାମାନ୍ୟ ରାଜା ଥିଲେ, କିନ୍ତୁ ତୁମେ ଆଜି ସମ୍ରାଟ, କବି ସମ୍ରାଟ।

କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅଭୁଲା ଗୀତ ପ୍ରଚାର କରିବୁ ଆଜି ଦିନ 11:10 ଶିଳ୍ପୀ ସରିତା ପଣ୍ଡା ଏବଂ ପ୍ରଦୀପ କୁମାର ପଲ୍ଲେଇ। ଦିନ 11:30 ଗୋପାଳଙ୍କ ଉଗାଳ ପରିବେଷଣ କରିବେ ଧରଣୀଧର ବେହେରା ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଆଜି ମଧ୍ୟାହ୍ନ 12:00। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30 ବିଷୟ ରହିଛି ମଧୁମେହ ରୋଗୀଙ୍କର ଖାଦ୍ୟ ଓ ସ୍ୱାସ୍ଥ୍ୟର ଯତ୍ନ। ଆଲୋଚକ ଡାକ୍ତର ସମ୍ବିତ କୁମାର ସୁବୁଦ୍ଧି। ଖଞ୍ଜଳି ଭଜନ ପ୍ରଚାର କରିବୁ ଆଜି ଦିନ 1:10 ପରିବେଷଣ କରିବେ ତ୍ରିବିକ୍ରମ ସେନାପତି। ନାରୀମହଲ ଦିନ 1:20 ଆଲୋଚନାର ବିଷୟ ରହିଛି ପୀଡ଼ିତା କ୍ଷତିପୂରଣ ଆଇନ। ଆଇନଜୀବୀ ସଞ୍ଜିତ ଦାସଙ୍କ ସହିତ ଆଲୋଚନା।

ଗାନ୍ଧୀ ଚର୍ଚ୍ଚା ଦିନ 2:45 ଆଲୋଚନା ରହିଛି ଗାନ୍ଧିଜୀଙ୍କ ସମୟାନୁବର୍ତ୍ତିତା। ଆଲୋଚକ ନାରାୟଣ ପ୍ରସାଦ ଜେନା। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ଅପରାହ୍ନ 5:00।

ଯୁବବାଣୀର ମହାରରେ ଶୁଣିବେ ଗୀତି କଥା ଆସିଛି ଭରସା ହସୁଛି ଚଷା ଆଜି ଶୁଣିପାରିବେ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 68ତମ ଭାଗ ପ୍ରଚାର କରିବୁ ଆଜି ସନ୍ଧ୍ୟା 6:10 ସନ୍ଧ୍ୟା 6:30 ପ୍ରଚାର କରିବୁ କେତୋଟି ଓଡ଼ିଆ ଆଲବମ୍ ଗୀତ ଓଡ଼ିଆ କଥାଚିତ୍ର ଗୀତ ରାତି 7:02 ଜିଲ୍ଲା ହାଲଚାଲରେ ଶୁଣିବେ ଆଜି କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରାତି 7:25 ପଲିମଞ୍ଚ ରାତି 7:30 ଏଥିରେ ଆଲୋଚନାର ବିଷୟ ରହିଛି ଖମ୍ବ ଆଳୁ ଚାଷରୁ ଅଧିକ ଲାଭ ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଶାନ୍ତ କୁମାର ଜଟ୍ଟ।

0: ଆପଣମାନେ ଅବଲା ଗୀତରେ ଶୁଣୁଥିଲେ ରାଗ ଉପରେ ଆଧାରିତ କେତୋଟି ଆଧୁନିକ ଗୀତ। ଶିଳ୍ପୀ ସରିତା ପଣ୍ଡା ଏବଂ ପ୍ରଦୀପ କୁମାର ପଲେଇଙ୍କ କଣ୍ଠରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଗୋପାଳଙ୍କ ଓଗାଳ। ପରିବେଷଣ କରିଛନ୍ତି ଧରଣୀଧର ବେହେରା ଏବଂ ସାଥୀ।

ଶୁଣୁଥିଲେ ଗୋପାଳଙ୍କ ଓଗାଳ, ପରିବେଷଣ କଲେ ଧରଣୀଧର ବେହେରା ଏବଂ ସାଥୀମାନେ ହେଲେ ବଂଶୀଧର ଦାସ, ଶଙ୍କର୍ଷଣ ବାହାଲିଆ, ପ୍ରଫୁଲ୍ଲ ବେହେରା, ନିରଞ୍ଜନ ଦାସ ଏବଂ ମୁରଲୀ ବେହେରା।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ଗୁଲେଇ ହିନ୍ଦୋଳ ଢେଙ୍କାନାଳରୁ। ପଠାଇଛନ୍ତି ନୀଳାଦ୍ରି ସାହୁ, ରୀନାବଳା ସାହୁ, ଶ୍ରାବଣୀ ସାହୁ ଏବଂ ଶ୍ରିୟା ସାହୁ। ଶ୍ରୋତାବନ୍ଧୁ, ଆପଣମାନଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ସଂସ୍କାର କଥାଚିତ୍ରରେ ଚନ୍ଦ୍ରାଣୀ ମୁଖାର୍ଜୀ ଏବଂ ଗୋପୀ ପଟ୍ଟନାୟକ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରେ ପରେ ଏସ୍ଏମ୍ଏସ୍ଟି ପହଞ୍ଚିଛି ପଠାଇଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ। ବାମଦେବ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଆଜି ଅନୁରୋଧ କରିଛନ୍ତି ସିନ୍ଦୁରବିନ୍ଦୁ କଥାଚିତ୍ରରେ ଚିତ୍ତରଞ୍ଜନ ଜେନା ଗାଇଥିବା ଗୀତଟି ଶୁଣିବା ପାଇଁ। ମୋ ପ୍ରିୟ ଠାରୁ କିଏ ଅଧିକ ସୁନ୍ଦର, ତାହେଲେ ଭାଇ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟିଏ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ, ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁରରୁ। ପ୍ରମୋଦ ଭାଇ, ଆଜି ଆପଣ ଅନୁରୋଧ କରିଛନ୍ତି ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ କଥା ଚିତ୍ରରେ ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପ୍ରମୋଦ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ସମଷ୍ଟି ଆସିଛି ବୁଗୁଡ଼ା ଗଞ୍ଜାମରୁ। ପଠାଇଛନ୍ତି ନାରାୟଣ ପ୍ରଧାନ। ନାରାୟଣ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ବହୁତ ଦିନ ପରେ ଆପଣ ଆମକୁ ଏସ୍ଏମ୍ଏସ୍ଟି କରିଛନ୍ତି ଗୀତ ଶୁଣିବା ପାଇଁ। ଆପଣ ଅନୁରୋଧ କରିଛନ୍ତି ଲଭ୍ ଷ୍ଟୋରି କଥା ଚିତ୍ରରେ ଲତା ମଙ୍ଗେସ୍କର ଏବଂ ଅମିତ କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ନାରାୟଣ ଭାଇ, ଶୁଣାଇ ଦେଉଛୁ ଆପଣଙ୍କୁ ଆପଣଙ୍କର ଗୀତଟି।

ପରେ ପରେ ଏସ୍ଏମ୍ଏସ୍ଟି ପହଞ୍ଚିଛି, ପଠାଇଛନ୍ତି ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ନିନି, ଲିଟୁନି ଏବଂ ବାପା ବୋଉ। ଆପଣମାନେ ପଠାଇଛନ୍ତି ରାଇସୁଙ୍ଗୁଡ଼ା ସାଲେପୁର କଟକରୁ। ଲେଖିଛନ୍ତି ପ୍ରଣାମ, ଶୁଭ ମଧ୍ୟାହ୍ନ ସମସ୍ତଙ୍କୁ। ଆପଣଙ୍କୁ ମଧ୍ୟ ନମସ୍କାର ଏବଂ ଶୁଭ ମଧ୍ୟାହ୍ନ। ଆପଣ ଆଜି ଅନୁରୋଧ କରିଛନ୍ତି ହମ୍ ସାଥ ସାଥେ କଥାଚିତ୍ରରେ ଘନଶ୍ୟାମ ଗୋସ୍ୱାମୀ, ପ୍ରତିମା ରାଓ ଏବଂ ହରିହରନ୍ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା, ବନ୍ଦନା, ସଜୁଆ କକେଇ, ରାମ କକେଇ, ଗୌର ଦାଦା। ଶ୍ରୋତାବନ୍ଧୁ, ଆପଣ ଏଥର ଏସ୍ଏମ୍ଏସ୍ ଲେଖିଲାବେଳେ ଟିକେ ସୁନ୍ଦର ଭାବରେ ନ ଲେଖିଲେ ପଢ଼ିବା ଟିକେ ଅସୁବିଧା ହେଉଛି। ଟିକେ ନାଁ ଗୁଡ଼ାକ କ୍ଲିୟର କରି ଲେଖିଲେ ଆମେ ପଢ଼ିବାକୁ ସୁବିଧା ହେବ।

ଆପଣ ପଠେଇଛନ୍ତି ସୌରି ମହାସିନପୁର ବୌଗ୍ରାମ କଟକରୁ। ଶ୍ରୋତା ବନ୍ଧୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ସମର ସଲିମ ସାଇମନ କଥାଚିତ୍ରରେ ସୁବାସ ଦାସ ଏବଂ କନକ ମହାପାତ୍ର ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷା ପ୍ରଭାକର ସେକ୍ଟର 11 ସିଡିଏ କଟକରୁ ଲେଖିଛନ୍ତି ନମସ୍କାର ସବୁ ଷ୍ଟାଫ୍ମାନଙ୍କୁ ନମସ୍କାର ସବୁ ଶ୍ରୋତାମାନଙ୍କୁ ଗୁଡ୍ ଆଫ୍ଟରନୁନ୍ ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ନମସ୍କାର ଆପଣ ଅନୁରୋଧ କରିଛନ୍ତି କନ୍ୟାଦାନ କଥାଚିତ୍ରରେ ଅନୁରାଧା ଗାଇଥିବା ଗୀତଟି ଶୁଣିବା ପାଇଁ ଫେରି ଆସିଲା ପୁଣି ବରଷା ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର କେତୋଟି।

0: ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଲୀଳା ମହାନ୍ତି।
1: ଡାକ୍ତର ସୁବୁଦ୍ଧି, ଆପଣଙ୍କୁ ଆମର ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର
1: ଡାକ୍ତର ସୁବୁଦ୍ଧି, ଜଣେ ବ୍ୟକ୍ତି ମଧୁମେହ ରୋଗରେ ଆକ୍ରାନ୍ତ ହୁଅନ୍ତି କାହିଁକି?
2: ମଧୁମେହ ରୋଗ ଯେଉଁଥିରେ ଆମର ଶରୀରରେ ଶର୍କରାର ପରିମାଣ ବଢ଼ିଯାଉଛି, ଏ ରୋଗ ଏଥିପାଇଁ ହୁଏ ଆମର ଯେତେବେଳେ ଶରୀରରେ ଯେଉଁ ଅଗ୍ନାଶୟ କିମ୍ବା ଯେଉଁ ପାନକ୍ରିଆସ ଅଛି ସେଥିରେ ଯେତେବେଳେ ପୂର୍ଣ୍ଣ ମାତ୍ରାରେ ଇନ୍ସୁଲିନ୍ ତିଆରି ନ ହୋଇପାରିଥାଏ ସେଥିପାଇଁ ଆମକୁ ମଧୁମେହ ହୁଏ।
1: ଇନ୍ସୁଲିନ୍ର କାର୍ଯ୍ୟ ଆମ ଶରୀରରେ କ'ଣ?
2: ଇନ୍ସୁଲିନ୍ର କାମ ହେଲା ଆମ ଶରୀରରେ ଯେଉଁ ଶର୍କରା ଅଛି ସେଇଟା ସାଧାରଣତଃ ପରିମାତ୍ରାରେ ବି ଆମ ଦେହରେ ସୁଗାର କିମ୍ବା ଶର୍କରା ରୁହେ। ଇନ୍ସୁଲିନ୍ ଏଇ ଯେଉଁ ସୁଗାରକୁ ୟୁଜ୍ କରିକି ଆମ ବଡିରେ ମେଟାବଲିଜମ୍ରେ ହେଲ୍ପ କରେ।
1: ଜଣେ ବ୍ୟକ୍ତି ଯଦି ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତାଙ୍କଠାରେ କ'ଣ ସବୁ ଲକ୍ଷଣ ପ୍ରକାଶ ପାଏ?
2: ମଧୁମେହ ରୋଗୀରେ ଯେଉଁମାନେ ପୀଡ଼ିତ ହୁଅନ୍ତି ସେମାନଙ୍କର ଓଜନ କମିଯାଏ, ସେମାନଙ୍କୁ ଚାଲିଲା ବେଳେ ଧଇଁସଇଁ ଲାଗେ, ସେମାନଙ୍କ ପାଦରେ ଝିମ୍ଝିମ୍ ହୁଏ, ସେମାନଙ୍କ ଛାତିରେ ପୀଡ଼ା ହୁଏ, ସେମାନଙ୍କୁ ବାରମ୍ବାର ପରିସ୍ରା ଲାଗେ, ସେମାନଙ୍କୁ ବେଶୀ ଭୋକ ଲାଗେ, ଆଉ ସେମାନଙ୍କୁ ବେଶୀ ପାଣି ପିଇବା ପାଇଁ ଇଚ୍ଛା ହୁଏ। ଆଉ ଏହିସବୁ ଲକ୍ଷଣ ବାବଦେ ସେମାନଙ୍କର ବେଳେବେଳେ କୋଷ ଘରେ କିମ୍ବା ପରିସ୍ରା ଘରେ ଇନଫେକ୍ସନ୍ ବି ବହୁତ ସମୟରେ ହେଇଯାଇଥାଏ, ଯେଉଁଥିରେ ସେମାନେ ଟେଷ୍ଟ କଲାବେଳୁ ତାଙ୍କୁ ସୁଗାର ବାହାରିଥାଏ।
1: ଜଣେ ବ୍ୟକ୍ତି ମଧୁମେହ ରୋଗରେ ଆକ୍ରାନ୍ତ ହେଲେ ତାଙ୍କର ପରିସ୍ରା ଯିବାର ପରିମାଣଟା କାହିଁକି ବଢ଼ିଯାଏ?
2: ଏଇଟାକୁ ସବୁ ଅସ୍ମୋଟିକ୍ ସିମ୍ପଟମ୍ସ କୁହାଯାଏ। ଯେତେବେଳେ ଶର୍କରାର ପରିମାଣ ଦେହରେ ବଢ଼ିଯାଏ ତ ବଡିରେ ଆମର ଅସ୍ମୋସିସ୍ ହୁଏ, ଯାହା ସକାଶେ ଆମକୁ ବେଶୀ ଭୋକ ଲାଗେ, ବେଶୀ ଶୋଷ ଲାଗେ ଆଉ ବେଶୀ ପରିସ୍ରା ଲାଗେ।
1: ମଧୁମେହ ରୋଗ କେତେ ପ୍ରକାର ଅଛି?
2: ମଧୁମେହ ରୋଗ ଚାରି ପ୍ରକାର ଅଛି। ଟାଇପ୍ 1, ଟାଇପ୍ 2, ଜେଷ୍ଟେସନାଲ ଯୋଉଟାକି ଟାଇପ୍ 3, ଟାଇପ୍ 4 ଯୋଉଟାକି ଆମର ସେକେଣ୍ଡାରୀ ଡାଇବେଟିସ୍ ଆମେ କହୁଛେ। ଟାଇପ୍ 1ରେ କ'ଣ ହୁଏ, ଆମର ଯୋଉ ଅଗ୍ନାଶୟ ଅଛି ସେଥିରୁ ଜନ୍ମରୁ ହିଁ ଇନ୍ସୁଲିନ୍ ତିଆରି ହେଇପାରେନି, ଯୋଉଟାକି ଆମେ ଜେନେଟିକ୍ ଡାଇବେଟିସ୍ କହୁଛୁ। ଆଉ ଏଇଟାରେ ଆମକୁ ଷ୍ଟାର୍ଟିଂରୁ ହିଁ ଏଇ ପେସେଣ୍ଟ ମାନଙ୍କୁ ଇନ୍ସୁଲିନ୍ ଦରକାର ପଡ଼ିବ। ଟାଇପ୍ 2 ଡାଇବେଟିସ୍ ଯୋଉଟାକି ସବୁଠୁ କମନ୍, ଯୋଉଟାକି 60-70% ଲୋକଙ୍କୁ ହୁଏ, ଯୋଉଟାକି ଆମର 20-30 ବର୍ଷ ବୟସରେ ବି ବାହାରିବ, ସେଇଟା ସବୁଠୁ କମନ୍ ହୁଏ ଆଉ ସବୁ ଲୋକମାନେ ସେଇଥିରେ ପୀଡ଼ିତ ହୁଅନ୍ତି। ଜେଷ୍ଟେସନାଲ ଡାଇବେଟିସ୍ ଯୋଉଟାକି ଗର୍ଭବତୀ ମହିଳାଙ୍କ ଭିତରେ ଦେଖାଯାଏ, ସେ ଡାଇବେଟିସ୍ଟା ତାଙ୍କର 20 ସପ୍ତାହର ପ୍ରେଗନାନ୍ସି ପରେ ୟୁଜୁଆଲି ଦେଖାଯାଏ ଗର୍ଭବତୀ ମହିଳାମାନଙ୍କର। ସେଥିପାଇଁ ସୁଗାର ଟେଷ୍ଟ କରାଯାଏ ତାକି ତାଙ୍କର ଡାଇବେଟିସ୍ ଡିଟେକ୍ଟ ହେଲେ ସେ ଅନୁସାରେ ଆଡିକ୍ୱେଟ୍ ଟ୍ରିଟମେଣ୍ଟ କରିହେବ ବୋଲି। ଆଉ ଚତୁର୍ଥରେ ରହିଲା ଯୋଉଟା ସେକେଣ୍ଡାରୀ ଡାଇବେଟିସ୍, ଯୋଉଟା ଆଜିକାଲି ଆମେ ବହୁତ ସାରା ମେଡିସିନ୍ ଖାଉଛୁ, ଯୋଉଟା କି ବହୁତ ଜଣ ଜାଣିନାହାନ୍ତି କି ସେଇ ମେଡିସିନ୍ସ ଗୁଡା ଯଦି ଆମେ ବେଶୀ ଦିନ ପାଇଁ ଖାଇବୁ ତା ପାଇଁ ବି ଆମକୁ ମଧୁମେହ ହେଇପାରିବ। ଯେମିତି ୟୁଜ୍ ହେଉଛି ଷ୍ଟେରଏଡ୍ସ ହେଲା, ବ୍ଲଡ୍ ପ୍ରେସର ପାଇଁ ଯୋଉ ମେଡିସିନ୍ ଖାଉଛେ ବିଟା ବ୍ଲକର, ସେଇସବୁ ମେଡିସିନ୍ ଆମେ ଯଦି ବେଶୀ ଦିନ ପାଇଁ ଖାଇବା ସିଏ ବି ଆମକୁ ଡାଇବେଟିସ୍ କରିଦେଇ ପାରିବ।
1: ଏଇ ଚାରି ପ୍ରକାର ମଧୁମେହ ରୋଗର ଚିକିତ୍ସା କ'ଣ ସବୁ ଇନ୍ସୁଲିନ୍ ଦ୍ୱାରା ହେଇଥାଏ?
2: ସବୁ ଟାଇପ୍ର ଅଲଗା ଅଲଗା ଟ୍ରିଟମେଣ୍ଟ ଅଛି। ଟାଇପ୍ 1ରେ ଯେମିତି ଆମର ଅଗ୍ନାଶୟରୁ ଇନ୍ସୁଲିନ୍ ଜମା ତିଆରି ହେଇପାରୁନି, ଟାଇପ୍ 1 ଯଦି ଆମେ ଜଣଙ୍କୁ ଡିଟେକ୍ଟ କରୁଛେ ଯୋଉଟାକି ସାଧାରଣତଃ ଛୁଆମାନଙ୍କର ବେଶୀ ଦେଖାଯାଏ, ସେମାନଙ୍କୁ ଷ୍ଟାର୍ଟିଂରୁ ହିଁ ଇନ୍ସୁଲିନ୍ ଦେବାକୁ ପଡ଼ିବ। ଇନ୍ସୁଲିନ୍ ଯଦି ଆମେ ନ ଦେଉଛେ ଆଉ ଏହିସବୁ ଲୋକମାନଙ୍କୁ ଡାଇବେଟିସ୍ର ଟାବ୍ଲେଟ୍ର କିଛି ବି ପ୍ରଭାବ ପଡ଼ିବନି।
1: ଗୋଟେ ଛୋଟ ପିଲା ସେ ମଧୁମେହ ରୋଗରେ ଆକ୍ରାନ୍ତ ହେଇଛି ବୋଲି ଜାଣିବା କେମିତି?
2: ଛୋଟ ପିଲା ଯୋଉମାନେ ଟାଇପ୍ 1 ଡାଇବେଟିସ୍ରେ ଆକ୍ରାନ୍ତ ହେଇଥାନ୍ତି ସେମାନଙ୍କର ଇନ୍ସିଡେଣ୍ଟାଲି ଜଣାପଡ଼େ କିମ୍ବା ତାଙ୍କ ପ୍ୟାରେଣ୍ଟସ୍ ମାନେ ମା କିମ୍ବା ବାପାଙ୍କୁ ସାଧାରଣତଃ ଡାଇବେଟିସ୍ ଥାଏ। ଆଉ ସେମାନଙ୍କର ଯେତେବେଳେ ଶର୍କରାର ମାତ୍ରା ବଢ଼ିଯାଏ ସେମାନଙ୍କୁ ଡାଇବେଟିକ୍ କିଟୋ ଏସିଡୋସିସ୍ ହୁଏ, ଯୋଉଥିରେ ସେମାନଙ୍କ ପେଟ ପେନ୍ ହେବ, ବାନ୍ତି ହେବ, ଲଗାତାର ହେଇ ଚାଲିଥିବ। ଆଉ ସେଥିପାଇଁ ଯେତେବେଳେ ଛୋଟ ପିଲା ପେଟ ପେନ୍ ହେଲା, ବାନ୍ତି ହେଇକି ଆମ ପାଖକୁ ଆସିଲା, ଆମେ ସବୁବେଳେ ଗୋଟେ ସୁଗାରର ମାତ୍ରା ଚେକ୍ କରିବା ବୋଲି ଆମେ ଏଇଟା ଧ୍ୟାନରେ ରଖିବା କଥା।
1: ଡାକ୍ତର ସୁବୁଦ୍ଧି, କୁହାଯାଏ ଖାଦ୍ୟ ହିଁ ଔଷଧ, ତେଣୁ ଜଣେ ମଧୁମେହ ରୋଗୀ ସୁସ୍ଥ ରହିବା ପାଇଁ କି ପ୍ରକାର ଖାଦ୍ୟ ଖାଇବା ଉଚିତ?
2: ଖାଇବାଟା ବହୁତ ଇମ୍ପୋର୍ଟାଣ୍ଟ ପାର୍ଟ ଆମର ରହୁଛି ଜଣେ ମଧୁମେହ ରୋଗୀଙ୍କ ପାଇଁ। ଆମେ ଯେତେବେଳେ ମଧୁମେହ ରୋଗୀଙ୍କୁ ଦେଖୁଛୁ ଆମେ କହୁଛୁ 50% ହେଉଛି ଖାଦ୍ୟ ଆଉ 50% ହେଉଛି ମେଡିସିନ୍। ସେମାନେ କି ପ୍ରକାର ତାଙ୍କ ଖାଇବା ତାଙ୍କର ଇଏ କରୁଛନ୍ତି ସେହି ହିସାବରେ ତାଙ୍କ ସୁଗାର କଣ୍ଟ୍ରୋଲ ହେବ। ଖାଇବାରେ ଆମେ ତାଙ୍କୁ କହୁଛୁ କି ସେମାନେ କ୍ୟାଲୋରି କେତେ କନଜମ୍ପସନ୍ କରୁଛନ୍ତି ସେଟା ବେଶୀ ଇମ୍ପୋର୍ଟାଣ୍ଟ। ଯେମିତିକି ଆମେ ମଧୁମେହ ରୋଗୀମାନଙ୍କୁ ଆମେ କହୁଛେ କି 1600 କିଲୋ କ୍ୟାଲୋରିର ଖାଇବା ଖାଇବା କଥା। ସେମାନେ ସେହିସବୁ ପନିପରିବା ଖାଇବା ଉଚିତ ଯୋଉଟା ସବୁଜ ରଙ୍ଗର ପରିବା, ଆଉ ସେମାନେ ଗଜା ମୁଗ ହେଲା କିମ୍ବା ଓଟ୍ସ ହେଲା ସେମାନେ ଏସବୁ ଜିନିଷ ଖାଇପାରିବେ, ରୁଟି ସେମାନେ ଖାଇପାରିବେ, କିନ୍ତୁ କେତେ ମାତ୍ରାରେ ସେମାନେ ଖାଇବେ ସେଇଟା ବେଶୀ ଇମ୍ପୋର୍ଟାଣ୍ଟ। ସେମାନେ ରୁଟି ଯଦି ଖାଇବେ 2-3 ପଟ ରୁଟି ଖାଇବା କଥା, ସନ୍ତୁଳା ଡାଲମା ଏହିସବୁ ଜିନିଷ ବେଶୀ ଖାଇବା କଥା, ଆଉ ମାଟି ତଳେ ହେଉଥିବା ମାଟି ଆଳୁ ସାରୁ ଏହି ଜିନିଷ ଖାଇବା କଥା ନୁହେଁ। ସେମାନେ ସକାଳୁ ବ୍ରେକ୍ଫାଷ୍ଟରେ ସେମାନେ ଚୁଡ଼ା ଉପମା ଖାଇପାରିବେ କିମ୍ବା ଗଜାମୁଗ ସାଲାଡ୍ ଖାଇପାରିବେ, ତାପରେ ସେମାନେ 12ଟା ବେଳେ କାକୁଡ଼ି ସାଲାଡ୍ ଟମାଟୋ ଏହିସବୁ ଜିନିଷ ଖାଇପାରିବେ, ଲଞ୍ଚ ରେ ଭାତ ଖାଇପାରିବେ, ରୁଟି ଖାଇପାରିବେ, ଆଉ ଯଦି ସେମାନେ ଆଇଁଷ ଖାଆନ୍ତି ତାହେଲେ ସେମାନେ ମାଛ ଖାଇପାରିବେ, ଅଣ୍ଡା ଖାଇପାରିବେ, ଅଣ୍ଡା ଖାଇଲେ କେଶର ନ ଖାଇଲେ ଭଲ, ଧଳା ପୋର୍ସନଟା ଖାଇ

0: ପାରିବେ, ଚିକେନ୍ ଖାଇପାରିବେ, ରେଡ୍ ମିଟ୍ ଆଭଏଡ୍ କରିବେ, ଯେମିତିକି ମଟନ, ଚିଙ୍ଗୁଡ଼ି, ନୁଣି ପାଣି ମାଛ, ସେସବୁ ଜିନିଷ ଯେତେ ଆଭଏଡ୍ କରିବେ ସେତେ ଭଲ। ଆଉ ରାତିର ଖାଇବାରେ ଆପଣ ଯେତେ ହାଲକା ଭୋଜନ ଖାଇବେ ସେତେ ଭଲ। ରାତି 7ଟାରୁ 8ଟା ଭିତରେ ଯଦି ଆପଣ ଆପଣଙ୍କର ଡିନର କରିବେ ତାହେଲେ ବହୁତ ଲାଭଦାୟକ ହବ। ସେଟା
1: କୁହାଯାଏ ଯେ ମଧୁମେହ ରୋଗୀମାନେ ମିଠା ଖାଇବା ଉଚିତ ନୁହଁ।
0: ମିଠା ଖାଇବାଟା ଆକ୍ଚୁଆଲି ମାନେ ଡିପେଣ୍ଡ କରୁଛି, ସେମାନଙ୍କର ସୁଗାର କଣ୍ଟ୍ରୋଲ ହେଇକି ରହୁଛି ତାହେଲେ ମଝିରେ ମଝିରେ କେବେ କେମିତି ଗୋଟେ ଖାଇଦେଲେ କିଛି ଅସୁବିଧା ହବନି। କିନ୍ତୁ ମିଠା ପ୍ରିୟ ଲୋକ ଯେଉଁମାନେ ଥାନ୍ତି ସେମାନେ ଅଧିକା ପରିମାଣରେ ଖାଇ ନିଅନ୍ତି, ତ ସେହି ମାତ୍ରାରେ ତାଙ୍କର ଶର୍କରାର
1: ପରିମାଣ
0: ବଢ଼ିଯାଏ, ତେଣୁ ସେମାନଙ୍କୁ ଆମେ ମନା କରୁ। କିନ୍ତୁ ଯଦି ସେମାନେ ନ୍ୟାଚୁରାଲ ସୋର୍ସ ଅଫ୍ ସୁଗାର ଫଳ କିଛିଟା ଖାଇପାରିବେ, ଯେଉଁଟାକି ଆମେ କହୁଛେ ଲୋ ଗ୍ଲାଇସେମିକ ଇଣ୍ଡେକ୍ସ, ଯେମିତି ଆମର କିୱି ଫଳ ହେଲା, ପିଜୁଳି ହେଲା, ଆପେଲ ହେଲା, ସେହିସବୁ ଜିନିଷ ଆମେ ଖାଇପାରିବା କିନ୍ତୁ ଅଳ୍ପ ପରିମାଣରେ। ଆଉ ଫଳକୁ ଯେତେ ଚୋବେଇକି ଖାଇବା ସୁଗାରର ମାତ୍ରା ଆମର ବେଶୀ ନ ବଢ଼ିବାର ସମ୍ଭାବନା ଅଛି। ଜୁସ୍ କରିକି ଯଦି ତାକୁ ଆପଣ ପିଉଛନ୍ତି ତାହେଲେ ସୁଗାର ବେଶୀ ବଢ଼ିବ।
1: ତେଣୁ ଆପଣ କହିବା କଥା ଯେ ମଧୁମେହ ରୋଗୀମାନେ ଯୋଉ ସବୁ ଫଳ ଖାଇବେ ତାକୁ ଚୋବେଇକି ଖାଇବା ଉଚିତ।
0: ଆଜ୍ଞା,
1: କେତେ ଜଣ କହନ୍ତି ଯେ ମଧୁମେହ ରୋଗୀ ଚିନି ଖାଇବା ଉଚିତ ନୁହଁ, କିନ୍ତୁ ଗୁଡ଼ ଆଉ ମହୁ ତାକୁ ଖାଇପାରିବେ।
0: ଆମର ବହୁତ ସାରା ମହୁ ଯୋଉଟା ମାର୍କେଟରେ ମିଳୁଛି ସେଥିରେ ସୁଗାର ଆଡ୍ ହେଇକି ରହୁଛି। ଗୁଡ଼ ଆଉ ମହୁ ଯଦି ଆମର ପିଓର ଫର୍ମରେ ତିଆରି ହେଉଛି ସେଗୁଡ଼ା ଆମର କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ରୁହେ, ସାଧାରଣତଃ ସେଟା ଡାଇରେକ୍ଟ ସୁଗାର ନଥାଏ, ସେଟା ବଡିରେ ସୁଗାର ତିଆରି ହେବା ପାଇଁ ବହୁତ ସମୟ ଲାଗେ, ସେଥିପାଇଁ ସେଟା ଆମ ବଡି ତାକୁ ୟୁଟିଲାଇଜ୍ କରିଦିଏ, ଯେଉଁଥିରେ କି ଶର୍କରାର ମାତ୍ରା ସେତେ ବଡିରେ ବଢ଼େ ନାହିଁ, ସେଥିପାଇଁ ସେମାନେ କିଛି ମାତ୍ରାରେ ଖାଇପାରିବେ।
1: ଆଜିକାଲି ଦେଖାଯାଉଛି ଯେ ଯେଉଁମାନଙ୍କର ମଧୁମେହ ରୋଗ ହେଇଛି ସେମାନେ ଚିନି ଖାଉନାହାନ୍ତି, ଗୁଡ଼ ଖାଉନାହାନ୍ତି, ମହୁ ଖାଉନାହାନ୍ତି, କିନ୍ତୁ ଗୋଟେ ପ୍ରକାର ଟାବ୍ଲେଟ୍ ଅଛି ଯେଉଁଟାକି ସେମାନେ ପକେଇକିରି ଖାଉଛନ୍ତି।
0: ଟାବ୍ଲେଟ୍ ଆମର ବହୁତ ସେଥିରେ କଣ୍ଟ୍ରୋଭର୍ସି ରହୁଛି, ଟାବ୍ଲେଟ୍ ଜଣେ ଯଦି ଖାଉଛନ୍ତି ସେମାନେ କେତେବେଳେ କେମିତି ଖାଇପାରିବେ, ଯଦି ତାକୁ ରେଗୁଲାର ସେମାନେ ଖାଉଛନ୍ତି ତାଙ୍କର ବି ବହୁତ ସାରା ସାଇଡ୍ ଇଫେକ୍ଟ ଅଛି, ଯେଉଁଟାକି ଆଜିକାଲି ରିସର୍ଚ୍ଚ କରିକି ଦେଖାଯାଉଛି, ସେଥିରେ ପେଟର ଗ୍ୟାସ୍ ପ୍ରୋବ୍ଲେମ୍ ବଢ଼ିବାର ଚାନ୍ସେସ୍ ବେଶୀ ଅଛି। ଆଉ ଟାବ୍ଲେଟ୍ ପକେଇକି ଖାଇଲେ ଏହା ଅସୁବିଧା ହେଉଛି, ତାଙ୍କୁ ଖାଇବା ଯଦି ବେଶୀ ସ୍ୱାଦିଷ୍ଟ ଲାଗିଲା ସେମାନଙ୍କର ଖାଇବାର ପରିମାଣ ବି ବଢ଼ିଯିବାର ସମ୍ଭାବନା ଅଛି।
1: ତେବେ କୁହାଯାଏ ଯେ ମଧୁମେହ ରୋଗୀମାନେ ପକେଟ୍ରେ ଯେକୌଣସି ମିଠା ଜିନିଷ ଗୋଟେ ରଖିଥିବା ଦରକାର, କାହିଁକି କୁହାଯାଏ?
0: ଆମେ ପକେଟ୍ରେ କିମ୍ବା ତକିଆ ତଳେ ଚକୋଲେଟ୍ କିମ୍ବା ଚିନି ଟିକେ ରଖିବା ପାଇଁ ଆମେ ସେହି ପେସେଣ୍ଟ ମାନଙ୍କୁ କହୁ ଯେଉଁମାନେ ଇନ୍ସୁଲିନ୍ରେ ଥାନ୍ତି। ଯଦି ସେମାନେ ଇନ୍ସୁଲିନ୍ ନବା ବାବଦ ଯଦି ଖାଇବା ଖାଇବାକୁ ଭୁଲିଗଲେ କିମ୍ବା ତାଙ୍କ ଦେହରେ ଯଦି କିଛି ଇନ୍ଫେକ୍ସନ୍ ହେଇଛି ଯେଉଁଥିପାଇଁ ସେମାନେ ଇନ୍ସୁଲିନ୍ ନେବା ବାବଦ ଖାଇ ନାହାନ୍ତି, ଶର୍କରାର ମାତ୍ରା କମିଯିବାର ସମ୍ଭାବନା ଥାଏ। ଯେଉଁ ମଧୁମେହ ରୋଗୀମାନେ ଇନ୍ସୁଲିନ୍ ନେଉଛନ୍ତି ଯଦି ସେମାନେ ଇନ୍ସୁଲିନ୍ ନେଲା ପରେ ହଠାତ୍ କିନା ଦେହରୁ ଝାଳ ବାହାରିଲା, ଛାତି ଧଡ଼ଧଡ଼ ହେଲା ଭଳିଆ ଲାଗିଲା, ମୁଣ୍ଡ ବୁଲେଇଲା କିମ୍ବା ଚେତା ବୁଡ଼ିଗଲା, ତାହେଲେ ସେମାନଙ୍କର ସୁଗାରର ମାତ୍ରା କମିଯାଇଛି ବୋଲି ଆମେ ତାଙ୍କୁ ବୁଝାଇଥାଉ। ସେତେବେଳେ ତାଙ୍କୁ ସାଙ୍ଗେ ସାଙ୍ଗେ ତାଙ୍କର ତକିଆ ତଳେ ଥିବା କିମ୍ବା ପକେଟ୍ରେ ଥିବା ଚକୋଲେଟ୍ କିମ୍ବା ଚିନି ତାଙ୍କ ପାଟିରେ ସାଙ୍ଗେ ସାଙ୍ଗେ ସେ ଟାଇମ୍ରେ ଦେଇଦେବାର ଅଛି, ନହେଲେ ସୁଗାର ବେଶୀ କମିଗଲେ ବି ଅସୁବିଧା କରିବ ତାଙ୍କ ଦେହ ପାଇଁ। ପରିବାର ଲୋକମାନଙ୍କୁ ବି ଏହି ଜିନିଷର ସଚେତନ କରିଥାଉ, କାହିଁକି ନା ବେଳେବେଳେ ଯଦି ସୁଗାର ନିହାତି କମିଯାଏ ତାଙ୍କ ଚେତା ବୁଡ଼ିଯାଏ, ଯଦି ଚେତା ବୁଡ଼ିଥିବ ସେ ଜିନିଷ ବିଷୟରେ ସଚେତନ ଯଦି ହେଇଥିବେ ତାଙ୍କ ପରିବାରର ଲୋକ ତାହେଲେ ସେମାନେ ଜାଣିପାରିବେ କି ତାଙ୍କର ଶର୍କରାର ମାତ୍ରା କମିଯାଇଛି, ତାଙ୍କୁ ନିହାତି ସାଙ୍ଗେ ସାଙ୍ଗେ ପାଖ ଡାକ୍ତରଖାନାରେ ସମ୍ପର୍କ କରିବେ।
1: ମଧୁମେହ ରୋଗୀ ତାଙ୍କ ନିଜ ଶରୀରର ଯତ୍ନ ନିହାତି ନେବା ଦରକାର। କୁହାଯାଏ ଯେ ଜଣେ ମଧୁମେହ ରୋଗୀ ତାଙ୍କର ପାଦର ଯତ୍ନ ପ୍ରତି ବେଶୀ ଗୁରୁତ୍ୱ ଦେବା ଉଚିତ, କାହିଁକି?
0: ମଧୁମେହ ରୋଗ ଯୋଉ ଆମର ହୁଏ, ମଧୁମେହ ରୋଗରେ ଆମର ବହୁତ ସାରା ଅର୍ଗାନ ଆମର ଆଫେକ୍ଟ ହୁଏ, ଆଉ ସବୁଠୁ କମନ ଆଉ ସବୁଠୁ ଜଲ୍ଦି ଆମର ଆଫେକ୍ଟ ହୁଏ ଯୋଉଟାକି ଆମର ନର୍ଭ। ନର୍ଭ ଯୋଉଗୁଡା ଆମର ପାଦ ତଳେ ଯୋଉଗୁଡା ଅଛନ୍ତି ସେଇ ନର୍ଭ ମାନେ ସବୁଠୁ ପ୍ରଥମ ଆଫେକ୍ଟ ହୁଅନ୍ତି। ମଧୁମେହ ରୋଗୀମାନଙ୍କର ଯେତେବେଳେ ନର୍ଭ ଆଫେକ୍ଟ ହୁଏ ତ ସେମାନଙ୍କ ପାଦରେ ହିଁ ଆଗ ଝିମ୍ଝିମ୍ ହବା ଆରମ୍ଭ ହୁଏ, ବଧିରା ଲାଗେ, ତ ସେଥିପାଇଁ ଆମକୁ ପାଦର ଯତ୍ନ ନେବା ନିହାତି ଦରକାର। କାହିଁକିନା ଯଦି ପାଦରେ ଯଦି ଝିମ୍ଝିମ୍ ଆରମ୍ଭ ହେଲା ଆଗକୁ ସେଟା ବଧିରା ହେଇଯିବ, ବଧିରା ହେଇଗଲେ ଆମ ପାଦରେ ଥଣ୍ଡା କି ଗରମ ଆମେ ଜାଣିପାରୁନା, ସେଥିପାଇଁ ପାଦରେ ଘା ହବାର ଚାନ୍ସ ଥାଏ, ଅଲସର ହବାର ଚାନ୍ସେସ୍ ବେଶୀ ଥାଏ, ଯୋଉଟାକି ଆମେ ଡାଇବେଟିକ୍ ଫୁଟ୍ ଅଲସର କହୁଛୁ, ଯୋଉଟାକି ସାଧାରଣତଃ ବହୁତ କମନ। ସେଥିପାଇଁ ଆମେ ଡାଇବେଟିସ୍ ପେସେଣ୍ଟ ମାନଙ୍କୁ ଯତ୍ନ ନେବା ପାଇଁ କହୁ, ସେମାନଙ୍କୁ ଥଣ୍ଡାରେ ଗଲେ କିମ୍ବା ବାହାରକୁ ଗଲେ ଖାଲି ପାଦରେ ଯିବାକୁ ମନା କରାଯାଏ, ଶୀତ ଦିନ ହେଲେ ତେଲ କି କିଛି ଲୋସନ ଲଗେଇକି ରଖିବେ, ସକ୍ସ ପିନ୍ଧିକି ରହିବେ, ଖାଲି ପାଦରେ ବାହାରକୁ ଯିବେନି। ସେମାନଙ୍କୁ ଆମେ କହୁ କି ଉଷୁମ ପାଣିରେ ପାଦକୁ ସଫା କରିବା ପାଇଁ ଆଉ ହାଲକା କପଡ଼ାରେ ତାଙ୍କ ପାଦ ତଳକୁ ଭଲସେ ପୋଛିବା ପାଇଁ। ଆଉ ଆମେ ତାଙ୍କୁ କହୁ କି ଆପଣ ଯାଇକି ଡକ୍ଟରଙ୍କୁ ପରାମର୍ଶ କରିବେ, ଯେତେ ଜଲ୍ଦି ଏଇ ଜିନିଷର ଟ୍ରିଟମେଣ୍ଟ ଆରମ୍ଭ ହବ ଏଇସବୁ ସେତେ ଜଲ୍ଦି ଭଲ ହେଇପାରିବ।
1: ଡାକ୍ତର ସୁବୁଦ୍ଧି, ଗୋଟେ ସାଧାରଣ ଲୋକର ରକ୍ତରେ ଶର୍କରାର ପରିମାଣ କେତେ ରହିବା ଦରକାର?
0: ଜଣେ ରୋଗୀ ଯେତେବେଳେ ପରୀକ୍ଷା କରିବାକୁ ଆସୁଛନ୍ତି, ଯୋଉଟାକି ଆମେ ତିନିଟି ଟେଷ୍ଟ କରୁଛୁ, ଯୋଉଟାକି ଆମେ କହୁଛେ ଫାଷ୍ଟିଂ ଗୋଟେ, ଆଉ ଗୋଟେ କହୁଛେ ପୋଷ୍ଟ ପ୍ରାଣ୍ଡିଆଲ ଯୋଉଟାକି ଆମେ 2 ଘଣ୍ଟା ଖାଇସାରିବା ପରେ କରୁଛେ, ଆଉ ଗୋଟେ କରାଯାଉଛି HbA1c ଯୋଉଟାକି ଆମକୁ ଜଣାଉଛି କି ସୁଗାରର ପରିମାଣ କି ପ୍ରକାର ଅଛି ଲାଷ୍ଟ 3ରୁ 6 ମାସ ଭିତରେ। ଫାଷ୍ଟିଂ କହିଲେ କ'ଣ ବୁଝୁ ଆମେ, ଜଣେ ବ୍ୟକ୍ତି ରାଷ୍ଟ 8 ଘଣ୍ଟା ଭିତରେ ସିଏ କିଛି ଖାଇ ନଥିବେ, ରାତିରେ ଖାଇବାର 8 ଘଣ୍ଟା ପରେ ସକାଳେ ଖାଲି ପେଟରେ ସିଏ ନିଜର ବ୍ଲଡ୍ ଦେବେ, ଯେତେବେଳେ

0: ଉପରେ ରହୁଛି ତାହେଲେ ଆମେ ଡାଇବେଟିସ ବୋଲି କହିପାରିବା।
1: ଆପଣ ଯେଉଁ କଥା କହିଲେ ଯେ ଖାଇବାର 2 ଘଣ୍ଟା ପରେ, ସେ ଖାଇବାରେ ସେମାନେ କଣ ଖାଇଥିବା ଉଚିତ?
0: ଖାଇବାର 2 ଘଣ୍ଟା ପରେ ଯୋଉ କରନ୍ତି ଆମେ ତାଙ୍କୁ କହୁଛୁ ସେମାନେ ତାଙ୍କର ରେଗୁଲାର କମନ ଖାଇବା ଯୋଉ ଖାଉଛନ୍ତି ସେଇ ଖାଇବା ଖାଇକି ହିଁ ସେମାନେ ଟେଷ୍ଟ କରିବେ। କାହିଁକି ନା ସୁଗାର ଆମେ ସେତେବେଳେ ଜାଣୁ କି ଯୋଉଟା ନର୍ମାଲ ଖାଇବା ଖାଇବା ପରେ ଲୋକଙ୍କର କଣ ଇଏ ରୁହେ, ସେଥିପାଇଁ ତାଙ୍କର ନର୍ମାଲ ଖାଇବା ସେ ଯାହା ବି ଖାଆନ୍ତି ଜଳଖିଆରେ ଯାହା ବି ଖାଆନ୍ତି ସେୟା ଖାଇକି ସେମାନେ ଟେଷ୍ଟ କରିବେ। କିନ୍ତୁ ଯେବେ ବି ଆମର ଡାଇବେଟିସ ଥରେ ନୂଆ ଜଣାପଡ଼ିଲା ଆମକୁ ସବୁବେଳେ ଏଇ ଜିନିଷ ଧ୍ୟାନ ରଖିବାର ଅଛି କି ଆମେ ଆଉ ଗୋଟେ ଥର ଟେଷ୍ଟ କରିକି ପୁଣି ଥରେ କନଫର୍ମ କରିକି ଦେଖିବା। କାହିଁକି ନା ବହୁତ ସାରା ଜାଗାରେ ଯେତେବେଳେ ଟେଷ୍ଟ କରାଯାଉଛି ଆଡିକୁଏଟ ୱେରେ ପ୍ରପର ମେଥଡରେ ଟେଷ୍ଟ କରାଯାଉନି, ସେଥିପାଇଁ ଆମକୁ ସବୁବେଳେ ଆଉ ଥରେ ଟେଷ୍ଟ କରିକି କନଫର୍ମ କରିକି ଦେଖିବାକୁ ପଡିବ ସୁଗାର ବାହାରିଛି ନା ନାହିଁ। କାହିଁକି ଏଇଟା ବେଶୀ ଦରକାର? କାହିଁକି ନା ଜଣଙ୍କ ସେ ଯେତେ ସକାଳୁ ଉଠିବେ ଭୋରରୁ ଉଠିକି ସେମାନେ ଆଗ 30 ମିନିଟ୍ ଡେଲି ଚାଲିବା କଥା, ମିନିମମ ସପ୍ତାହରେ 5 ଦିନ ଚାଲିବା କଥା। ସେତିକି କଲେ ଦେହରେ ଶର୍କରାର ମାତ୍ରା କମିବ। ତା ଛଡା ସେମାନେ ଆସିକି ଏକ୍ସରସାଇଜ କରିବା ପରେ ଆଟଲିଷ୍ଟ ସେମାନେ ଧ୍ୟାନ ଦେବେ କି ସେମାନେ ଯୋଉ ଖାଇବା ଖାଉଛନ୍ତି ଖାଇବାଟା ତାଙ୍କର କଣ୍ଟ୍ରୋଲରେ ରହିବା କଥା। କାହିଁକି ନା ବହୁତ ଲୋକ ଏକ୍ସରସାଇଜ କରିସାରିଲା ପରେ ସେମାନଙ୍କୁ ଭୋକ ବେଶୀ ହୁଏ, ସେମାନଙ୍କ ଖାଇବାର ପରିମାଣଟା ବଢିଯାଏ, ତ ସେଇ ଜିନିଷଟା ଆମକୁ ଜଗିବାକୁ ପଡିବ। ଯେଉଁମାନଙ୍କୁ ମଧୁମେହରେ ପୀଡିତ ଥାନ୍ତି ପେଟ ଚାରିପଟେ ଚର୍ବି ବେଶୀ ଥାଏ, ତ ସେମାନଙ୍କୁ କୁହାଯାଏ କି ଗୋଟେ ଜାଗାରେ ବେଶୀ ସମୟ ନ ବସିକି ରହିବା ପାଇଁ, କିମ୍ବା ଯଦି ସେମିତି କାମ କରୁଛନ୍ତି ଯୋଉଠି ସେମାନେ ବସିକି ରହୁଛନ୍ତି କିମ୍ବା ଯୋଉମାନେ ଅଫିସରେ କାମ କରୁଛନ୍ତି ସେମାନେ ତାଙ୍କ ବଡିର ମୁଭମେଣ୍ଟ ଯେତେ ବେଶୀ ରଖିବେ ସେତେ ମାତ୍ରାରେ ସେମାନଙ୍କୁ ସେଟା ସାହାଯ୍ୟ କରିବ। ରାତିରେ ଯେତେ ଜଲ୍ଦି ଖାଇବେ 7:30-8 ଭିତରେ ଯଦି ସେମାନେ ତାଙ୍କର ରାତ୍ରିର ଭୋଜନ ଖାଉଛନ୍ତି ତାହେଲେ ତାଙ୍କ ପାଇଁ ସେଟା ବେଶୀ ଲାଭଦାୟକ ହବ। ଆଟଲିଷ୍ଟ ସେମାନେ ଶୋଇବାକୁ ଯିବାର 2 ଘଣ୍ଟା ଆଗରୁ ଖାଇବା ଯଦି ଖାଇବେ ତାହେଲେ ତାଙ୍କ ଦେହ ପାଇଁ ଭଲ ସେଇ ଜିନିଷଟା। ଆଉ ରାତିରେ ବି ଯଦି ସେମାନେ ଖାଇସାରିଲା ପରେ 15-30 ମିନିଟ୍ ବି ଯଦି ସେମାନେ ୱାକିଂ କରୁଛନ୍ତି ତାହେଲେ ବି ତାଙ୍କ ପାଇଁ ସେଟା ବହୁତ ଲାଭଦାୟକ ହବ।
1: ଡାକ୍ତର ସୁବୁଦ୍ଧି, ଆମେ ତ ଆଲୋଚନା କଲେ ଯେ କଣ ଖାଦ୍ୟ ଖାଇବେ, ତେବେ ସେମାନେ କେତେ ପାଣି ପିଇବା ଉଚିତ?
0: ପାଣି ଯେତେ ମାତ୍ରାରେ ସେମାନେ ପିଇ ପାରିବେ ତାଙ୍କ ଦେହ ପାଇଁ ଭଲ। ସୁଗାର ଯେତେବେଳେ ବଢେ ସେତେବେଳେ ପରିସ୍ରା ବେଶୀ ଲାଗେ, କିନ୍ତୁ ପାଣି ଯଦି ଆମେ ବେଶୀ ପିଉଛେ ସେଇ ପରିସ୍ରା ବାଟେ ଆମର ନର୍ମାଲି ଶର୍କରା ମାତ୍ରା ଯାକ ବାହାରିକି ଯାଏ। ଯଦି ଆମେ ବେଶୀ ପାଣି ପିଉଛେ ତାହେଲେ ଆମ ପରିସ୍ରାରେ ବି ବେଶୀ ସୁଗାର ଯିବ, ଯୋଉଟାକି ଆମକୁ ହେଲ୍ପ କରିବ।
1: ଡାକ୍ତର ସୁବୁଦ୍ଧି, ଆପଣ ଜଣେ ଚିକିତ୍ସକ, ଆପଣ ଯେତେବେଳେ ଅବସର ସମୟ ପାଆନ୍ତି ସେତେବେଳେ କଣ କରିବାକୁ ଭଲ ପାଆନ୍ତି?
0: ମୁଁ ଯେତେବେଳେ ଏମିତି ସମୟ ପାଏ ମୁଁ ଜଗନ୍ନାଥ ଭଜନ ଶୁଣିବାକୁ ବହୁତ ଭଲ ପାଏ।
1: ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଛନ୍ତି, ଏହି ଅବସରରେ କୋଉ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଭଜନଟିଏ ଶୁଣିବାକୁ ଚାହିଁବେ?
0: ମୁଁ ପ୍ରଣବ ପଟ୍ଟନାୟକଙ୍କର ଯଦି କିଛି ଜଗନ୍ନାଥ ଭଜନ ଶୁଣିପାରିବି ତାହେଲେ ମୁଁ ବହୁତ ଖୁସି ହେବି।
1: ତାହେଲେ ଆସନ୍ତୁ, ବର୍ତ୍ତମାନ ଆପଣଙ୍କ ମନପସନ୍ଦର କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ ଶୁଣିବା ଏହି ଭଜନଟି।

0: ସୁବୁଦ୍ଧି, ଆପଣ ତ ଆପଣଙ୍କ ମନପସନ୍ଦର କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ ଭଜନଟିଏ ଶୁଣିଲେ ମୁଁ ଭାବୁଛି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଆମେ ଫେରିଯିବା ଆମର ଆଲୋଚନାର ପରିସରକୁ। ଯେତେବେଳେ ଜଣେ ବ୍ୟକ୍ତି ଶୁଣେ ଯେ ସେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛି ବୋଲି, ସେତେବେଳେ ସେ ଛାନିଆ ହୋଇଯାଏ ଯେ ମୁଁ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଗଲି। କାହିଁକି ଆଜିକାଲି ମଧୁମେହ ରୋଗକୁ ଏତେ ଗୁରୁତ୍ୱ ଦିଆଯାଉଛି?
1: ମଧୁମେହ ରୋଗକୁ ଏଥିପାଇଁ ଗୁରୁତ୍ୱ ଦିଆଯାଉଛି କାହିଁକି ମଧୁମେହ ରୋଗ ଶରୀରର ସବୁ ଅଙ୍ଗକୁ ଆଫେକ୍ଟ କରେ। ଆମର ଆଖି ହେଲା, ଆମର ହାର୍ଟ ହେଲା, ଆମର କିଡ଼ନୀ ହେଲା, ଆମର ପାଦର ନର୍ଭସ ହେଲା, ଆମର ଲିଭର ହେଲା, ଏମିତି କୋଉ ବି ଅଙ୍ଗ ନାହିଁ ଯୋଉଠି ଆମର ମଧୁମେହ ରୋଗ ଯୋଉଟାକୁ ଆଫେକ୍ଟ କରେନି। ଏଇସବୁ ଜିନିଷକୁ ଶୁଣିକି ଲୋକମାନଙ୍କ ବେଶୀ ବ୍ୟସ୍ତ ହେଇଯାନ୍ତି।
0: ବର୍ତ୍ତମାନ କୁହାଯାଉଛି ଯେ ଭାରତ ହେଉଛି ମଧୁମେହ ରୋଗୀଙ୍କର ରାଜଧାନୀ। ଭାରତରେ ମଧୁମେହ ରୋଗରେ ଏତେ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି କାହିଁକି, କଣ ରହିଛି କାରଣ?
1: ଆମର ଏବେ ରିସର୍ଚ୍ଚ ଯୋଉ ହେଇଛି, ଇଣ୍ଡିଆକୁ ଆମେ ଡାଇବେଟିସ୍ କ୍ୟାପିଟାଲ ବୋଲି କହୁଛେ, ଯୋଉଟାକି ଆମ ପାଇଁ ଭଲ ଆଚିଭମେଣ୍ଟ ନୁହେଁ। ଇଣ୍ଡିଆରେ ଡାଇବେଟିସ୍ ହେବାର ମେନ୍ କାରଣ ଜଣାପଡୁଛି କି ଇଣ୍ଡିଆନ ଲୋକଙ୍କର ସାର୍କୋପେନିଆ, ଯାହା ମାନେ ଆମ ଦେହରେ ଯୋଉ ମସଲ ମାସ ଥାଏ, ସାଧାରଣତଃ ଯୋଉ ଫରେନ୍ ଲୋକମାନଙ୍କ କମ୍ପାରିଜନରେ ଆମ ଦେହରେ ସେଟା କମ୍ ଥାଏ, ସେଥିପାଇଁ ଆମକୁ ଡାଇବେଟିସ୍ ହେବାର ସମ୍ଭାବନା ବେଶୀ ଥାଏ। ତା ଛଡା ଆମର ଯୋଉ ଲୋକମାନଙ୍କର ଖାଇବା, ଆମ ଲୋକଙ୍କ ଲାଇଫ ଷ୍ଟାଇଲ, ସେଟା ବି ଗୋଟେ ବହୁତ ବଡ ଫ୍ୟାକ୍ଟର। ଆମ ଲୋକମାନେ ଭାତ ପରିମାଣ ବେଶୀ ଖାଆନ୍ତି, ରୁଟି ପରିମାଣ ବେଶୀ ଖାଆନ୍ତି, କାର୍ବୋହାଇଡ୍ରେଟ କନଜପ୍ସନ୍ ଆମ ଦେଶରେ ବେଶୀ, ସେଥିପାଇଁ ଆମ ଲୋକମାନଙ୍କୁ ବେଶୀ ଡାଇବେଟିସ୍ ହେଉଛି।
0: ମଧୁମେହ ରୋଗୀମାନେ ଭାତ ନ ଖାଇବା ଉଚିତ, ରୁଟି ଖାଇବା ଉଚିତ, ଆପଣ କଣ କହିବେ?
1: ଆପଣ ଯୋଉ କଥା କହୁଛନ୍ତି ସେଟା ଠିକ କଥା ନୁହେଁ ଆକ୍ଚୁଆଲି, କିନ୍ତୁ ଭାତ ବି ଖାଇପାରିବେ ସେମାନେ, ରୁଟି ବି ଖାଇପାରିବେ, କିନ୍ତୁ କେତେ ପରିମାଣରେ ଖାଉଛନ୍ତି ସେଟା ଇମ୍ପୋର୍ଟାଣ୍ଟ। ମୋ ପାଖକୁ ବହୁତ ଜଣ ପେସେଣ୍ଟ ଆସୁଛନ୍ତି, କହୁଛନ୍ତି ସାର୍ ଆମେ ରୁଟି ଖାଉଛୁ ତଥାପି ଆମର ସୁଗାର ବଢ଼ିଯାଉଛି, କିନ୍ତୁ ମୁଁ ଯେତେବେଳେ ତାଙ୍କୁ ପଚାରୁଛି ସେମାନେ ପାଞ୍ଚ ଖଣ୍ଡ କି ଛଅ ଖଣ୍ଡ ରୁଟି ଖାଉଛନ୍ତି। ସାଧାରଣତଃ ମୁଁ ସବୁବେଳେ ସେମାନଙ୍କୁ କୁହେ ଆପଣ ଦୁଇ ଖଣ୍ଡ ରୁ ତିନି ଖଣ୍ଡ ରୁଟି ଖାଆନ୍ତୁ, ଆଉ ଯଦି ଭାତ ଖାଇବା ପାଇଁ ଇଚ୍ଛା କରୁଛନ୍ତି ତାହେଲେ ପଟେ ରୁଟି ଖାଆନ୍ତୁ ଆଉ ମୁଠାଟେ ଭାତ ଖାଆନ୍ତୁ। ମୁଠାଟେ ଭାତ ଖାଇବେ ନା କି ଦୁଇ ମୁଠା କି ତିନି ମୁଠା, ଖାଇବା କେତେ ପରିମାଣରେ ଖାଉଛନ୍ତି ସେଟା ଇମ୍ପୋର୍ଟାଣ୍ଟ। ତ ସେମାନେ ଭାତ ବି ଖାଇପାରିବେ ରୁଟି ବି ଖାଇପାରିବେ, କିନ୍ତୁ କେତିକି ପରିମାଣରେ ଖାଇବା ସେଟା ଆମେ ତାଙ୍କୁ ବୁଝେଇକି କହିବାକୁ ପଡିବ, ନହେଲେ ଯଦି ସେମାନେ ସେ ଜିନିଷ ନ କରିବେ ତାହେଲେ ସେମାନଙ୍କର ସୁଗାର କଣ୍ଟ୍ରୋଲ ହେବ ନାହିଁ।
0: ଆଜିକାଲି କୁହାଯାଉଛି ଯେ ଯୋଗ ଦ୍ୱାରା ଅନେକ ରୋଗରୁ ଆରୋଗ୍ୟ ଲାଭ କରାଯାଇପାରୁଛି, ଜଣେ ମଧୁମେହ ରୋଗୀ ଯୋଗ କରିବା ଦ୍ୱାରା କିଛି ଉପକୃତ ହୋଇପାରିବେ କି?
1: ନିହାତି ଉପକୃତ ହୋଇପାରିବେ ଯୋଗ ଦ୍ୱାରା। ଯୋଗ କଲେ ରକ୍ତ ସଞ୍ଚାଳନ ଦେହରେ ଭଲ ହୁଏ, ସୁଗାରର ପରିମାଣ କମେ, ଆଉ ଯୋଗ କଲେ ଚିନ୍ତା ବି କମେ। ଚିନ୍ତା ଗୋଟେ ବହୁତ ବଡ ଫ୍ୟାକ୍ଟର ଯେଉଁଥିପାଇଁ ଆମର ସୁଗାର ବଡିରେ ବଢ଼ିଯାଇପାରେ, ସେଥିପାଇଁ ଆମେ ଯଦି ଯୋଗ କରୁଛେ ତାହେଲେ ଆମର ଷ୍ଟ୍ରେସ୍ ବି କମିବ ଆଉ ରକ୍ତ ସଞ୍ଚାଳନ ବି ବଢିବ, ଏଇଟା ବହୁତ ସାହାଯ୍ୟ କରିବ ଆମକୁ ମଧୁମେହକୁ କଣ୍ଟ୍ରୋଲରେ ରଖିବା ପାଇଁ।
0: ମଧୁମେହ ରୋଗ ଗୋଟିଏ ବଂଶଗତ ରୋଗ କି?
1: ନିହାତି ଏଇଟା ଗୋଟେ ବଂଶଗତ ରୋଗ, ଯୋଉଟାକି ଆମେ ଜେନେଟିକ୍ ଡାଇବେଟିସ୍ କହୁଛେ ତାକୁ, କିମ୍ବା ଆଜିକାଲି ଯୋଉଟା ଆମେ ନୂଆ କହୁଛେ ମୋଦି ବୋଲି ତାକୁ କୁହାଯାଏ, MODY, ମାଚ୍ୟୁରିଟି ଅନ୍ସେଟ୍ ଡାଇବେଟିସ୍ ଅଫ୍ ୟଙ୍ଗ ବୋଲି ଯୋଉଟା କୁହାଯାଏ। ଗୋଟେ ପିଲାଙ୍କର ଯଦି ତାଙ୍କ ବାପାଙ୍କୁ ଡାଇବେଟିସ୍ ଅଛି ତାହେଲେ ତାକୁ 50% ଚାନ୍ସ ଅଛି ଡାଇବେଟିସ୍ ହେବାର, ଯଦି ତାଙ୍କ ମାଙ୍କୁ ଡାଇବେଟିସ୍ ଅଛି ତାକୁ 60% ଚାନ୍ସ ଅଛି ଡାଇବେଟିସ୍ ହେବାର, ବାପା ଆଉ ମା ଦୁଇ ଜଣ ଯଦି ଡାଇବେଟିସ୍ର ପୀଡ଼ିତ ତାକୁ 90-99% ଚାନ୍ସ ଅଛି ଡାଇବେଟିସ୍ ହେବା ପାଇଁ।

0: ଏମିତି କିଛି ଅଛି କି ଯଦି ବାପା ମା ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, କିଛି ଆମେ ଯଦି ସଚେତନତା ଅବଲମ୍ବନ କରିବା ତାହେଲେ ପିଲାମାନେ ମଧୁମେହ ରୋଗରେ ଆକ୍ରାନ୍ତ ହେବେନି?
1: ନିହାତି, ଆମେ ଯଦି ଜନ୍ମ ଅବସ୍ଥାରୁ 6 ମାସରେ ବର୍ଷରେ ଥରେ ଯଦି ଆମେ ତାଙ୍କୁ ସୁଗାର ଚେକ୍ କରିବା ତ ଆମେ ସେତେ ଜଲ୍ଦି ତାଙ୍କର ଟ୍ରିଟମେଣ୍ଟ ଆରମ୍ଭ କରିଦେଇପାରିବା। ଆଉ ଏଇସବୁ ଛୁଆମାନଙ୍କୁ ଖାଇବା ପିଇବା ଏଇସବୁ ଜିନିଷ ତାଙ୍କୁ ସ୍ନାଟିଂରୁ ହିଁ ତାଙ୍କୁ ସବୁ କଣ୍ଟ୍ରୋଲ କରିବାକୁ ପଡ଼ିବ, ଆଉ ଓଜନ କମେଇବାକୁ ପଡ଼ିବ। ଏଇସବୁ ଜିନିଷର ଯଦି ସେମାନେ ସତର୍କତା ଆଗରୁ ରଖିବେ ତାହେଲେ ସେମାନଙ୍କର ଡାଇବେଟିସ୍ ହେବାର ଚାନ୍ସ ବହୁତ ପରିମାଣରେ କମିଯାଇପାରିବ।
0: ତେବେ ଆଜିକାଲି ଦେଖାଯାଉଛି ଯେ 20-22 ବର୍ଷରେ ବି ପିଲାମାନେ ସେମାନେ ବି ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି।
1: ଜେନେଟିକ୍ ଫ୍ୟାକ୍ଟର ତ ଗୋଟେ ଷ୍ଟ୍ରଙ୍ଗ ରିସ୍କ ଫ୍ୟାକ୍ଟର ରହୁଛି, ତା ବାବଦରେ ବି ଆଜିକାଲି ଆମର ଯୋଉ ଲାଇଫ୍ ଷ୍ଟାଇଲ୍ ରହୁଛି, ଯୋଉ ସବୁ ବାହାର ଖାଦ୍ୟ ଖାଉଛେ, ଯୋଉ ସବୁ ମଇଦାରେ ତିଆରି କିମ୍ବା ଯୋଉ ଫାଷ୍ଟଫୁଡ୍ ଆମେ ଖାଉଛେ, ଯେତେ ଚକୋଲେଟ୍ ସବୁ ଆମେ ଖାଉଛେ, ଆଜିକାଲିର ପିଲାମାନଙ୍କର ଆଗ ଯେତିକି ସେମାନେ ଏକ୍ସରସାଇଜ୍ କରୁଥିଲେ, ଫିଜିକାଲ୍ ଆକ୍ଟିଭିଟି ଥିଲା, ସେସବୁ କମିଗଲାଣି। ୟଙ୍ଗ ପିଲାମାନେ ଯୋଉମାନେ ଆଗରୁ ବାହାରେ ଖେଳୁଥିଲେ ସେମାନେ ଆଜିକାଲି ମୋବାଇଲ୍ ଦେଖୁଛନ୍ତି, ସେମାନେ ଇଣ୍ଟରନେଟ୍ରେ ବେଶୀ ଟାଇମ୍ ଦେଉଛନ୍ତି, ତାଙ୍କର ଫିଜିକାଲ୍ ଆକ୍ଟିଭିଟି ରହୁନି, ପ୍ଲସ୍ ତାଙ୍କର ସ୍କୁଲ୍ରେ କଲେଜରେ ପାଠପଢ଼ାର ବେଶୀ ଷ୍ଟ୍ରେସ୍ ରହୁଛି, ଅଳ୍ପ ବୟସରୁ ଓଜନ ବଢ଼ିଯାଉଛି। ତ ଏଇସବୁ ଜିନିଷ ଗୁଡା ବହୁତ ଷ୍ଟ୍ରଙ୍ଗ ରିସ୍କ ଫ୍ୟାକ୍ଟର ରହୁଛି କି ଆଗକୁ ଯାଇକି ତାଙ୍କୁ ଜଲ୍ଦି ଡାଇବେଟିସ୍ ହେବାର ସମ୍ଭାବନା ରହୁଛି।
0: ଆଜିକାଲି ଦେଖାଯାଉଛି ଯେ ଅନେକ ବ୍ୟକ୍ତି ଇନ୍ସୁଲିନ୍ ନେଉଛନ୍ତି, ଇନ୍ସୁଲିନ୍ ନା ଟାବ୍ଲେଟ୍, ତା ଭିତରେ କୋଉଟା ଭଲ?
1: ସପୋଜ୍ ଜଣେ ପେସେଣ୍ଟ ଟାଇପ୍ 1 ଡାଇବେଟିସ୍ ବୋଲି ଜଣା ପଡିଲା, ଟାଇପ୍ 1 ଡାଇବେଟିସ୍ରେ ଇନ୍ସୁଲିନ୍ ଆମର ଅଗ୍ନାଶୟରୁ ଜମା ତିଆରି ହେଉନି। ଏଇସବୁ ପେସେଣ୍ଟ ମାନଙ୍କୁ ମୂଳରୁ ଇନ୍ସୁଲିନ୍ ହିଁ ଦିଆଯିବ, ଏଇସବୁ ପେସେଣ୍ଟ ମାନଙ୍କ ବଟିକାରେ କିଛି ବି କାମ କରିବନି କି ଶର୍କରାର ମାତ୍ରା କମିବ ନାହିଁ। କିନ୍ତୁ ଯୋଉମାନେ ଟାଇପ୍ 2 ଡାଇବେଟିସ୍ ପେସେଣ୍ଟ, ଯୋଉମାନଙ୍କର ଲାଇଫ୍ ଷ୍ଟାଇଲ୍ ଯୋଗୁଁ ବାହାରିଲା କିମ୍ବା ଓବେସିଟି ଯୋଗୁଁ ଯୋଉମାନଙ୍କୁ ଡାଇବେଟିସ୍ ହେଲା, ସେମାନଙ୍କୁ ଇନିସିଆଲି ଆମେ ବଟିକା ଦେଇକି ଦେଖୁ। 5 ବର୍ଷ 10 ବର୍ଷ ଯଦି ବଟିକା ଖାଇଲେ ତାପରେ ବି ଯଦି ସେମାନଙ୍କର ସୁଗାରର ପରିମାଣ କଣ୍ଟ୍ରୋଲ ହେଉନାହିଁ ତାହେଲେ ଆମେ ତାଙ୍କୁ ମୋଟିଭେଟ୍ କରୁ କି ସେମାନେ ଇନ୍ସୁଲିନ୍ ନିଅନ୍ତୁ। କାହିଁକି ନା ଇନ୍ସୁଲିନ୍ଟା ହେଉଛି ହରମୋନ୍ ଯୋଉଟାକି ନର୍ମାଲି ଆମ ବଡିରେ ତିଆରି ହୁଏ। ଇନ୍ସୁଲିନ୍ ଯେମିତି ମାତ୍ରାରେ ସୁଗାର କମେଇବ, ବଟିକା ସେତେ ପରିମାଣରେ କମେଇ ପାରନି। କିନ୍ତୁ ଲୋକଙ୍କ ଭିତରେ ରିଲକ୍ଟାନ୍ସ ବହୁତ ରହୁଛି କି ସାର୍ ଆମକୁ ଇନ୍ସୁଲିନ୍ କହିଲେ ବୋଲି, କିନ୍ତୁ ସେମାନଙ୍କର ଯଦି ଯେତେ ଜଲ୍ଦି ଇନ୍ସୁଲିନ୍ ଯଦି ତାଙ୍କର ଆରମ୍ଭ ନ କରାଯିବ ତାହେଲେ ସେମାନଙ୍କର କିଡ୍ନି ଲିଭର ହାର୍ଟ ସେତେ ଜଲ୍ଦି ଖରାପ ହେଇଯାଏ। ସେଥିପାଇଁ ଇନ୍ସୁଲିନ୍ଟା ନେବା ପାଇଁ ସେମାନଙ୍କୁ ଆମେ କହୁ। ଆଉ ଗୋଟେ କଥା, ଯୋଉମାନଙ୍କର ପ୍ରେଗନାନ୍ସିରେ ଡାଇବେଟିସ୍ ଜଣାପଡୁ, ଯେମିତିକି ମୁଁ କହିଲି 20 ସପ୍ତାହ ପରେ ଯଦି ଡାଇବେଟିସ୍ ଜଣାପଡୁଛି, ଯୋଉଟାକି ଗେଷ୍ଟେସନାଲ୍ ଡାଇବେଟିସ୍ ବୋଲି କହୁଛନ୍ତି, ସେହି ସବୁ ସ୍ତ୍ରୀ ଲୋକମାନଙ୍କୁ ଇନ୍ସୁଲିନ୍ ହିଁ ଦିଆଯାଏ, ସେମାନଙ୍କୁ ବଟିକାରେ କିଛି ବି କାମ କରେନି। ତ ସେଥିପାଇଁ ଇନ୍ସୁଲିନ୍ର ମହତ୍ଵ ବହୁତ ବେଶୀ। କିମ୍ବା ଜଣେ ଯେତେବେଳେ ପେସେଣ୍ଟ ଆଡମିସନ୍ ହେଇକି ରହୁଛନ୍ତି ହସ୍ପିଟାଲରେ, ଇନ୍ଫେକ୍ସନ୍ ହେଲା, ଡାଇବେଟିସ୍ ରିଲେଟେଡ୍ କିଛି ବି କମ୍ପ୍ଲିକେସନ୍ ହେଲା, ତ ସେହି ସବୁ ପେସେଣ୍ଟ ମାନଙ୍କୁ ଆମେ ଆଡମିସନ୍ କରିକି ଯେତେବେଳେ ହସ୍ପିଟାଲରେ ରଖୁ ସେମାନଙ୍କୁ କେବଳ ଇନ୍ସୁଲିନ୍ ହିଁ ଦିଆଯାଏ।
0: ଡାକ୍ତର ସୁବୁଦ୍ଧି, ମଧୁମେହ ରୋଗ ଆରୋଗ୍ୟ ସାଧ୍ୟ କି?
1: ଭଲ ହେବାଟା ଏବେ ବହୁତ ରିସର୍ଚ୍ଚ ଚାଲିଛି, ସେଥିପାଇଁ ରିସେଣ୍ଟଲି ଆମର ବହୁତ ରିସର୍ଚ୍ଚ ଇଣ୍ଡିଆରେ ବି ଚାଲିଛି, ରିଭର୍ସାଲ୍ ଅଫ୍ ଡାଇବେଟିସ୍ ବୋଲି ଆମେ ତାକୁ କହୁଛୁ। ତାହା ପାଇଁ ଆକ୍ଚୁଆଲି ଗୋଟେ ସାଧାରଣତଃ ଲୋକ ଯେତେବେଳେ ଡାଇବେଟିସ୍ରେ ପୀଡ଼ିତ, ଜଣେ ଯଦି 10-15% ୱେଟ୍ ତାଙ୍କର କମାଉଛନ୍ତି, ସପୋଜ୍ ଜଣେ 70 କେଜିର ଲୋକ ଅଛନ୍ତି, ସିଏ ଯଦି 15% 15-17 ହେଲେ 11 କେଜି ୱେଟ୍ ଯଦି ଜଣେ କମାଉଛନ୍ତି, ନିହାତି ତାଙ୍କ ସୁଗାର ବହୁତ କମିବ। ଆଉ ଯଦି ସେ ରେଗୁଲାର ଏକ୍ସରସାଇଜ୍ କରୁଛନ୍ତି ତାହେଲେ ତାଙ୍କର ସୁଗାର ବହୁତ କମିବ, ଏହିପରି ମାତ୍ରାରେ ବି କମିଯାଇପାରେ କି ତାଙ୍କୁ ମେଡିସିନ୍ ରିକ୍ୱାରମେଣ୍ଟ ନ ବି ଦରକାର ପଡିପାରେ ଆଗକୁ।
0: ତେବେ ଯୋଉମାନେ ଆଜି ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆପଣ ସେମାନଙ୍କୁ ସଚେତନ କରିବା ପାଇଁ କି କ'ଣ କହିବେ?
1: ମୁଁ ସମସ୍ତଙ୍କୁ ଅନୁରୋଧ କରିବା ପାଇଁ ଚାହିଁବି, ଆପଣ ନିଜ ସ୍ୱାସ୍ଥ୍ୟକୁ ସବୁଠୁ ବେଶୀ ଗୁରୁତ୍ୱ ଦିଅନ୍ତୁ। ସ୍ୱାସ୍ଥ୍ୟ ହିଁ ଠିକ୍ ରହିଲେ ଆପଣ ସବୁ କାମ କରିପାରିବେ, ସେଥିପାଇଁ ଆପଣ ରେଗୁଲାର ଏକ୍ସରସାଇଜ୍ କରନ୍ତୁ, ନିଜର ରୁଟିନ୍ ବ୍ଲଡ୍ ଟେଷ୍ଟ ଗୁଡା କରନ୍ତୁ। ଯଦି ଆପଣଙ୍କ ମା କି ବାପା କାହାକୁ ଡାଇବେଟିସ୍ ଅଛି, ନିଜର ଯେତେ ଶୀଘ୍ର ଚେକଅପ୍ କରିବେ ସେତେ ଭଲ ହେବ। ଆଉ ସମସ୍ତଙ୍କୁ ଏକ୍ସରସାଇଜ୍ କରିବା ପାଇଁ ମୁଁ ନିହାତି ମୋଟିଭେଟ୍ କରିବି, କି ସେମାନେ ଛୁଆ ଥାନ୍ତୁ କି ବୟସ୍କ ଲୋକ ଥାନ୍ତୁ, ତ ଯେତେ ଜଲ୍ଦି ସେମାନେ ଏକ୍ସରସାଇଜ୍ କରିବେ, ୟୋଗା କରିବେ, ପ୍ରାଣାୟମ କରିବେ, ସେମାନେ ସେତେ ମାତ୍ରାରୁ ଚିନ୍ତାମୁକ୍ତି ହୋଇପାରିବେ। ଆଉ ଡାଇବେଟିସ୍କୁ ସେମାନେ ଯେତେ ଜଲ୍ଦି ଡିଟେକ୍ଟ କରିବେ ତାହେଲେ ସେମାନଙ୍କ ଟ୍ରିଟମେଣ୍ଟ ଯେତେ ଜଲ୍ଦି ହୋଇପାରିବ, ତାକି ସେମାନଙ୍କର କମ୍ପ୍ଲିକେସନ୍ ହେବାର ଚାନ୍ସେସ୍ ବହୁତ କମ୍। କିଡ୍ନି କି ଲିଭର କି ଆଖି ଏହିସବୁ ଜିନିଷ ଖରାପ ହେବା ଆଗରୁ ଯଦି ଆମେ ମଧୁମେହକୁ ଡିଟେକ୍ଟ କରିବା ତାହେଲେ ଆମେ ତାକୁ ଜଲ୍ଦି ଟ୍ରିଟ୍ କରିପାରିବା।
0: ଯାହା ହଉ ଡାକ୍ତର ସୁବୁଦ୍ଧି, ଆଜି ଆପଣ ଆମ ଷ୍ଟୁଡିଓକୁ ଆସି ମଧୁମେହ ରୋଗୀଙ୍କ ଖାଦ୍ୟ ଏବଂ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଯେଉଁ ବହୁମୂଲ୍ୟ ପରାମର୍ଶ ଦେଲେ ସେଥିପାଇଁ ଆପଣଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ତେବେ ଆଜି ତ ସମୟ ହୋଇଯାଇଛି, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା। ଉପସ୍ଥାପନାରେ ଥିଲେ ସୌଦାମିନୀ ପ୍ରଧାନ ଏବଂ ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।

0: ଖଞ୍ଜଣି ଭୋଜନ ଶେଷ ହେଲା। ପରିବେଷଣ କଲେ ତ୍ରିବିକ୍ରମ ସେନାପତି। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ ନାରୀ ମହଲ।

0: ପାଇଥାନ୍ତି। ସେମାନଙ୍କୁ ନିରାପତ୍ତା ଯୋଗାଇ ଦେବା ନିମନ୍ତେ ଆଇନ ଅଦାଲତ ରହିଛି, କିନ୍ତୁ ଏହାର ସୁଯୋଗ ନେବା ବଦଳରେ ଅନେକ ମହିଳା ଶିଶୁମାନେ ନିର୍ଯାତନାର ଶିକାର ହେଉଛନ୍ତି। କିନ୍ତୁ ଭଉଣୀ, ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବା ନିମନ୍ତେ କ୍ଷତିପୂରଣ ସବୁ ଆଇନ ରହିଛି, ଏଥିରେ କି କି ସୁବିଧା ରହିଛି ଆଉ ଏହାର ସୁବିଧା ସୁଯୋଗ ସେମାନେ କେମିତି ନେଇପାରିବେ, ଆଜି ଏ ବିଷୟରେ ଆସନ୍ତୁ ଶୁଣିବା ଆଇନଜୀବୀ ସଞ୍ଜତ ଦାସଙ୍କ ସହିତ ଆଲୋଚନା। କିନ୍ତୁ ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଦେଖନ୍ତୁ, ଏ ଯୋଉ ଆମେ କହୁଛୁ ଯେ ପୀଡିତା, କାହାକୁ ଆମେ ପୀଡିତା ବୋଲି କହିବା?
1: ଯୋଉ ମହିଳାଙ୍କ ଉପରେ, ଯେକୌଣସି ମହିଳା, ନାବାଳିକା ହୁଅନ୍ତୁ ବା ସାବାଳିକା ହୁଅନ୍ତୁ, କିମ୍ବା ବିବାହିତା ମହିଳା ହୁଅନ୍ତୁ କିମ୍ବା ବୃଦ୍ଧା ହୁଅନ୍ତୁ, ଯାହା ଉପରେ ଆପଣଙ୍କୁ ମାନସିକ ନିର୍ଯାତନା କିମ୍ବା ଶାରୀରିକ ନିର୍ଯାତନା ଦେଉଛନ୍ତି ଏବଂ ତାହାର ସେ ଶିକାର ହେଉଛନ୍ତି, ଆମେ ସେହିମାନଙ୍କୁ ପୀଡିତା ବୋଲି କହିଥାଉ।
0: ଆଜ୍ଞା। ଏମିତିକି ବିଭିନ୍ନ କର୍ମକ୍ଷେତ୍ରରେ ହେଉ, ନିର୍ମାଣାଧୀନ ସ୍ଥାନରେ ମଧ୍ୟ ସେମାନେ ଯୌନ ଶୋଷଣର ଶିକାର ହୋଇଥାନ୍ତି, ସେମାନଙ୍କୁ ଆମେ ପୀଡିତା ବୋଲି କହିବା। ତେବେ ଏଠି ଆମେ ଗୋଟି ଗୋଟି କରି ଟିକେ ଆଲୋଚନା କରିବା ଯେ ଆପଣ ପ୍ରଥମେ କହିଲେ ଯେଉଁମାନେ ନାବାଳିକା ଆଉ ଯେଉଁମାନେ ସାବାଳିକା, ସେମାନଙ୍କ ପ୍ରତି ଯଦି ଯୌନ ଶୋଷଣର ସେମାନେ ଶିକାର ହୁଅନ୍ତି ତାହେଲେ ତାଙ୍କ ପାଇଁ କ୍ଷତିପୂରଣ କ'ଣ ସବୁ ଆଇନ ରହିଛି?
1: ଦେଖନ୍ତୁ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଦେଶର ପୁନ୍ ସାକ୍ସେନା କେସ୍ରେ ସେ ଗୋଟେ ଓପିନିୟନ ଦେଇଥିଲେ, ଅବଜରଭେସନ ଦେଇଥିଲେ, ଯେଉଁଟାକୁ ବେସ୍ କରିକିରି 2015 ଗୋଟେ ପୀଡ଼ିତାମାନଙ୍କ ପାଇଁ ଜାତୀୟ ଆଇନ ପ୍ରାଧିକରଣ ବୋର୍ଡ ଏକ ସ୍କିମ୍ ତିଆରି କଲା, ପୀଡ଼ିତାଙ୍କ ପାଇଁ କ୍ଷତିପୂରଣ ସ୍କିମ୍।
0: ଆଜ୍ଞା।
1: ସେହି ସ୍କିମ୍ ଅନୁସାରେ ନାବାଳିକା ଏବଂ ସାବାଳିକା ଯେଉଁମାନେ କୌଣସି କ୍ରିମିନାଲ ଆକ୍ଟିଭିଟିଜ୍ର ଶିକାର ହେଉଛନ୍ତି କିମ୍ବା ଯୌନ ନିର୍ଯାତନାର ଶିକାର ହେଉଛନ୍ତି, ସେମାନଙ୍କ ଆବେଦନ ଉପରେ ସେମାନେ ଯଦି ଆପ୍ଲିକେସନ ଦେବେ, ସେଇ କେଉଁ ପ୍ରକାର ଇଞ୍ଜୁରିଟା ହୋଇଛି ତା ପାଇଁ ବିଭିନ୍ନ ପ୍ରକାର ସର୍ବନିମ୍ନ ଏବଂ ଅତ୍ୟଧିକ ଯେତିକି ମ୍ୟାକ୍ସିମମ୍ ଲିମିଟ୍ ଗଭର୍ଣ୍ଣମେଣ୍ଟ ଫିକ୍ସ କଲା କ୍ଷତିପୂରଣ ଦେବା ପାଇଁ।
0: ଆଜ୍ଞା। ଯେଉଁମାନେ ଧରନ୍ତୁ ଏଇ ଯୌନ ଶୋଷଣର ଶିକାର ହେଉଛନ୍ତି ସେମାନେ କୋଉଠି ଆବେଦନ କରିବେ, ସେମିତି କିଛି ଅଛି କି?
1: ଆଜ୍ଞା, ସେମାନେ ନିକଟସ୍ଥ ପୋଲିସ ଷ୍ଟେସନ ଏଫ୍ଆଇଆର୍ ଦେଇପାରିବେ, ନହେଲେ କିମ୍ବା SDPO ଜଣେଇ ପାରିବେ, କିମ୍ବା ଡିଷ୍ଟ୍ରିକ୍ଟ ଷ୍ଟେଟ୍ ଲିଗାଲ ସର୍ଭିସେସ ଅଥରିଟି, ଜିଲ୍ଲା ଲୋକ ଅଦାଲତ କିମ୍ବା ଷ୍ଟେଟ୍ ଲୋକ ଅଦାଲତକୁ ବି ସେମାନେ ଆବେଦନ କରିପାରିବେ।
0: ତାପରେ ସେମାନେ ଅନୁସନ୍ଧାନ କରିଥାନ୍ତି,
1: ସେମାନେ ତାପରେ ଅନୁସନ୍ଧାନ କରି ଏବଂ ଇଞ୍ଜୁରି କେତେ ହେଇଛି, କେତେ ପାଇବାକୁ ତାଙ୍କର ଇଏ ଅଛି, ତାହା ଉପରେ କୋର୍ଟର ବି ରାୟ ଅଛି, ତାଙ୍କୁ ଇଣ୍ଟରିମ୍ ରିଲିଫ ବି ଦେଇପାରିବେ, ଇଣ୍ଟରିମ୍ କମ୍ପେନ୍ସେସନ ବି ଦେଇପାରିବେ, ତା ଛଡ଼ା ଫାଇନାଲ କମ୍ପେନ୍ସେସନଟା କେତେ ହେବ ସେଟା ଯୋଉ କୋର୍ଟ ଯାହା ଡିସାଇଡ୍ କରିବ ସେଇ ଉପରେ ତାଙ୍କୁ ଦିଆଯିବ, ପୀଡ଼ିତାଙ୍କୁ କ୍ଷତିପୂରଣ ମିଳିବ।
0: ମାନେ ଆପଣ ଯୋଉ କହୁଛନ୍ତି ଯେ ନାବାଳିକା ବା ସାବାଳିକା ସେମାନେ ବେଳେବେଳେ ଘରେ ଥିବା ଲୋକମାନଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥାନ୍ତି, ଏମିତିକି ଯେଉଁମାନେ ଭିନ୍ନକ୍ଷମ ସେମାନେ ମଧ୍ୟ ଯୌନ ଶୋଷଣର ଶିକାର ହୋଇଥାନ୍ତି, ତ ସେମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ବା ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ସେମିତି କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି କି ଆଇନରେ?
1: ଏଇ ଯୋଉ ସ୍କିମ୍ଟା ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ତିଆରି ହୋଇଥିଲା, ଏଇଟା ସମସ୍ତଙ୍କୁ, ସବୁ ମହିଳା ବାଳିକା ସାବାଳିକା ଏବଂ ଅନ୍ୟ ମହିଳାମାନଙ୍କୁ ପ୍ରଯୁଜ୍ୟ। ଯଦି ଘର ଭିତରେ କୌଣସି ଯୌନ ଶୋଷଣ ହେଉଛି କି କିଛି ମାନସିକ ନିର୍ଯାତନା ଦିଆଯାଉଛି, ସେ କ୍ଷେତ୍ରରେ ନିଜେ ପୀଡ଼ିତା ଯଦି ତାର ସେ ସମ୍ଭଳ ନାହିଁ ଆସିକିରି ଘରେ ବାହାରେ କହିପାରିବ, ତାହେଲେ ଫୋନ ମାଧ୍ୟମରେ କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଯଦି ଜଣେଇବ, ତାହେଲେ ସେମାନେ ବି ସେଇଟାକୁ ମ୍ୟାଟରଟାକୁ ସେମାନେ ଟେକ୍ଅପ୍ କରିକିରି ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ନିକଟସ୍ଥ ଜିଲ୍ଲାସ୍ତରୀୟ ଯୋଉ ଅଛି ଲିଗାଲ ଏଡ୍ ହେଉ କିମ୍ବା କୌଣସି ଇଏରେ ଜଣେଇଲେ ସେମାନେ ତାର ବିହିତ କାର୍ଯ୍ୟାନୁଷ୍ଠାନ କରି ତାଙ୍କ ଏଗେନ୍ଷ୍ଟ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ।
0: ସେମାନଙ୍କୁ ସେମିତି କିଛି ଅର୍ଥରାଶି ଅଛି କି ଯୋଗାଇ ଦିଆଯାଏ?
1: ଆଜ୍ଞା, ବର୍ତ୍ତମାନ ଯୋଉ ନୂଆ 2018 ଯୋଉ ଆଇନ ଯୋଉ ସ୍କିମ୍ଟା ତିଆରି ହେଲା, ଏଥିରେ ଆପଣଙ୍କର ଯଦି ଗୋଟେ ମହିଳା ମରିଯାଉଛି ସେଠି ସର୍ବନିମ୍ନ 5 ଲକ୍ଷ ଟଙ୍କା ଏବଂ ମ୍ୟାକ୍ସିମମ୍ 10 ଲକ୍ଷ ଟଙ୍କା ଦିଆଯାଉଛି, ଅର୍ଥରାଶି ଯୋଗାଇ ଦିଆଯାଏ।
0: ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ କ'ଣ ସେମିତି ବାସଗୃହ ଯୋଗାଇ ଦିଆଯାଉଛି?
1: ହଁ, ସେଟା ସରକାରଙ୍କର ଦାୟିତ୍ୱ, ସରକାର ତାଙ୍କୁ, କାରଣ ସରକାରର ଦାୟିତ୍ୱ ହେଉଛି ସବୁ ସିଟିଜେନ୍ ମାନଙ୍କର ୱେଲଫେୟାର ଦେଖିବ ଏବଂ ତାଙ୍କ ସିକ୍ୟୁରିଟି ଦେଖିବ, ତେଣୁ ଏଟା ଯେହେତୁ ରାଜ୍ୟ ସରକାରଙ୍କର ବି ଏକ କର୍ତ୍ତବ୍ୟ ଏବଂ ଡ୍ୟୁଟି, ତେଣୁ ସେମାନେ ବି ତାଙ୍କ ପାଇଁ ବାସଗୃହ ଯୋଗାଇ ଦେଉଛନ୍ତି, ସେମାନଙ୍କୁ ଗୋଟେ ଗୋଟେ ଘର ଦେଇ ସେମାନେ ରହିବା ପାଇଁ ତାଙ୍କର ବ୍ୟବସ୍ଥା ବି କରାଯାଇଛି।
0: ଆଉ ସେମାନଙ୍କର ଆତ୍ମନିର୍ଭରଶୀଳ ପାଇଁ କ'ଣ ସବୁ ଯୋଜନା ରହିଛି?

0: ତାଙ୍କୁ ସେଲ୍ଫ ସଫିସିଏଣ୍ଟ କରିବା ପାଇଁ ଫାଇନାନ୍ସିଆଲି କିଛି ତାଙ୍କୁ ସାହାଯ୍ୟ କରାଯାଏ, କିମ୍ବା କୌଣସି ଯେଉଁଠି ଚାକିରିର ବ୍ୟବସ୍ଥା ଅଛି ସେ ଚାକିରିକୁ ବି ନିୟୋଜିତ କରାଯାଉଛି। ଯେଉଁମାନଙ୍କର ଅନାଥ ବା ଘର ନାହିଁ ବା ତେଣୁ ସେମାନଙ୍କୁ ଡେଷ୍ଟିଚ୍ୟୁଟ୍ ହୋମ୍ରେ ରଖାଯାଇପାରିବ, ନହେଲେ ଯେଉଁ ଜୁବେନାଇଲ୍ ହୋମ୍ ଅଛି ସେଠି ବି ରଖିକିରି ସରକାରଙ୍କର ନିରୀକ୍ଷଣରେ କଲେକ୍ଟରଙ୍କ ନିରୀକ୍ଷଣରେ ସେଗୁଡ଼ାର ବି ସେମାନଙ୍କର ବ୍ୟବସ୍ଥା କରାଯାଇଛି।
1: ଏ ତ ଆପଣ କହିଲେ ଯେ ଯେଉଁ ଝିଅମାନେ ବିଶେଷ ଭାବରେ ଯୌନ ଶୋଷଣର ଶିକାର ହେଉଛନ୍ତି ସେମାନଙ୍କ ପାଇଁ ଏହିସବୁ ଯୋଜନା ରହିଛି ଆଉ ଆଇନରେ ଏ ବ୍ୟବସ୍ଥା ସବୁ ରହିଛି, କିନ୍ତୁ ଅନେକ ସମୟରେ ମହିଳାମାନେ କର୍ମକ୍ଷେତ୍ରରେ ଯୌନ ଶୋଷଣର ଶିକାର ହେଉଛନ୍ତି, ବିଭିନ୍ନ ନିର୍ମାଣାଧୀନ ସ୍ଥାନରେ ମଧ୍ୟ ଯୌନ ଶୋଷଣର ଶିକାର ହେଉଛନ୍ତି, ସେମାନଙ୍କ ପାଇଁ କ'ଣ ଯୋଜନା ରହିଛି, ଆଇନରେ କ'ଣ ବ୍ୟବସ୍ଥା ରହିଛି?
0: ଆପଣ ଗୋଟେ ଭଲ ପ୍ରଶ୍ନଟି ପଚାରିଛନ୍ତି। ଯେଉଁମାନେ ୱାର୍କିଂ ଲେଡି କି ଯେଉଁମାନେ କାମ କରୁଛନ୍ତି କର୍ମଜୀବୀ ମହିଳା, ତାଙ୍କ ପାଇଁ ବି ଗୋଟେ ଆଇନ ହେଇଛି ଯେଉଁଥିରେ କି ସେମାନେ ସବୁ ଶିଳ୍ପ ସଂସ୍ଥା ହଉ କି ଅଫିସରେ ହଉ ତାଙ୍କର ଗୋଟେ କମିଟି ଅଛି, ସେକ୍ସୁଆଲ ହାରାସମେଣ୍ଟ କମିଟି। ସେଥିରେ ସେମାନେ ଯଦି କୌଣସି ପୀଡ଼ିତା କୌଣସି ମହିଳା ଶ୍ରମଜୀବୀ କି କର୍ମଜୀବୀ ସେମାନେ ଆବେଦନ କମ୍ପ୍ଲେନ୍ କରିବେ ଅଭିଯୋଗ କରିବେ ତାହେଲେ ତାକୁ ସେ କମିଟି ପୁଙ୍ଖାନୁପୁଙ୍ଖ ବିଚାର କରିବ ଏବଂ କରିକିରି ସେ ରିପୋର୍ଟଟା ଦେବ ଏବଂ ଯେଉଁ ଉପରିସ୍ଥ ଅଧିକାରୀ କି ଏନି ଅଧିକାରୀ ଯେଉଁମାନେ ତାର ଦାୟୀ ତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ତାଙ୍କୁ ଏଇ ଯେଉଁ ଶ୍ରମଜୀବୀ ବା କର୍ମଜୀବୀ ମହିଳାମାନଙ୍କୁ ଉପରୁକ୍ତ କମ୍ପେନ୍ସେସନ ବି କ୍ଷତିପୂରଣ ଦିଆଯାଉଛି ଏବଂ ତା ଛଡ଼ା ଅନ୍ୟାନ୍ୟ ଯାହା ସୁବିଧା ତାର ବି ବ୍ୟବସ୍ଥା କରାଯାଇଛି।
1: ସେମାନେ କୋଉଠି ଅଭିଯୋଗ କରିବେ?
0: ସବୁ ଅଫିସରେ ଗୋଟେ ସେକ୍ସୁଆଲ ହାରାସମେଣ୍ଟ କମିଟି ଅଛି, ଯିଏ ଯୋଉ ପୀଡ଼ିତା ଚାହିଁବେ ସେମାନେ ସେଇଠି ଅଭିଯୋଗ ଦେଇପାରିବେ।
1: ଆଜ୍ଞା, ଇଏ ତ ଆପଣ କହିଲେ ଯେ କର୍ମକ୍ଷେତ୍ରରେ ଯୋଉ ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି ସେମାନେ କୋଉଠି ଅଭିଯୋଗ କରିବେ, କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ ଯୋଉଠି ନିର୍ମାଣାଧୀନ ସ୍ଥାନ ଅନେକ ସମୟରେ କ'ଣ ହୁଏ ନା ତାଙ୍କୁ କାମ ଆଳରେ ଡକେଇ ନେଇ କିନ୍ତୁ ସେଠି ସେମାନେ ଯୌନ ଶୋଷଣର ଶିକାର ହୋଇଥାନ୍ତି, ସେ ପରିସ୍ଥଳେ କ'ଣ କରାଯାଇପାରିବ?
0: ସେ ପରିପ୍ରେକ୍ଷୀରେ ସେଇ ପୀଡ଼ିତା ମହିଳା ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରିପାରିବେ। ଯଦି ପାଖରେ କୌଣସି ପୋଲିସ ଷ୍ଟେସନ ନାହିଁ ତାହେଲେ କୌଣସି ସରକାରୀ ଅଫିସରେ ସେ କମ୍ପ୍ଲେନ୍ କରିପାରିବେ, କିମ୍ବା ତହସିଲଦାର ବିଡିଓ କିମ୍ବା ଜିଲ୍ଲାପାଳଙ୍କ ମାଧ୍ୟମରେ ସେଟା ବି ଜଣାଇ ପାରିବେ, ନହେଲେ ଯୋଉ ଆପଣଙ୍କର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଛି ତାଙ୍କୁ ବି ଜଣାଇଲେ ସେମାନେ ବି ତାଙ୍କ ଉପରେ ଯାହା ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କରାଯିବ।
1: ଅନେକ ସମୟରେ ଦେଖାଯାଏ ଯେ ବୟସ୍କ ମହିଳା କୁହନ୍ତୁ ବା ରାସ୍ତାଘାଟରେ ଯେଉଁମାନେ ଯାଉଛନ୍ତି ମହିଳାମାନେ ସେମାନେ ମଧ୍ୟ ଯୌନ ଶୋଷଣର ଶିକାର ହେଉଛନ୍ତି, ସେମାନେ କୋଉଠି ଆବେଦନ କରିବେ?
0: ସେମାନେ ବି ସେଇ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ଆପଣଙ୍କର ଜିଲ୍ଲାପାଳଙ୍କ ଅଫିସ ତହସିଲଦାରଙ୍କ ଅଫିସ ସେମାନେ ବି ସେଇଠି କରିପାରିବେ ଅଭିଯୋଗ। ଏଇ ଆଇନଟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ, ଯୋଉଟା ହେଇଛି ସେଟା ସବୁ ଜାଗାରେ ଅଛି, ଯୋଉ ଜାଗାରେ ଆପଣଙ୍କର ଅପହଞ୍ଚ ଦୂରତାରେ ଅଛି ସେଠି ନିକଟସ୍ଥ ସରପଞ୍ଚ କିମ୍ବା ଆପଣଙ୍କର ଯୋଉ ମେମ୍ବର ଗ୍ରାମ କମିଟି ମେମ୍ବର ସେମାନଙ୍କ ଥ୍ରୁରେ ବି ସେମାନେ ଜଣାଇ ପାରିବେ ଅଭିଯୋଗଟା।
1: ସେମାନଙ୍କ ପାଇଁ ତ ବିଭିନ୍ନ ଯୋଜନା ରହିଛି, ସେମାନେ ଆଇନର ତ ଆଶ୍ରୟ ନେଇପାରିବେ, କିନ୍ତୁ ଯେଉଁମାନେ ଦୋଷୀ ସେମାନଙ୍କୁ କ'ଣ ସବୁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି?
0: ଆଜ୍ଞା, ତା ପାଇଁ ଆମର ସିଆର୍ପିସି ଯୋଉ ଫୌଜଦାରୀ ଆଇନ ଅଛି ସେ ଫୌଜଦାରୀ ଆଇନରେ ଯେକୌଣସି ଅଭିଯୁକ୍ତ ସମସ୍ତଙ୍କ ପାଇଁ ସମାନ ଦଫା ନାହିଁ, ତେଣୁ ଯୋଉ ଦଫା ପାଇଁ ଯାହା ଆଇନ ଅଛି ସେଇଟା ହେଇଛି, ତେଣୁ ସେଟା ଯେତେବେଳେ କୋର୍ଟରେ କେସ୍ଟା ଚାଲିଲେ କେସ୍ ଯେତେବେଳେ ସରିଗଲା ପରେ ଦୋଷୀକୁ କୌଣସି କ'ଣ କାର୍ଯ୍ୟାନୁଷ୍ଠାନ ହେବ ସେଟା ସାକ୍ଷୀ ପ୍ରମାଣ ନେଲା ପରେ ସେଟା କୋର୍ଟ ତାର ବିଚାର କରିବ, କୋଉଠି ଆପଣଙ୍କର ଲାଇଫ ପୁରା ଆଜୀବନ କାରାଦଣ୍ଡ, କୋଉଠି ଫାଶୀ ଦିଆହେଉଛି, କୋଉଠି 7 ବର୍ଷ ଜେଲ୍ ଦଣ୍ଡ ହେଉଛି, କୋଉଠି 10 ବର୍ଷ ଜେଲ୍ ଦଣ୍ଡ ହେଉଛି, କୋଉଠି 3 ବର୍ଷ ଜେଲ୍ ଦଣ୍ଡ ହେଉଛି, ଏଇଟା ସବୁ ନିର୍ଭର କରେ ଆପଣଙ୍କର ଦଫାଟା କ'ଣ ଏବଂ ଆପଣ କୋଉ ମାତ୍ରାରେ କୋର୍ଟକୁ ଆପଣ କନ୍ଭିନ୍ସ କରାଇ ପାରିଛନ୍ତି।
1: ଆଜ୍ଞା, ଆପଣ ତ କହିଲେ ଯେ ଯେଉଁମାନେ ଯୌନ ଶୋଷଣର ଶିକାର ହେଉଛନ୍ତି ବା ପୀଡ଼ିତା ମହିଳାଙ୍କ ପାଇଁ ଏହିସବୁ ଯୋଜନା ରହିଛି, କିନ୍ତୁ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବା ନିମନ୍ତେ କ'ଣ ସବୁ ଆଇନରେ ବ୍ୟବସ୍ଥା ରହିଛି?
0: ତାଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଯଦି ଏମାନେ ଆବେଦନ କରିପାରିବେ ଯେ ଆଜ୍ଞା ମୁଁ ମୋର ସୁରକ୍ଷା ମୋର ଦରକାର ଏଇ ଏଇ କାରଣରୁ, ତାହେଲେ ନିକଟସ୍ଥ ପୋଲିସ ଷ୍ଟେସନରେ ସେମାନେ ଆସି ଅନୁସନ୍ଧାନ କରି ଅଭିଯୋଗଟା ସତ କି ମିଛ ଜାଣିଲା ପରେ ଯଦି ସେମାନେ ପୋଲିସ ଅଧିକାରୀ ଭାବିଲେ ଯେ ଆଙ୍କ ପାଇଁ ସୁରକ୍ଷାଟା ଦରକାର

0: ତାହେଲେ ସେମାନେ ସୁରକ୍ଷା ଦେବେ।
1: ଆମେ ଦେଖୁଛୁ ଯେ ବର୍ତ୍ତମାନ ସମାଜରେ ଏ ଯୋଉ ମହିଳାମାନଙ୍କ ପ୍ରତି ନିର୍ଯାତନା, ଯୌନ ଶୋଷଣ ଯୋଉ କରାଯାଉଛି, ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ କ'ଣ, ସେ ବିଷୟ ଟିକେ କୁହନ୍ତୁ।
0: ଏହାର ମୁଁ କହିବି ମୁଖ୍ୟ କାରଣ ହେଉଛି ଆମର ମାନସିକତା। ଆମର ମାନସିକତାରେ ଯେପର୍ଯ୍ୟନ୍ତ ପରିବର୍ତ୍ତନ ହେଇନାହିଁ, ଏଇଟା ଆର କିଛି ଆମେ ସରକାର ଆଇନ ତିଆରି କରୁଛି, କିନ୍ତୁ ଆମେ ଶିକ୍ଷିତ ହେଇକିରି ବି ଆମେ ସେ ଆଇନ ଉଲ୍ଲଙ୍ଘନ କରିଚାଲିଛୁ। ଏବଂ ଯେଉଁଥିପାଇଁ ଯେଉଁ ମହିଳାମାନଙ୍କୁ ଯେଉଁ ସମ୍ମାନ ଦେବା କଥା, ଆମ ଯେଉଁଟା ଆମ ଭାରତବର୍ଷର ଧର୍ମ, ମହିଳାମାନଙ୍କୁ ଯେଉଁ ସମ୍ମାନ ଦେବା କଥା ଆମେ ସେଇଟା ଦେଇପାରୁନୁ। ଆର ମୁଖ୍ୟ କାରଣ ହେଉଛି ଆମ ମାନସିକତା। ଆମ ମାନସିକତା ଏତେ ପରିପକ୍ୱ ହେଇନି, ଆମେ ଯେତେ ଶିକ୍ଷିତ ହେଲେ ବି ଆମର ସେଇ ଯେଉଁ ଗୋଟେ ପିପାସୁ, ଯୌନ ପିପାସୁ କିଛି ଲୋକ ଥାଆନ୍ତି ଯାହା ପାଇଁ ଏସବୁ ହେଉଛି। ଏବଂ ଆର ଆଉ ଗୋଟେ କାରଣ ମୁଁ କହିପାରିବି, ନିଶା। ନିଶା ବି ଗୋଟେ କାରଣ ହେଇପାରେ। ନିଶା ଦ୍ରବ୍ୟ ଯେଉଁ ସେବନ ହେବା ଦ୍ୱାରା ଆମେ ଆମର ମାନସିକ ଭାରସାମ୍ୟ ହରଉଛୁ, ତେଣୁକରି ଆମେ ଏସବୁ କୁକର୍ମରେ ନିଜକୁ ନିୟୋଜିତ କରୁଛୁ, ଯେଉଁଟାକି ଗ୍ରହଣୀୟ ନୁହଁ। ଏଥିପାଇଁ ଆମେ କହିବୁ ମହିଳା ସଶକ୍ତିକରଣ ବର୍ତ୍ତମାନ ଆସିଗଲାଣି ଏବଂ ମହିଳାମାନେ ବହୁତ ଆଗକୁ ଗଲେଣି। ତେଣୁ ମୁଁ ସମସ୍ତ ଶ୍ରୋତା ଭଉଣୀମାନଙ୍କୁ ଅନୁରୋଧ କରିବି ଯେ ନିଜର ରକ୍ଷାଟା ନିଜେ କରିବା ପାଇଁ, ନିଜେ ଆଜିକାଲି ଯେମିତି ଯୋଗ ଶିଖା ହେଉଛି, ଆପଣଙ୍କର କରାଟେ, ଜୁଡୋ ଏଇସବୁ ଶିଖା, ଏଗୁଡ଼ାକୁ କରିବା ସତ୍ତ୍ୱେ ଆଇନ ବିଷୟରେ ଟିକେ ସଚେତନ ହେବା ନିହାତି ଜରୁରୀ। ତାହେଲେ ଏଭଳିଆ ଯେଉଁମାନେ କୁକର୍ମ କରୁଛନ୍ତି ତାଙ୍କୁ ଏଇ ମହିଳାମାନେ ହିଁ ତାଙ୍କୁ ଠିକ୍ସେ ଶିକ୍ଷା ଦେଇପାରିବେ। ଆଉ ଆଜିକାଲି ଗୋଟେ ଧାରା ହେଇଯାଇଛି ଯେ ଯେଉଁମାନେ କଲେଜ ଗଲା ପରେ ଟିକେ ଚାକିରି କରିଯାଉଛନ୍ତି, ଯେଉଁ ପୁରୁଷ ସାଙ୍ଗ ଝିଅ ସାଙ୍ଗ ଯେଉଁ ଆଜିକାଲି ସବୁ ଚାଲିଛି, ଝିଅମାନଙ୍କର ସାଙ୍ଗେ ସାଙ୍ଗେ ପୁରୁଷମାନଙ୍କ ଉପରେ ଯେଉଁ ବିଶ୍ୱାସ କରିକିରି ନିଜକୁ ସମର୍ପି ଦେଉଛନ୍ତି, ସେଇଥିରୁ କ୍ଷାନ୍ତ ହେବା ନିହାତି ଜରୁରୀ। କାହିଁକିନା ସମସ୍ତଙ୍କୁ ବିଶ୍ୱାସ କରିବା ଠିକ୍ ନୁହଁ। ଆଉ ଯେକୌଣସି ଲୋକକୁ ଆପଣ ସମ୍ପର୍କ ରଖିବାକୁ ଚାହିଁବା ଠିକ୍, କିନ୍ତୁ ସେ ଲୋକର ଚରିତ୍ର କ'ଣ ତାକୁ ଜାଣିବା ପାଇଁ ଗୋଟେ ମହିଳା ହେଉ କି ଗୋଟେ ଝିଅ ହେଉ, ତାକୁ ମିନିମମ୍ 4-5 ବର୍ଷ ଲାଗିବ ତାର ପୁରାଟା ବ୍ୟାକ୍ଗ୍ରାଉଣ୍ଡଟା ଜାଣିବା ପାଇଁ, ତାର ପରିବାର କ'ଣ, ତାଙ୍କର ସଂସ୍କାର କ'ଣ। ତେଣୁ ମୋର ସବୁ ଭଉଣୀମାନଙ୍କୁ ଅନୁରୋଧ ଯେ ଏହିସବୁ ଇଏରୁ କ୍ଷାନ୍ତ ରହିକରି ନିଜକୁ ଆଗକୁ ନିଅନ୍ତୁ ଏବଂ ନିଜର ଜୀବନସାଥୀ ବାଛନ୍ତୁ, କିନ୍ତୁ ଏଇ 4-5 ବର୍ଷ ତାଙ୍କ ସହିତ ମିଶନ୍ତୁ, ତାଙ୍କୁ ଜାଣନ୍ତୁ, ତାପରେ କୌଣସି ପ୍ରକାର ପଦକ୍ଷେପ ନେବାଟା ଉଚିତ ବୋଲି ମୁଁ ଭାବୁଛି।
1: ଏ ଯୋଉ ଆମ ସମାଜରେ ମହିଳାମାନଙ୍କ ପ୍ରତି ନିର୍ଯାତନା ହେଲା ବା ସେମାନଙ୍କ ପ୍ରତି ଯୋଉ ଯୌନ ଶୋଷଣ ହେଉଛି, ଏହାକୁ ପ୍ରତିରୋଧ କରିବା ପାଇଁ ବା ରୋକିବା ପାଇଁ କ'ଣ ସବୁ ଜନସଚେତନତା ସୃଷ୍ଟି କରିବା ଦରକାର?
0: ଯେମିତି ଆମର ଏଇ ଯୋଉ ଲୋକଅଦାଲତ ହେଲା, ଲୋକଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳରେ ଯାଇ ଆଇନଟାକୁ ଲୋକାଭିମୁଖୀ କରିବା ପାଇଁ ଭ୍ରାମ୍ୟମାଣ ଲୋକଅଦାଲତ ହୁଏ, ଯେଉଁଥିରେ କି ଲୋକଙ୍କୁ ଆଇନ ଉପରେ ସଚେତନ କରାଇବାକୁ ନିହାତି ଦରକାର। ଏବଂ ବିଶେଷ କରି ଗ୍ରାମାଞ୍ଚଳରେ ଯେଉଁ ମହିଳାମାନେ ଅଛନ୍ତି, ଯେଉଁମାନେ ବେଶୀ ପାଠ ପଢ଼ିନାହାନ୍ତି, ସେମାନଙ୍କର ଆଇନ ଉପରେ ଯେତିକି ସମ୍ୟକ ଧାରଣା ନାହିଁ, ସେମାନଙ୍କୁ ସଚେତନ କରିବା ପାଇଁ ଭ୍ରାମ୍ୟମାଣ ଲୋକଅଦାଲତ ସବୁ ଜାଗାରେ, ତାଲୁକରେ ହେଉଛି, ଆପଣଙ୍କର ପଞ୍ଚାୟତରେ ହେଉଛି, ବିଭିନ୍ନ ଜାଗାରେ ହେଉଛି। ତେଣୁ ମୁଁ ସବୁ ଶ୍ରୋତା ଭଉଣୀମାନଙ୍କୁ ଅନୁରୋଧ କରିବି ଆପଣ ଏହାର ଫାଇଦା ନିଅନ୍ତୁ ଏବଂ ଯେଉଁଠି ଭ୍ରାମ୍ୟମାଣ ଲୋକଅଦାଲତ ହେଉଛି ଆପଣ ନିଜେ ଯାଆନ୍ତୁ, ନିଜେ ନିଜ ଅଧିକାରଟାକୁ ଜାଣନ୍ତୁ, ଆଇନ କ'ଣ କହୁଛି ସେ ବିଷୟରେ ଜାଣନ୍ତୁ, ତାପରେ ଆପଣ ଏଇ ଯେଉଁ ସବୁ ହେଉଛି ଆକୁ ଆପଣ ପ୍ରତିରୋଧ କରିପାରିବେ। ତା ଛଡ଼ା ବିଭିନ୍ନ ପ୍ରକାର ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ବର୍ତ୍ତମାନ ଆଇନ ସଚେତନତାକୁ ବଢ଼ାଉଛନ୍ତି, ତାଙ୍କ ସାହାଯ୍ୟ ନିଅନ୍ତୁ, କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନରେ ପୋଲିସର ପରାମର୍ଶ ନିଅନ୍ତୁ, ନହେଲେ ଆପଣଙ୍କର ଜିଲ୍ଲା ଯୋଉ ଲୋକ ଆପଣଙ୍କର ଜିଲ୍ଲାପାଳ ଅଫିସ ହେଉ କି ତହସିଲଦାରଙ୍କ ଅଫିସ ହେଉ କି ବିଡିଓଙ୍କ ଅଫିସ ହେଉ, ସେଠି ମଧ୍ୟ ଯାଇକିରି ଆପଣ ଆଇନ ବିଷୟରେ କ'ଣ କ'ଣ ଅଛି ଏବଂ କ'ଣ କରିହେବ ସେ ବିଷୟରେ ବି ଯାଇ ଟିକେ ଆପଣ ବୁଝିକିରି ସେଇଭଳିଆ କାମ କରିବେ ଯଦି, ମୁଁ ଭାବୁଛି ଏହିସବୁ ଜିନିଷ ଆଉ ଭବିଷ୍ୟତରେ କମିଯିବ। ବିଶେଷ କରି ବର୍ତ୍ତମାନ ଆମେ ଦେଖୁଛୁ ଲୋକଲଜ୍ଜା ଭୟରେ ବହୁତ ମହିଳାମାନେ, ଯଦିଓ ସେମାନେ ପୀଡ଼ିତା, କିନ୍ତୁ ସେମାନେ ବାହାରକୁ ଆସିକିରି କହିପାରୁ ନାହାନ୍ତି ଲୋକଲଜ୍ଜାକୁ। ମୋର ଅନୁରୋଧ ସବୁ ଶ୍ରୋତା ଭଉଣୀମାନଙ୍କୁ, ଆଜି ଆପଣ ଲୋକଲଜ୍ଜା କରି ଲୁଚେଇ ଦେଲେ ପରେ ଲୋକମାନେ ଜାଣୁଛନ୍ତି, ତେଣୁ ସେଗୁଡ଼ାକୁ ଆଉ ଭୃକ୍ଷେପ ନ କରି ଆପଣ ଯେତେବେଳେ ଆପଣଙ୍କ ଉପରେ କୌଣସି ପ୍ରକାରର ମାନସିକ ନିର୍ଯାତନା କି ଶାରୀରିକ ନିର୍ଯାତନା ହେଉଛି, ଆପଣ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ କଣ୍ଟାକ୍ଟ କରିକି

0: ତୁରନ୍ତ ଅଭିଯୋଗ ଦିଅନ୍ତୁ, ଯେଉଁ ଉପରେ କି ଅଭିଯୁକ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇପାରିବ।
1: ଆପଣ ତ ଖୁବ୍ ଭଲ କଥା ଗୁଡ଼ିଏ କହିଲେ, କିନ୍ତୁ ଆପଣ ତ ଜଣେ ଆଇନଜୀବୀ, ଦୀର୍ଘ ବର୍ଷର ଅଭିଜ୍ଞତା ତ ଆପଣଙ୍କ ପାଖରେ ରହିଛି, ଏଭଳି ଅନେକ ପ୍ରକାରର କେସ୍ ଆପଣଙ୍କ ପାଖକୁ ଆସୁଥିବ, ଗୋଟେ ଦୁଇଟିର ଉଦାହରଣ ଦେବେ କି?
0: ଆଜ୍ଞା, ଗୋଟେ ଦୁଇଟା କେସ୍ରେ ମୁଁ ଏହାର ସମାଧାନ କରିଛି। ଏବଂ ଶିକ୍ଷିତ ଯୁବଗୋଷ୍ଠୀର ପରିବାର ଏବଂ ଶିକ୍ଷିତ ସେମାନେ ବାହାରେ ଚାକିରି କରନ୍ତି, ପାରିବାରିକ ଅଶାନ୍ତି ହେଉ କି ମନମାଳିନ ହେଉ, ପୀଡ଼ିତା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କୁ ଆମେ କାଉନ୍ସେଲିଂ କରିକିରି ପୁଣି ତାଙ୍କୁ ପୁନର୍ମିଳନ କରାଇ ପାରିଲୁ ଏବଂ ସେମାନେ ବର୍ତ୍ତମାନ 4-5 ବର୍ଷ ହେଲାଣି ବର୍ତ୍ତମାନ ଭଲରେ ଘର ସଂସାର କରି ଚଳେଇଛନ୍ତି। ଏମିତି କେସ୍ ମୁଁ ଗୋଟେ କି ଦୁଇଟା କରିଛି ଯେଉଁଥିରେ କି 6 ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଥିଲା ଏବଂ ଦୋଷୀକୁ 7 ବର୍ଷର ସଶ୍ରମ କାରାଦଣ୍ଡ ଦିଆଯାଇଥିଲା।
1: ଆପଣ ଏହି କର୍ମ ବ୍ୟସ୍ତତା ଭିତରେ ଅବସର ସମୟ ଆପଣଙ୍କୁ କେବେ ମିଳେନି?
0: ହଁ, ଅବସର ସମୟ ମିଳେ ଆମକୁ, ସପ୍ତାହକୁ ଗୋଟେ ଦିନ ଟିକେ ଅବସର ସମୟ ମିଳେ, ଯୋଉଟାକୁ କି ଆମେ ପରିବାର ସହିତ କଟେଇବାକୁ ଚାହୁଁ କିମ୍ବା ସାଙ୍ଗସାଥି ମାନଙ୍କ ସହିତ କଟେଇବାକୁ ଚାହୁଁ।
1: ପରିବାରରେ କିଏ ସବୁ ଅଛନ୍ତି?
0: ଭାଇ, ଭାଉଜ, ଝିଆରୀ, ପୁତୁରା, ସ୍ତ୍ରୀ, ଝିଅ ସମସ୍ତେ ଅଛନ୍ତି, ଭାଇ ଭଉଣୀ।
1: କଣ କରନ୍ତି?
0: ମୋ ସ୍ତ୍ରୀ ଯିଏ ସିଏ ତ ଗୃହିଣୀ, ଭାଉଜ ବି ଗୃହିଣୀ, ଝିଅଟା ପାଠ ପଢୁଛି, ପିଜି ଏଥରକ ଦେଇଛି। ଅବସର ସମୟ ମିଳିଲେ ପରିବାର ସହିତ ମତେ ଗୀତ ଶୁଣିବା ପାଇଁ ମୋର ବହୁତ ଭଲ ଲାଗେ।
1: ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ଅକ୍ଷୟ ମହାନ୍ତିଙ୍କର।
1: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଏଇ ଗୀତଟି।

0: ଗୀତଟି ତ ଆପଣ ଶୁଣିଲେ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ଆଜି ଯେଉଁ ଆମର ଆଲୋଚନାର ବିଷୟ ଥିଲା ପୀଡ଼ିତା କ୍ଷତିପୂରଣ ଯୋଜନା, ଏ ବିଷୟରେ ତ ଆମର ଭଉଣୀମାନଙ୍କୁ ଅନେକ କିଛି ତଥ୍ୟ ଆପଣ ଦେଲେ, ତେବେ ଶେଷରେ ଆମର ଭଉଣୀମାନଙ୍କୁ ଆପଣ କ'ଣ କହିବେ?
1: ଶେଷରେ ମୁଁ ଏତିକି ଶ୍ରୋତା ଭଉଣୀମାନଙ୍କୁ କହିବି ଯେ ଆପଣମାନେ ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ, ଦୃଢ଼ ରଖନ୍ତୁ, ଏବଂ ଏଇଭଳିଆ ଯେଉଁ ଏଇସବୁ ଘଟଣା ଯେଉଁ ସବୁ ଘଟୁଛି ତାକୁ ପ୍ରତିହତ କରିବା ପାଇଁ ନିଜ ଉପରେ ସ୍ୱାବଲମ୍ବୀ ହୋଇକରି ଆଗେଇ ବଢ଼ନ୍ତୁ, ଏବଂ ଏଇ ଯେଉଁ ସାମାଜିକ ବ୍ୟାଧି ଯେଉଁଗୁଡ଼ା ଅଛି।

ଜୀବନର ପ୍ରତି କ୍ଷେତ୍ରରେ ବିପଦ ଲାଗି ରହିଛି, କିନ୍ତୁ ଆମେ ଯଦି ବେଳହୁଁ ସାବଧାନ ହେବା ନିଶ୍ଚୟ ସୁରକ୍ଷିତ ରହିପାରିବା। ସେଥିପାଇଁ ଭଉଣୀ, ଘରେ ତଥା ଘର ଚାରିପାଖରେ ପାଣି ଜମିବାକୁ ଆଦୌ ଦିଅନ୍ତୁ ନାହିଁ। ସପ୍ତାହକୁ ଦୁଇଥର ପାଣିକୁ ସଫା କରିଦିଅନ୍ତୁ। ରୁମ୍ କୁଲରରୁ ନିୟମିତ ପାଣି ନିଷ୍କାସନ କରିବା ସହିତ କୁଲରରେ ପାଣି ଥିବା ଅଂଶକୁ କପଡ଼ାରେ ଭଲ ଭାବରେ ସଫା କରି ପୋଛି ଦିଅନ୍ତୁ। ପାଣିପାତ୍ର ପାଣି ଟାଙ୍କିକୁ ଭଲ ଭାବରେ ଘୋଡ଼ାଇ ରଖନ୍ତୁ। ଘର ଚତୁଃପାର୍ଶ୍ୱରେ ଥିବା ଘାସ ବୁଦା ଅନାବନା ଗଛକୁ କାଟି ସଫା କରନ୍ତୁ। ଫୁଲକୁଣ୍ଡରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପାଣି ଜମି ରହୁଥିଲେ ସପ୍ତାହକୁ ଦୁଇଥର ଭଲ ଭାବରେ ପାଣିକୁ ନିଷ୍କାସନ କରିଦିଅନ୍ତୁ। ବ୍ୟବହାର ହେଉନଥିବା ଟାୟାର ସଡ଼େଇ ଅବ୍ୟବହୃତ କୂଅ ପାଣି ଜମି ରହୁଥିବା ସ୍ଥାନଗୁଡ଼ିକରେ ମଶା ବଂଶ ବିସ୍ତାର କରିଥାନ୍ତି, ତେଣୁ ଆପଣମାନେ ସେସବୁ ସ୍ଥାନରେ ପାଣି ଜମିବାକୁ ଆଦୌ ଦିଅନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଉଦ୍ଦିଷ୍ଟ ଖାଇବା ତଥା ଗାଧୋଇବା ପାତ୍ରକୁ ପାଣି ନିଷ୍କାସନ କରି ଶୁଖାଇ ଦିଅନ୍ତୁ। ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଦେହ ହାତକୁ ଆବୃତ କଲାଭଳି ପୋଷାକ ପିନ୍ଧନ୍ତୁ। ରାତିରେ ଶୋଇଲାବେଳେ ଏବଂ ଦିନରେ ଶୋଉଥିଲେ ମଧ୍ୟ କୀଟନାଶକ ବୁଡ଼ା ମଶାରୀ ଟାଙ୍ଗି ଶୁଅନ୍ତୁ। ଛୋଟ ପିଲା ଏବଂ ଗର୍ଭବତୀ ମହିଳାମାନେ ମଧ୍ୟ ଦିନବେଳେ ମଶାରୀ ଟାଙ୍ଗି ଶୁଅନ୍ତୁ। ମଶା ଘୋଡ଼ାଇବା ପାଇଁ ଝୁଣା ନିମ୍ବ ପତ୍ରର ଧୂଆଁ ଦିଅନ୍ତୁ। ଏଥିସହିତ ଆପଣମାନେ ସବୁବେଳେ ଘରର ଚତୁଃପାର୍ଶ୍ୱକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ, ଯାହାଦ୍ୱାରା କି ମଶା ବଂଶ ବୃଦ୍ଧି ହେବ ନାହିଁ।

ଭଉଣୀ, ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: آداب، یہ آکاشوانی ہے، خبروں کے ساتھ میں اسلم بیگ۔ وزیراعظم نریندر مودی نے امرناتھ یاترا کو ملک کی روحانی روایت اور ثقافتی اتحاد کو ایک لافانی باب قرار دیا ہے۔ انہوں نے عقیدت مندوں کو مبارکباد دی ہے۔ وزیر خزانہ
1: آکاشوانی، ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16ରେ ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯିବେ। ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ୍ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଗସ୍ତକାଳରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରାଠାରେ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନାରୀ ତଥା ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 16ଶ ଭାରତ ଜାପାନ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିବା କହିଛି। ଜାପାନ ଗଣମାଧ୍ୟମ ପକ୍ଷରୁ ଏହି ସମ୍ମିଳନୀକୁ ଅତ୍ୟନ୍ତ ସଫଳ ବୋଲି ବର୍ଣ୍ଣନା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ବୋଲି କୁହାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16ଶ ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର

0: ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। କୋଲକାତାର ନ୍ୟୁ ଟାଉନ୍ ସମ୍ମିଳନୀ କେନ୍ଦ୍ରରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବାଚସ୍କତି ଶ୍ରୀ ବିର୍ଲାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ରୀତାବ୍ରତ ବାନାର୍ଜୀ, ବାଚସ୍କତି ରଥୀନ୍ଦ୍ର ବୋଷ, ଅନ୍ୟ ରାଜ୍ୟ ବିଧାନସଭାର ବାଚସ୍କତିଗଣ ଯୋଗ ଦେଇଛନ୍ତି। ପ୍ରଶିକ୍ଷଣ ଶିବିରକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି 1947 ମସିହାରେ ପଶ୍ଚିମବଙ୍ଗକୁ ଭାରତର ମିଶ୍ରଣ କ୍ଷେତ୍ରରେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଅତୁଳନୀୟ ଥିଲା। ସେ କହିଛନ୍ତି ପୂର୍ବ ସରକାର ଅମଳରେ ପଶ୍ଚିମବଙ୍ଗରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିଲା, ତେବେ ବେଙ୍ଗଲ ଲୋକମାନେ ବାଲାଟ୍ ଜରିଆରେ ପରିବର୍ତ୍ତନ ଆଣିଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଅନେକଗୁଡ଼ିଏ ଅଧିବେଶନ ରହିଛି, ଯେଉଁଥିରେ ବିଧାୟକମାନେ ଯେଭଳି ପ୍ରଭାବଶାଳୀ ଜନନେତା ହୋଇପାରିବେ ଓ ଲୋକମାନଙ୍କ ପ୍ରତି ଉତ୍ତରଦାୟୀ ରହିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି
1: ରାଜ୍ୟ ବିଧାନସଭା ରାଜ୍ୟ କି ଜନତା କେ କଲ୍ୟାଣ କେ ଲିଏ ନୀତିଆ କାନୁନ ବନାନେ କେ ସାଥ ଉନକେ ସମାଧାନ ଉନକେ ବେହତର ଜୀବନ କେ ଲିଏ ବି କାମ କରତି ହେ। ଇସଲିଏ ଆପ ଜିତନି ବିଧାନସଭା କେ ଅନ୍ଦର ତର୍କପୂର୍ଣ୍ଣ ତରିକେ ସେ ତଥ୍ୟୋ କେ ଆଧାର ପର ଅଚ୍ଛୀ ଚର୍ଚ୍ଚା ସମ୍ବାଦ କରେଙ୍ଗେ उतना ही आप अच्छा नेतृत्व दे पाएंगे और ये विधानसभा के इस नेतृत्व से ही राज्य का नेतृत्व निकलता है, देश का नेतृत्व निकलता है।
0: अपन माने संवाद सुनुछंती आकाशवाणी रु। ବାର୍ଷିକ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହୋଇଛି। 57 ଦିନ ଧରି ଚାଲିବାକୁ ଥିବା ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରା କରିବାର ସମ୍ଭାବନା ରହିଛି। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ବରଫରେ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ପ୍ରଥମ ବ୍ୟାଚ୍ରେ ଆଜି ସକାଳୁ ନୁନ୍ୱାନ୍ ଏବଂ ବାଲତାଲ ଶିବିରରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଏହି ଯାତ୍ରା କାଳରେ ଅନନ୍ତନାଗ ଜିଲ୍ଲାର ନୁନ୍ୱାନ୍ରୁ ପହଲଗାମ୍ ପର୍ଯ୍ୟନ୍ତ 48 କିଲୋମିଟର ରାସ୍ତା ରହିଥିବାବେଳେ ଗନ୍ଦେରବଲ୍ ଜିଲ୍ଲାରେ 14 କିଲୋମିଟର ମାର୍ଗ ରହିଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସ ଏବଂର ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ୍, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
2: इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक, विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग के लिए।
0: पाकिस्तान न सेरेनी झोब राजपथ एक मर्मन्तुद दुर्घटना 40 जन ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ସମୟ ମଧ୍ୟରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା

0: ଓଡ଼ିଶାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଗାମୀ ଦିନରେ ଜାରି ରହିବ। ଏହି ପ୍ରୟାସ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ରୋଜଗାରର ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 29 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ପ୍ରାୟ 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପତଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଗତକାଲି ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏସ୍ସି ଗ୍ରୁପ୍ ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ବୈଠକରେ ରଥଯାତ୍ରାର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ବିଭିନ୍ନ ଭାଗରେ ବଣ୍ଟାଯାଇ ପ୍ରତ୍ୟେକ ଅଂଶରେ ଜଣେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ସମ୍ପୂର୍ଣ୍ଣ ଶୃଙ୍ଖଳା ସହିତ ରଥଯାତ୍ରାର ଆୟୋଜନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
2: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହେଉ, ସୁରକ୍ଷା ଦୃଷ୍ଟିରୁ ହେଉ, ପୁରାପୁରି ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଥିରେ ସୁନାବେଶ, ବାହୁଡ଼ା ଏବଂ ସେ ଟପମଣ୍ଡପରେ ଦର୍ଶନ ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହେବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହୋଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହୋଇଛି।
0: ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରଥଯାତ୍ରା ପୂର୍ବରୁ ଆରଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଏହାକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସିଂହ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁ ଲାଗିନୀତି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଅଣସର ସମୟରେ ବ୍ରହ୍ମଗିରିରେ ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। 2008 ଜୁଲାଇ ମାସ 3 ତାରିଖରେ ଏକ ପରିବେଶ ସଂଗଠନ ସ୍ୱେନ୍ର ବାର୍ସିଲୋନାରେ ପ୍ରଥମଥର ପାଇଁ ଏହି ଦିବସ ପାଳନ କରିଥିଲା। ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ 1-5 ଟ୍ରିଲିୟନ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇ ଫିଙ୍ଗା ଯାଇଥାଏ, ଯାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସିସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶକୁ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

କରିଥିଲେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସ୍ୱନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଜନସାଧାରଣଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଜନାର ଲକ୍ଷ୍ୟ, ବୈଶିଷ୍ଟ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ଗ୍ରାମୀଣ ରୋଜଗାର ଆଜୀବିକା ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଦାପ୍ରକାଶ ପଞ୍ଚାୟତଠାରେ ସଖୀ ୱାନ୍ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର, ଡାକ୍ତରୀ ସହାୟତା, ପୁଲିସ୍ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନ୍ସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି। ଜବତ ହୋଇଥିବା ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ୱେଶାଲ ଜୋନାଲ କମିଟିର ମାଓବାଦୀମାନଙ୍କର ହୋଇଥିବା ସନ୍ଦେହ କରାଯାଉଛି। ସାଧାରଣ ଜନତା ଓ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ଅସ୍ତ୍ରଶସ୍ତକୁ ଲୁଚାଇ ରଖାଯାଇଥିବା ପୁଲିସ୍ ସନ୍ଦେହ କରୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ବନ ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ରେଡ୍କ୍ରସ ସୋସାଇଟି ପକ୍ଷରୁ ଚୁନିଦା ପିଏମ୍ସି କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ 3 ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସମସ୍ତ ଅଗ୍ନିଶମ କେନ୍ଦ୍ରକୁ 24 ଘଣ୍ଟା ସତର୍କ ରହିବାକୁ କୁହାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ଭଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଛନ୍ତି। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା। ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।
1: ଉଦାର ତୁମେ, ବିଶାଳ ତୁମେ, ମରଣ ତୁମର ନାହିଁ, ମୃତ୍ୟୁର ବୁକେ ନାଚିପାର ତୁମେ, ଅମୃତ ପଥ ଧ୍ୟାୟୀ ଏକରେ ନୁହେ ବନ୍ଧା, ବିଶ୍ୱ ବୁକୁର ଅୟୁତ ଅନ୍ତରେ ଆତ୍ମା ତୁମର ଛନ୍ଦା। ଗାନ୍ଧିଜୀଙ୍କୁ ସମର୍ପିତ ଏହି କବିତାର ପଂକ୍ତିରୁ ଆରମ୍ଭ କରୁଛୁ ଆଜିର ଗାନ୍ଧୀ ଚର୍ଚ୍ଚା।

ଭଗବାନ ଦେଉଳରେ ନାହାନ୍ତି, ମସଜିଦରେ ନାହାନ୍ତି, ଭିତରେ ନାହାନ୍ତି କିମ୍ବା ବାହାରେ। ଯଦି କେଉଁଠାରେ ଅଛନ୍ତି ତେବେ ଦିନଜନଙ୍କ କ୍ଷୁଧା ଓ ତୃଷ୍ଣାରେ। ଚାଲ ଆମେ ତାଙ୍କର କ୍ଷୁଧା ଓ ତୃଷ୍ଣାର ନିବୃତ୍ତି ପାଇଁ ପ୍ରତିଦିନ ସୂତା କାଟିବା ଏବଂ ରାମ ନାମ ନେଇ ତାଙ୍କ ପାଇଁ ପରିଶ୍ରମ କରିବା। ସମୟ ଏକ ସଙ୍କେତ, ସମୟ ଏକ ସନ୍ଧିକ୍ଷଣ, ସମୟ ଏକ ଆହ୍ୱାନ। ସମୟ ସାଥିରେ ତାଳ ଦେଇ ବାଟ ଚାଲୁଥିବା ମଣିଷ କଦାପି ଝୁଣ୍ଟି ପଡ଼େ ନାହିଁ। ସମୟ ଚାଲୁଥାଏ ଆଗକୁ, ତା ସାଥିରେ ମଣିଷ ବି ଚାଲୁଥାଏ, କିନ୍ତୁ ଯେଉଁଠି ମଣିଷ ଅଟକିଯାଏ ସେଠି ସମୟର ହୁଏ ଜିତ। କିନ୍ତୁ ସମୟ ବି ହାର ମାନିଥିଲା ତାଙ୍କ ପାଖରେ। ସେ ସମୟାନୁବର୍ତ୍ତୀ ହୋଇ ପ୍ରତି ମୁହୂର୍ତ୍ତରେ ଲଢ଼ୁଥିଲେ ଯୁଦ୍ଧ। ସେଥିପାଇଁ ତାଙ୍କ ଅଣ୍ଟାରେ ଝୁଲୁଥିଲା ଘଡ଼ିଟିଏ, ଯାହାର ଟିକ୍ ଟିକ୍ ଶବ୍ଦ ତାଙ୍କୁ ଚେଇଁ ଦେଉଥିଲା ବିପ୍ଳବ ପାଇଁ। ସବୁ ଯେମିତି ତାଙ୍କ ପାଇଁ ଥିଲା ନିର୍ଦ୍ଦିଷ୍ଟ, ଆଶ୍ରମ କୁହନ୍ତୁ କି ଆନ୍ଦୋଳନ, ସଭା କୁହନ୍ତୁ କି ଅନଶନ, ସବୁଠି ଧାର୍ଯ୍ୟ ଥିଲା ସମୟ। ମିନିଟ୍ କି ସେକେଣ୍ଡର ମୂଲ୍ୟ ତାଙ୍କ ପାଇଁ ଥିଲା ଢେର ବେଶୀ। ସେଥିପାଇଁ ସେ ଥିଲେ ଶ୍ରେଷ୍ଠ ସମୟାନୁବର୍ତ୍ତୀ ବ୍ୟକ୍ତିତ୍ୱ, ଯାହାଙ୍କ ପାଖରେ ସମୟର ମୂଲ୍ୟ ଧନ ସମ୍ପତ୍ତି କିମ୍ବା କୌଣସି ପ୍ରାପ୍ତିଠାରୁ ଥିଲା ଆହୁରି ମୂଲ୍ୟବାନ। ସେ ଥିଲେ ଏ ଜାତି ନନ୍ଦିଘୋଷର ସେନାପତି, ସତ୍ୟ ଅହିଂସା ଓ ସ୍ୱଦେଶୀ ଭାବନାର ପ୍ରବର୍ତ୍ତକ, ଆମ ଜାତିର ପିତା ମହାମାନବ ମହାତ୍ମା ଗାନ୍ଧି। ଗାନ୍ଧି ଚେତନାର ସେହି ବଳିଷ୍ଠତାରେ ଆଜିର

0: ରଚନା ଗାନ୍ଧିଜୀଙ୍କ ସମୟାନୁବର୍ତ୍ତିତା। ଆଲୋଚନା କରିଛନ୍ତି ଡକ୍ଟର ନାରାୟଣ ପ୍ରସାଦ ଜେନା।
1: ଆମମାନଙ୍କ ମଧ୍ୟରେ ଖୁବ୍ କମ୍ ଲୋକ ଜୀବିତ ଅଛନ୍ତି ଯେଉଁମାନେ କି ଗାନ୍ଧିଜୀଙ୍କୁ ଦର୍ଶନ ଲାଭ କରିବାର ସୁଯୋଗ ପାଇଛନ୍ତି ସେମାନଙ୍କର ଜୀବଦଶାରେ। ସେମାନେ କୁହନ୍ତି ଯେ ବାପୁଜୀ ହାତବନ୍ଧା ଘଡ଼ିର ବ୍ୟବହାର ନ କରି ଘଣ୍ଟାଟିଏ ନିଜ ଅଣ୍ଟାରେ ଝୁଲାଇଥାନ୍ତି। ଆଜି ଆମ୍ଭେମାନେ ସମସ୍ତେ ତାଙ୍କ ଫଟୋଚିତ୍ରରେ ମଧ୍ୟ ସେହି ଘଣ୍ଟାଟିକୁ ଦେଖିବାକୁ ପାଉ। ପ୍ରକୃତରେ ସେହି ଘଣ୍ଟାଟି ହିଁ ତାଙ୍କ ଉପଯୁକ୍ତ ସମୟରେ ଠିକ୍ କାର୍ଯ୍ୟ କରିବାର ପ୍ରେରଣା ଯୋଗାଉଥିଲା। ଗାନ୍ଧିଜୀ କୌଣସି ସଭା ସମିତିରେ ଭାଷଣ ଦେଲାବେଳେ, ଚିଠି ଲେଖିଲାବେଳେ କିମ୍ବା କୌଣସି ବ୍ୟକ୍ତି ସହିତ ଆଳପ ଆଲୋଚନା ସମୟରେ ଘଣ୍ଟାଟିକୁ ବାରମ୍ବାର ଲକ୍ଷ୍ୟ କରୁଥିଲେ। ଗାନ୍ଧିଜୀ କହୁଥିଲେ, ସମୟ ଜ୍ଞାନ ଥିଲେ କର୍ତ୍ତବ୍ୟନିଷ୍ଠା ଆପେ ଆସେ। ବାଲ୍ୟାବସ୍ଥାରୁ ତାଙ୍କର ସେହି ଅଭ୍ୟାସ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବଜାୟ ରଖିପାରିଥିବାରୁ, ଅହିଂସା ବଳରେ ନିର୍ମମ ତଥା ନିର୍ଦ୍ଦୟ ବିଦେଶୀ ଶାସକ କବଳରୁ ଆମ ଦେଶକୁ ସ୍ୱାଧୀନ କରିବାରେ ସମର୍ଥ ହୋଇପାରିଥିଲେ। ସମୟକୁ ଜଗି କାର୍ଯ୍ୟ କରୁଥିଲେ ଗାନ୍ଧିଜୀ ଆମ ପାଇଁ ଗୋଟିଏ ମୁହୂର୍ତ୍ତ ବିଳମ୍ବ ହୋଇଲେ ପାରୁନଥିଲେ ସେ ସହି। ମହାତ୍ମା ଗାନ୍ଧୀଙ୍କ ଜୀବନଚର୍ଯ୍ୟାରେ ସମୟାନୁବର୍ତ୍ତିତା ତାଙ୍କୁ କିପରି ବହୁ ଭାବରେ ସଫଳ କରିଥିଲା ତାହାର କିଛି ଜ୍ୱଳନ୍ତ ଦୃଷ୍ଟାନ୍ତ ଆଲୋଚନାର ପରିସରଭୁକ୍ତ କରାଯାଇପାରେ। କହିବାକୁ ଗଲେ କେବଳ ତାଙ୍କର ସମୟାନୁବର୍ତ୍ତିତା ହିଁ ଭାରତବର୍ଷର ମୁକ୍ତି ସଂଗ୍ରାମର କର୍ଣ୍ଣଧାର ଭାବେ, ଜାତିର ପିତା ମଣିଷ ଦେହଧାରୀ ଦେବତା ଭାବେ ତାଙ୍କୁ ସମଗ୍ର ବିଶ୍ୱ ଦରବାରରେ ପ୍ରତିଷ୍ଠା ଆଣିଦେଇଥିଲା। ଦିନକର କଥା, ଆନାମଲାଇ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଦ୍ୱାରା ଆୟୋଜିତ ସଭାରେ ଗାନ୍ଧିଜୀଙ୍କର ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଗାନ୍ଧିଜୀଙ୍କ ସହ କାର୍ରେ ବସି ଯାତ୍ରା କରୁଥିଲେ TSS ରାଜନ। ନିର୍ଦ୍ଧାରିତ ସମୟକୁ ଆଖିଆଗରେ ରଖି କାର୍ଟି ଆଗେଇ ଚାଲିଥିଲା ବିଶ୍ୱବିଦ୍ୟାଳୟ ଅଭିମୁଖେ। ସମୟ ସଚେତନ ଗାନ୍ଧିଜୀ ତେଣୁ ବାରମ୍ବାର ନିଜ ଅଣ୍ଟାରେ ଝୁଲୁଥିବା ଘଣ୍ଟାଟିକୁ ଚାହୁଁଥାନ୍ତି, କିନ୍ତୁ ବିଶ୍ୱବିଦ୍ୟାଳୟ ପହଞ୍ଚିବାକୁ ମାତ୍ର ଅଧ କିଲୋମିଟର ବାଟ ଅଛି। ଗାନ୍ଧିଜୀ ଦେଖିଲେ ଯେ କାର୍ଟି ଯାଉଥିବା ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକଙ୍କର ଭିଡ଼ ଲାଗିଛି। ତାନେଟିର ନାଁ ଥିଲା ଚିଦାମ୍ବରମ। ଏହାର କାରଣ ବାପୁଜୀଙ୍କୁ ବୁଝିବାକୁ ବେଶୀ ସମୟ ଲାଗିନଥିଲା। ସେଠାରେ ଉପସ୍ଥିତ ଥିବା ଜନସାଧାରଣ ସ୍ଥିର କରିଥିଲେ ଯେ ସେଠାରେ ଆୟୋଜିତ ଏକ ସଭାରେ ଗାନ୍ଧିଜୀ ସେମାନଙ୍କ ଉଦ୍ଦେଶ୍ୟରେ କିଛି କହିବେ ଓ ସବର୍ଣ୍ଣ ଅସବର୍ଣ୍ଣ ମିଳିତ ଭୋଜିସଭାରେ ଯୋଗଦେଇ ତାପରେ ବିଶ୍ୱବିଦ୍ୟାଳୟକୁ ଯିବେ। ଲୋକମାନେ ଗାନ୍ଧିଜୀଙ୍କ କାର୍ ସହ ଆସୁଥିବା ଅନ୍ୟ ଦୁଇଟି କାର୍କୁ ମଧ୍ୟ ଅଟକାଇଥିଲେ। ତାପରେ ମହାତ୍ମା ଗାନ୍ଧିକି ଜୟ ଏ ସ୍ଲୋଗାନ ଦେଇ ଗାନ୍ଧିଜୀଙ୍କୁ ସ୍ୱାଗତ ସମ୍ଭାଷଣ କରି ପାଛୋଟି ନେବାକୁ ଆଗେଇ ଆସିଥିଲେ। ସଭାର ଆୟୋଜକ ଅଳ୍ପ ସମୟ ପାଇଁ ସଭାରେ ଯୋଗଦେବା ନିମିତ୍ତ ଗାନ୍ଧିଜୀଙ୍କୁ ଅନୁରୋଧ ଜଣାଇଥିଲେ। ଗାନ୍ଧିଜୀଙ୍କ ସହଯୋଗୀମାନେ ଯେତେ ବୁଝେଇଲେ ମଧ୍ୟ ଚିଦାମ୍ବରମର ଲୋକମାନେ ସେମାନଙ୍କ କଥା ପ୍ରତି କର୍ଣ୍ଣପାତ ନ କରି ନିଜ ଜିଦ୍ରେ ଅଟଳ ରହିଥିଲେ। ଗାନ୍ଧିଜୀ ଏସବୁ ଦେଖି ଚକିତ ଓ ମର୍ମାହତ ହୋଇପଡ଼ିଥିଲେ। କିଭଳି ଭାବରେ ସେହି ବିକ୍ଷିପ୍ତ ଅବୁଝା ଜନତାକୁ ଶାନ୍ତି କରାଇ ହେବ ତାହାର କିଛି ବିକଳ୍ପ ନଥିଲା। ସେତେବେଳକୁ ବିଶ୍ୱବିଦ୍ୟାଳୟରେ ସଭା କାର୍ଯ୍ୟକ୍ରମ ଆଉ ମାତ୍ର 10 ମିନିଟ୍ ବାକି ଥାଏ। ସେହି ଲୋକମାନଙ୍କ ସଭାରେ ଯୋଗଦେବା ଯେ ଏକ କାର୍ଯ୍ୟକ୍ରମ ବହିର୍ଭୂତ ବ୍ୟାପାର ଶୁଣି ବାପୁଜୀ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲେ। ଡକ୍ଟର ରାଜନ ଗାନ୍ଧିଜୀଙ୍କ ସମୟାନୁବର୍ତ୍ତୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଅନୁନୟ ବିନୟ କରି ବୁଝାଇଲେ ବିଫଳ ହେଲେ। ଲୋକମାନଙ୍କର ଏକା ଜିଦ୍, ଗାନ୍ଧିଜୀ ଅତି କମ୍ରେ ଗୋଟିଏ ମିନିଟ୍ ପାଇଁ ସଭାରେ ଯୋଗଦେବେ, ତାପରେ ବରଂ ଚାଲିଯିବେ। ଡକ୍ଟର ରାଜନ ଓ ବିକ୍ଷୁବ୍ଧ ଜନତାଙ୍କ ମଧ୍ୟରେ କଥା କଟାକଟି ହେବାର ସୁଯୋଗ ନେଇ ଗାନ୍ଧିଜୀ ହଠାତ୍ ନିଜ କାର୍ରୁ ଓହ୍ଲାଇ ପଡ଼ି ଆଖି ପିଛୁଳାକେ ଅନ୍ୟ ଏକ କାର୍ରେ ବସି ବିଶ୍ୱବିଦ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ। ଲୋକମାନେ ଗାନ୍ଧିଜୀଙ୍କ ଚତୁରତାର ସହ ଖସିଯିବାର ଜାଣି ଡକ୍ଟର ରାଜନଙ୍କୁ ଆକ୍ରମଣ କରିଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ଗାନ୍ଧିଜୀଙ୍କର ଜୟଧ୍ୱନି କରିଥିଲେ। ଗାନ୍ଧିଜୀ ଜାଣିଥିଲେ ଯେ ମନୁଷ୍ୟ ଜୀବନରେ ସମୟ ସବୁଠାରୁ ବଳି ମୂଲ୍ୟବାନ, ତେଣୁ ସେ ସର୍ବଦା ସମୟାନୁବର୍ତ୍ତୀ ହୋଇ ନିଜର କାର୍ଯ୍ୟ ସମ୍ପାଦନ କରୁଥିଲେ। ପ୍ରତି ମିନିଟ୍ ସେକେଣ୍ଡ ପାଇଁ ମଧ୍ୟ ସେ ସଚେତନ ଥିଲେ। ସେଦିନ ମାତ୍ର ଗୋଟିଏ ମିନିଟ୍ ବିଳମ୍ବରେ ପହଞ୍ଚିଥିବାରୁ ସେ ବିଳମ୍ବ ଜନିତ କାରଣ ନିମନ୍ତେ ପ୍ରଥମେ ସଭାରେ କ୍ଷମା ମାଗି ନେଇଥିଲେ। ଗାନ୍ଧିଜୀଙ୍କ ସହିତ ତାଙ୍କର ଅଣ୍ଟାଝୁଲା ଘଡ଼ିର ଅବିଚ୍ଛେଦ ସମ୍ପର୍କ ଥିଲା। ତାଙ୍କର ଅନ୍ୟ ସବୁ ସଦ୍ଗୁଣ ମଧ୍ୟରେ ସମୟାନୁବର୍ତ୍ତିତା ଯେ ଉର୍ଦ୍ଧ୍ୱରେ ଥିଲା ଏହା ଅନସ୍ୱୀକାର୍ଯ୍ୟ। ଆଉ ଦିନକର ଘଟଣା, ଗାନ୍ଧିଜୀ ମହାରାଷ୍ଟ୍ର ଅଞ୍ଚଳ ଗସ୍ତ କରୁଥାନ୍ତି। ମିଜୋରାମରେ ତାଙ୍କର କାର୍ଯ୍ୟ ଶେଷ ହୋଇଯିବାରୁ ସେ ଅନ୍ୟ ଏକ ସ୍ଥାନକୁ ବାହାରିବାରୁ ସେଠାକାର ଲୋକେ ତାଙ୍କୁ ଆଉ କିଛି ସମୟ ରହିବାକୁ ବାଧ୍ୟ କରିଥିଲେ, କିନ୍ତୁ ଗାନ୍ଧିଜୀ କହିଥିଲେ ଯେ ଆମ ପାଇଁ ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ, ପ୍ରଥମେ ସେ ସ୍ଥାନରେ ପହଞ୍ଚି ଖୁବ୍ ଶୀଘ୍ର ଆମକୁ ଅନ୍ୟ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡ଼ିବ। ଲୋକମାନେ ଦେଖିଲେ ଯେ ଗାନ୍ଧିଜୀ ସେମାନଙ୍କ କଥାରେ ମାନିବାର ଲୋକ ନୁହନ୍ତି। ଗାନ୍ଧିଜୀଙ୍କ ଗାଡ଼ି ଆସିନଥାଏ। ଗାନ୍ଧିଜୀ ପଚାରିବାରୁ ଲୋକମାନେ କହିଲେ ଯେ ମୋଟର ଗାଡ଼ି ଖରାପ ହୋଇଯାଇଛି, ତେଣୁ ଗାଡ଼ି ମରାମତ ହୋଇ ଫେରିବା ପର୍ଯ୍ୟନ୍ତ ଆପଣଙ୍କର ଏହିଠାରେ ଅପେକ୍ଷା କରିବାକୁ ପଡ଼ିବ ବାପୁ। ଗାନ୍ଧି ଯଦି ବ୍ୟସ୍ତ ଓ ବିବ୍ରତ ହୋଇ କହିଲେ, ଗାଡ଼ି ଖରାପ ହେଲେ କ'ଣ ହେଲା? ଗାଡ଼ି ପାଇଁ କ'ଣ କାର୍ଯ୍ୟ ବନ୍ଦ ହେବ? ସେଥିପାଇଁ ଲୋକମାନେ ଆମ ବାଟକୁ ଚାହିଁ ବସିଥିବେ। ସେତିକି କହି ଗାନ୍ଧିଜୀ ଓ ସତ୍ୟାଗ୍ରହୀମାନେ ନିର୍ଦ୍ଧାରିତ ସ୍ଥାନକୁ ଚାଲିବାକୁ ଆରମ୍ଭ କଲେ। ଅନ୍ୟ କେତେକ ଲୋକ ମଧ୍ୟ ସେମାନଙ୍କ ପଛରେ ଚାଲିଲେ। ଗାନ୍ଧିଜୀ ସେମାନଙ୍କୁ କହିଲେ, ଦେଖନ୍ତୁ ଭାଇମାନେ, ଆପଣମାନେ କାହିଁ କଷ୍ଟ କରି ଆମ ସାଥିରେ ଯିବେ? ବରଂ ଆମକୁ ବାଟ ବତେଇ ଦେଲେ ଆମେମାନେ ଚାଲିଯିବୁ। ଲୋକମାନଙ୍କର ଉଦ୍ଦେଶ୍ୟ ଥିଲା ଗାନ୍ଧିଜୀ କିପରି ବାଟବଣା ହୋଇ ପୁନର୍ବାର ସେହି ସ୍ଥାନକୁ ଫେରି ଆସନ୍ତୁ, ତେଣୁ ସେମାନେ ବାପୁଜୀଙ୍କୁ ଏକ ଅମଡ଼ା ବାଟ ବତେଇ ଦେଲେ। କିଛି ବାଟ ଗଲା ପରେ ଗାନ୍ଧିଜୀ ଦେଖିଲେ ଯେ ଆଗକୁ ଆଉ ରାସ୍ତା ନାହିଁ, କିନ୍ତୁ ସେ କ'ଣ ପଛକୁ ଫେରିବା ଲୋକ? କଣ୍ଟା ଝଣ୍ଟା ପରା ଆବଡ଼ା ଖାବଡ଼ା ରାସ୍ତାରେ ସେ ମାଡ଼ି ଚାଲିଲେ ଆଗକୁ ଆଗକୁ। ସେତେବେଳେ ବାପୁ ଜୋତା ପିନ୍ଧୁନଥାନ୍ତି, ପାଦରେ କଣ୍ଟା ଗୁଳି ତାଙ୍କୁ ବହୁ କଷ୍ଟ ଦେଉଥାଏ। କଣ୍ଟା ଝଣ୍ଟାରେ ଘୋଡ଼ ଆଞ୍ଚୁଡ଼ି ହୋଇ ଧାରାଧାର ରକ୍ତ ବୋହି ଯାଉଥାଏ, ତଥାପି ସେ ଆଗକୁ ଚାଲିଲେ, କାରଣ ସମୟର ଅପଚୟ କରିବା

0: ତାଙ୍କର ନୀତି ବିରୁଦ୍ଧ ଥିଲା। ଯେତେବେଳେ କେତେକ ଲୋକ ମୋଟର ଗାଡ଼ି ଆଣି ତାଙ୍କ ପାଖରେ ପହଞ୍ଚିଲେ ଓ ତାଙ୍କୁ କ୍ଷମା ମାଗିଲେ, ଗାନ୍ଧିଜୀ ହସି ହସି ଗାଡ଼ିରେ ବସି କହିଲେ, ଆପଣମାନଙ୍କର ଭାବନା ବ୍ୟର୍ଥ ହୋଇଗଲା ଭାଇମାନେ। ସମୟ ନଷ୍ଟ କରିବା ପାଇଁ ଏପୁଣି ଚତୁରତା ଦେଖାଇବା ଆଦୌ ଉଚିତ ନୁହେଁ। ଆମେ ସମସ୍ତେ ପ୍ରଥମେ ସମୟର ମୂଲ୍ୟ ବୁଝିବା ଆବଶ୍ୟକ। ଏମିତି ଏକ ଘଟଣା ଘଟିଥିଲା ମହାତ୍ମା ଗାନ୍ଧୀଙ୍କର ଓଡ଼ିଶା ଗସ୍ତ ସମୟରେ। ତାଙ୍କ ସହିତ ଆସିଥାନ୍ତି କାକା କାଲେଲକର। ଭଦ୍ରକଠାରେ ଗୋଟିଏ ସଭାରେ ଆୟୋଜନ କରାଯାଇ ଗାନ୍ଧିଜୀଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ, କିନ୍ତୁ ଗୋଟିଏ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିଥିବାରୁ ସେ କାକା କାଲେଲକରଙ୍କୁ ଭଦ୍ରକ ଯାଇ ସଭାରେ ଯୋଗଦେବା ନିମନ୍ତ ନିର୍ଦ୍ଦେଶ ଦେଲେ ଓ ଉପସ୍ଥିତ ଜନତାଙ୍କୁ ତାଙ୍କ ଶୁଭକାମନା ଜଣାଇବାକୁ ମଧ୍ୟ କହିଲେ। କାକା ସାହେବ ଭଦ୍ରକ ଯିବାକୁ ପ୍ରସ୍ତୁତ ହୋଇଥାନ୍ତି, କିନ୍ତୁ ତାଙ୍କୁ ନେବାକୁ ଗାଡ଼ି ଆସିନଥିବାରୁ ଅପେକ୍ଷା କରିଥାନ୍ତି। ଇତିମଧ୍ୟରେ ଗୋଟିଏ ଘଣ୍ଟା ଅତିକ୍ରାନ୍ତ ହୋଇସାରିଥାଏ। ଗାନ୍ଧିଜୀ କାକା ସାହେବଙ୍କୁ ସେଠାରେ ବସିଥିବାର ଦେଖି କହିଲେ, ଏତେବେଳେ ଯାଏ ଭଦ୍ରକରେ ନ ଯାଇ ବସି ରହିଛନ୍ତି କାହିଁକି? କାକା ସାହେବ କହିଲେ, ମୁଁ ଯିବାକୁ ପ୍ରସ୍ତୁତ ହୋଇ ବସିଛି, କିନ୍ତୁ ନେବାକୁ କେହି ଆସିନାହାନ୍ତି ବାପୁ। ଏହା ଶୁଣି ଗାନ୍ଧିଜୀ ଦୁଃଖିତ ହୋଇ କହିଲେ, ହଁ ଭାଇ ଠିକ୍ କଥା କହିଲ, ବୋଧ ହୁଏ ମୋଟର ଗାଡ଼ି ଆସିଥିଲେ ଯାଇଥାନ୍ତ, ଏପରି କଲେ କ'ଣ କାମ ହୁଏ? ଅପେକ୍ଷା କରିବା ଦ୍ୱାରା କେତେ ସମୟ ନଷ୍ଟ ହେଲା? ଠିକ୍ ସମୟରେ କାମ ଆରମ୍ଭ କରିବା ଉଚିତ, ତେଣିକି କାମ ଶେଷ କରିବାକୁ ଯେତେ ସମୟ ଲାଗୁ। ଏହା ଶୁଣି ଗାନ୍ଧିଜୀଙ୍କର କଥାର ମର୍ମ ବୁଝିପାରି କାକା ସାହେବ ତାଙ୍କୁ କ୍ଷମା ମାଗିଲେ ଓ ଭଦ୍ରକ ଅଭିମୁଖେ ଯାତ୍ରା କଲେ। ସେ ବୁଝିଗଲେ ଯେ ପ୍ରତିଟି ମୁହୂର୍ତ୍ତ ଜଣେ ମନୁଷ୍ୟ ପାଇଁ ମୂଲ୍ୟବାନ। ଗାନ୍ଧିଜୀ ବୁଝିଥିଲେ, ଜୀବନରେ ଯେତେ ଅଡ଼ିଅର୍ଗଳ ବାଧାବନ୍ଧନ ଡେଇଁ ସବୁ କାମ ଆମେ ଆରମ୍ଭ କରିବା ସମୟାନୁବର୍ତ୍ତୀ ହୁଏ। ସେ ପ୍ରତିଦିନ ପାହାନ୍ତି ପହର ଭୋର 4 ସମୟରେ ଶଯ୍ୟାତ୍ୟାଗ କରି ନିଜ ନିତ୍ୟକର୍ମ ଶେଷ କରି ପ୍ରାର୍ଥନା ସଭାରେ ଯୋଗ ଦେଉଥିଲେ। ଆଶ୍ରମ ଅନ୍ତେବାସୀଗଣ, ପିଲା, ବୃଦ୍ଧ ଓ ରୁଗ୍ଣମାନଙ୍କୁ ଉପଯୁକ୍ତ ସମୟରେ ଖାଦ୍ୟ, ପାନୀୟ, ଔଷଧ ଓ ପଥିର ସୁବନ୍ଦୋବସ୍ତ କରିଥିଲେ ଗାନ୍ଧିଜୀ। ଗାନ୍ଧିଜୀ କହୁଥିଲେ, ବର୍ତ୍ତମାନ ଯେଉଁ ସମୟ ଅପଚୟ ହେଲା ତାହା ଆଉ ଫେରିଆସିବ ନାହିଁ, ତେଣୁ ସମୟକୁ ଯଦି ଚଳିବା ଆମର ସର୍ବାଦୌ କର୍ତ୍ତବ୍ୟ। ସମୟ ସ୍ରୋତରେ କୁଟାକ୍ଷି ଏପରି ଭାସି ନ ଯାଇ ସେହି ସ୍ରୋତର ଅନୁକୂଳ ଓ ପ୍ରତିକୂଳ ଗତିରେ ନିଜ ଜୀବନ ନୌକାକୁ ବାହିପାରିଲେ ସବୁ ଅସମ୍ଭବ ସମ୍ଭବ ହେବ।
1: ମୁଁ ତାଙ୍କୁ ଏମିତି ଜାଣେ। ଏହି କ୍ରମରେ ନୀଳିମା ପ୍ରିୟଦର୍ଶିନୀ,
2: ଏ ସଂସାରରେ ଅନେକ ମାନବ ଜନ୍ମ ନିଅନ୍ତି, ମୃତ୍ୟୁ ବରଣ କରନ୍ତି, ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତିଯାଇ ଯୁଗ ପାଲଟିଯାଏ। ବିସ୍ମୃତିର ଗର୍ଭରେ ସବୁକିଛି ଲୀନ ହୋଇଯାଏ କାଳକ୍ରମେ। ମାତ୍ର କ୍ୟାଲେଣ୍ଡରର ପୃଷ୍ଠା ଅଟକିଯାଏ କେଉଁ ଏକ ମହର୍ଷି, ଏକ ମହାମାନବଙ୍କର ଆବିର୍ଭାବରେ। ଅମର ହୋଇ ରହିଯାଏ ସେହି ମହାନ ଆତ୍ମାଟି, ଲିପିବଦ୍ଧ ହୋଇ ରହିଯାଏ ତାର ଅସ୍ତିତ୍ୱ ଇତିହାସ ପୃଷ୍ଠାରେ। ଶରୀର ନଷ୍ଟ ହୋଇଗଲେ ବି ନୀତି ଆଦର୍ଶ ଆତ୍ମା ପରି ଘୁରି ବୁଲୁଥାଏ ଦେଶ ଓ ଜାତିର ଛାତି ତଳ ତତଲା ନିଶ୍ୱାସରେ। ବ୍ୟକ୍ତିତ୍ୱ, କର୍ତ୍ତବ୍ୟନିଷ୍ଠା ଏବଂ ଏକନିଷ୍ଠ ସାଧନା ଓ ସାଧୁତା ତାଙ୍କର ଆଖପାଖରେ ଧୂଳିକଣା ହୋଇ ପବନରେ ମିଶିଯାଏ। ସେହି ମହାମାନବମାନଙ୍କ ମଧ୍ୟରୁ ଗାନ୍ଧିଜୀ ଥିଲେ ଅନ୍ୟତମ। ଗାନ୍ଧିଜୀ ଥିଲେ ଏ ଦେଶର ପ୍ରଜ୍ଞା, ପଥ ପ୍ରଦର୍ଶକ, ଗୁରୁ, ବନ୍ଧୁ, ଦାର୍ଶନିକ ଓ ଏ ଜାତିର ଜନକ। ସମୟ ପାଖରେ ଆତ୍ମସମର୍ପଣ କରିଦେଇ ତାର ସବୁ ସର୍ତ୍ତକୁ ମାନିନେଇ ନିଜକୁ ଯଦି ସେ ତା ସହିତ ଖାପ ଖୁଆଇ ନେଇଥାନ୍ତେ, ସେ ଆଜି ଜାତିର ଜନକ ହୋଇନଥାନ୍ତେ, ଆଜୀବନ କାରାବରଣକୁ ଶ୍ରେୟ ମଣିନଥାନ୍ତେ, ଆମରଣ ଅନଶନ ଭଳି କଷ୍ଟ ତାଙ୍କୁ କରିବାକୁ ପଡ଼ିନଥାନ୍ତା, କି ଗୁଳିରେ ପ୍ରାଣ ଦେବାକୁ ମଧ୍ୟ ପଡ଼ିନଥାନ୍ତା। ସେ ଥିଲେ ଏକ ଅମାନିଆ ମଣିଷ।

ଘରେ ଗାନ୍ଧିଜୀଙ୍କୁ ଭେଟିବାକୁ କିଛି ଅସହାୟ ବ୍ୟକ୍ତି ଆଶ୍ରମକୁ ଆସିଥିଲେ। ଉପରବେଳା ଗାନ୍ଧିଜୀଙ୍କୁ ଦେଖା କରିବାକୁ କହିଲେ। ସେମାନେ ବଡ଼ ଦରିଦ୍ର ଏବଂ ସେମାନଙ୍କର ଅବସ୍ଥା ବଡ଼ ଶୋଚନୀୟ। ଗାନ୍ଧିଜୀ ସେମାନଙ୍କୁ ଭେଟିବା ପାଇଁ ଚାହିଁଲେ ଏବଂ ସେ କହିଲେ, ମୁଁ ସେମାନଙ୍କର ଦର୍ଶନ ପାଇଁ ଯଥେଷ୍ଟ ଲାଭବାନ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ କହିଲେ ଯେ ସେମାନଙ୍କର ଦୁର୍ଦ୍ଦଶା ପାଇଁ ମୁଁ ଦାୟୀ। ସେ ମଧ୍ୟ ରାଗିଯାଇ କହିଲେ, ସେମାନେ ନିଜ କଥା ନିଜେ ବୁଝିବେ। ମୁଁ ଯେପରି ହିମାଳୟକୁ ଯାଇ ସେଠାରେ ବାସ କରେ, ମୁଁ ସେମାନଙ୍କୁ କହିଲି କାହା ହୁକୁମରେ ମୁଁ ହିମାଳୟ ଯିବି। ଏଥିରେ ସେମାନଙ୍କ ମଧ୍ୟରୁ ଅନେକ ରାଗିଗଲେ। କେତେକ ମଧ୍ୟ ମୋତେ ଗାଳି ଦେବାକୁ ଲାଗିଲେ, ଆଉ କେତେକ ମୋ କାର୍ଯ୍ୟର ପ୍ରଶଂସା ମଧ୍ୟ କଲେ। ଏପରି ଅବସ୍ଥାରେ ମୋର ଏକମାତ୍ର ପନ୍ଥା ଅଛି, ଭଗବାନ ମୋତେ ଯେପରି ଆଦେଶ କରିବେ ମୁଁ ସେପରି କରିବି। ଭଗବାନ ଆମ୍ଭମାନଙ୍କର ଏକମାତ୍ର ବନ୍ଧୁ, ଆମେମାନେ ସମ୍ପୂର୍ଣ୍ଣ ରୂପେ ତାଙ୍କର ହାତର ଅସ୍ତ୍ର। ହିମାଳୟକୁ ଯାଇ ସେ ସ୍ଥାନର ସୁଖଭୋଗ କରିବାକୁ ମୋର ଆଦୌ ଇଚ୍ଛା ନାହିଁ। ଚତୁର୍ଦ୍ଦିଗର ବିପର୍ଯ୍ୟୟ ମଧ୍ୟରୁ ମୁଁ ଯେତିକି ଶାନ୍ତି ପାଇବି ତହିଁରେ ମୁଁ ସନ୍ତୁଷ୍ଟ। ସେଥିପାଇଁ ଆପଣମାନଙ୍କ ମଧ୍ୟରେ ରହିବାକୁ ମୁଁ ଭଲ ପାଏ, ଏବଂ ଆପଣମାନେ ଯଦି ସମସ୍ତେ

0: ଆଳୟ ଚାଲି ଯାଆନ୍ତି, ତାହେଲେ ମୁଁ ମଧ୍ୟ ସେବକ ରୂପେ ଆପଣମାନଙ୍କର ଅନୁସରଣ କରିବି। ଏଇଥିରୁ ବାରି ହୋଇପଡ଼େ ଗାନ୍ଧିଜୀଙ୍କ ମହାନତା। କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ? ନିଶ୍ଚୟ ଲେଖିବେ। ଆମର ଠିକଣା ଗାନ୍ଧୀ ଚର୍ଚ୍ଚା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001। ଆଜ ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ଗାନ୍ଧୀ ଚର୍ଚ୍ଚା ଆକାଶବାଣୀ କଟକ। ଶ୍ରୋତା ବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ଷ୍ଟ୍ରିମିଂ ମାଧ୍ୟମରେ ପ୍ରସାରଣ ଜାରି ରହିବ।

0: ନାରାୟଣ, ଏହି ଶ୍ମଶାନରେ ତ କେହି ନାହାନ୍ତି, କିନ୍ତୁ ମୁଁ ନିଜେ ଶୁଣିଲି ଏଠି କେହି ଜଣେ କ୍ରନ୍ଦନ କରୁଛି।
1: ମାଲିକ, ଗାଁର ଲୋକମାନେ ଏଇ କଥା ଜାଣିଛନ୍ତି ଯେ ଦୁଇ ଚାରି ଦିନ ଠାରୁ ରାଜାଙ୍କ ସମାଧି ପାଖରେ ଅଧରାତିରେ କିଏ ଜଣେ କାନ୍ଦୁଛି।
0: ମୁଁ ତ ନିଜେ ସଫା ସଫା ଶୁଣିପାରିଛି ଯେମିତି କୌଣସି ଜଣେ ସ୍ତ୍ରୀ ଲୋକ କ୍ରନ୍ଦନ କରୁଛି। ନାରାୟଣ, ତୁ ଟିକେ ଭଲ କରି ଦେଖ ତ। କଣ ହେଇପାରେ? ସେଇ ଗଛ ତଳେ ଗୋଟାଏ ଛାୟା ପରି କେମିତି?
1: ମାଲିକ, ମାଲିକ, ସେଇଠି ସେଇଠି ଦେଖ ତୋରା ଲାଗୁଛି ହଲଚଲ ହଉଛି, ଆଉ ତା ଧୀରେ ଧୀରେ ଦୂରକୁ ଚାଲିଯାଉଛି।
0: ନା, ଛାୟା ନୁହେଁ ନାରାୟଣ, ମଣିଷଟେ। ତୁ ମଶାଲ ନେଇ ଜଲ୍ଦି ତାର ପିଛା କର। ରାତ୍ରିର ଅନ୍ତିମ ପ୍ରହରରେ ରାଜାଙ୍କର ସମାଧି ପାଖରେ କ୍ରନ୍ଦନ। ଇଏ କଣ, ରାଜାଙ୍କ ସମାଧି ଖୋଳା ହେଇଛି? ଏହି କାରଣରୁ ଆଜି ଦେବୀ ମା ବୋଧେ ଅସନ୍ତୁଷ୍ଟ। ଦେବୀ ମାଙ୍କର କ୍ରନ୍ଦନ।
1: ମାଲିକ, ମାଲିକ, ଧରିପାରିଲି ନାହିଁ ମାଲିକ।
0: ତୁ ତାକୁ ଧରିପାରିବନି ନାରାୟଣ।
1: ମୁଁ ତା ନିକଟକୁ ଯେତେ ଚଞ୍ଚଳ ଯାଉଥାଏ, ସେ ଛାଇଟା ସେତେ ଚଞ୍ଚଳ ତାର ସହିତ ଲୁଚି ଯାଉଥାଏ। ମଶାଲର ଉଜ୍ଜଳରେ ହଠାତ୍ ଗୋଟେ ଝଲକ ମାତ୍ର ଦେଖିଛି ମାଲିକ। କଳା ପୋଷାକ ପରିହିତା ଜଣେ ସ୍ତ୍ରୀ ଲୋକ, ମୁକୁଳା ବାଳ, ତାକୁ ଧରିବା ପାଇଁ ଧାଇଁଗଲି। ମୋ ହାତ ତା ପାଖରେ ପହଞ୍ଚିବା ପୂର୍ବରୁ ସେ ଦିଖୁ ନଦୀରେ ଡେଇଁ ଅଚାନକ କୁଆଡେ ଅଦୃଶ୍ୟ ହେଇଗଲା।
0: ସେ ଦେବୀ ମା ଦେଶରେ ହଇଚାର ଗହିବା ବେଳେ ଯଦି ଆକାଶରେ ଲଞ୍ଚା ତାରା ଖସେ, ଗୋର ବିଦେଶ ଯେତେବେଳେ ଇନ୍ଦ୍ରବଂଶୀ ସ୍ୱର୍ଗଦେବୀମାନଙ୍କ ସମାଧିକୁ ଅପବିତ୍ର କରନ୍ତି, ତାହେଲେ ସେଇଠି ଦେବୀ ମା କାହିଁକି କ୍ରନ୍ଦନ କରିବେ ନାହିଁ ନାରାୟଣ? ଦେଶରେ ଅମଙ୍ଗଳ ଘଟିଗଲା। ଶୁଣ ନାରାୟଣ, ତୁ ଘରକୁ ଫେରିଛୁ, ଆଉ ଘରେ ପହଞ୍ଚି ଦାନ ଦକ୍ଷିଣା ପାନଗୁଆ ସହିତ ଭଲ ଭାବରେ ସଜ୍ଜିତ କରି ଗୋଟାଏ ଜ୍ୱଳନ୍ତ ଦୀପ ସହିତ ଗୋଟାଏ ନୈବେଦ୍ୟର ଥାଳି ମନ୍ଦିରକୁ ନେଇଯା। ବଡ଼ ଠାକୁରଙ୍କୁ କହିଲେ ବରଫ କଣ୍ଠାରୁ ଆସୁଛି।
1: ଆଉ ଏଠାରେ ଆପଣ ଏକା?
0: ହଁ, ମୁଁ କିଛି କ୍ଷଣ ପାଇଁ ଏଠି ଏକାନ୍ତରେ ରହିବାକୁ ଚାହେଁ। ଯା, ତୁ ଯା।
1: ନାଇଁ ମାଲିକ, ଏଇ ଦେଶ ଦେବତାଙ୍କ ରାଜ ହୋଇଥିବା ଯୋଗୁଁ ମୁଁ ଏମିତି କହୁଥିଲି। ଠିକ୍ ଅଛି, ମୁଁ ଯାଉଛି।
0: ଯା, ଯା। ଧନଞ୍ଜୟ, କଣ ହେଲା? ତରାତଳି ଛାଡ଼ି ଆସିଲ କାହିଁକି?
2: ତରାତଳିରୁ ଆସି ନାହିଁ ଫୁକନ, ରିପୁବାରୁ ଖବର ମିଳିଲା ଯେ କାଲି ଗୁଆହାଟୀ ଠାରୁ ଇଂରେଜମାନଙ୍କ ବାରୁଦଭରା ନାବ ଦିଖୁ ନଦୀ ମୁହାଣରେ ପହଞ୍ଚିବ। ଆମେ ତରାତଳିରେ ସଙ୍ଗେ ସଙ୍ଗେ 25 ଜଣ ଲୋକଙ୍କୁ ଯୋଗାଡ଼ କରି ଲୋହିତ ତଟ ପାଖରେ ପହଞ୍ଚିଗଲୁ। ଦେଖିଲୁ ଯେ ଇଂରାଜୀମାନଙ୍କ ପତାକା ଲଗା ଡଙ୍ଗାଟି ଲୋହିତଠାରେ ଅଛି।
3: ପିଅଲି, ଆମେ ରାତିର ଅନ୍ଧାର ଭିତରେ ସେଇ ଡଙ୍ଗାରୁ ବାରୁଦ ଲୁଟିକି ନେଇ ଆସିଲୁ।
0: ବାରୁଦ, ବାରୁଦ, ତାପରେ କଣ ହେଲା?
4: ତାପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ଫୁକନ। ଯେମିତି ଆମେ ବାରୁଦ ଧରି ଦିଖ ନଦୀ ହୋଇ ପଳାୟନ କରୁଥିଲୁ, ସେତେବେଳେ ବିଜୁଳି ବେଗରେ ଗୋଟିଏ 5 ଡଙ୍ଗା ଆସି ପହଞ୍ଚିଲା, ଆଉ

0: ଚତୁରତାର ସହିତ ଇଂରେଜମାନଙ୍କ ସେହି ଖାଲି ଡଙ୍ଗାକୁ ନାବିକ ସହିତ ଲଇତ ମଧ୍ୟକୁ ବୁଡ଼ାଇଦେଲା। ସେହି ଡଙ୍ଗାରୁ ଜଣେ ମହିଳାର ଉଚ୍ଚସ୍ୱର ଶୁଣାଗଲା, ଯଦି କାମ କରିବାର ଅଛି ପୂର୍ଣ୍ଣତା ସହିତ କର, ଅଧା ଛାଡ଼ ନାହିଁ, ସାପ ମାରି ତାର ଲାଞ୍ଜରେ ବିଷ ଛାଡ଼ ନାହିଁ।
1: ମହିଳା ଅଦ୍ଭୁତ, ସେ ଡଙ୍ଗା କାହାର ଥିଲା?
2: କିନ୍ତୁ ଫୁକନ ବାବୁ, ବାରୁଦ ରଖିବାର ବ୍ୟବସ୍ଥା ତ ଆଜି ରାତିକ ମଧ୍ୟରେ ହିଁ କରିବାର ଅଛି।
1: ବର୍ତ୍ତମାନ ସେଗୁଡ଼ିକ କୋଉଠି ଅଛି?
3: ଡଙ୍ଗା ଭିତରେ।
1: ଡଙ୍ଗାରେ କେମିତି ରଖି ଆସିଲ?
0: ଧୁରନ୍ଧର ତପଧାରୀଙ୍କ ସହିତ ଆହୁରି 12 ଜଣ ତପଧାରୀ ସେଠାରେ ଅଛନ୍ତି।
2: ଫୁକନ ବାବୁ, ଯଦି ଗୋଟେ ଡଙ୍ଗା ଭର୍ତ୍ତି ବାରୁଦ ରଖି ମଧ୍ୟ ଶତ୍ରୁକୁ ଘୋଡ଼େଇ ପାରିବା ନାହିଁ, ତାହେଲେ ତରାତଳି କ'ଣ ଶିଖିପାରିଛି?
4: ପିଓଲି ଶୁଣ, କାଲି ସକାଳେ ଏଠାରେ ଅନେକ ଲୋକଙ୍କର ଗହଳି, ରାତି ଭିତରେ ହିଁ ବାରୁଦ ଭରା ଏ ଡଙ୍ଗାଟିକୁ ଏଠାରୁ ହଟେଇବାର ବ୍ୟବସ୍ଥା କରିବାକୁ ପଡ଼ିବ।
1: ହଟେଇବାକୁ ପଡ଼ିବ ଭାଇ। ଶୁଣ, ତରାତଳିରେ ଉଦୟ ସିଂର ଶିବିର ପାଖରେ ଯେଉଁ ଜରି ଗଛଟି ଅଛି, ତାହାରି ମୂଳରେ ଗଭୀର ଗର୍ତ୍ତଟିଏ ଖୋଳି ରାତିକ ଭିତରେ ହିଁ ତୁମେ ପୋତି ଦିଅ। ଉଦୟ ସିଂ, ଏହି ଦାୟିତ୍ୱ ତୁମରି ଉପରେ ନ୍ୟସ୍ତ କରାଯାଉଛି। ତମେ ଯାଅ, ଯେତେବେଳେ ବାରୁଦ ଆମ ହାତ ପାହାନ୍ତାରେ ଅଛି, ତମେ ନବ ଉତ୍ସାହରେ ଆମର ତୋପ ଧରି ଯୋଦ୍ଧାମାନଙ୍କ ମଣ୍ଡଳୀକୁ ଆହୁରି ନିପୁଣ କରିଦିଅ। ଯାଅ ଯାଅ ଉଦୟ ସିଂ।
2: ଉଦୟ ସିଂ ସାହସୀ ଅଟେ, ଏହି କାମର ସମ୍ପୂର୍ଣ୍ଣ ଦାୟିତ୍ୱ ମୁଁ ବହନ କରୁଛି। ଫୁକନ ବାବୁ, କଣ୍ଟାରେ ଏହି କଣ୍ଟାକୁ ବାହାର କରିବାକୁ ପଡ଼ିବ।
1: ଧନଞ୍ଜୟ, ସମସ୍ତେ ଅଣ୍ଟା ଭିଡ଼ି ପ୍ରସ୍ତୁତ ହୋଇଯାଅ, ଇଂରେଜୀମାନଙ୍କର ବାରୁଦ ଘରକୁ ଧ୍ୱଂସ କରିବାକୁ ପଡ଼ିବ। ତାପରେ ତାଙ୍କ ସହିତ ଯୁଦ୍ଧ କରି ତାଙ୍କୁ ଦେଶର ସୀମାରେଖାରୁ ବାହାର କରିବାକୁ ବେଶୀ ସମୟ ଲାଗିବନି।
5: କିନ୍ତୁ ଏହା କେତେ ଆଶ୍ଚର୍ଯ୍ୟର କଥା ଫୁକନ, ଆମ ଦେଶର ହିଁ କିଛି ନୀଚ ସ୍ୱାର୍ଥପର ପଦପଦବୀରେ ଆଶା ରଖିବା ଲୋକେ ତାଙ୍କୁ ସ୍ୱାଗତ କରିବା ପାଇଁ ଅର୍ଜୁନଗୁରିରେ ଗୋଟିଏ ମେଳାର ଆୟୋଜନ କରୁଛନ୍ତି। କଣ ଆପଣ?
1: ଅର୍ଜୁନଗୁରିରେ ମେଳା ଅଛି, ତାର ଉଦ୍ଦେଶ୍ୟ କଣ ତମେ ଜାଣିଛ?
5: କଣ ଆପଣ ଶୁଣିନାହାନ୍ତି? ମଣିରାମ କାକତି ବରୁଆ ଅର୍ଜୁନଗୁରିରେ ଗୋଟିଏ ମେଳାର ଆୟୋଜନ କରୁଛନ୍ତି। ମେଳାର ଉଦ୍ଦେଶ୍ୟ ହେଲା ଜନତାଙ୍କ ତରଫରୁ କପ୍ତାନ ସାହେବଙ୍କଠୁ ସାବାସୀ ନେଇ ଧନ୍ୟବାଦ ଦେବା।
1: ମଣିରାମ ଭଲ ଜାଲ ବିଛେଇଛି, ଅତି ସୁନ୍ଦର ଆୟୋଜନଟିଏ।
5: ଫୁକନ ବାବୁ, କଣ ସେ ମେଳା ପାଇଁ ଆପଣଙ୍କୁ ନିମନ୍ତ୍ରଣ ମିଳିନାହିଁ?
1: ମୋ ଭଳି ଜଣେ ବେକାର ମଣିଷ ସେଠାରେ କୌଣସି ଆବଶ୍ୟକତା ନଥାଇପାରେ।
5: ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସୂଚନା ଅଛି।
1: କଣ ସୂଚନା ଅଛି?
5: ମୋର ସନ୍ଦେହ, ବୋଧ ହୁଏ ମଣିରାମକୁ ଆମର ତରାତଳି ସମ୍ପର୍କିତ ସୂଚନା ଜଣା ଅଛି।
1: କିଏ ମଣିରାମକୁ ଏ ସୂଚନା ଦେଇଛି ଜାଣିଛ?
2: ମୋର ଯେତେ ଦୂର ପର୍ଯ୍ୟନ୍ତ ବିଶ୍ୱାସ, ହରନାଥ ଦାରୋଗା ହିଁ ସୂଚନା ଦେଇଥାଇପାରେ।
0: ମୋ ହିସାବରେ ହରନାଥ ବରୁଆ ଆମ ଗତିବିଧି ଉପରେ ତୀର୍ଯ୍ୟକ ଲକ୍ଷ୍ୟ ରଖିଛି, ଆମେ ବି ଏପଟେ ଆପଣଙ୍କ ସହିତ ମିଶୁଅଛୁ। ଏହି ସୂଚନା ମଧ୍ୟ ଇଂରେଜମାନଙ୍କ କାନରେ ପଡ଼ିଥିବା ଅସମ୍ଭବ ନୁହେଁ।
1: ଧନଞ୍ଜୟ, ଧନୁଧର, ବରୁଆ, ଆମ ସମ୍ମୁଖରେ ଭୟଙ୍କର ସମୟ ଉପସ୍ଥିତ ହୋଇଛି। ଯଦି ଏହି ସମୟରେ ଆମେ ସାବଧାନ ନ ହେବା, ତାହେଲେ ଆମର ସମସ୍ତ ଚେଷ୍ଟା ଧୂଳିସାତ ହୋଇଯିବ। ଆମର ପୂର୍ବ ଏବଂ ପଶ୍ଚିମ ସୀମାର କାମ ଯେତେ ଜଲ୍ଦି ହେବ ପୂରା କରି ତରତଳିରୁ ଆମର ଶିବିର ଉଠାଇଦେବାର ସମୟ ଆସିଗଲା। ବର୍ତ୍ତମାନ ତମେ ସବୁ ଯାଅ, ଏହାର ବ୍ୟବସ୍ଥା କର।
4: ଆଉ ତୁ ପିଓଲି?
1: ମତେ କିଛି ସମୟ ଏକାନ୍ତରେ ରହିବାକୁ ଦିଅ।
4: ଏଇ ସମାଧି ସ୍ଥାନରେ ଏକୁଟିଆ ଭାବେ ତୋର କଣ ହେଇଛି ପିଓଲି?
1: ଡରିବାର କୌଣସି କଥା ନାହିଁ ଭାଇ, ସମାଧି ସ୍ଥଳରେ ଭୂତପେତ ଏଇ ଦିବ୍ୟାଙ୍ଗର ବେକ ଚିପି ମାରିପାରିବେ ନାହିଁ।
4: ତୁ କାହିଁକି ବୁଝିପାରୁନ ପିଓଲି?
1: ବୁଝିଛି ଭାଇ, ବୁଝିପାରୁଛି। ତମର ପ୍ରେମ, ଭାଉଜଙ୍କ ଆଦର, ଜେଜେମାଙ୍କ ସ୍ନେହ, ସବୁକିଛି ବୁଝିଛି। ଏବଂ ଏହି କଥା ମଧ୍ୟ ବୁଝିଛି ଯେ ମୁଁ ହିଁ ପରିବାରର ସମସ୍ତ ସଦସ୍ୟମାନଙ୍କ ପାଇଁ ଅଶାନ୍ତିର କାରଣ ହୋଇସାରିଛି।
0: କିନ୍ତୁ ଫୁକନ, କିଛି ଦିନରୁ ମୁଁ ଦେଖୁଛି ଆପଣ ଆଉ କିଛି ହୋଇସାରିଛନ୍ତି। ରାତ୍ରିରେ ଆପଣଙ୍କୁ ନିଦ ହେଉନାହିଁ? କୁହନ୍ତୁ କୁହନ୍ତୁ କଣ ହେଲା? ଯାହାର ହାତରେ ଆହୁଲା ଅଛି ସେ ଯଦି ଅସ୍ଥିର ହୋଇଯିବ, ତାହେଲେ ଡଙ୍ଗା କିପରି ସିଧା ଚାଲିପାରିବ?
1: ଆତଙ୍କିତ ହୁଅନି ବରୁଆ, ସ୍ରୋତର ବିପରୀତରେ ଡଙ୍ଗାକୁ ସମ୍ଭାଳି ନପାରି ହୁଏତ ସେ ଡଙ୍ଗାକୁ କୂଳରେ ନ ଲଗେଇ ପାରେ, ତଥାପି ସେ ଏମିତି ଚଳେଇବ ଯେ ଡଙ୍ଗା କେବେ ହେଲେ ବୁଡ଼ିବ ନାହିଁ। ହଁ, ହୁଏତ ଆହୁଲଧାରୀର ମୃତ୍ୟୁ ହୋଇପାରେ, କିନ୍ତୁ ଡଙ୍ଗା ବୁଡ଼ିବ ନାହିଁ।
2: ଫୁକନ ବାବୁ, ଆମେ ମୃତ୍ୟୁକୁ ଭୟ କରୁନାହୁଁ, ମୁଁ ଅନେକ ଥର ମୃତ୍ୟୁର ସମ୍ମୁଖୀନ ହୋଇଛି।
5: ହଁ, ଏକଥା ସତ, ଯିଏ ମରଣକୁ ଭୟ କରେ ସିଏ କେବେ ବି ଏହି କାମ ପାଇଁ ପାଦ ବଢ଼େଇବ ନାହିଁ।
4: ଏବେ ଏହିସବୁ ଆଲୋଚନା ଛାଡ଼ି ଚାଲ ସମସ୍ତେ ଘରକୁ ଯିବା, ଚାଲ।
1: ଠିକ୍ ଅଛି, ହଁ ହଁ ହଁ, ଯିବା ପୂର୍ବରୁ ମୁଁ ତମମାନଙ୍କୁ କିଛି ଦେଖାଇବାକୁ ଚାହୁଁଛି। ଆସ, ସମାଧି ସ୍ଥଳର ଏପଟକୁ ଆସ, ଆସ ଏପଟକୁ ଆସ,
6: ଚାଲ।

0: ଆରେ ସମେତ ଭାଙ୍ଗି ଯାଇଛି, କିଏ ଭାଙ୍ଗିଲା?
1: ସେଇ ଲୁଣ୍ଠନକାରୀ ଇଂରେଜମାନଙ୍କର କାମ ଭାଇ। ଦେଖ, କେବଳ ସମାଧି ଭାଙ୍ଗି ନାହାନ୍ତି, ସମାଧିର ସମସ୍ତ ଜିନିଷ ଧନ ସମ୍ପତ୍ତି ମଧ୍ୟ ଲୁଣ୍ଠନ କରି ନେଇଯାଇଛନ୍ତି।
2: ଶହ ଶହ ବର୍ଷ ପର୍ଯ୍ୟନ୍ତ ସ୍ୱର୍ଗର ଯେଉଁ ଦେବତାମାନେ ରାଜପାଟ ଭୋଗ କରୁଥିଲେ, ଯଦି ତାହା ଚାଲିଗଲା ତାହେଲେ ଦେଖିବ ଦେଖିବ ଏଇ ଦେଶରେ ହଇଜା ଦୁର୍ଭିକ୍ଷର ରାଜୁତି ହେବ।
1: ନା ନା, ଏମିତି କୁହନ୍ତୁ ନାହିଁ। ଆରତୀର ମଙ୍ଗଳ ଧ୍ୱନିରେ ମନ୍ଦିର ମୁଖରିତ ହଉ, ଆସାମର ପ୍ରତ୍ୟେକ କ୍ଷେତ ଶସ୍ୟ ଶ୍ୟାମଳ ହୋଇଉଠୁ, ଗାଁ ଗଣ୍ଡା ନଗର ପୁଣି ପ୍ରଜାମାନଙ୍କ ଦ୍ୱାରା ଭରିଯାଏ ଉତ୍ସବ ମୁଖରିତ ହଉ, ଏହା ହିଁ ଆମର କାମନା ହେବା ଉଚିତ। ଆମ ଆସାମ ସ୍ୱର୍ଣ୍ଣମୟୀ ଆସାମ, ପ୍ରକୃତିର ଏହି ଅପୂର୍ବ ଲୀଳାଭୂମି ଦେବତାଙ୍କ ପାଇଁ ମଧ୍ୟ ଦୁର୍ଗମ, ସ୍ୱର୍ଗାଦପି କରିଅସି ଜନ୍ମଭୂମି ଏହି ଆସାମ ପାଇଁ ଧର୍ମ ଛାଡ଼ିଲେ, ଭାଷା ଛାଡ଼ିଲେ, ଆତ୍ମୀୟ ସ୍ୱଜନଙ୍କୁ ଭୁଲି ଯାଇ ନଦୀ ବନ ପର୍ବତ ପାର କଲେ, ହୃଦୟର ରକ୍ତରେ ସ୍ନେହମୟୀ ଜନ୍ମ ମାଟିକୁ ଉର୍ବର କରି ଶସ୍ୟ ଶ୍ୟାମଳ କ୍ଷେତରେ ପରିଣତ କଲେ, ପଥର ଫଟେଇ ମନ୍ଦିର ତିଆରି କଲେ, ସେଇ ଆସାମକୁ ଇଂରେଜମାନଙ୍କ ହାତରେ ଦେଇ ତାଙ୍କର ସେବା କରିବା ଅପେକ୍ଷା ବେକରେ ଫସି ଲଗେଇ ଆତ୍ମହତ୍ୟା କରିବା ଶତଗୁଣରେ ଶ୍ରେୟସ୍କର। ଆସ ଆସ ଭାଇମାନେ, ଆଜି ଆମେ ସମସ୍ତେ ମା ଭବାନୀଙ୍କ ନାମରେ ପ୍ରତିଜ୍ଞା କରିବା, ଦେଶ ପାଇଁ ଆମେ ଜୀବନ ଉତ୍ସର୍ଗ କରିବୁ, ଆମେ ବିଶ୍ୱାସଘାତକତା କରିବୁ ନାହିଁ। ଏହା ଛଡ଼ା ମୁଁ ଆଜି କଣ ଦେଖିଲି ଜାଣିଛ? ଏଇଠିକି ଆସି ଦେଖେ ତ, ସେଇ ଗଛ ତଳେ, ସେଇ ଗଛ ତଳେ କଳା ଶାଢ଼ୀ ପରିହିତା ମୁକୁଳ ବାଳ ଧରି ଜଣେ ସ୍ତ୍ରୀ ଲୋକ,
3: କଳା ପୋଷାକ ପିନ୍ଧି ଲୋହିତ ନଦୀରେ ଦୁଇଟି ଖୋଲା ଡଙ୍ଗା ନେଇ ଯିଏ ଆମକୁ ସାହାଯ୍ୟ କରିଥିଲା, ସେ ମଧ୍ୟ କଳା ପୋଷାକ ପରିହିତା ମହିଳା ଜଣକ ଥିଲା। କଥାଟା ବହୁତ ଅଜବ ଲାଗୁଛି, ଏଇ ଅଜ୍ଞାତ ଶୁଭାକାଂକ୍ଷୀ ମହିଳା ଜଣକ କିଏ ହେଇପାରେ?
1: ସିଏ କିଏ ସେ କଥା ଜାଣିବା ପାଇଁ ନାରାୟଣ ଦୌଡ଼ିଗଲା, କିନ୍ତୁ ନାରାୟଣ ସେଠାରେ ପହଞ୍ଚିବା ପୂର୍ବରୁ ସେ ଦିଖୁ ନଦୀରେ ଡେଇଁ ଉଭେଇଗଲା। ପ୍ରକୃତିରେ ଯଦି ସିଏ ସେହି ମହିଳା ଜଣକ ହେଇଥାଏ ତାହେଲେ ତ ଅସାଧାରଣ ମହିଳା, ଏବଂ ସେ ଦେବୀ, ସେଇଥିପାଇଁ ତ ସେ ଅସନ୍ତୁଷ୍ଟ।
3: ଦେବୀଙ୍କ ମନ୍ଦିରରେ ପୂଜାପାଠ ବନ୍ଦ ହୋଇଗଲା ଫୁକନ ବାବୁ, ସେଥିରେ ଦେବୀ କାହିଁକି ନାରାଜ ନ ହେବେ ଭଲା?
1: ଆସ ଆସ ଭାଇମାନେ, ମିଳିତ କଣ୍ଠରେ କହିବା, ଆମେ ଇଂରେଜମାନଙ୍କୁ ଦେଶରୁ ଘଉଡ଼ାଇ ଦେବୁ।
4: ମଣିରାମ ଦିବାନ ମହୋଦୟ, ଗୋରା ସାହେବଙ୍କ ଅନୁମତି ନେଇ ଆଜି ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା ହିଁ ଭଲ ହେବ।
5: ଠିକ ଅଛି, ଠିକ ଅଛି ଦାରୋଗା ମହୋଦୟ, ବର୍ତ୍ତମାନ ଯଦି କର୍ଣ୍ଣେଲ ସାହେବଙ୍କ ଅନୁମତି ହେବ ତ ଆମେ ସଭା କାର୍ଯ୍ୟ ଆରମ୍ଭ କରିବା ପ୍ଲିଜ।
6: By all means.
5: Thank you. ଆରମ୍ଭ କରନ୍ତୁ ଦାରୋଗା ମହୋଦୟ।
4: ସର୍ବପ୍ରଥମେ ହେବ ଆମ ଏଇ କଳାକାରମାନଙ୍କର ବିହୁ ନୃତ୍ୟ।

0: ପିଆଲି ଫୁକନ୍, ସେ ଜଣେ ଦିବ୍ୟାଙ୍ଗ, ବିନା ସବାରରେ ଚାଲିପାରେ
1: ନାହିଁ।
0: ଆଚ୍ଛା ଦାରୋଗା ମହୋଦୟ, କଣ ପିଓଲି ଫୁକନ୍ଙ୍କୁ ଏଠାକୁ ଡକା ଯାଇଥିଲା?
2: ମତେ ଜଣା ନାହିଁ, ମୋ ତାଲିକାରେ ତାଙ୍କ ନାମ ନଥିଲା। ଦିବାନ ମହୋଦୟ, ନୃତ୍ୟ ସଙ୍ଗୀତର ଆୟୋଜନ ଏଇଠି ସମାପ୍ତ କରନ୍ତୁ। ବର୍ତ୍ତମାନ ଆମ ପାର୍ବତୀୟ ରାଜାମାନେ ସାହେବ ସରକାରଙ୍କୁ ନିଜ ନିଜର ଭେଟିଦେବେ।
0: ଭଲ କଥା, ଭଲ କଥା। କର୍ଣ୍ଣେଲ ସାହେବ, ଏମାନେ ଆମ ଆସାମର ସୀମାବର୍ତ୍ତୀ ପାର୍ବତୀୟ ରାଜାମାନେ। ସାହେବ, ଏମାନେ ଆପଣଙ୍କ ସହିତ ମିତ୍ରତା ସ୍ଥାପନ କରିବା ଉଦ୍ଦେଶ୍ୟରେ ଦୂର ଦୂରାନ୍ତରୁ ଏହି ମେଳାକୁ ଆସିଛନ୍ତି, ଆଉ ଆପଣମାନଙ୍କ ସକାଶେ ନିଜ ନିଜ ସ୍ଥାନର କିଛି କିଛି ଖାସ ଉପହାର ଗିଫ୍ଟ ମଧ୍ୟ ସାଥିରେ ଆଣିଛନ୍ତି। ମାନ୍ୟ ବ୍ୟକ୍ତିମାନଙ୍କୁ, ମାନେ ରେସ୍ପେକ୍ଟେଡ୍ ଲୋକମାନଙ୍କୁ ଉପହାର ପ୍ରଦାନ କରିବା ଆମ ଦେଶର ପରମ୍ପରା। ଆଶା କରୁଛୁ ଏସବୁ ଉପହାର ଗ୍ରହଣ କରି କର୍ଣ୍ଣେଲ ସାହେବ ଏମାନଙ୍କ ଆନନ୍ଦକୁ ଦ୍ୱିଗୁଣିତ କରିଦେବେ। ସାହେବ, ଏ ମହାଶୟ ହେଉଛନ୍ତି ଖାସିଆ ରାଜା, ଖାଇରାମର ସିଏମ।
3: ହାଉ ଡୁ ୟୁ ଡୁ?
4: ନମସ୍କାର ସରକାର ବାହାଦୁର, ଆମେ ସରକାର ବାହାଦୁରଙ୍କ ପାଇଁ ବୁଟିଯୁକ୍ତ ଖାସିଆ କପଡ଼ା, କିଛି ଫଳମୂଳ, ମହୁ ଆଉ ଧନୁଷର ଆଣିଛୁ।
3: ଥ୍ୟାଙ୍କ ୟୁ ଭେରି ମଚ୍ ଖାସି ଚିଫ୍, ୱି ଶାଲ୍ ନେଭର ଫର୍ଗେଟ୍ ୟୁର ଗ୍ରେଟଫୁଲନେସ୍। ବହୁତ ଧନ୍ୟବାଦ।
5: ଦିସ୍ ଇଜ୍ ବ୍ୟୁଟିଫୁଲ, ବ୍ୟୁଟିଫୁଲ ହ୍ୟାଣ୍ଡ ଓଭର।
0: ବର୍ତ୍ତମାନ ଆପଣ ଆସନ୍ତୁ ଗାରେଗାମ ମହୋଦୟ।
6: ସାହେବ, ଏହା ଏହା ଆପଣଙ୍କ ପାଇଁ ଉପହାର।
5: କ୍ୟାପ୍ଟେନ, ଲୁକ୍ ହିୟର, ହ୍ୱାଟ ଆର୍ ଦିସ୍? ଲୁକ୍, ଦିସ୍ ଇଜ୍ ଗୋଲ୍ଡ,
3: ଲ୍ୟାଣ୍ଡ ଅଫ୍ ମିନେରାଲ୍ସ। ୱି ହାଭ୍ ଡିସ୍କଭର୍ଡ ଆନ୍ ଆସେଟ୍ ଟୁ ଦି କମ୍ପାନୀ।
6: ଏହା ନାଗମାଟି ଅଟେ ସାହେବ, ଆମ ପାହାଡ଼ର ନାଗମାଟି।
5: ତୁମର ପାହାଡ଼ରେ ନାଗମାଟି ମିଳୁଛି?
0: ହଁ କପ୍ତାନ ସାହେବ, ଗାରୋ ପାହାଡ଼ରେ ନାଗମାଟିର ଖଣି ଅଛି।
5: କଣ ଆମକୁ ରାସ୍ତାଟା କହିପାରିବ?
0: ହଁ ମହୋଦୟ, ରାସ୍ତା କୁହାଯାଇପାରେ।
5: ଓ, ଦିସ୍ ଇଜ୍ ଲିଡ୍, ଦିସ୍ ଇଜ୍ ଆଇରନ୍, ଆଣ୍ଡ ଦିସ୍ ଇଜ୍ ଲକ୍। ଓ ମାଇ ଗଡ୍, ଏସବୁ ଜିନିଷ ତୁମର ପାହାଡ଼ରେ ମିଳୁଛନ୍ତି?
6: ମିଳୁଛି ସରକାର, ବହୁତ ମିଳୁଛି।
5: ଓ ମାଇ ଗଡ୍, ହ୍ୱାଟ ଏ ରିସୋର୍ସଫୁଲ କଣ୍ଟ୍ରି। ବହୁତ ପୁରା ପୁରା ଡେସ୍ କଲୋନେଲ, ଡୁ ହ୍ୱାଟ ଏଭର ୟୁ ଲାଇକ୍ ୱିଥ୍ ୟୋର ମିଲିଟାରୀ ଅପସନ୍ସ, ବଟ୍ ପ୍ଲିଜ୍ ପ୍ଲିଜ୍ ଗିଭ୍ ମି ଏ ଚାନ୍ସ ଟୁ ଅନ୍ଆର୍ଥ ଦିସ୍ ହିଡ଼ନ୍ ଟ୍ରେଜର୍।
7: ଡୋଣ୍ଟ ୟୁ ବି ଇମ୍ପେସେଣ୍ଟ ଲେଫ୍ଟନାଣ୍ଟ ମାଥା, ଆପଣ କଣ ଆଣିଛନ୍ତି ରାଜା ବାହାଦୁର?
0: ସିମ୍ପୋଗାମ ମହୋଦୟ, ଆପଣ ଏବେ ଆସନ୍ତୁ।
8: ଫିନା ଫାଟେ, ଆମେ ଶୁଣିଛୁ ଆପଣମାନଙ୍କୁ ଫିନା ବହୁତ ପସନ୍ଦ, ସେଥିପାଇଁ ଆପଣମାନଙ୍କ ପାଇଁ ଫିନା ଆଣିଛି ସାହେବ।
3: ଇଏ ଫିନା କଣ? ହ୍ୱାଟ ଇଜ୍ ଦିସ୍ ଫିନା?
0: କର୍ଣ୍ଣେଲ ସାହେବ, ଏହା ଚା ଗଛ, ଚା ମାନେ ଟି।
5: ତୁମମାନଙ୍କ ପାହାଡ଼ରେ ଟି ମିଳୁଛନ୍ତି?
0: ହଁ, କିଛି ଦିନ ପୂର୍ବରୁ ଯେତେବେଳେ ଆମେ ସିମ୍ପା ଆଉ ତାପଲିକା ପର୍ବତ ଉପରକୁ ଯାଇଥିଲୁ, ସେଠାରେ ଜଙ୍ଗଲି ଚାହାର ଗଛ ମିଳିଥିଲା।
7: ଦେନ୍ ୟୁ ଆର୍ ଦି ଡିସ୍କଭରର ଅଫ୍ ଟି।
5: ମୋତେ ତୁମର ଟି ବଗିଚା ଦେଖାଇ ପାରିବ?
0: ଠିକ୍ ଅଛି ସାହେବ, ସୁଯୋଗ ମିଳିଲେ ନିଶ୍ଚୟ ଦେଖେଇବି।
5: ଥ୍ୟାଙ୍କ ୟୁ ଭେରି ମଚ୍। ଲୁକ୍ ହିୟର ଜେଣ୍ଟଲମ୍ୟାନ୍, ୱୁ କ୍ୟାନ୍ ସମ୍ ୱାଟ୍ ଷ୍ଟାର୍ଟ ସମ୍ ଟି ଗାର୍ଡନ୍ସ ହିୟର। ବାଇ ଜବ୍, ହ୍ୱାଟ ଏନ୍ ଏଣ୍ଟରପ୍ରାଇଜ୍,
3: ବଟ୍ ଲେଟ୍ସ ଫିନିଶ୍ ଦି ବିଜନେସ୍ ଫାଷ୍ଟ। ଦିବାନ, ନାଓ ଆମର ସଭା ଖତମ୍ କରିପାରିବେ କି?
2: ଦିବାନ ମହୋଦୟ, ବର୍ତ୍ତମାନ ଆପଣ ଉପସ୍ଥିତ ଜନତାଙ୍କ ତରଫରୁ କିଛି କୁହନ୍ତୁ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଇଂରେଜ ଅଫିସର ମହୋଦୟମାନେ, ଆପଣ ସମସ୍ତଙ୍କୁ ଏଠାରେ ଆମେ ସ୍ୱାଗତ କରୁଛୁ, ୱେଲକମ୍ ୱେଲକମ୍। ଆସାମର ଜନତାଙ୍କ ତରଫରୁ ଆମେ ଆପଣଙ୍କୁ ଆଜି ଆମର କୃତଜ୍ଞତା ଜ୍ଞାପନ କରୁଛୁ, ୱେ ଆର୍ ଓବ୍ଲାଇଜ୍ଡ।
3: ଲଙ୍ଗ ଲିଭ୍ ବ୍ରିଟାନିଆ।
7: ନାଓ ଫାଦର, ୟୋର ଟର୍ନ ପ୍ଲିଜ୍।
9: ଥ୍ୟାଙ୍କ ୟୁ, ଗୁଡ୍ ଗ୍ରେସିୟସ୍ ଗଡ୍ ବି ୱିଥ୍ ୟୁ। ଆସାମର ପ୍ରଜାଗଣ, ଇଂରେଜମାନେ ଶତ୍ରୁ ବର୍ମିୟଙ୍କୁ ହଟାଇ ଦେଲେ, ବର୍ତ୍ତମାନ ତୁମେ ସମସ୍ତେ ସୁଖ ଶାନ୍ତିରେ ରହିପାରିବ। ବଟ୍ ମାଇ ଫ୍ରେଣ୍ଡ, ଆମେ

0: ଜାଣିଛୁ ତୁମଠାରେ ଦରମର ଅଭାବ ଅଛି, ଆମର ଗୋଡ଼ା ଫୌଜ ଫେରିଯିବ। ମାଟର ତମେ ତ ଥମର ଦେଶରେ ରହିବ, ତୁମର ଗରିବ ଦେଶକୁ ଦେଖି ଆମର ବହୁତ ଦୁଃଖ ଲାଗୁଛି। ମୁଁ ତୁମମାନଙ୍କର ପାଇଁ ସ୍ୱର୍ଗର ରାସ୍ତା ବାଟାଇ ଦେବି।
1: ବହୁତ ହେଇଗଲ, ଆସାମର ପ୍ରଜାମାନଙ୍କୁ ସ୍ୱର୍ଗର ରାସ୍ତା ଦେଖାଇବା ପାଇଁ ତମକୁ ଏତେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ତମେ ଯୋଉ ରାସ୍ତା ଦେଇ ଆସିଛ ସେଇ ରାସ୍ତା ଦେଇ ଫେରିଯାଅ।
2: ୱେଟ୍, ଦ ଟ୍ରେଟର୍ ସନ୍ ସ୍ପିକିଂ।
3: କ୍ୟାପ୍ଟେନ୍, ୱାଚ୍ ପେସେଣ୍ଟଲି ଆଣ୍ଡ ମାଇଣ୍ଡ ୱାଟ୍ ହି ସେଜ୍।
4: ଫୁକନ, ଏହି ସଭାରେ ଏମିତି କଥା କହି ଏହିପରି ଗଣ୍ଡଗୋଳ ଅସ୍ଥିରତା ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ବସି ଯାଆନ୍ତୁ।
1: କେଉଁଠି ବସିବି, କେଉଁଠି ବସିବି? ଏହା ତ ସ୍ୱର୍ଗର ଜନତା ମାନଙ୍କର କୌଣସି ଦରବାର ନାହିଁ ଯେ ସେଠି ଫୁକନ ପାଇଁ ଗୋଟାଏ ଆସନ ଥିବ। ଏହା ତ ଆସାମବାସୀଙ୍କର ଅଧପତନର ସଭା। ଏହା ଅତିଶୟ ଅତିଶୟ ଲଜ୍ଜାର ବିଷୟ ଯେ ନିଜର ଦୁର୍ବଳତା ଲୁଚାଇବାର ଉଦ୍ଦେଶ୍ୟ ନେଇ ମାତୃଭୂମିକୁ ବଦନାମ କରି ନିଜ ଦେଶର ରକ୍ଷା କରିବା ପାଇଁ ଖୋଲାଖୋଲି ଭାବେ କମ୍ପାନୀର ସୈନ୍ୟମାନଙ୍କର ସହାୟତା ମାଗୁଛି। କଣ ଆମ ଦେଶରେ ବନ୍ଧୁକ ନାହିଁ, ତୋପ ନାହିଁ, ନବଯୁବକ ନାହାନ୍ତି ଯେ ଗୋରା ସୈନ୍ୟମାନେ ଆମ ଦେଶକୁ ରକ୍ଷା କରିବେ? ଆମ ଦେଶରେ କଣ ମହନ୍ତ ନାହାନ୍ତି, ପୂଜାରୀ ନାହାନ୍ତି, ସନ୍ଥ ନାହାନ୍ତି, ଧର୍ମ ନାହିଁ ଯେ ବର୍ତ୍ତମାନ ବିଧର୍ମୀମାନେ ଆସି ଆସାମର ଜନସାଧାରଣ ମାନଙ୍କର ସୁସ୍କର ପକ୍ଷ ସେମାନଙ୍କୁ ଦେଖାଇବେ?
5: What does he mean by all these things? Oh, tumhe kon pai garam houcho?
1: Sabhyatar pataka tole asithiba tamba pare ingrez manankra abhadra acharan dekhi ame garam houcho, Colonel Saab.
6: Ingraji sanya bahinir apan mukhya na?
5: Ha, jadur.
1: Tale apan bi shuni rakhantu. Shanti sthapana pai apan manankra utsahar parimaan ete adhika je
6: Bharatar gotie prantaru ni ପଞ୍ଜାବ, ରାଜସ୍ଥାନ, ମହୀଶୂର, ଅବଧ ଆଉ ବଙ୍ଗପ୍ରଦେଶର ଶାସନ ସୁଧାରକୁ ପଦାଘାତ କରି ଶାନ୍ତି ସ୍ଥାପନାର ବାହନରେ ଏଠାରେ ବାଣିଜ୍ୟ ବ୍ୟାପାରର ଜାଲ ବିଛାଇ ଦେଲେ। ଏ ପରିସ୍ଥିତିରେ ଆସାମ ପ୍ରତି ମଧ୍ୟ ଆପଣମାନଙ୍କର ପ୍ରେମ ଅତ୍ୟନ୍ତ ସ୍ୱାଭାବିକ। କାହିଁକିନା ଆସାମରେ ଖଣିଜ ସମ୍ପଦ ଅଛି, ଆସାମର ସେବନ ସିରି ଠାରେ ସୁନା ଅଛି, ଆସାମର ଜଙ୍ଗଲରେ ଚା ଗଛ ମିଳୁଛି।
5: ତୁମ ଲୋକ ତ ଆମକୁ ନିମନ୍ତ୍ରଣ ଦେଇଛ,
1: କାହିଁକି କରିବେନି? ଏଠାକାର ଧନ ସମ୍ପଦ ରତ୍ନ ଭଣ୍ଡାର ସବୁ ଲୁଟି ଲୁଟି
6: ନିଜ ଜାହାଜରେ ଭରି ଭରି ନିଜ ଦେଶକୁ ପଠେଇ ଦିଅ।
1: ତାର ପ୍ରତିବଦଳରେ ସେଠାରୁ ଅଫିମର ଲଡୁ ଆଣି ଆଣି ଆସାମର ନିରୀହ ପ୍ରଜାମାନଙ୍କୁ ବଣ୍ଟି ଦିଅ।
7: ୱି ୱାଣ୍ଟ ଟୁ ପ୍ରିଜର୍ଭ ଦେମ୍ ଇନ୍ ଦ ବ୍ରିଟିଶ ମ୍ୟୁଜିୟମ।
1: ଆପଣମାନେ କଣ ଭାବି ନେଲେ ଏଇ ଲୁଣ୍ଠନ ବିରୁଦ୍ଧରେ କେହି ହେଲେ ସ୍ୱର ଉତ୍ତୋଳନ କରିବେ ନାହିଁ?
5: ଖାଲି ସ୍ୱର ଉତ୍ତୋଳନର କଥା ନୁହଁ, ତମ ପରି
8: ଲୋକମାନେ ଫୁକନ ବିନା ନିମନ୍ତ୍ରଣରେ ଆସି ଏଠାରେ କଣ ସବୁ ବକବକ କରି ଯାଉଛୁ?
1: ଗୋରା
5: ବିଦେଶୀ ଲୋକଙ୍କୁ ରାସ୍ତା ଦେଖି ତାଙ୍କୁ ଏଠାକୁ ଆଣି ତମେ ଭାବୁଛ ତମେ ଶେଷରେ ଶାନ୍ତି ସ୍ଥାପନା କରିଦେଲ?
1: କର୍ଣ୍ଣେଲ ସାହ, କଲିକତାର ରାଜା ମଣିରାମ ଜୀବନ ଆପଣମାନଙ୍କୁ ଆସାମର ରାସ୍ତା ଦେଖାଇ ଆଣିଥିଲେ।
5: ଆସାମର ମାଟିର ଏଇ ଦିବ୍ୟାଙ୍ଗ ସନ୍ତାନ, ଏଇ ଦିବ୍ୟାଙ୍ଗ ସନ୍ତାନ ତମକୁ ଫେରିଯିବ ପାଇଁ ରାସ୍ତା ଦେଖିବ।
8: କର୍ଣ୍ଣେଲ ସାହେବ, ଆମ ସଭାର କାମ ସରିଗଲା, ଆମକୁ ବର୍ତ୍ତମାନ ସଭା ସାଙ୍ଗ କରିନେବା ଆବଶ୍ୟକ, ପ୍ଲିଜ।
5: ଅଲ୍ ରାଇଟ୍, ଲେଟ୍ ଅସ୍ ବ୍ରେକ୍, ଗୋ ଦେନ।
6: ନାରାୟଣ, ଆଜି ରାତିରେ ଆମେ ପୁଣି ଯିବା।
9: କୁଆଡ଼େ ଯିବା ମାଲିକ?
6: ଦେବୀଙ୍କୁ ଖୋଜିବାକୁ।
9: କେଉଁଠାରୁ ଦେବୀକୁ ଖୋଜିବାକୁ ଯିବେ? ଆପଣ କେଉଁଠି ଭଲା ଦେବୀକୁ ଦେଖିଛନ୍ତି ଯେ? ଦେବୀ ତ ଅଶରୀରୀ।
6: ଶରୀରଧାରୀ ହେଉ ବା ଅଶରୀରୀ, ଦେବୀ ହେଉ ବା ମାନବୀ ହେଉ, ମୋତେ ତା ସହିତ ମିଶିବାକୁ ହେବ। ନାରାୟଣ, ମୋର ଅନ୍ତର ଆତ୍ମା ଯେମିତି ମୋତେ କହୁଛି, ମୋତେ ସମାଧି ସ୍ଥଳରେ ହିଁ ସମାଧାନ ମିଳିଯିବ। ମୋତେ ସମାଧି ସ୍ଥଳରେ ହିଁ ସମାଧାନ ମିଳିଯିବ।
10: ତୁ ଖସି ପାରିବୁ ନାହିଁ।
6: କିଏ ତୁମେ?
10: ମୁଁ ଜଣେ ନର୍ତ୍ତକୀ।
6: କି ପ୍ରକାରର ନର୍ତ୍ତକୀ?
10: ଠିକ ରୂପେ ଦେଖନ୍ତୁ ନା, ଜାଣିପାରିବେ।
6: ମାନେ ତମେ?
10: ହଁ, ମୁଁ ବଡ଼ଗାଓଁରେ ନର୍ତ୍ତକୀ।

0: ନାଚୁଛି।
1: ରାତି ଅଧରେ ତମର ଏଠି ନାଚିବାର ମାନେ?
0: ଆପଣ କଣ ଜାଣନ୍ତିନି ଯେ ନାଚିବା ହିଁ ଆମର ପେଶା?
1: କିନ୍ତୁ ଯିଏ କ୍ରନ୍ଦନ କରୁଥିଲା ସେ କିଏ?
0: ହଁ, ମୁଁ ହିଁ କାନ୍ଦେ ଆଉ ମୁଁ ହିଁ ନାଚେ।
1: ତୁ ଇଂରେଜ ମାନଙ୍କର ଗୁପ୍ତଚର, ସମାଧି ପାଖରେ ଶ୍ମଶାନ ଭିତରେ ସାମାନ୍ୟ ମଣିଷ ତୋ ପରି ନାଚନ୍ତି ନାହିଁ, ତୋ ପରି ଦୁହାକୁ ଦୁହା କାନ୍ଦନ୍ତି ନାହିଁ। ନାରାୟଣ, ଧର ତାକୁ, ଏହାକୁ ହତ୍ୟା କରିବା ହିଁ ଠିକ ହବ।
0: ଆଜିର ବଡ଼ ଅଧିକାରୀମାନେ ନିଜର ନୌକର ଚାକର ସହିତ ମିଶି ଶ୍ମଶାନ ଭିତରେ ଜଣେ ଅବଳା ନାରୀର ହତ୍ୟା କରିବା ଠାରୁ ହୁଏତ ବଡ଼ କୌଣସି କାମ ହୋଇନପାରେ। ତା ପାଇଁ ତ ତରାତଳିଠାରେ ସୈନ୍ୟ ଶିବିର ସ୍ଥାପନ କରିବାର ଆବଶ୍ୟକତା ନାହିଁ।
1: ତରାତଳି ଶିବିର କଥା ତୁ କେମିତି ଜାଣିଲୁ କହ? ମୁଁ ନିଶ୍ଚିତ ରୂପେ ଜାଣିଗଲି ତୁ ଜଣେ ଗୁପ୍ତଚର।
0: ହଁ, ମୁଁ ଜଣେ ଗୁପ୍ତଚର ଫୁକନ ଦେବତା, ଆଉ ଏଥିପାଇଁ ଏହା ମଧ୍ୟ ଜାଣିଛି ଯେ ଉତଲା ଲୋହିତାର ଛାତି ଛେରି ଇଂରେଜମାନଙ୍କ ଡଙ୍କାରୁ ଲୁଣ୍ଠନ କରି କିଏ ଆଣିଥିଲା। ଆରେ, ଆପଣ ଆଶ୍ଚର୍ଯ୍ୟ କଣ ଦେଖୁଛନ୍ତି? ନିଅ, ବାନ୍ଧି ଦିଅ ମୋତେ। ଏମିତି ନିରବ କଣ ହୋଇଗଲେ ଫୁକନ ଦେବତା? ମୁଁ ସ୍ୱୀକାର କରୁଛି ଯେ ଆପଣଙ୍କ ସାଙ୍ଗସାଥି ସାହସୀ ହୋଇପାରନ୍ତି, କିନ୍ତୁ ସେମାନେ ଚାଲାକ ଚତୁର ନୁହନ୍ତି। କୁହନ୍ତୁ ଫୁକନ ଦେବତା, ମୁଁ କିଏ? ମୁଁ ସ୍ୱର୍ଗର ଦେବଦାସୀ, ବର୍ମାବାସୀଙ୍କ ପାଇଁ ଦୁଇଭାଷୀ, ଇଂରେଜମାନଙ୍କ ସାମ୍ନାରେ ନର୍ତ୍ତକୀ, ଏବଂ ଆପଣଙ୍କ ନଜରରେ ଗୁପ୍ତଚର
2: ମାଲିକିଏ ଅସୁରୁଡି,
0: ଆଉ ଆପଣଙ୍କ ସେବକ ପାଇଁ ମୁଁ ଅସୁରିଣୀ। ଆପଣଙ୍କୁ ଗୋଟିଏ କଥା ପଚାରିପାରିବି? ତରତଳିରେ ଆପଣ ଯେଉଁ ଆୟୋଜନ କରୁଛନ୍ତି, ଯଦି ସେହି ଆୟୋଜନର ଉଦ୍ଦେଶ୍ୟ ଗୋରା ବିଦେଶୀମାନଙ୍କୁ ଦେଶରୁ ବିତାଡ଼ିତ କରିବା, ତାହେଲେ ଜଣେ ନାରୀ ହୋଇ ମଧ୍ୟ ଯେତିକି ପାରିବି ସେହି ପରିମାଣରେ ଆପଣଙ୍କୁ ସାହାଯ୍ୟ କରିପାରିବି। ଆପଣ କଣ ମୋ ଉପରେ ବିଶ୍ୱାସ କରିପାରିବେ?
1: ଜଣେ ନର୍ତ୍ତକୀ ହେଇ ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପିଓଲି ଫୁକନର କି ପ୍ରକାର ସହାୟତା କରିପାରିବ?
0: ନାଚି ନାଚି ନୃତ୍ୟର ଭଙ୍ଗିମାରେ ନୁପୁରର ଧ୍ୱନିରେ ତରାତଳିରେ ସୈନ୍ୟ ଶକ୍ତି ନେଇ ଆପଣମାନେ ଇଂରେଜମାନଙ୍କୁ କିପରି ବିତାଡ଼ିତ କରିପାରିବେ? ଆପଣଙ୍କ ପାଖରେ ତ ଅଛି ମାତ୍ର ହାତ ମୁଠା ସୈନ୍ୟ ଶକ୍ତି।
1: ହେଇପାରେ ଆମ ଯୋଦ୍ଧାମାନଙ୍କର ସଂଖ୍ୟା ଅତି ଅଳ୍ପ, କିନ୍ତୁ ପ୍ରତ୍ୟେକଙ୍କ ପାଖରେ ଅଦ୍ଭୁତ ସ୍ଫୁଲିଙ୍ଗ ଅଛି। ପ୍ରତ୍ୟେକ ଯୋଦ୍ଧା ସ୍ୱର୍ଗଦେବର ନାମରେ ପ୍ରତୀକ୍ଷାବତ୍। ଏଇ ମାତ୍ର ହାତ ମୁଠା ଭଳି ସ୍ୱଳ୍ପ ଯୋଦ୍ଧାମାନଙ୍କୁ ନେଇ କି ପ୍ରକାରେ ଗୋରା ବିଦେଶୀମାନଙ୍କୁ ଦେଶରୁ ବିତାଡ଼ିତ କରାଯାଇପାରେ ତାହା ବ୍ୟବସ୍ଥା ମୁଁ କରିବି।
0: ଯଦି ଗୋରା ବିଦେଶୀମାନଙ୍କ ଲାଲାଖି ଦେଖି କିମ୍ବା ସେମାନଙ୍କ ପ୍ରଲୋଭନରେ ପଡି ଆପଣଙ୍କ ସହଚର ସାଥୀ ଯଦି ପଛେଇ ଯାଆନ୍ତି, ତାହେଲେ କଣ?
1: ନର୍ତ୍ତକୀ, ପିଓଲି ଫୁକନର ଦଳ ଆଜି ଏମିତି ମନ୍ତ୍ରରେ ଲିଖିତ ହେଇଛି ଯେ ଇଂରେଜ ମାନଙ୍କର ଶତ ସହସ୍ର ଲାଲାଖି ହଉ କି ଅସୀମ ପ୍ରଲୋଭନ, କେବେ କେବେ ତାଙ୍କୁ ପଥଚ୍ୟୁତ କରିପାରିବ ନାହିଁ, ନା କେବେ କରିପାରିବ ନାହିଁ।
0: ତାହେଲେ ଫୁକନ ଦେବତା, ମୋତେ ବି ସେଇ ମନ୍ତ୍ରରେ ଦୀକ୍ଷିତ କରାନ୍ତୁ। ମୋ ହୃଦୟରେ ଯେଉଁ ଲିଲିହାନ ଶିଖା ଜଳି ଉଠିଛି, ତାକୁ ଶାନ୍ତ କରିବାର କୌଣସି ଉପାୟ ମୋ ପାଖରେ ନାହିଁ। ତଥାପି କେବେ ନା କେବେ ମାତୃଭୂମିର କାମରେ ଆସିପାରେ, ଏଇ ଆଶା ବିଶ୍ୱାସ ନେଇ ଏତେ ଦିନ ପର୍ଯ୍ୟନ୍ତ ମୁଁ ଏଠି ସେଠି ନାଚୁଥିଲି, କହୁଥିଲି ଯେତେବେଳେ ଏ ଦେଶ ପୁଣି ଜାଗ୍ରତ ହେଇଯିବ, ଏଠାକାର ହଜିଯାଇଥିବ ଶାନ୍ତି ପୁନଶ୍ଚ ଫେରି ଆସିବ, ମୁଁ ପୁଣି ସ୍ୱର୍ଗ ଦେବତାଙ୍କ ସମ୍ମୁଖରେ ମନ ଖୋଲି ନାଚିପାରିବି, ଗାଇପାରିବି। ମତେ ଆଜି ସେଇ ପଥ ମିଳିଯାଇଛି। ଧର୍ମର ନାମରେ ମୋ ପୂର୍ବଜଙ୍କ ସ୍ମୃତିର ସ୍ୱର୍ଗଦେବଙ୍କୁ ସାକ୍ଷୀ ରଖି ମୁଁ ଆଜି ଆପଣଙ୍କ ଶ୍ରୀଚରଣରେ ଶପଥ କରୁଛି ଯେତେ ଦିନ ପର୍ଯ୍ୟନ୍ତ ଶରୀରରେ ପ୍ରାଣ ପ୍ରବାହିତ ହୋଇଛି, ମୁଁ ଆପଣଙ୍କୁ ସାହାଯ୍ୟ କରିବି। ମତେ ସେଇ ମହାମନ୍ତ୍ରରେ ଦୀକ୍ଷିତ କରନ୍ତୁ ଫୁକନ ଦେବତା। ଏଇ ଶରୀରରେ ଶେଷ ରକ୍ତ ବହୁଥିବା ପର୍ଯ୍ୟନ୍ତ ଦେଶର ରକ୍ଷା କରିବାର ସୁଯୋଗ ଦିଅ, ମତେ ସୁଯୋଗ ଦିଅ ଫୁକନ ଦେବତା, ମତେ ସୁଯୋଗ ଦିଅ।
1: ଦେଶରେ ଚେତନା ଜାଗ୍ରତ ହେଇ ସାରିଛି ନାରାୟଣ।
2: ହଁ ମାଲିକ, ମାଲିକ,
1: ଦେଶରେ ଦେବୀ ଶକ୍ତି ଜାଗି ଉଠିଛି ନାରାୟଣ।
3: ଆଜି ଦେଶରେ ଦେବୀ ଶକ୍ତି ଜାଗି ଉଠିଛି।
2: ହଁ ମାଲିକ,
1: ନର୍ତ୍ତକୀ ତୁ କରିପାରିବୁ।

0: ସର୍ବପ୍ରଥମେ ଆମେ ଗୋରା ଇଂରେଜମାନଙ୍କ ବାରୁଦ ଗୋଦାମକୁ ନିଆଁ ଲଗାଇ ଧ୍ୱଂସ କରିବୁ। ତୁ ଏଇ କାମରେ ସାହାଯ୍ୟ କରିପାରିବୁ?
1: ମୋତେ ଯେମିତି ନଚାଇବେ ମୁଁ ସେମିତି ନାଚିବି। ଧନୁରେ ତୀର ଲଗାଇ ଯେଉଁଠାକୁ ନିକ୍ଷେପ କରିବେ ସେଠାରେ ଧୂମକେତୁ ପରି ଯାଇ ଧ୍ୱଂସର ତାଣ୍ଡବ ଖେଳେଇଦେବି। ଫୁକନ ଦେବତା, ଆସନ୍ତା ଶନିବାର ରାତ୍ରି ମୁଁ ସାହେବଙ୍କ ବାରୁଦ ଘର ସମ୍ମୁଖରେ ନାଚିବା ପାଇଁ ଯିବି। ନୃତ୍ୟରେ ସେମାନଙ୍କୁ ତଲ୍ଲୀନ କରିଦେବି। ସେହି ସୁଯୋଗ ନେଇ ଆପଣମାନେ ବାରୁଦରେ ନିଆଁ ଲଗାଇବା ପାଇଁ ସୁବିଧା ହେବ।
0: କିନ୍ତୁ ପକ୍କା ଘରେ ନିଆଁ ଲଗାଇବାର କୌଣସି ସୂତ୍ର ମୁଁ ବୁଝିପାରୁ ନାହିଁ।
1: ସେ ସୂତ୍ର ମୁଁ କହିବି ଫୁକନ ଦେବତା, ନିଆଁ ଲଗାଇବାର ଶଳିତା ମୁଁ ହିଁ ଯୋଗାଡ଼ କରିବି।
0: ତୁ ଶଳିତା ଯୋଗାଡ଼ କରିପାରିବୁ?
1: ହଁ, ନିଶ୍ଚିତ ଭାବେ। ଆଜି ଯାଇ ଯେଉଁ ଅଶ୍ରୁ କୌଣସି ପଥନ ପାଇଁ ଅନ୍ତର ମଧ୍ୟରେ ବରଫ ପରି ଜମି ରହିଛି ସେହି ଅଶ୍ରୁରେ ଶଳିତା ତିଆରି କରିବି। ଆଉ ଯେଉଁ ପହ୍ନୀ ଅନେକ ଦିନରୁ ନିଜ ହୃଦୟ କନ୍ଦରରେ ସାଇତି ରଖି ଜନ୍ମଭୂମିର ଉଦ୍ଧାର ପାଇଁ ଜୀବନ୍ତ ପଣ କରିଛି ସେହି ପହ୍ନୀରେ ଆପଣଙ୍କୁ ସ୍ୱାଧୀନତାର ମଶାଲରେ ଅଗ୍ନି ସଂଯୋଗ କରିବାକୁ ପଡ଼ିବ। ସେତେବେଳେ ଆପଣ ଦେଖିବେ ଫୁକନ ଦେବତା, ସେହି ଶଳିତାର ଅଗ୍ନି ଇଂରେଜମାନଙ୍କ ବାରୁଦ ଘରକୁ ଧ୍ୱଂସ ବିଧ୍ୱଂସ କରିଦେବ।
0: ଆସାମର ସର୍ବପ୍ରଥମ ବିଦ୍ରୋହର ଅଗ୍ନିକୁ ଜଳେଇ ରଖିବା ପାଇଁ ଜଣେ ଅଜଣା ନର୍ତ୍ତକୀକୁ ଶଳିତା ଯୋଗାଡ଼ କରିବାକୁ ପଡ଼ିବ। ଯାହାକୁ ଅଗ୍ନି ସଂଯୋଗ କରିବ ଏଇ ଦିବ୍ୟାଙ୍ଗ।
2: ଯଦି କିଛି ଅଘଟଣ ହେଇଯାଏ ତାହେଲେ
1: ଏଇ ଦୀଖ ନଦୀର ପ୍ରବଳ ଧାରାରେ ଡେଇଁ ପଡ଼ିବା। ନଦୀ ତଟରେ ଯେଉଁ ପାଞ୍ଚ ଗୋଟି ଡଙ୍ଗା ଥିବ ତହିଁର ନାଉରିଆମାନଙ୍କୁ ପ୍ରଥମରୁ ଆଦେଶ ଦିଆ ହୋଇଥିବ। କିଛି ଦୂର ପହଁରି ପହଁରି ଯିବା ବେଳେ ସେମାନେ ଆପଣଙ୍କୁ ଡଙ୍ଗାରେ ବସେଇ ନେଇ ପାରି କରିଦେବେ।
0: ତୁ କୋଉଠି ରହୁଛୁ?
1: ନଦୀ ସେପାରିରେ ଯେଉଁ ପାଞ୍ଚଟି ଡଙ୍ଗା ଅଛି ନା ସେଠାରେ। ଫୁକନ ଦେବତା, ମୋ ଉପରେ ବିଶ୍ୱାସ ରଖ।

0: ନାରାୟଣ
1: କୁହନ୍ତୁ ମାଲିକ।
0: ଘରେ ସମସ୍ତେ ଖାଇସାରିଛନ୍ତି? ମା ଶୋଇଗଲେ କି?
1: ରାଗରେ ଜେଜେମା ବର୍ତ୍ତମାନ ହିଁ ଶୋଇଛନ୍ତି।
0: ହଁ ଠିକ୍ ଅଛି, ଭୁଲିଗଲି। ଧନଞ୍ଜୟ, ଧନୁଧର, ଉଦୟ ସିଂ ଆଉ ପିଓଲି ବରୁଆ ସମସ୍ତେ ଠିକ୍ ହେଇସାରିଛନ୍ତି। ନର୍ତ୍ତକୀ, ପାଲଟଣା ଡଙ୍ଗା ଆଉ ତୁ ମୋ ସାଥିରେ ଅଛ।
1: ହଁ ମାଲିକ।
0: ଯା, ତୁ ଯା ଖାଇବୁ ଯା।
1: ଠିକ୍ ଅଛି ମାଲିକ।

0: ಇವಲ್ಲ
1: ମୋତେ ଡେରି ହେଇଗଲା ସୁଚିତା ଲବଣୀ ଶୋଇଗଲାଣି
0: ତୁମକୁ ଜଗି ଜଗି ଶୋଇପଡିଲା
1: କାଲି କୃଷ୍ଣ ଚତୁର୍ଦ୍ଦଶୀ ନା ସୁଚିତା
0: କାହିଁକି ଏ ପ୍ରଶ୍ନ
1: ଏମିତି ପଚାରିଦେଲି ବାହାରେ ଘନ ଅନ୍ଧାର ଦେଖିଲି ତ ଅନ୍ଧାର ରାତିରେ ମୁଁ ପ୍ରାୟ ବାହାରେ ରହେ ତମକୁ ଡର ଲାଗୁଥିବ ନିଶ୍ଚୟ ଆପଣଙ୍କ ମଣିଷକୁ ନାଳ ନଦୀରେ ପଡ଼ିବ ଦେ ମରିଯିବି ସୁଚିତା ଜଣା ନାହିଁ ତମ ଭାଗ୍ୟରେ ଆହୁରି କେତେ ଦୁଃଖ ଭୋଗିବାର ଅଛି
0: ଦେଖ ଏତେ ରାତିରେ ତୁମେ କାହିଁକି ଏମିତି ଅଶୁଭ କଥାଗୁଡ଼ିକ ତୁଣ୍ଡରେ ଧରୁଛ କହିଲ ମୋତେ ତ ଭାରି ଡର ମାଡୁଛି ଦିନ ସାରା ତ ଏପଟ ସେପଟ ଘୁରି ଥାଉଛ ଟିକିଏ ଜଲ୍ଦି ଶୋଇଗଲେ ଭଲ ହେବ
1: ଶୋଇବା ଶୋଇବା ସୁଚିତା ଶୋଇ ରହିଲେ ମୋତେ ଶାନ୍ତି ମିଳୁନି ନା ତମ ଭାଗ୍ୟରେ ସେ ସୁଖ ଅଛି ନା ମୋ ଭାଗ୍ୟରେ ଆରାମ ଏହା ପୂର୍ବ ଜନ୍ମର କର୍ମଫଳ ସହିତ ବାପା ଦ୍ୱାରା ସମର୍ପିତ ପିତୃଋଣ ବିଚାରି ଲବଣୀ ସେ ବୋଧେ ମୋ ଛାତିକୁ ଚାବୁଡ଼ି ଧରି ଶୋଇବାକୁ ଚାହେଁ କିନ୍ତୁ ସେ ବିଚାରି ଏତିକି ଜାଣିନାହିଁ ଯେତେ ଦିନ ପର୍ଯ୍ୟନ୍ତ ମୁଁ ପିତୃଋଣ ପରିଶୋଧ କରିନାହିଁ ସେତେବେଳ ପର୍ଯ୍ୟନ୍ତ ମୋତେ ଶାନ୍ତି ମିଳିବ ନାହିଁ ମୁଁ ଜୀବନ ମରଣର ଖେଳ ଖେଳୁଛି
0: ଆଜି ତୁମେ ଏସବୁ ପ୍ରଳାପ କାହିଁକି କରୁଛ ସ୍ୱାମୀ ମୋତେ ଲାଗୁଛି କିଛି ଦିନ ହେଲା ତୁମେ ଭାରି ଚିନ୍ତିତ ରହୁଛ କାହିଁକି କଥା କଣ
1: ସୁଚିତା ସୁଚିତା ମୋ ଅନ୍ତରରେ ବିରାଟ ଦୁଃଖଟିଏ ଅଛି
0: ବେଶୀ ଚିନ୍ତା ବା ଭାବନା କର ନାହିଁ ସ୍ୱାମୀ
1: ଆଜି ବାହାରକୁ ଦେଖୁଛ ସୁଚିତା ଆକାଶ କେମିତି ଲାଲ ହେଇଯାଉଛି ଲାଗୁଛି ଆକାଶ ବୁକୁରେ ରକ୍ତର ଛିଟା ବିଛାଇ ପଡ଼ିଛି ମଝିରେ ଦେଖ ସୁଚିତା ମଝିରେ ମଝିରେ ଏତେ ଲାଲ ଦେଖାଯାଉଛି ଲାଗୁଛି ସେଇଠି ରକ୍ତ ଯେମିତି ଜମାଟ ବାନ୍ଧି ଦେଇଛି ରକ୍ତ ଯେମିତି ଜମାଟ ବାନ୍ଧି ଦେଇଛି
0: ହଁ କେବେ କେବେ ଆକାଶରେ ଏମିତି ରଙ୍ଗ ହୋଇଥାଏ ସ୍ୱାମୀ
1: କିନ୍ତୁ ତୁମେ ଜାଣିପାରୁ ନା ସୁଚିତା ଏହା କଣ ସୂଚିତ କରୁଛି
0: କଣ
1: ସୁଚିତା ମୁଁ କାଲି ଦୀପାବଳି ପାଳନ କରିବି
0: ଦୀପାବଳି ଆସନ୍ତାକାଲି ତ ଦୀପାବଳି ନାହିଁ
1: ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ଅକାଳ ବୋଧନ କରିଥିଲେ ଅସୁରଙ୍କ କବଳରୁ ଦେବୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ ହଉ କାଲି ଆୟୋଜିତ ହେବ ଅକାଳ ଦୀପାବଳି ଇଂରେଜଙ୍କ କବଳରୁ ମାତୃଭୂମିକୁ ମୁକ୍ତ କରିବା ପାଇଁ
0: ମୁଁ ତ କିଛି ବୁଝିପାରୁନି ସ୍ୱାମୀ
1: ମୁଁ ଯେଉଁ ଦୀପାବଳି ପାଳନ କରିବାର ବ୍ୟବସ୍ଥା କରିଛି ତାକୁ ଦେଖିବ ସେ ଦୀପାବଳିରେ ଜଳୁଥିବା ଦୀପ ଶିଖର ଆଲୋକରେ ମନ୍ଦିରର କଳସ ଚମକି ଉଠିବ ଦିଘୋ ନଦୀର ଜଳରାଶି ରକ୍ତିମ ହୋଇଯିବ ଆମର ବାଣ ରୋଷଣୀର ଶବ୍ଦରେ

0: ଶୁଣ, ଏଠାରୁ 300 ହାତ ଦୂରରେ ପ୍ରହରୀ ବନ୍ଧୁକ ଘରକୁ ପହରା ଦେଉଛି। ତମେ ସବୁ ବନ୍ଧୁକରେ ଗୁଳି ଭରି ପ୍ରସ୍ତୁତ ହେଇଯାଅ। ମୋର ଆଦେଶ ପାଇବା ମାତ୍ରେ ତୁ ଏବଂ ତୋର ଅନ୍ୟ ବନ୍ଧୁକ ଧରି ସାଥୀମାନେ ଗୁଳି ଚଳାଇବା ଆରମ୍ଭ କର।
1: ଠିକ ଅଛି।
0: ଆଉ ତମେ ଦୁଇ ଜଣ ତୀରନ୍ଦାଜ ଧନୁରେ ସରଝୁକି ପ୍ରସ୍ତୁତ ହେଇଯାଅ। ଅତି ସାବଧାନତାର ସହ ପୁରା ସିପାହୀଙ୍କୁ ଲକ୍ଷ୍ୟ କରି ସାର ବିନ୍ଧିବ। ବୁଝିଲ?
1: ବୁଝିଗଲ।
2: ଭୁକନ୍ ଦେବତା, ଏହି ନିଅନ୍ତୁ ନିଆଁ ଲଗେଇବାର ସାମାନ। ମୁଁ ଫେରି ଯାଇ ନୃତ୍ୟର ଭଙ୍ଗିବାରେ ନାଚ ଘରର ଦୁଆର ପାଖରେ ବତୀ ଚଳେଇ ସଙ୍କେତ ଦେବି। ଆପଣମାନେ ସାଥେ ସାଥେ କାମ ଆରମ୍ଭ କରିଦେବେ। ମୁଁ ଏବେ ଯାଉଛି।
0: ଆମେ ସମସ୍ତେ ପ୍ରସ୍ତୁତ। ତୁମେ ସମସ୍ତେ ନିର୍ଦ୍ଧାରିତ ସ୍ଥାନରେ ଲୁଚି ରହି ଆମର ସଙ୍କେତକୁ ଅପେକ୍ଷା କର।
3: ମାଲିକ, ଦେଖନ୍ତୁ ନର୍ତ୍ତକୀ ବତୀ ଚଳେଇ ସଙ୍କେତ ଦେଉଛି। ନିଅନ୍ତୁ ମାଲିକ, ସଳିତାରେ ନିଆଁ ଲଗେଇ ଦେଉଛି। ଏଇ ଦେଖନ୍ତୁ, ସଳିତାର ବାରୁଦ ଚଳି ଚଳି ଆଗକୁ ମାଡ଼ି ଚାଲିଛି।
4: ବାରୁଦ ଘରେ ନିଆଁ କେତେ ବଢିଆ ଜଳୁଛି। ବର୍ତ୍ତମାନ ତ ଗୋରା ସୈନ୍ୟ ଆସି ଆମକୁ ଦେଖିଲେ ଆମକୁ ଜଲ୍ଦି ଏହି ସ୍ଥାନ ଛାଡ଼ିଯିବା ଉଚିତ।
0: ଉଦୟ ସିଂ, ଲୋକମାନଙ୍କୁ ସାଥିରେ ନେଇ ତମେ ଚଞ୍ଚଳ ଏଠାରୁ ଚାଲିଯାଅ। ଦେଖୁ, ନଦୀରେ ଡଙ୍ଗା ପ୍ରସ୍ତୁତ ଅଛି। ଯାଅ, ତମେ ଶୀଘ୍ର ଯାଅ। ମୁଁ ଆଉ ନାରାୟଣ ସେ ଖେଳ ଡଙ୍ଗାରେ ଯିବୁ।
4: କ'ଣ ମହୋଦୟ, ଆପଣ ବି ଚାଲନ୍ତୁ।
0: ଯାଅ, ତମେମାନେ ସବୁ ଯାଅ। ମୁଁ ବନ୍ଧୁକ ଦ୍ୱାରା ଇଂରେଜମାନଙ୍କୁ ଯଥାସମ୍ଭବ ଅଟକେଇ ରଖିବି। ସମୟ ଦେଖି ମୁଁ ଆଉ ନାରାୟଣ ମଧ୍ୟ ବାହାରିଯିବୁ। ଯାଅ।
4: ଫୁକନ ମହୋଦୟ, ସର୍ବନାଶ ହୋଇଗଲା।
0: କଣ ହେଲା?
4: କେହି ଜଣେ ପାଲଟଣା ଡଙ୍ଗା ଗୁଡ଼ିକର ଦୌଡ଼ି କାଟି ନେଇ ଡଙ୍ଗା ଗୁଡ଼ିକୁ ପାଣିରେ ବୁହାଇ ଦେଲା। ଏବେ ଖାଲି ସେଇ ଖେଳ ଡଙ୍ଗାଟି କିଛି ଦୂରରେ ଅଛି। ଉଦୟ ସିଂ ଏବଂ ଅନ୍ୟମାନେ ପହଁରି ପହଁରି ପାର ହୋଇଗଲେ। ପିଓଲି ବରୁଆ ଘାଟି ପାଖରେ ହିଁ ଅଛି।
0: ଆଉ ତମେ?
5: ଆପଣଙ୍କୁ ଏକା ଛାଡ଼ି ଆମେ ଯାଇପାରିବୁ ନାହିଁ।
0: ଶୁଣ ମୋ କଥା, ଖେଳ ଡଙ୍ଗା ନେଇ ତମେ ସବୁ ବର୍ତ୍ତମାନ ବାହାରିଛ। ନାରାୟଣ, ମୁଁ ଏକ ଏଇ ଗୋରା ଇଂରେଜମାନଙ୍କ ସାମ୍ନା କରିବି। ଚାଲିଯାଅ।
6: ନା ମାଲିକ, ଆପଣ ବି ଚାଲନ୍ତୁ।
0: ଦେଖ, ଆମେ ସମସ୍ତେ ତ ସେ ଡଙ୍ଗାରେ ଯାଇପାରିବୁ। ନାରାୟଣ, ମୋ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକ
5: ନାହିଁ। ନାହିଁ ଫୁକନ ମହୋଦୟ, ମୁଁ ଏଠାରେ ଅଛି, ଆପଣ ଯାଆନ୍ତୁ।
6: ମାଲିକ, ଆପଣଙ୍କୁ ଯିବାକୁ ହେବ। ମୋ ପିଠିରେ ବସନ୍ତୁ। ପିଲାଦିନଠାରୁ ସେବକ ଭାବରେ ରହି ପିଠି ଉପରେ ଲାଉ କରି କରି ବଡ଼ କରିଛି। ଏବେ ପ୍ରାଣ ପଛେ ଚାଲିଯାଉ, ମୁଁ ଛାଡ଼ି ଯାଇପାରିବି ନାହିଁ। ମାଲିକ, ବସନ୍ତୁ ମୋ ପିଠିରେ, ଚଢ଼ି ଯାଆନ୍ତୁ।

0: ନିଜେ କୁରାଢ଼ି ମାର ନାହିଁ, ସାହେବଙ୍କ କଥା ମାନି ଯାଅ, ଆପଣଙ୍କ ଲାଭ ହେବ।
1: ଗୋରା ବିଦେଶୀ ମାନଙ୍କ ଦାରକା
2: ପଦ ପାଇଁ ନିଜର ଅସ୍ତିତ୍ୱ ଆତ୍ମସମ୍ମାନକୁ ଜଳଞ୍ଜଳି ଦେବାକୁ ଟିକେ ଲଜ୍ଜା ଲାଗୁନାହିଁ।
3: ଭୁକନ, ତୁମେ ନିଜର ଦୋଷ ମାନୁଛ କି ନାହିଁ?
4: ଦୋଷ କିପରି? ଦୋଷ
5: ଗୋଡ଼ାମରେ ନିଆଁ ଲଗାଇବାର ଦୋଷ, ଆର୍ମି ମାନଙ୍କୁ ମାରିବାର ଦୋଷ, ବିଦ୍ରୋହ କରିବାର ଦୋଷ।
2: ଦୋଷ ବିଦ୍ରୋହ।

0: All right. Pierre Fukan, Taranjay Gohai, Thanudhar Huhai, and Pierre Borua. Magazine re niya logai ba aporadre, thoma man ku doshi sabhyata kada jauchi. Kintu Pierre Borua ku, ame magazine re thiba pramanito hui parinahi. Ethi pai, adalat taku bina dosare mukta kaduchi. E bicharalayo, Taranjay Gohai ku, 12 ବର୍ଷ ଏବଂ ଧନୁଧରକୁ 10 ବର୍ଷ କଠୋର କାରାବାସ ଦଣ୍ଡରେ ଦଣ୍ଡିତ କରୁଛି ଏବଂ ପିଏଲି ଫୁକନ ସେ ବିଦ୍ରୋହର ନେତୃତ୍ୱ ନେଇଥିଲେ ସେ ଥିଲେ ସମସ୍ତ ବିଦ୍ରୋହ ଏବଂ ଷଡ଼ଯନ୍ତ୍ର ସୂତ୍ରଧର ଏ ଦିଗରୁ ବିଚାର କଲେ ତାଙ୍କର ଦୋଷ ବହୁତ ଗୁରୁତର ଏଣୁ ଏହି ବିଚାରାଳୟ ପିଏଲି ଫୁକନକୁ ଫାଶୀଦଣ୍ଡ ଆଦେଶ ଦେଉଛି
1: କ୍ଷମତାର ଅପପ୍ରୟୋଗ କରି ଆଇନ କାନୁନର ଦହି ଦେଇ ଏହି ମାନ୍ୟବର ଅଦାଲତ ମତେ ଫାଶୀର ହୁକୁମ ଶୁଣେଇଛି
2: ପିଅଲି ଫୁକନର ବେକରେ ଫାଶୀ ଦୌଡ଼ି ଲାଗିବା ପୂର୍ବରୁ
1: ମୁଁ ଯେଉଁ ଜମାନ ବନ୍ଦୀ ଦେବି ତାହା ମଧ୍ୟ ଆପଣଙ୍କ ଜଜମେଣ୍ଟରେ ଲେଖି ରଖନ୍ତୁ ସାହେବ ଆଜି ଆସାମର ଜଣେ ପିଅଲି ଫୁକନକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଗଲା କିନ୍ତୁ
2: କିନ୍ତୁ ଦିନ ଆସିବ ସାହେବ
1: ଯେତେବେଳେ
2: 600 ବର୍ଷର ସ୍ୱାଧୀନତାର ମୁକ୍ତ ବାତାବରଣରେ ଜୀବନ ବିତାଉଥିବା ଆସାମର ଗଣିତ ଜନସମାଜ ଏହି ପରାଧୀନତାର ଗ୍ଲାନି ଅନ୍ୟାୟ ଆଧିପତ୍ୟ ସହ୍ୟ କରି ନ ପାରି
1: ପ୍ରତ୍ୟେକ ଘରୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ହଁ
2: ପ୍ରତ୍ୟେକ ଘରୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ
1: ଆଉ ସେତେବେଳେ ସାହେବ
2: ତମେ କେତେ ଜଣ ପିଅଲି ଫୁକନକୁ ଦଣ୍ଡ ଦେଇପାରିବ ସାହେବ ଏମିତି ଦିନ ଆସିବ ସାହେବ
1: ଯେଉଁଦିନ ତୁମକୁ
2: ଏହି ସିପାହୀଙ୍କ ଘେରା ବାରୁଦ ଘର
1: ଶିଖରକୁ ଉଠିଥିବା ବିଚାରାଳୟ
2: ପକ୍କା ବାସସ୍ଥାନ
1: ସବୁ ଛାଡ଼ି
2: ଅସଂଖ୍ୟ ଡଙ୍ଗା ନେଇ ତୁମେମାନେ ଯେଉଁପଟୁ ଆସିଥିଲ ଦେଶ ଛାଡ଼ି ସେହିପଟେ ଫେରିଯିବାକୁ ପଡ଼ିବ
1: ଏହା ତମମାନଙ୍କ ପାଇଁ ମୋର ଘୃଣା ପ୍ରତିଶୋଧର ବ୍ୟଥା ନୁହେଁ ସାହେବ ବରଂ
2: ଭବିଷ୍ୟତର ସତ୍ୟବାଣୀ
1: ମୁଁ ଆସାମ ଲୋକଙ୍କୁ କେବଳ ମାତ୍ର ଉପଦେଶ ଦେଇନାହିଁ
2: ବାରୁଦ ଗଦାରେ ଅଗ୍ନି ସଂଯୋଗ କରି ଗୋଟାଏ ଉଦାହରଣ ତିଆରି କରିପାରିଛି ମୁଁ
0: ଆସାମୀୟ ଜନସାଧାରଣ କୁହନ୍ତୁ ଆପଣଙ୍କ କଣ୍ଟ୍ରିରେ ଦେଶଦ୍ରୋହୀଙ୍କୁ କି ପ୍ରକାର ଭାବେ ଫାଶୀ ଦଣ୍ଡ ଦିଆଯାଏ
3: ସାହେବ ବିଚାରାଳୟରେ ଯଦି ଏହା ପ୍ରମାଣିତ ହୋଇଯାଏ ବ୍ୟକ୍ତି ଜଣକ ରାଜଦ୍ରୋହୀ ତାହେଲେ ତା ଗଳାରେ ଫଟା କୌପଟି କପଡ଼ା ଲଗାଇ ଦିଆଯାଏ ସାହେବ ବିଭିନ୍ନ ପ୍ରକାର ଦୁର୍ଗତି ଦେଇ ମାରିଦେବା ହିଁ ଆମ ଦେଶର ନିୟମ
0: ପିଏଲି ଫୁକନ ଠୁମର ଉପରେ ଯେଉଁ ଅର୍ଡର ଜାରି କରାଗଲା ତା ଏଗେନ୍ ପଢ଼ି ଶୁଣେଇ ଦେଉଛି ଶିବସାଗର ବାରୁଦ ଗଦାରେ ଅଗ୍ନି ସଂଯୋଗ କରିବା ଆଉ କମ୍ପାନୀର ସୈନ୍ୟମାନଙ୍କୁ ହତ୍ୟା କରିବା ଅପରାଧରେ ଏ ଦେଶର ଆଇନ ଏବଂ ଶାନ୍ତି ଭଙ୍ଗ କରି ସମ୍ପତ୍ତି ବର୍ବାଦ କରିଥିବା ଅପରାଧରେ ଦିସ୍କୋର୍ଟ ତୁମକୁ ଦୋଷୀ ସାବ୍ୟସ୍ତ କରୁଛି ଏହି ଦୋଷ ପାଇଁ ତୁମକୁ ଫାଶୀ ଦଣ୍ଡରେ ଦଣ୍ଡିତ କରୁଛି ଫାଶୀ ଦେବାର ସମୟ ପାଖେଇ ଆସିଛି ପିଅଲି ଫୁକନ ତୁମର ଶେଷ ଇଚ୍ଛା ୟୋର ଲାଷ୍ଟ ୱିଶ୍
1: ମୋର କୌଣସି ଇଚ୍ଛା ନାହିଁ
0: ଆଜ୍ ଫର୍ ଲ ଆମେ ତୁମକୁ 2 ମିନିଟର ସମୟ ଦେଉଛୁ ଆଇମିନ୍ ତୁମର କେହି ନିଜର ବନ୍ଧୁବାନ୍ଧବ ଅଛନ୍ତି ତ ତୁମେ କଥାବାର୍ତ୍ତା କରିବାର ନିଜର ମୁକ୍ତି ପାଇଁ ଈଶ୍ୱରଙ୍କୁ କ୍ଷମା ପ୍ରାର୍ଥନା କରିପାର
1: କାନ୍ଦ ନାହିଁ ଭାଇ କାନ୍ଦ ନାହିଁ ତମେ ସମସ୍ତେ
2: ଖୁସିର ସହିତ ମତେ ବିଦାୟ ଦିଅ ତମେ ସମସ୍ତେ ଖୁସିର ସହିତ ମତେ ବିଦାୟ ଦିଅ
4: ବାପା ବାପା ଚାଲ ବାପା ଆମେ ଘରକୁ ଯିବା
1: ତୋ ଭକ୍ଷରେ ଖାଲି ଦୁଃଖ ଅଛି ମା ତୋ ଭାଗ୍ୟରେ କାଲି ଦୁଃଖ ଅଛି କାନ୍ଦିକି ଲଭ

ମୋର ସ୍ୱର୍ଗ ଦରକାର ନାହିଁ, ମୋର ବୈକୁଣ୍ଠ ଦରକାର ନାହିଁ, ମୁଁ ସ୍ୱର୍ଣ୍ଣ ପିଢ଼ି ଏଇ ଦେବ ଦୁର୍ଲଭ ଆସାମର ମାଟିକୁ ଆସିବି, ପୁଣି ଜନ୍ମ ନେବି, ଜନ୍ମ ଜନ୍ମାନ୍ତର ଯାଏ ଦେଶ ମାତୃକ ପାଇଁ ବେକରେ ଫାଶୀ ଦୌଡ଼ି ଧାରଣ କରି।

0: ସାର୍ ବର୍ଷା ପବନ ବଢିବା ଲାଗିଛି, ଥାନା ଭିତରେ ପାଣି ଗଲାଣି।
1: ଆରେ ଥାନା ଛାତର ଟାଇଲ ସବୁ ଭାଙ୍ଗଲାଣି, ମୁଁ ତ ଲେଖି ଲେଖି ଥକି ଗଲିଣି, ଏ ଯାଏ ମରାମତି ହେଲାଣି, ମୁଁ ଆଉ କଣ କରିବି, ବର୍ଷାକୁ ତ ମୁଁ ବନ୍ଦ କରିଦେଇ ପାରିବିନି।
0: ସାର୍ କାଗଜ ପତ୍ର ଛିଣ୍ଡି ଗଲାଣି।
1: ଶୁଣ, ମାଲଖାନାରେ ଥିବା ଟାର୍ପୋଲିନଟା ତାପରେ ଘୋଡ଼େଇ ଦିଅ।
2: ସାର୍ ଟାର୍ପୋଲିନରେ ଲାଗିଥିବା ରକ୍ତଦାଗ ଧୋଇ ହେଇଯିବ, କେସ୍ ଫଇସଲା ହେଇନି, ଆମେ ସବୁ ଅଡୁଆରେ ପଡିଯିବା।
1: ହଁ ଜମାଦାର ବାବୁ, ପରେ ଦେଖିବା, ଦରକାର ହେଲେ ଅନ୍ୟ ରକ୍ତଦାଗ ଲାଗିବ, ବ୍ୟସ୍ତ କାହିଁକି।
2: ହଉ ସାର୍। ଆରେ ନବ, ଆରେ ସେ ମାଲଖାନରୁ ଟାର୍ପୋଲିନଟା ବାହାର କଲୁ?
1: ଆରେ ଆରେ ହାଜତ ଭିତରେ ବେଶୀ ପାଣି ଗଳୁଛି ନା କଣ, ସେ ଲୋକ ଦୁଇଟାକୁ ହାଜତ ବାହାରକୁ ନେଇ ଆସ। ଏ ପହରା
2: ସାର୍, ଦି ଜଣ ଯାକ ଖୁନି ଆସାମୀ, ଖସି ପଳେଇଯିବେ।
1: ଆରେ ଶୁଣ, ତମେ ଦୁଇଟା ଖସି ପଳେଇବନି ତ, ପଳେଇବାକୁ ଚେଷ୍ଟା କଲେ ଗୁଳି କରିଦେବି। ଶୁଣ, ସେ ଦୁଇଟାକୁ ପଦାକୁ ବାହାର କରି ଆଣ, ନହେଲେ ଶନିପାତରେ ମରିଯିବେ। ଆରେ କିଏ ଏମିତି ପାଟି କରୁଛନ୍ତି?
0: ନାଇଁ ସାର୍, ନଦୀରେ ପାଣି ବଢୁଥିଲା, ପଣ୍ଡିଆର ଲୋକେ ନଦୀ ବନ୍ଧ ଉପରକୁ ଉଠି ଯାଉଛନ୍ତି, ଇଏ କାଳେ ନଦୀ ବନ୍ଧ ଭାଗିଯିବ ସେଇଥିପାଇଁ।
1: ଆରେ କିଏ କିଛି ବିପଦରେ ପଡିଥିବେ କି?
0: ନାଇଁ ହାତରୁ ପାଣି ତ ଆମ ଥାନା ଘାଟ ପାହାଚକୁ ଆହୁରି ଛୁଇଁ ନାହିଁ।
1: ଠିକ ଅଛି, ଥାନା ଡଙ୍ଗା ଠିକ କରି ରଖ, ଦରକାର ପଡିପାରେ। ନବ, କୁଦ ଉପରକୁ ଚାଲ ଦେଖିବା।
0: ସାର୍ ନଦୀ ଫୁଲି ଉଠିଲାଣି, ଜଣା ଯାଉଛି ବନ୍ଧ ଭାଙ୍ଗିଯିବ।
1: ଆଚ୍ଛା, କୋଉ ଜାଗାରେ ଭାଙ୍ଗିଯିବ ବୋଲି ଭାବୁଛ?
0: ଭାଙ୍ଗିଲେ ସେ ଖେରସ ପାଖରେ ଭାଙ୍ଗି ଯାଇପାରେ।
1: କାହିଁକି?
0: ସେଇଠି 4 ବର୍ଷ ତଳେ ଥରେ ଭାଙ୍ଗିଥିଲା, ସରକାର ପଥର ବନ୍ଧେଇ କରିଥିଲେ, ସେଇଥିପାଇଁ ନଦୀ କୋପ କରିଛି। ସାର୍ ଆମକୁ ବଢି ଭତ୍ତା କେତେ ମିଳିବ?
1: ହଁ, ଲୋକ ବିପଦରେ ପଡୁଛନ୍ତି, ତମେ ବଢି ଭତ୍ତା କଥା ଭାବୁଛ?
0: ନାଇଁ ସାର୍, ଟଙ୍କା ପଇସା ସରିଯାଇଛି ତ।
3: ସାର୍ ମତେ ଡାକିଲେ ସାର୍।
1: ହଁ ସାନ ବାବୁ, ଆପଣ ଲୁଙ୍ଗି ପିନ୍ଧି ଆସୁଛନ୍ତି?
3: ସାର୍ ଖବର ପାଇ ବସିବା ଜାଗାରୁ ଉଠି ଆସିଲି ଆଉ।
1: ଶୁଣନ୍ତୁ, ମୋ ସାଙ୍ଗରେ ଆସନ୍ତୁ, ଖେର ସାଡ଼େ ଯିବା, ସେଠି ଘାଇ ହେଇଯାଇପାରେ, ଲୋକଙ୍କର ସୁବିଧା ଅସୁବିଧା ବୁଝିବାକୁ ପଡିପାରେ, ବନ୍ଧରେ ମାଟି ପକାଇବାକୁ ପଡିପାରେ। ଶୁଣନ୍ତୁ, ଯାଆନ୍ତୁ, ପୋଷାକଟା ଟିକେ ବଦଳି ଦେଇ ଆସିବେ।
3: ସାର୍ ବର୍ଷା ତୁହାକୁ ତୁହା ହଉଛି, ଝଡ଼ ବି ଲାଗି ରହିଛି, ଏ ସମୟରେ ଥାନା ଜାଡ଼ିଯିବା କଣ ଠିକ ହବ? ଆସାମ ମାନେ ଅଛନ୍ତି ସାର୍, ଝଡ଼ ବର୍ଷାରେ ଥାନା କାଗଜପତ୍ର ନଷ୍ଟ ହେଇଯାଇପାରେ। ସାର୍ ମୁଁ ବରଂ ଥାନା ଜଗିଛି, ଚୌକିଦାର ନବ ତ ଆପଣଙ୍କ ସାଙ୍ଗରେ ଅଛି, ଆଉ ଜମାଦାର ବାବୁ ବି ସାଙ୍ଗରେ ନେଇଗଲେ ଚଳିବନି।
1: ହଁ ମୁଁ ଜାଣେ ଆପଣ ସୁବିଧାବାଦୀ ଲୋକ, ତାଛଡ଼ା ମୁଁ ଦେଖୁଛି ଆପଣ ତ ଏବେ ମୁଡ୍ରେ ଅଛନ୍ତି।
3: ନା ସାର୍, ମାନେ କଥା କଣ କି ସାର୍?
1: ଥାଉ ଥାଉ ଥାଉ, ଆଉ ସଫେଇ ଦେବା ଦରକାର ନାହିଁ, ମୁଁ ଆସୁଛି, ଆସ ନବ।
0: ମଲା ମଣିଷ, ହେ ମା ଚଣ୍ଡୀ, ରକ୍ଷା କର, ରକ୍ଷା କର, ରକ୍ଷା କର।
4: ସାର୍ ସାର୍ ମୋ କଥା ଟିକେ ଶୁଣନ୍ତୁ ସାର୍।
1: କୁହନ୍ତୁ ମାଙ୍କ ବାବୁ,
4: କୁହନ୍ତୁ। ବନ୍ଧ ପାଖରେ ନଦୀକୁ ସମାଳି ହଉନି, ବନ୍ଧ ଉପରେ ପାଣି ସାପ ପରି ଖେଳିଗଲାଣି, ମୁଁ ଘର ତିଆରି ପାଇଁ ବାଲି ରଖିଛି, ଅଖା ବସ୍ତା ଯଦି ମିଳନ୍ତା, ବସ୍ତାରେ ପୁରେଇ ବନ୍ଧରେ ପକେଇଦେଲେ କିଛିଟା ହୁଏତ ସାର୍ ଅଟକେଇ ହୁଅନ୍ତା ସାର୍।
1: ହଁ ବାଙ୍କ ଆପଣ ଠିକ କହିଛନ୍ତି। ଜମାଦାର ବାବୁ,
2: ସାର୍
1: ନବକୁ ସାଙ୍ଗେ ନେଇ ଶୀଘ୍ର ଯାଅ, ମାଲଖାନାରେ 500 ଅଖା ବସ୍ତା ଜବତ ହେଇ ରହିଛି, ଶୀଘ୍ର ନେଇ ଆସ ଯାଅ।
2: ସାର୍ ସେଥିରେ ଚିହ୍ନଟ ମାର୍କା ଅଛି, ବ୍ୟବହାର କରିଦେଲେ କୋର୍ଟ ଆମକୁ ଦୋଷ ଦେଇଦେବ, ଆମେ ସସ୍ପେଣ୍ଡ ହେଇଯିବା।
1: ହଁ ଜମାଦାର ବାବୁ, ଏ ବିପଦ ବେଳେ ଯଦି ସେ ଅଖାବସ୍ତା ଗୁଡ଼ିକ କାମ ନ ଲାଗିବ ଆଉ କେତେବେଳେ କାମ ଲାଗିବ? ସସ୍ପେଣ୍ଡ କଥା ପରେ ବୁଝିବା, ତମେ ଜଲ୍ଦି ଯାଇ ବସ୍ତା ସବୁ ନେଇଆସ। ବାଙ୍କ ବାବୁ,
4: ସାର୍
1: ଆପଣ ଗୋଟେ କାମ କରନ୍ତୁ, ଆପଣ 2-3 ଜଣଙ୍କୁ ସାଇକେଲ ଦେଇ ପଠାନ୍ତୁ, ବସ୍ତା ଆଣିବେ, ଯାଆନ୍ତୁ। ଜମାଦାର ବାବୁ ଶୁଣନ୍ତୁ, ଶୀଘ୍ର ଆସିବେ।
5: ହଁ ସାର୍।
4: ଯା ହଉ ମହାନ୍ତି ବାବୁ, ଆପଣ ଥାନାକୁ ଆସିବା ଦିନଠୁ ଆମର ଆଉ କିଛି ଅସୁବିଧା ହଉ ନାହିଁ, ଏ ବିପଦ ବେଳେ ସାର୍ ଆପଣ ତ କେବଳ ଆମର ସାହସ।
1: ଡଙ୍ଗା ସଜ କରିବାକୁ ପଡିବ, ଆଉ ରକ୍ଷା ନାହିଁ, ଚାଲ ଶୀଘ୍ର, ଚାଲ ଶୀଘ୍ର, ଚାଲ।

0: ଓହୋ, ପାତ୍ରପୁର ଉପରେ କେତେ ବଡ଼ ଝଡ଼ ବହିଗଲା! ବନ୍ୟା ଛାଡ଼ିଗଲା ସିନା, ହେଲେ ଅଞ୍ଚଳ ଲୋକ କେତେ କ୍ଷତି ଦେଇଗଲା! କେତେ ଲୋକଙ୍କ ଘରଟିଏ ଭାଙ୍ଗି ମାଟିରେ ମିଶିଗଲା, କେତେ ଲୋକ କେତେ ଗୃହପାଳିତ ପଶୁଙ୍କୁ ଭସେଇ ନେଲା, କିଏ ତାର ହିସାବ ରଖିଛି?
1: ସାର୍, ଆପଣ ନଥିଲେ ଏ ଅଞ୍ଚଳରେ ଆହୁରି ଅନେକ କ୍ଷତି ହୋଇଥାନ୍ତା। ଆପଣ ନ ଖାଇ ନ ପିଇ ଅନିଦ୍ରା ରହି ଏଯାଏ ଲୋକଙ୍କ ଉଦ୍ଧାର କାମରେ ଲାଗିଛନ୍ତି, ଲୋକଙ୍କ ଖାଇବା ରହିବା ପାଇଁ ବ୍ୟବସ୍ଥା କରୁଛନ୍ତି, ଅଥଚ
0: ଜମାଦାର ବାବୁ, ଆରେ ଇଏ ତ ଆମର କର୍ତ୍ତବ୍ୟ, ଆଇ ମିନ୍ ଡ୍ୟୁଟି।
1: ସାର୍, ଆପଣ ଉପାସରେ ଅଛନ୍ତି, ଏ ପାଉଁରୁଟି ଆଉ ବିସ୍କୁଟ ପ୍ୟାକେଟଟା ଆଣିଥିଲି ଆପଣଙ୍କ ପାଇଁ।
0: ଥାଉ ଜମାଦାର ବାବୁ, ମୁଁ ଏଯାଏ ଦାନ୍ତ ବି ଘଷିନି,
1: ଦୁଇଟା ବାଜିଲାଣି ସାର୍।
0: ସମୟ କାହାରିକୁ ଅପେକ୍ଷା କରେନି, ଅହରହ ଗଡ଼ି ଚାଲିଛି, ତାକୁ କିଏ ଅଟକି ପାରିବ?
2: ସାର୍, ମା କହିଲେ ଆପଣଙ୍କ ପୁଅଙ୍କ ଭାରି ଜ୍ୱର, ଡାକ୍ତର ନେଇ ଶୀଘ୍ର ଘରକୁ ଆସନ୍ତୁ, ଆଉ ଘରେ କିଛି ଖାଇବାକୁ ନାହିଁ। ଯାହା ଥିଲା ଗାଁର ସ୍ତ୍ରୀ ଲୋକମାନେ ଯୋଉମାନେ ଥିଲେ ଆପଣଙ୍କ ଘରେ ଆଶ୍ରୟ ନେଇଥିଲେ, ସେମାନଙ୍କୁ ମା ବାଣ୍ଟି ଦେଇଛନ୍ତି, ଶୀଘ୍ର କିଛି ଚାଉଳ ବି ପଠେଇବାକୁ କହିଛନ୍ତି।
0: ନବ ସାର୍, ଦେଖ ଘରକୁ ଯିବାକୁ ମୋର ବେଳ କାହିଁ, ମନ୍ତ୍ରୀ ଗୌରଦାସ ଆସିବେ, କଲେକ୍ଟର ଏବଂ ଏସ୍ପି ମଧ୍ୟ ଆସିବେ, ଶୁଣ କହିଦେବ ଘରକୁ ଯାଉଛୁ, ମୋର ଡେରି ହବ।
2: ଚାଉଳ କଥା କଣ କହିବି ସାର୍,
0: ମୁଁ ଜମାଦାର ବାବୁଙ୍କୁ କହିଦେଉଛି, କିଛି ଚୁଡ଼ା ଆଉ ଗୁଡ଼ ପଠେଇଦେବେ, ତାକୁ ଖାଇ ଦୁଇ ତିନି ଦିନ ଚଳି ନିଅନ୍ତୁ।
2: ହେଲେ ସାର୍, ଆପଣଙ୍କ ପୁଅର ଦେହ ଖରାପ ଅଛି, ଜ୍ୱର ହେଇଛି।
0: କହିଲି ପରା ଯା ବୋଲି, ମୁଁ ଏବେ ଯାଇପାରିବିନି
2: ସାର୍।
0: ହଁ ଶୁଣ, ଏ ଦୁଇ ଟଙ୍କା ନିଅ, ଔଷଧ ଦୋକାନରୁ କଣ ଦୁଇଟା ଟାବ୍ଲେଟ୍ ଆଣି ଦେଇଦେବ, ତାପରେ ମୁଁ ଗଲେ ବୁଝିବି, ବୁଝିଲ
2: ସାର୍।
0: ଆରେ ଏଇ ତ ବିରବ ଆସିଲିଣି
3: ସାର୍, ଶୁଣିଲିଣି ମନ୍ତ୍ରୀ ଆସୁଛନ୍ତି।
0: ମୁଁ ଜାଣେ, କଲେକ୍ଟର ଏସ୍ପି ମଧ୍ୟ ଆସିବେ, ତାଙ୍କ ସାଙ୍ଗରେ ଏମର୍ଜେନ୍ସି ଅଫିସର, ଏଡିଏମ୍, ଗଣ୍ଡା ଇଞ୍ଜିନିୟର ଏବଂ ତାଙ୍କ ତଳିଆ କର୍ମଚାରୀମାନେ ମଧ୍ୟ ଆସିବେ, ସାମ୍ବାଦିକ ଏବଂ ଫଟୋଗ୍ରାଫର ମଧ୍ୟ ଆସିବେ।
3: ସାର୍, ଆପଣ କେମିତି ଜାଣିଲେ?
0: ଆରେ ବନ୍ୟା ପରେ ପରେ ଏଇଟା ତ ଗୋଟେ ରୁଟିନ୍ କାମ, ଧରାବନ୍ଧା ନିୟମ, ନେତାମାନଙ୍କ ଫଟୋ ଉଠିବ, ଖବର ଛାପା ହବ, କେତେ ବାହାବା ମିଳିବ।
3: କିନ୍ତୁ ଖଟିବୁ ଆମେ ସାର୍, ପାନରୁ ଟିକେ ଚୁନ ଖସିଗଲେ ଗାଳି ପୁଣି ଆମେ ଶୁଣିବୁ।
0: ହଁ ଶୁଣ, ମନ୍ତ୍ରୀ ଏଠିକା ଲୋକ ତ, ତେଣୁ କୋଉ କୋଉ ଏରିଆ ଯିବି ତାର ଗୋଟେ ଲିଷ୍ଟ କରିବାକୁ ହବ, ସବୁ ପ୍ରକାର ବନ୍ଦୋବସ୍ତଟା କରିବାକୁ ପଡିବ। ତାଛଡ଼ା ତହସିଲଦାର ବାବୁଙ୍କୁ କହି ମନ୍ତ୍ରୀ ଏବଂ ତାଙ୍କ ସହିତ ଆସୁଥିବା ସମସ୍ତଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ହବ, ମାନେ ଯେମିତି କୌଣସି ପ୍ରକାର ଅସୁବିଧା ନ ହୁଏ।
3: ନା ମୋତେ କିଛି ଅସୁବିଧା ହବନି ସାର୍, ଆପଣ କାହିଁ ବ୍ୟସ୍ତ ହେଉଛନ୍ତି?
0: ଆଚ୍ଛା ଚାଲନ୍ତୁ ବାବୁ, ଲଞ୍ଚ ଘାଟ ପାଖରେ ଅପେକ୍ଷା କରିବାକୁ ପଡିବ, ସେମାନେ ସମସ୍ତେ ଆସିଯିବେ ଯେ, ଚାଲନ୍ତୁ।

0: ଅଛି। ଆପଣ ଯଦି ଗୁହାରି ନ ଶୁଣିବେ ଆଉ କିଏ ଶୁଣିବ? ଆପଣ ଆମର ନେତା ସାର୍।
1: କୁହ ବାଙ୍କ ବାବୁ, ମନ ଖୋଲିକିରି କୁହ।
0: ମୁଁ ଯଦି ନ କହିବ ଆଉ କିଏ କହିବ? ଖୋଦ ମନ୍ତ୍ରୀ ଆମେ ଅଞ୍ଚଳର ଲୋକ, ତେଣୁ ତାଙ୍କୁ ଗୁହାରି କରିବାକୁ ଆସିଛି ସାର୍। ଆମର ସ୍ୱେଚ୍ଛାସେବୀ ଦଳକୁ ଯଦି ରିଲିଫ ଜିନିଷ ଦିଆଯିବ ଆମେ ସେ ଜିନିଷ ନେଇ ଦୂର ଦୂରାନ୍ତରେ ଠିକଣା ଲୋକଙ୍କ ପାଖରେ ପହଞ୍ଚେଇ ଦେଇପାରିବୁ ସାର୍। ମାନେ ଆମେ ନିଜେ ଡଙ୍ଗା ସାଇକେଲ ନେଇ କିଛିଟା ଜିନିଷ ବାଣ୍ଟିଲୁଣି। ଆହା ସାର୍, ଏବେ ବି ସେ ବିଚରା ଲୋକ ଗୁଡିକ କି ଅବସ୍ଥାରେ ଅଛନ୍ତି, କି ଭୋକ ଉପସରେ ଛଟପଟ ହଉଛନ୍ତି ସାର୍, ମାନେ ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେ।
1: ନାଇଁ ନାଇଁ ବାଙ୍କ ବାବୁ, ତୁମେ ଗୋଟିଏ ଉଚିତ ପ୍ରସ୍ତାବ ଦେଇଛ। ଆଚ୍ଛା ତହସିଲଦାର ବାବୁ, ବାଙ୍କ ବାବୁଙ୍କୁ 20 ବସ୍ତା ଚାଉଳ, 20 ବସ୍ତା ଚୁଡା ଆଉ ସେଇ ଅନୁପାତରେ ଅନ୍ୟାନ୍ୟ ଜିନିଷ ଦେଇଦିଅ। ତମ ଦାୟିତ୍ୱ ବି ଟିକେ ହାଲକା ହେଇଯିବ।

0: ଓଃ ମଣିଷ କି ଚାକିରିରେ ପଶିଲା, ମୁହୂର୍ତ୍ତେ ବି ଫୁରସତ ମିଳୁନି। ଏଣେ ହାକିମଙ୍କ ତୋଡ଼, ତେଣେ ଘରେ ଘରଣୀଙ୍କ ମୁହଁ ଫଣଫଣ, କାହାକୁ ମଣିଷ ସମ୍ଭାଳିବ?
1: ବୁଝିଲ ଜମାଦାର ବାବୁ, ଆଗେ ଲୋକ କହୁଥିଲେ ମାଛ ଖାଇବ ଇଲିଶି, ଚାକିରି କରିବ ପୋଲିସ, ହେଲେ ଏବେ ସେ କଥା ବଦଳି ଗଲାଣି। ବୁଝିଲ,
0: ପୋଲିସ ଚାକିରି ସୂତା କ୍ଷୀରରେ ଝୁଲୁଛି, କେତେବେଳେ ଛିଣ୍ଡିଯିବ କହି ହବନି।
1: ହଁ, ସାଲ୍ୟୁଟ ମାରି ମାରି ହାତ ଦରଜ ହେଇଗଲାଣି।
0: କଣ ଆଉ କରାଯିବ, ଚାକିରି ତ କରିଛେ, ମୁଣ୍ଡ ତ ବିକିଛେ, ଡ୍ୟୁଟି କରିବାକୁ ବାଧ୍ୟ। ଆମ ଇନ୍ସପେକ୍ଟର ସାହେବ ଟିକେ କଡ଼ା ଲୋକ ତ, ସେଇଥିପାଇଁ ଟିକେ ବେଶୀ ଖଟିବାକୁ ପଡୁଛି।
1: ସବୁବେଳେ ଖାଲି କାମ କାମ କାମ, ବଢିଗଲା ତା ପଛକୁ ପୁଣି ଇଲେକ୍ସନ ଆସିଗଲା।
2: ଏତେ ବ୍ୟସ୍ତ ହେଇ କେସ୍ ଡାଇରୀ କାହିଁକି ଲେଖୁଛନ୍ତି ବିରୋବାବୁ?
1: ସାର୍ ନମସ୍କାର।
3: ନମସ୍କାର।
1: ଏସ୍ପି ଇନ୍ସପେକ୍ସନ ବେଳେ ଦେଖିବେ ଯେ
3: ଆପଣଙ୍କର ଅଭିଜ୍ଞତା ହେଇନି, ଆଉ କୋଉ ଅଫିସର କୋଉ କାମ ଦେଖିବେ ଆପଣ ଜାଣିନାହାନ୍ତି।
1: ବୁଝିପାରିଲେନି ସାର୍।
3: ଆରେ ଇଏ କଣ ପୁରୁଣା ବୁଢା ଅଫିସର ହେଇଛନ୍ତି? ଇଏ ପୋଷାକ ପତ୍ର କେମିତି ପିନ୍ଧା ହେଇଛି ଦେଖିବେ, ଚାଲି ଦେଖିବେ, ଢଙ୍ଗ ଦେଖିବେ।
1: ତଥାପି ସାର୍
3: ଛାଡ଼ନ୍ତୁ। ହଁ ଶୁଣନ୍ତୁ, ବେଲ୍ଟଟା ଟିକେ କଷିକରି ପିନ୍ଧନ୍ତୁ, ଆଉ ଶୁଣନ୍ତୁ, ଯାହା ମାଗିବେ ଫଟାଫଟ ଆଣି ପହଞ୍ଚେଇ ଦେବେ। ବାସ୍
1: ସାର୍, ସାର୍ଙ୍କ ପାଇଁ ସବୁ ବ୍ୟବସ୍ଥା ହେଇଯାଇଛି, ଆପଣ ମୋତେ ବ୍ୟସ୍ତ ହୁଅନ୍ତୁନି।
3: ଗୁଡ୍, ସାର୍ଙ୍କ ଆସିବା ଟାଇମ୍ ହେଇଗଲାଣି।

0: ବିଶ୍ରାମ
1: ମହାନ୍ତି
0: ସାର୍
1: କାମ କେମିତି ଚାଲିଛି? ବଡ଼ି ପରେ ପରେ ଇଲେକ୍ସନ ଆସିଗଲା, ସବୁବେଳେ ସତର୍କ ହେବାକୁ ହେବ।
0: ୟେସ୍ ସାର।
1: ଆଚ୍ଛା, କିଛି ଗଣ୍ଡଗୋଳର ଆଶଙ୍କା ନାହିଁ ତ?
0: ନା ସାର୍, ସବୁ ନର୍ମାଲ, ଏଠି ସେମିତି କିଛି ଗଣ୍ଡଗୋଳ ନାହିଁ।
1: ଗୁଡ୍
2: ସାର, ଆପଣଙ୍କ ଅର୍ଡରକୁ ଅକ୍ଷର ଅକ୍ଷର ପାଳନ କରୁଛୁ, ସେଇଥିପାଇଁ ସାର୍ ସବୁ ଠିକ।
1: ଭେରି ଗୁଡ୍, ଭେରି ଗୁଡ୍।
2: ଆପଣଙ୍କ ଗାଇଡେନ୍ସରେ ଆପଣଙ୍କ ଅର୍ଡର ଅନୁସାରେ କାମ କରୁଛୁ, ଅସୁବିଧା କାହିଁକି ହବ ସାର୍?
1: ତମେମାନେ ମିଳିମିଶି କାମ ନ କରିଥିଲେ ମୁଁ କଣ ଏକୁଟା କିଛି କରିପାରିଥାନ୍ତି?
2: ନା ସାର୍, ନା, ଆପଣଙ୍କ ଲିଡରସିପ୍ର ପ୍ରଶ୍ନ ଅଛି ନା, ତା ନ ହେଇଥିଲେ ଆମେ ବଡି ସମ୍ଭାଳି ପାରିଥାନ୍ତୁ ନା ଇଲେକ୍ସନ ଝମେଲାକୁ ସମ୍ଭାଳି ପାରିବୁ?
0: ହଁ ସାର୍, ସାର୍ ବାବୁ ଠିକ କହୁଛନ୍ତି।
1: ବଡି ବେଳେ ତମେ ବି ଠିକ କାମ କରିଛ ମହାନ୍ତି, ମୁଁ ଭାରି ଖୁସି।
0: ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ।
1: ଏ ଏରିଆରେ ସମସ୍ତେ ତମର ପ୍ରଶଂସା କରୁଛନ୍ତି। ବଡି ବେଳେ ତମେ ବହୁତ ଖଟିଛ, ଲୋକଙ୍କୁ ଉଦ୍ଧାର କରିଛ, ଆଉ ବହୁତ ସାହାଯ୍ୟ କରିଛ ବୋଲି ଶୁଣିଲି, ମତେ ଭାରି ଖୁସି ଲାଗିଲା। ଦାଟ୍ସ ଲାଇକ୍ ଏ ଗୁଡ୍ ସ୍ମାର୍ଟ ଆକ୍ଟିଭ ଆଣ୍ଡ ଏଫେକ୍ଟିଭ ପୁଲିସ ଅଫିସର।
0: ସାର୍,
1: ମୁଁ ଭାବୁଛି ପୁଲିସ ମେଡାଲ ପାଇଁ ଏଥର ତମ ନାଁଟା ମୁଁ ରେକମେଣ୍ଡ କରିବି।
0: ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ।
1: ପୁଲିସ ପାଖରେ ଅଖଣ୍ଡ କ୍ଷମତା ଅଛି, କିନ୍ତୁ ସେ କ୍ଷମତାର ବ୍ୟବହାର ନିର୍ଭର କରେ ସ୍ଥାନ କାଳ ପାତ୍ର ଉପରେ। ଠିକ ଭାବରେ ପ୍ରୟୋଗ କରି ନ ପାରିଲେ ତାହା ବୁମେରାମ ଭଳି କାମ କରେ। ଗିରଫ କରିବା ତ ଅତି ସହଜ, କିନ୍ତୁ ପ୍ରମାଣ ଯୋଗାଡ଼ କରି କାଗଜପତ୍ର ଠିକ କରି ଆଇନର ପ୍ରଚଳିତ ଧାରା ଭିତରେ ପକାଇ ବିଚାରାଳୟକୁ ପଠାଇବା କାଠିକର ପାଠ। ପୁଲିସ ହେଉଛି ଆଇନର ରକ୍ଷକ, ସେତକ ଠିକ ଠିକ କରି ନ ପାରିଲେ ଲୋକେ ଓଲଟା ଅଭିଯୋଗ କରିବେ, ତେଣୁ ଆମକୁ ନିୟମର ପରିସୀମା ଭିତରେ ଆମର କର୍ତ୍ତବ୍ୟ କରିବାକୁ ହେବ।
0: ୟେସ୍ ସାର୍।
2: ସାର୍, ଆପଣ ତ ଆମର ଫିଲୋସଫର ଏବଂ ଗାଇଡ଼।

0: ସତ କହ, ତୋ ସାଙ୍ଗରେ ଆଉ କିଏ ସବୁ ଥିଲେ? ତମ ଦଳ ଲିଡର କିଏ କହ?
1: ମୁଁ ଜାଣିନି ବାବୁ,
0: ଜାଣିନୁ?
1: ମୁଁ ଜାଣିନି,
0: ଜାଣିନୁ, ଜାଣିନୁ, ସବୁ ଜାଣିଛୁ, ସବୁ କହିବୁ, ମୁଁ ତମେ ଛାଡ଼ିଦେବି ଭାବୁଛୁ। କେତେ କେତେ ଖୁଣି ଡକାୟତଙ୍କୁ ପାଣି ପିଇ ଦେଇଛି, ତୁଟା କି ଗାଈର ଗମ କହିବୁନି? ତମେ ଛାଡ଼ିଦେବି ଭାବୁଛୁ। ତୋ ସାଙ୍ଗରେ ଆଉ କିଏ ସବୁ ଥିଲେ? କିଏ ସବୁ ଥିଲେ ତୋ ସାଙ୍ଗରେ? ଆଉ କିଏ? ଆଉ କିଏ କହ? ରଘୁ। ଆଉ କିଏ? ଆଉ କିଏ? ମୁଁ ଜାଣେ ପରା ଭଲରେ ଭଲରେ ତୋଠୁ ସତ କଥା ବାହାରିବ, ଭଲରେ ଭଲରେ ସତ କଥା
1: ବାହାରିବନି।
0: ନବ ସାର ପାଣି, ପାଣି ମାରିବେ, ପାଣି ମାର, ବେହୋସ ହେଇଗଲା ନା କଣ?
2: ଏ ନାଇଁ ସାର, ଛଟା କାଢୁଛି।
0: ଆରେ ଛଟ କରୁଛୁ, ଛଟ କରୁଛୁ, ଛଟ କରୁଛୁ।
2: ସାର କୋଉ ଯାତ୍ରା ବାଟରେ ଥିଲା ବୋଧେ
1: ବାବୁ? ପାଣି,
0: ପାଣି,
1: ପାଣି ବାବୁ, ମୁଁ ତୋଟି ଶୁଖି ଯାଉଛି ବାବୁ, ମରିଯିବି, ମରିଯିବି ବାବୁ,
0: ମରିଯିବୁ।
1: ମତେ
0: ମାରନ୍ତୁନି, ମର ମର ମଲେ ଏ ପୃଥିବୀ ଉତ୍ସାହ ହବ, ଦେଶରେ
2: ଦେଶର ଲୋକ ସଂଖ୍ୟା କମିବ, ଖାଦ୍ୟ ସମସ୍ୟା ବି ଯିବ। ଶୁଖିଲା ଗୋଡ ଧରାରୁ କଣ ମିଳିବ କିଏ? ମାଲ ପାଣି ଛଟା
0: ସତ କଥା କହ, ଛାଡ଼ିଦେବି ନହେଲେ ମାରି ମାରି ତୋ ଦେହରୁ ଛାଲ ଉତାରିଦେବି।
2: କେତେ ଖାଦ ମିଶିଛି କି?
1: ବାବୁ ଭଲ କରି କହୁଛି ବାବୁ, ପ୍ରାଣ ଖାଇ କହୁଛି ବାବୁ, ମୋ ନା ମକରା,
0: ମକରା ହେଲା, ହେଲା ମକରା ବାବୁ। ଚୋରି ଜିନିଷ କଣ ରଖିଛୁ କହ?
2: ଏ ବାପା ରଖିଛୁ ନା, ହଜମ କରି ସାରିଲୁଣି?
1: ମୁଁ କିଛି ନେଇନି ବାବୁ, ମୁଁ
0: କିଛି
1: ନେଇନି।
2: ଯାତ୍ରା ବାଟରେ ଥିଲୁ କି?
1: ପିଛ କହୁନି ବାବୁ, ସତ କହୁଛି, ମତେ ଫସେଇ ଦେଇଛି ଆମ ଯଦୁ ଆଉ ରଘୁ ଚୋରି ଜିନିଷ ନେଇ କୁଆଡେ
0: ପଳେଇ ଗଲୁ।
1: ନିରୀହ ଲୋକ ବାବୁ, ଆପଣ ଗୋଡ ଦଉଛି ବାବୁ, ମୁଁ କିଛି ଜାଣିନି, ମତେ ଧରେଇ ଦେଇ ସବୁ ଖସି ପଳେଇ ଗଲୁ
0: ବାବୁ।
2: ସିଏ ଆଖି ବୁଝିକିରି କ୍ଷୀର
1: ଗରିବ ଲୋକ ବାବୁ, ମୂଲ ଲାଗି ଚଳେ, ଦି ଦିନ ହେଲା କିଛି କାମ ପାଇନଥିଲି, ଉପାସରେ ଥିଲି ବାବୁ, କାମ ଦବୁ କହି ମତେ ଡାକି ଆଣିଥିଲେ, ଚଳିବାକୁ କହି ସେମାନେ ସେ ଘରେ ପଶିଲେ। ତାପରେ ତ ମୁଁ ଧରା ପଡି ଏଇଠି, ମୁଁ କିଛି ଜାଣିନି।
0: ସବୁ ଜାଣିଛୁ, ସବୁ ଜାଣିଛୁ, ଭଲ ଦଶା ଅଛି ତ, ସତ କଥା କହ ନହେଲେ ପୁଣି ଦେଖିବୁ କହ।
2: ଆଜ୍ଞା, ଏମାନେ କଣ ସହଜରେ ସତ କହିବେ? ଜମା କହିବେ
0: ଫେଲ ହବ। କହ କହ ହଁ କହ କହ କହ କହ
1: ସତ କହୁଛି
0: ବାବୁ। ଏମିତି କଣ ହଉଛି କି ନବ? ଇଏ
1: ମତେ ଦୟା କରନ୍ତୁ ବାବୁ, ମୁଁ କିଛି ଜାଣିନି ବାବୁ,
2: ଜାଣିନୁ କୁଆଡୁ,
0: ଜାଣିନୁ ଜାଣିନୁ ଦିଲ୍ଲୀ କରୁଛ କଣ?
2: ସାରେ ହାତ କାଟିବ ସାରେ, ଏଇ ରୋଡ ବାଟା ନିଅନ୍ତୁ, ସବୁ କଥା ବାନ୍ତି କରି ପକେଇବ।
0: ସେ ରୋଡ ବାଟା ଦିଅ, ହଁ କହିବୁନି ପରା, ଦେଖୁଛୁ ଏ ରୋଲ ବାଡ଼ି ଦେଖୁଛୁ, ଦେଖିବେ କେମିତି କହିବୁନି, ସବୁ ବାହାରିବ, ମାଡକୁ ମହାଦେବ ଡରନ୍ତି। ତୁ ବାକି ସାର କହ କହ, ଶୀଘ୍ର କହ, ଶୀଘ୍ର କହ, କିଭେ ବାଟରୁ କଥା ବାହାରୁନି, ଫେର ପାଖରେ କରୁଛୁ, ଦେବୀ ଯାଉଛି ନା, ଦେବୀ ଯାଉଛି ନା,
2: ସାର ସାର।

0: ସେନ୍ସ ଲେସ୍ ହେଇଗଲା ବୋଧେ।
1: ତମେ କଣ କହୁଛ ମ, ପାଣି ଧାର ଢେଇଛ କେଇଲି।
0: ସାର୍ ସାର୍ ତା ହାତ ଗୋଡ ସବୁ ହେମାଳ ହେଇଗଲା।
1: ହଉ ହେମାଳ ହଉ, ତମେ ପାଣି ଧର।
0: ସାର୍ ସାର୍ ଇଏ ମକରା ମରିଗଲା ନା କଣ?
1: ଏମାନେ ସହଜରେ ମରିବେ, ଏମାନଙ୍କ ଦେହ ପଥର ଠୁ ବି ଟାଣ, ବୁଝିଲ? ପାଣି
0: ନାହିଁ ସାର୍, ମୋର ସନ୍ଦେହ ହଉଛି ମରିଗଲା ବୋଧେ ଆଉ। ହଁ ସାର୍ ସାର୍, ମଣିଷ ଜନମରୁ ଉଦ୍ଧାର ହେଇଗଲା।
1: ମାନେ କଣ ହେଲା ମରିଗଲା?
0: ସାର୍
1: ମରିଗଲା
0: ସାର୍,
1: ସତରେ ମରିଗଲା? ଆରେ ନବ
0: ସାର୍,
1: କଣ ହେଲା ଏବେ, କଣ କରିବା,
0: କଣ କରିବା ସାର୍?
1: ଇଏ ତ ବଡ ବିପଦ ଆସିଗଲା ନବ।
0: ସାର୍
1: ନବ, ଆରେ
0: ସାର୍,
1: ତୁ କାହାକୁ କହିବୁନି, ମୁଁ ସୁନାଟା ପରା, ମୋ ଧନଟା ପରା, ଆରେ ମୋ ଚାକିରି ପଳେଇବ, ମୋ ପିଲା ଭାସିବେ, ଇଏ କଣ ହେଲା? ହେ ଭଗବାନ, ନବ ତୋ ହାତ ଧରୁଛି, ତୋ ଗୋଡ ଧରୁଛି।
0: ସାର୍ ସାର୍ ସାର୍ ସାଇ, ଇଏ କଣ କରୁଛନ୍ତି ସାର୍? ଆପଣ ଇଏ ଥାନାର ସାନ ବାବୁ, ମୁଁ ଜଣେ ଚୌକିଦାର, ମୋ ଗୋଡ କାହିଁକି ଧରୁଛନ୍ତି?
1: ନବ ନବରେ ବାପା, ମୋତେ ଜବାବ ଦେ, କାହାକୁ କହିବୁନି?
0: ନାଇଁ ସାର୍, ମୁଁ କିଛି ଦେଖିନି, ମୁଁ ନଥିଲି ସାର୍।
1: ତୁ ନଥିଲୁ କି ଦୁର୍ଯୋଗ ଆସିଗଲା? ଚାଲ ଚାଲ ଚାଲ ଏଠୁ ପଳେଇବା।
0: ସାର୍ ସାର୍, ଏଇ ଇନଚାର୍ଜ ଅଫିସର ଆସିଗଲେଣି, ମୁଁ ଖସିଲି ସାର୍।
1: ମା ତୁ ଆସିଲେଣି? ବିପଦ ମହା ବିପଦ, ମୁଁ ବାସିଗଲେ ନବ, ମତେ ରଖ, ମତେ ବିପଦରୁ ଉଦ୍ଧାର କର।
0: ସାର୍ ଭଗବାନଙ୍କୁ ଡାକନ୍ତୁ, ପୁଣ୍ୟ କରୁଥିଲେ ସେଇ କେବଳ ଉଦ୍ଧାର କରିବେ, ମୁଁ ଖସିଲି ସାର୍।
2: କଣ ହେଲା ସାର୍ ବାବୁ, କଣ ଏତେ ପାଟି ତୁମେ ଶୁଣୁଥିଲ? କଥା କଣ ସାର୍ ବାବୁ, କଥା କଣ କଣ ହେଇଛି
1: ସାର୍?
2: ଆପଣ ବିବ୍ରତ କାହିଁକି? ମୁହଁ ଶୁଖି ଯାଇଛି, ଶୀତରେ ବି ଝାଳରେ ଗାଧି ପଡ଼ିଲେଣି
1: ସାର୍। ସାର୍
2: କଣ ସାର୍ ସାର୍ ହଉଛନ୍ତି
0: ସାର୍? ଇଏ ମକରା ମରିଗଲା ସାର୍।
1: ସାର୍ ସାର୍ କଥା କଣ କି? ହଁ ସାର୍, ମକରା ମରିଗଲା।
2: ନା ମକରା ମରିପାରେ ନା।
0: ହଁ ସାର୍, ମକରା ମରିଗଲା।
2: ମୁଁ ଜାଣେ ମକରା ମରିନି, ତାକୁ ମାରି ଦିଆଯାଇଛି।
1: ନା ସାର୍, କଥା କଣ କି?
2: ସାର୍ ବାବୁ, ଆପଣଙ୍କ ମୁହଁ କହିଦେଉଛି,
1: ନା ସାର୍
2: ଆପଣ ତାକୁ ମାରିଦେଇଛନ୍ତି।
1: ନା ସାର୍, ମୁଁ ତାଠୁ କଥା ଦେଇ କରିବାକୁ ଥରେ ଦୁଇ ଥର ମାତ୍ର ଚାପଟା ମାରିଛି ସାର୍, କେମିତି କୋଉଠି ଅଧାରେ ବାଜିଗଲା ବୋଧେ।
2: ମୁଁ ଜାଣିଥିଲି ଆପଣଙ୍କ ଭଳି ମଦ୍ୟପ ନୃଶଂସ ପୋଲିସ ଅଫିସର ଯୋଉଠି ଥିବେ ଏଇ ହବ।
1: ନା ସାର୍, ମୁଁ ଜାଣି ଜାଣି ମାନିନି ସାର୍, ବାଜିଗଲା, କେମିତି ମରିଯିବ ବୋଲି ମୁଁ ଭାବିନଥିଲି।
2: ଭାବିବା ଉଚିତ ଥିଲା, ଏବେ କିଏ ଆପଣଙ୍କ ପିଠରେ ପଡିବ
1: ସାର୍?
2: ଏ ବିପଦରୁ ଖସିପାରିବେ ଆପଣ? ଜାଣନ୍ତି ହତ୍ୟା ଅପରାଧରେ ଫାଶୀ କୋର୍ଟରେ ଶୁଣିବାକୁ ପଡିପାରେ ଆପଣଙ୍କୁ।
1: ସାର୍ ଆପଣ ଗୋଡ ଧରୁଛି, ସାର୍ ଆପଣ ଗୋଡ ଧରୁଛି, ମୋତେ ରକ୍ଷା କରନ୍ତୁ, ଆପଣ ଚାହିଁଲେ ମୋତେ ବିପଦରୁ ଉଦ୍ଧାର କରିପାରିବେ, ଆପଣ ମୋ ସାହବର
2: ସାର୍। ଛାଡ଼ନ୍ତୁ ଗୋଡ ଛାଡ଼ନ୍ତୁ ଗୋଡ ଛାଡ଼ନ୍ତୁ।
1: ନା ସାର୍ ନା ସାର୍ ନା ସାର୍, ଆପଣ ହଁ ନକଲେ ମୁଁ ଗୋଡ ଛାଡ଼ିବିନି। ନା ଆପଣ ହଁ ନକଲେ ମୁଁ ଗୋଟେ ଗୋଡ ଛାଡ଼ିବି। ମୋର ମା ବାପା ଆପଣଙ୍କ ହାତରେ ଆମ ପରିବାରର ଜୀବନ, ମାରିଲେ ମାରିବେ, ତାରିଲେ ତାରିବେ ସାର୍।
2: ଓହୋ, ଉଠନ୍ତୁ ଉଠନ୍ତୁ
1: ସାର୍।
2: ନବ
0: ସାର୍,
2: ଥାନା କବାଟ ବନ୍ଦ କର।
0: ମୋର କିଛି ଦୋଷ ନାହିଁ ସାର୍।
2: ଯା କବାଟ ବନ୍ଦ କର।
1: ସାର୍ ଉପାୟ କୁହନ୍ତୁ ସାର୍, କଣ କରିବେ?
2: ସେଇ କଥା ତ ଭାବୁଛି
1: ସାର୍, ହାଜତ ଭିତରେ ତା ଲୁଗାରେ ଫାଶି କରି ଲଟକେଇ ଦେଇ ଆତ୍ମହତ୍ୟା କରିଛି ବୋଲି କହିଲେ। ହଁ ସାର୍।
2: ନାଇଁ ନାଇଁ, ତା ଦେହରେ ମାଡ଼ର ଚିହ୍ନ ସବୁ ଅଛି, ପୋଷ୍ଟମର୍ଟମ ରିପୋର୍ଟରେ ଡାକ୍ତର ମାଡ଼ କଥା ଲେଖିଦେବ।
1: ତାହେଲେ ଆଉ କଣ କରିବା ସାର୍?
2: ଆଚ୍ଛା
1: ସାର୍,
2: ଏସ୍ପିଙ୍କୁ ସତର୍କତା କହିଥିଲେ କଣ ହେବ? ମୁଁ ଭାବୁଛି ସେ ଆମକୁ ବଞ୍ଚେଇ ଦେବେ, କ୍ଷମା କରିଦେବେ
1: ସାର୍। ଆପଣଙ୍କୁ ସେଦିନ ପ୍ରଶଂସା କରୁଥିଲେ, ହେଲେ ମୋ ଉପରେ ତାଙ୍କର ଭଲ ଇମ୍ପ୍ରେସନ ନାହିଁ ସାର୍, ମୋତେ ସସ୍ପେଣ୍ଡ କି ଡିସମିସ୍ କରିଦେବେ ସାର୍।
2: ତାହେଲେ ଆଉ ଉପାୟ କଣ? ଆମେ ସମସ୍ତେ ଫସିଯିବା ଯେ
1: ସାର୍। ସାର୍ ଗୋଟିଏ କଥା କହିବି ସାର୍।
2: କୁହନ୍ତୁ କୁହନ୍ତୁ, ଶୀଘ୍ର କୁହନ୍ତୁ, ଯାହା କହିବା କଥା ଶୀଘ୍ର କରିବାକୁ ପଡିବ
1: ସାର୍। ମୋତେ ଜିପ୍ଟା ଦିଅନ୍ତୁ, ଲାଷ୍ଟକୁ ନେଇ ବ୍ରିଜ୍ ଉପରେ ନଦୀ ଭିତରକୁ ଗଡ଼େଇ ଦେବି ସାର୍।
2: କିନ୍ତୁ ବ୍ରିଜ୍ ତ ଏଠୁ ବହୁତ ଦୂରରେ
1: ସାର୍। ଆପଣ ଡ୍ରାଇଭରକୁ ରାଜି କରାଇ ଦିଅନ୍ତୁ ସାର୍, ବାକି କାମ ମୁଁ କରିଦେବି, ଦେଖିବେ କେହି ତାର ସୁରାଗ ପାଇବିନି ସାର୍।
2: ଓ ଇଏ ତ ବଡ଼ ବିପଜ୍ଜନକ କଥା, ଭଲ ଅଡ଼ୁଆରେ ମୋତେ ପକେଇଲେ, ଜୀବନ ସାରା କଷ୍ଟ ସହି ସଚ୍ଚୋଟ କର୍ମଠ ପୋଲିସ ଅଫିସର ବୋଲି ଯୋଉ ସମ୍ମାନ ଟିକାକୁ ମିଳିଥିଲା, ଏ ଗୋଟାଏ ଘଟଣାରେ ସବୁ ଥୁଇ ହେଇଗଲା, ମାଟିରେ ମିଶିଗଲା।
1: ମୋତେ କ୍ଷମା କରନ୍ତୁ ସାର୍, ମୋର ଭୁଲ ହେଇଯାଇଛି।
2: ବୀର ବାବୁ ବୁଝିଲେ, ଏ ଭୁଲ କ୍ଷମା ନାହିଁ, ପ୍ରାୟଶ୍ଚିତ କରିବାକୁ ହବ, ଆମ ସମସ୍ତଙ୍କୁ ଦଣ୍ଡ ଭୋଗିବାକୁ ହବ
1: ସାର୍। ଆପଣ ଚିନ୍ତା କରନ୍ତୁନି ସାର୍, ସବୁ ଠିକ ହେଇଯିବ, ମୋତେ ଖାଲି ଚିପ୍ଟା ନେବାର ଅନୁମତି ଦିଅନ୍ତୁ ସାର୍।
2: ଏ ଅପରାଧରେ ମୋତେ ବି ଭାଗିଦାର କରେଇବେ, ଶେଷରେ ମୋତେ ବି ପାପ ମୁଣ୍ଡେଇବାକୁ ପଡିବ।
1: ଆଇ ଆମ୍ ସରି ସାର୍।

0: ଆଉ ଡେରି କରନ୍ତୁନି ସାର୍, ଅନ୍ଧାର ଥାଉ ଥାଉ କାମ ସାରିବାକୁ ହବ, ରାତି ପାଇଗଲେ ସବୁ ବିଭ୍ରାଟ ହେଇଯିବ।
1: ଆଚ୍ଛା ଆଉ କିଛି ଉପାୟ ନାହିଁ?
0: ନା ସାର୍, ମୋତେ ରକ୍ଷା କରନ୍ତୁ, ମୁଁ ମରିଯିବି ସାର୍, ମୋ ପିଲା ଭାସିଯିବେ ସାର୍।
1: କରନ୍ତୁ ସାର୍, ଶୁଣନ୍ତୁ, ଯାହା କରୁଛନ୍ତି କରନ୍ତୁ, କିନ୍ତୁ ରାତି ପାଇବା ପୂର୍ବରୁ ସବୁ କାମ ସାରନ୍ତୁ।
0: ଥ୍ୟାଙ୍କ ୟୁ, ହଁ ଥ୍ୟାଙ୍କ ୟୁ ସାର୍,
1: ଯାଅ। ଥ୍ୟାଙ୍କ ୟୁ। ମୋତେ ବିପଦରେ ପକେଇବେନି ତ?
0: ନା ସାର୍, ନା, ଆପଣଙ୍କ ଋଣ ମୁଁ ସୁଝି ପାରିବିନି। ଆସୁଛି ସାର୍। ନବ
2: ସାର୍,
0: ଟିକେ ସାହାଯ୍ୟ କର
2: ସାର୍, ମଡ଼ା ତାକୁ ଛୁଇଁବି, ମୁଣ୍ଡକୁ ଧୋଇ ଗାଧେଇବାକୁ ପଡିବ।
0: ଧର ଧର ଧର, ଟିକେ ତୁ ଶୀଘ୍ର ଧର, ଧର ଭଲ କଥା।

0: ମହାନ୍ତି
1: ସାର୍,
0: ମକରାର ଫାଇଲ୍ ଦେଖିଲି, ଯାହା ଜଣାଯାଉଛି ୟା ପଛରେ କିଛି ଗୋଟା ରହସ୍ୟ ଅଛି। ମୁଁ ଠିକ ଅନୁମାନ କରିଥିଲି, ସେଥିପାଇଁ ବାଧ୍ୟ ହୋଇ ମୋତେ ସରପ୍ରାଇଜ୍ ଭିଜିଟ୍ କରିବାକୁ ହେଲା।
1: ସାର୍, ମକରା କେସ୍ ପଛରେ କୌଣସି ରହସ୍ୟ ନାହିଁ। ତାକୁ ଗିରଫ କରି ଆଣିବା ବେଳେ ଜିପ୍ରୁ ଡେଇଁ ଖସି ପଳାଇଗଲା। ପୋଲିସ ହାତରୁ ଖସି ପଳାଇବା ଅପରାଧରେ ତା ବିରୁଦ୍ଧରେ କେସ୍ ହେଇ ତଦନ୍ତ ଚାଲୁ ରହିଛି।
0: ବିରୋଧୀ ଦଳ ଲୋକେ କ'ଣ କହୁଛନ୍ତି ଶୁଣିଲେଣି?
1: ନାହିଁ ସାର୍।
0: ସେମାନେ କହୁଛନ୍ତି ମକରା କୁଆଡ଼େ ମନ୍ତ୍ରୀଙ୍କ ବିରୋଧୀ ଲୋକ, ସେଥିପାଇଁ ମନ୍ତ୍ରୀଙ୍କ ପ୍ରରୋଚନାରେ ମକରାକୁ ଜାଣିଶୁଣି ପୋଲିସ ହତ୍ୟା କରିଛି। ପଞ୍ଚାୟତ ଖବରକାଗଜରେ କ'ଣ ବାହାର କରିଛି ପଢ଼ିଛ? ପୋଲିସର ଅମାନୁଷିକ ଅତ୍ୟାଚାର, କୌଣସି ଜଣେ ପୂର୍ବତନ ମନ୍ତ୍ରୀଙ୍କ ଷଡ଼ଯନ୍ତ୍ର ଫଳରେ ବିପକ୍ଷ ଦଳର ଲୋକ କର୍ମୀଙ୍କ ହତ୍ୟା, ନିଅ ପଢ଼।
1: ମିଛ କଥା ସାର୍, ଏସବୁ ମନଗଡ଼ା କଥା।
0: ଜାଣ, ଗୌର ଦାସ ମନ୍ତ୍ରୀ ଥିଲାବେଳେ ତମେ ତାଙ୍କର କେବଳ ନିରାପତ୍ତା ରକ୍ଷା କରିନ, ଆହୁରି ଅନେକ ଆଦର୍ଶ ପାଳନ କରିଛ। ହେଲେ ନିର୍ବାଚନ ସରିଗଲା ପରେ ସେ ଆଜି ତମର ଶତ୍ରୁ। ତମେ ଯେଉଁ ବାଙ୍କବାବୁଙ୍କୁ ପ୍ରୋଟେକ୍ସନ ଦେଇଥିଲ, ଆଜି ସେ ବି ତମର ଶତ୍ରୁ। ତମେ ଯେଉଁ ଗାଁ ବାଲାଙ୍କୁ ବଢ଼ି ବେଳେ ଏତେ ସାହାଯ୍ୟ କରିଥିଲ, ସେମାନେ ଆଜି ତମର ଦୋଷ ଦେଉଛନ୍ତି। କେହି କେହି କହୁଛନ୍ତି ମକରାର ନବବିବାହିତା ସ୍ତ୍ରୀ କୁଆଡ଼େ ଭାରି ସୁନ୍ଦରୀ, ତା ଉପରେ କୁଆଡ଼େ ଥାନାବାଲାଏ ପାର୍ଶ୍ୱବିକ ଅତ୍ୟାଚାର କରିଛନ୍ତି। ମକରା ପ୍ରତିବାଦ କରିବାରୁ ତାକୁ ମାରି ଦିଆଯାଇଛି।
1: ମିଛ ସାର୍, ସବୁ ମିଛ,
2: ସବୁ ମିଛ ସାର୍। ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର ଚାଲିଛି।
0: ଥାନା ଭିତରେ ମକରା ଉପରେ ଯେତେବେଳେ ମାଡ଼ ହଉଥିଲା, ପୋଲିସର ଗର୍ଜନ ଓ ମକରାର ବିକଳ ଚିତ୍କାର କୁଆଡ଼େ ଗାଁ ଲୋକ ଶୁଣିଛନ୍ତି?
1: ନା ସାର୍, ନା।
0: କାହା ପାଟିରେ ମାଡ଼ବତା ଦେଇପାରିବ? ଆଇନ ଶୃଙ୍ଖଳା ରକ୍ଷା କରିବା, ଦୋଷୀକୁ ଦଣ୍ଡ ଦେବା, ନିର୍ଦ୍ଦୋଷକୁ ନ୍ୟାୟ ଦେବା ପୋଲିସର ଦାୟିତ୍ୱ। ଯେଉଁ ପୋଲିସ ନିଜର କର୍ତ୍ତବ୍ୟ କରି ନପାରିବ, ସେଭଳି ଅପାରଗ ଲୋକ ଚାକିରିରେ ରହିବ କାହିଁକି? ସେ ଶାସ୍ତି ନ ପାଇବ କାହିଁକି?
1: ସାର୍, କିଛି ଲୋକ ସ୍ଲୋଗାନ ଦେଇ ଥାନା ଆଡ଼କୁ ଆସୁଛନ୍ତି।
0: ମୁଁ ଜାଣିଥିଲି ଶେଷରେ ଏହା ହେବ, ଏବେ ସମ୍ଭାଳ।
1: ଆଇ ଏମ୍ ସରି ସାର୍।
3: ମକରାର ହତ୍ୟା ସମ୍ପର୍କରେ ନରହନ୍ତା ନିତ୍ୟାଙ୍ଗ ମହାନ୍ତିକୁ,
0: ବନ୍ଧୁଗଣ
3: ନରହନ୍ତା ନିତ୍ୟାଙ୍ଗ ମହାନ୍ତିକୁ,
0: ବନ୍ଧୁଗଣ
3: ମକରାର ହତ୍ୟା ସମ୍ପର୍କରେ
0: ବନ୍ଧୁଗଣ ଦୟାକରି ଶୁଣନ୍ତୁ, ଚୁପ୍ ହେଇ ଶୁଣନ୍ତୁ।
3: ଆଚ୍ଛା ଟିକେ ଚୁପ୍ ହେଇଛ,
0: ମୁଁ ପ୍ରତିଶ୍ରୁତି ଦଉଛି, ଦୋଷୀ ନିଶ୍ଚୟ ଉପଯୁକ୍ତ ଦଣ୍ଡ ପାଇବ। ଯଦି ମକରାକୁ ମାରି ଦିଆଯାଇଥାଏ, ସେ ଯେ କେହି ହେଉ ନା କାହିଁକି, ଏପରିକି ଯେକୌଣସି ପୋଲିସ ଅଫିସର ହେଉ ନା କାହିଁକି, ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ।
3: ଭାଇମାନେ, ଏସ୍ପି ସାହେବ ଆମକୁ ଭୁଲେଇ ହେବାକୁ ବସିଛନ୍ତି। ସେ କେବେ ହେଲେ ତାଙ୍କ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେନି, ଆମେ ଭଲ ଭାବରେ ଜାଣୁ। ତେଣୁ ଆମକୁ ଆମ କାମ କରିବାକୁ ପଡିବ।
0: ସାର୍, ସାର୍, ଆପଣ ଜଣେ ଉଦାର ବିଗମ ବ୍ୟକ୍ତି।
3: ହଁ କହନ୍ତୁ।
0: ପୂର୍ବତନ ମନ୍ତ୍ରୀ।
3: ହଁ।
0: ଆପଣ ସରକାରୀ ନିୟମ କାନୁନ ଜାଣନ୍ତି?
3: ହଁ ଜାଣେ।
0: ଦୟାକରି ଆଇନ କାନୁନକୁ ନିଜ ହାତକୁ ନିଅନ୍ତୁନି।
3: ଆଉ କଣ କରିବୁ?
0: ମୁଁ ପ୍ରତିଶ୍ରୁତି ଦଉଛି, ପ୍ରମାଣ ମିଳିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହବ।
3: ମୋର ବିଶ୍ୱାସ ନାହିଁ, ଆପଣଙ୍କ କଥା ତ ପାଣି ଲଗାର, ବୁଝିଲେ?
0: ମୁଁ ଯାହା କହେ ସେୟା କରେ।
3: ଆଚ୍ଛା ଠିକ ଅଛି, ଆପଣ କହୁଛନ୍ତି ଯେତେବେଳେ ତିନି ଦିନ ସମୟ ଦେଲୁ, କାର୍ଯ୍ୟାନୁଷ୍ଠାନ ନହେଲେ ଫଳ ବିଷମ ହବ।
0: ତିନି ଦିନ ମଧ୍ୟରେ ମୁଁ ନିଜେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବି।
3: ହେଲା, ହେଲା,
0: ବି ସିଓର।

0: 잡아야 돼.
1: ମହାନ୍ତି
2: ସାର୍,
1: ମୁଁ ଜାଣେ ଗୌରଦାସ ମନ୍ତ୍ରୀ ଥିଲାବେଳେ ତମେ କ'ଣ ନ କରିଥିଲ ତାଙ୍କ ପାଇଁ, ଅଥଚ ସେହି ଗୌରଦାସ ଆଜି ତମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ, ଶୋଭାଯାତ୍ରା ନେତୃତ୍ୱ ନେଲେ। ମୁଁ ତ କିଛି ବୁଝିପାରେ ନାହିଁ, ଗୌରଦାସଙ୍କ ଉଦ୍ଦେଶ୍ୟ କ'ଣ?
2: ସାର୍, ଗୌରଦାସ ହେଉଛନ୍ତି ପେସାଦାର ରାଜନୀତିଜ୍ଞ, ନିଜର ସ୍ୱାର୍ଥ ପାଇଁ ସେ ସବୁକିଛି କରିପାରିବେ, ଦରକାର ପଡ଼ିଲେ ନିଜ ଲୋକଙ୍କୁ ମଧ୍ୟ ନିଆଁକୁ ଠେଲି ଦେଇପାରିବେ। ଲୋକ ଚିହ୍ନିବାରେ ମୋର ଭୁଲ ହେଇଯାଇଛି ସାର୍।
1: ସବୁ ରାଜନୀତିଜ୍ଞ ଖରାପ ନୁହନ୍ତି, କିନ୍ତୁ କିଛି ଲୋକ ମୁଖାପିନ୍ଧି ସ୍ୱାର୍ଥ ହାସଲ ପାଇଁ ତତ୍ପର, ସେମାନଙ୍କୁ ନ ଚିହ୍ନିଲେ ଏଭଳି ବିପଦରେ ପଡ଼ିବାକୁ ହୁଏ।
2: ଆପଣ ଠିକ କହିଛନ୍ତି ସାର୍।
1: ମୁଁ ମକର କେସ୍ ନେଇ ଗାଁର କିଛି ବିଶିଷ୍ଟ ଲୋକଙ୍କ ମତାମତ ଜାଣିବାକୁ ଚାହେଁ। ତା ଛଡ଼ା ମକରାର ସ୍ତ୍ରୀ ଗୁଡ଼ାକ, ତାହାକୁ ବି କିଛି ବୁଝିବାର ଅଛି। ସିପାହୀ ଚୌକିଦାର ନବ, ଡ୍ରାଇଭରକୁ ମଧ୍ୟ ଜେରା କରିବି, ଡାକ ସେମାନେ।
2: ସାର୍,

0: ନିତ୍ୟାନନ୍ଦ, ଏଇ ପାତ୍ରପୁର ଥାନାରେ ତମରି ଜାଗାରେ ମୁଁ ଆଜି ଜଏନ୍ କଲି।
1: ଆଇ ଆମ୍ ଭେରି ହାପି ମିଷ୍ଟର ମହାପାତ୍ର, କଂଗ୍ରାଚୁଲେସନ୍ସ।
0: ଦେଖ ନିତ୍ୟାନନ୍ଦ, ତମେ ଯୋଉ ହାଜତରେ ଆସାମୀ ଦାଗି ଚୋର ଡକାୟତମାନଙ୍କୁ ଭର୍ତ୍ତି କରିଥିଲ, ଆଜି ସେଇ ହାଜତରେ ତମେ ନିଜେ। ମୁଁ ସେଥିପାଇଁ ଭାରି ଦୁଃଖିତ ନିତ୍ୟାନନ୍ଦ, ଏସ୍ପିଙ୍କ ଅର୍ଡର, ମତେ ଦୋଷ ଦେବନି।
1: ନା ମହାପାତ୍ର ବାବୁ, ମୁଁ ଆପଣଙ୍କୁ କାହିଁକି ଦୋଷ ଦେବି? ଏଇଟା ମୋ ଭାଗ୍ୟର ଫଳ, ଯାହା କପାଳରେ ଥିବ ତାକୁ କିଏ ବଦଳେଇ ପାରିବ?
0: ଦେଖିଲ ତ, ଏଇ ଗୌର ଦାସଙ୍କୁ ତମେ କେତେ ସାହାଯ୍ୟ ନ କରିଛ, ହେଲେ ସେଇ ଗୌର ଦାସ ଆଜି ତମକୁ ବଦନାମ କରି ନାଁ ନେବା ପାଇଁ ବେଶୀ ତତ୍ପର। ବନ୍ୟା ଆଉ ନିର୍ବାଚନ ବେଳେ ଲୋକଙ୍କ ଉପକାର କରି ଆଇନ ଶୃଙ୍ଖଳାକୁ ସମ୍ଭାଳି ନେଇଥିଲ ବୋଲି ଯୋଉ ଏସ୍ପି ତମକୁ ଅଜସ୍ର ପ୍ରଶଂସା କରୁଥିଲେ, ସେ ତମକୁ ଆଜି ଗିରଫ କରିବା ପାଇଁ ଟିକିଏ ବି କୁଣ୍ଠା ପ୍ରକାଶ କଲେନି। ଯୋଉ ଗାଁ ଲୋକେ ତମକୁ ଏତେ ଧନ୍ୟ ଧନ୍ୟ କହୁଥିଲେ, ଆଜି ସେମାନେ ଘୃଣାରେ ତମକୁ ନାକ ଟେକୁଛନ୍ତି। ବୁଝିଲ, ଏଇ ହେଉଛି ଆଜିର ସମାଜ।
1: ସମାଜ ଖରାପ ନୁହେଁ ମହାପାତ୍ର ବାବୁ, ଏଇ ସମାଜକୁ ବଦନାମ କରୁଛନ୍ତି କିଛି ସୁବିଧାବାଦୀ ଲୋକ। ତେବେ ମୁଁ ଆଶାବାଦୀ।
0: ଆଉ କି ଆଶା ନବ, ଏସ୍ପିଙ୍କ ସାମ୍ନାରେ ସବୁ କିଛି ବୟାନ କରିଦେଇଛି, ଅବଶ୍ୟ ପରେ ସେ ଫେରାର ହେଇଯାଇଛି।
1: ନବ ଫେରାର ହେଇଯାଇଛି।

0: ଇସି ହଁ ବୀରଦାସ ବି ଏ ଘଟଣା ଦିନ ରାତିରେ ନଦୀ ପୋଲ ଉପରେ ଏଇ ଥାନାର ଜିପ୍ ଘୁରି ବୁଲିଥିବା କଥା ପ୍ରମାଣିତ ହୋଇସାରିଲାଣି। ତା ଛଡ଼ା ପାଖ ଗୋପୀବଲ୍ଲଭପୁର ଥାନାବାଲା ଅଖାରେ ଭର୍ତ୍ତି ହୋଇଥିବା ପଚାଶଢ଼ା ଶବଟି ବି ଉଦ୍ଧାର କରିଛନ୍ତି। ସେ ଶବ ମକରାର ବୋଲି ତା ସ୍ତ୍ରୀ ବି ଚିହ୍ନଟ କରିସାରିଲାଣି। ତାହା ନହେଲେ ତମକୁ ଗିରଫ କରିବାକୁ ଏସ୍ପି ସାହସ କରିନଥାନ୍ତେ କି ମୋତେ ଏ ଥାନା ଇନ୍ଚାର୍ଜ ଦାୟିତ୍ୱ ନେବାକୁ କହିନଥାନ୍ତେ।
1: ସବୁ ଭାଗ୍ୟର ଖେଳ ମହାପାତ୍ର ବାବୁ, ସବୁ ଭାଗ୍ୟର ଖେଳ।
2: ଡାଡି ଡାଡି ତମେ ତା ଭିତରେ ରହିଛ କାହିଁକି? ଆସ ଆଜି ତମେ ମତେ ଗେଲ କରିବନି, ମୁଁ ପରା କେତେବେଳେ ତମକୁ ଖୋଜୁଛି। ଆସ ଡାଡି ଖେଳିବ ଆସ। ଡାଡି ତମେ କାନ୍ଦୁଛ କଣ ହେଲା? ମୁଁ ସେଦିନ ପରା କହିଥିଲି ବଡ଼ମାନେ କାନ୍ଦନ୍ତିନି ବୋଲି, ଏକଥା କଣ ତୁମର ମନେ ନାହିଁ? ଡାଡି ଆସ।
1: ପବି ତୁ ଯା, ପବି କରୁ ଯା, ମୁଁ ପରିଯିବି, ମୋର ଏଠି ବହୁତ କାମ ଅଛି ବାପା।
2: ନା ଡାଡି ତମେ ନଗଲେ ମୁଁ ଜମା ଘରକୁ ଯିବିନି, ଘରେ ମମି କାନ୍ଦି କାନ୍ଦି ଖାଲି ମୁଣ୍ଡ ବାଡ଼ଉଛି ଆଉ ତମେ ଏଠି କାନ୍ଦୁଛ।
1: ନା ପବି ମୁଁ କାନ୍ଦୁନି ତ, ଆଖିରେ ଫୋକଟା ପଡ଼ିଗଲା ଯେ। ଯା ବାପା, ମୋ ସୁନାଟା ପରା, ଯା ଘରକୁ ଯା, ମାମି ପାଖକୁ ଯା, ମାମି ତୋର ବ୍ୟସ୍ତ ହେଇ ଖୋଜୁଥିବେ। ଯା ବାପା ଯା ବାପା, ମୋ କଥା ମାନିବୁନି? ମୋ କଥା ନ ମାନିଲେ ମୁଁ ଜମା ତତେ କଥା କହିବିନି, କଟି କରିଦେବି। ହଁ
2: ନାଇଁ ନାଇଁ ଡାଡି ତମେ କଟି କରନି, ମୁଁ ପଛେ ଯାଉଛି।
0: ଥାନାରେ ତୋର କି କାମ? ପହରା
3: ସାର,
0: ଏ ପିଲାମାନେ ଯେମିତି ଥାନା ଭିତରକୁ ଆଉ ନ ଆସନ୍ତି।
3: ହଁ ସାର,
0: ଘର କଥା ଘରେ, ଥାନା କଥା ଥାନାରେ।
3: ହଁ ସାର, ଘର କଥା ଘରେ, ଥାନା କଥା ଥାନାରେ।

0: କୁହ କମଳି, ତମ ସ୍ୱାମୀ ମକର ମୃତ୍ୟୁ ସମ୍ପର୍କରେ ଯାହା କହିବାର ଅଛି ନିର୍ଭୟରେ କୁହ।
1: ହଜୁର ଧର୍ମାବତାର, ମତେ ମତେ ଭାରି ଭୟ ଲାଗୁଛି ହଜୁର।
0: ନା, ଭୟ କରିବାର କୌଣସି କାରଣ ନାହିଁ। ତମେ ଯାହା ଜାଣିଛ ନିର୍ଭୟରେ କୁହ, ତମର ନିରାପତ୍ତା ପାଇଁ ମୁଁ ପ୍ରତିଶ୍ରୁତି ଦଉଛି। ହଁ କୁହ।
1: ହଜୁର ସମସ୍ତେ କହୁଛନ୍ତି ମୋ ସ୍ୱାମୀ ମକର ମରିଗଲା, ତାକୁ ଅମୁକ ଲୋକ ମାରିଦେଲା, ସମୁକ ଲୋକ ମାରିଦେଲା। ମତେ ଏ କଥାରେ ରାଜି ହେବାକୁ ବାଧ୍ୟ କରାଯାଉଛି ହଜୁର। ମୋ ସ୍ୱାମୀ ମକର ବଞ୍ଚିଥାଉଥାଉ ମୁଁ ବିଧବା ହେବି କେମିତି? ମୋ ସ୍ୱାମୀ ମରିଯାଇଛି ବୋଲି କହିବି କେମିତି? ହଜୁର ଏଇ ଏଇ ମୁଁ ଚୁଡି ପିନ୍ଧିଛି, ଏଇ ମୁଣ୍ଡରେ ସିନ୍ଦୁର ନାହିଁଛି, ଆଉ ଏ ଦେଖୁନାହାନ୍ତି ଛିଟ ରଙ୍ଗୀନ ଶାଢୀ ପିନ୍ଧିଛି, ଆଉ ମୁଣ୍ଡରେ ଯୋଡ଼ା ବାନ୍ଧିଛି। ମୋ ସ୍ୱାମୀ ମରିଯାଇଥିଲେ ମୁଁ ବିଧବା ଏମିତି ବେଶ କଣ ହେଇପାରିଥାନ୍ତି?
2: ମକରା ଶବକୁ ନିଜେ କମଳି ହିଁ ଚିହ୍ନଟ କରିଛି।
1: ମିଛ କଥା ହଜୁର, ମୁଁ କେବେ ମୋ ସ୍ୱାମୀର ଶବ ଚିହ୍ନଟ କରିନି, ମୋଠୁ ଜବରଦସ୍ତ ଟିପ ଚିହ୍ନ ନିଆଯାଇଛି।
2: ଆଚ୍ଛା, ତମ ସ୍ୱାମୀ ଜୀବିତ ବୋଲି ତମେ କିଛି ପ୍ରମାଣ ଦେଇପାରିବ?
1: ହଁ, ସେ ତ ଏବେ ଦୁଇ ତିନି ଦିନ ତଳେ ମୋ ପାଖକୁ ଆସିଥିଲା, ରାତିରେ ରହିଥିଲା, ସକାଳୁ କାମରେ ଗଲା। ସେ ତ ଏମିତି ମଝିରେ ମଝିରେ ମାସ ମାସ ଧରି ଚାଲିଯାଏ, ପୁଣି କୁଆଡୁ ବୁଲି ବୁଲି ଫେରି ଆସେ। ସିଏ ମରିଯାଇଛି ବୋଲି କିଏ କହିଲା? ମୁଁ ତ କାହାକୁ କହିନି, କାହିଁ ମୁଁ ତ ଥାନାରେ ଏତଲା ବି ଦେଇନି।
2: ତମ ସ୍ୱାମୀ ଜୀବିତ ବୋଲି ପ୍ରମାଣ କଣ?
1: ଏ ମରିଥିଲା ଲୋକକୁ ସିନା ପ୍ରମାଣ ଲୋଡ଼ା ପଡନ୍ତା, ମୋ ସ୍ୱାମୀ ତ ଜୀବିତ, ଜିଇଥିବା ଲୋକଟାକୁ ମାରି ଦଉଛନ୍ତି।

0: ଡାଡି ଡାଡି
1: ଡାଡି
0: ଡାଡି ତମେ ମୁଁ ସେଠି କୁଆଡେ ଚାଲି ଯାଇଥିଲ? ଖୋଜି ଖୋଜି ମୁଁ ଥକି ଗଲିଣି।
1: ବିଜୟା, ମୋ ପାଇଁ ତମକୁ ବହୁତ ଦୁଃଖ କଷ୍ଟ ସହିବାକୁ ପଡ଼ିଲା। ନାହିଁ କଣ କରିବି କହିଲ, ଏସବୁ ତ ଭାଗ୍ୟର ଖେଳ। ଆରେ ହେ କଣ ତମେ କାନ୍ଦୁଛ? ଛି, ଆଜିର ଏ ଶୁଭ ଦିନରେ ତମେ କାନ୍ଦୁଛ?
2: ଆମ ଜୀବନରେ କେତେ ବଡ ଝଡ଼ ବହିଗଲା।
1: ଛଡ଼ ଯେତେ ଭୀଷଣ ହେଉ, ଦୁବ ଘାସର କି କ୍ଷତି କରିପାରିବ? ମୁଁ ତ ସେଇଭଳି ଦୁବ ଘାସଟିଏ।
2: ପବି ତମକୁ ଛୁରି ଛୁରି କଣ୍ଟା ହେଇଗଲାଣି।
1: ତମେ ବି ତ ଛିଡ଼ିଗଲାଣି।
2: ତମର ସବୁବେଳେ ସେଇ କଥା।
0: ହଁ ଡାଡି, ମମି ବି ସବୁବେଳେ ତମ କଥା ମନେ ପକାଉଥିଲେ।
1: ସତେ?
0: ହଁ ପରା।
1: ବୁଝିଲ ବିଜୟ, ଆଉ ଚିନ୍ତା ନାହିଁ, ସବୁ ତ ଝମଲା ସରିଲା, କେସ୍ ଫଇସଲା ହେଇଗଲା, ଏଣିକି ଚାକିରି ଜଏନ୍ କରିବି। କୋଉଠି ପୋଷ୍ଟିଂ ହବ କି ଜାଣି?
2: ପୋଲିସ ଚାକିରି? ନା ବାବା ନା, ଆଉ ପୋଲିସ ଚାକିରି କରିବ? ଗଙ୍ଗା ଗଲ ଯେତିକି, ଫଳ ପାଇଲ ସେତିକି।
1: ଆରେ ବିଜୟ, ଏ କଣ କହୁଛ? ଚାକିରି ନକଲେ ଘର ଚଳିବ କେମିତି?
2: ପୋଲିସ ଚାକିରି କରି ଏମିତି ଅପଦସ୍ତ ହେଲ, ବଦନାମ ହେଲ, ଆଉ ପୋଲିସ ଚାକିରି କରିବ? ସେ ପୋଲିସ ଚାକିରି ଆମର ଦରକାର ନାହିଁ। ଆଉ କିଛି ଚାକିରି କରିବା ପାଇଁ ତମେ ଚେଷ୍ଟା କର, କିଛି ନ ପାଇଲେ ବରଂ ବ୍ୟବସାୟ କି ଚାଷ କାମ ବୁଝ, ହେଲେ ପୋଲିସ ଚାକିରି କଥା ତମେ ଭୁଲି ଯାଅ।
1: ତମ କଥା ଶୁଣି ମତେ ହସ ମାଡ଼ୁଛି। ପୋଲିସ ଚାକିରି କଣ ଖରାପ ଚାକିରି?
2: ପୋଲିସ ଚାକିରି ପ୍ରତି ଆହୁରି ଏତେ ଦରଦ, ଚାକିରି ଚାକିରି ହୋଇ ଘର କଥା, ସ୍ତ୍ରୀ କଥା, ପିଲାଙ୍କ କଥା ବି ଭୁଲିଗଲ, ନ ଖାଇ ନ ଶୋଇ ଲୋକଙ୍କୁ ସେବା କଲ, ହେଲେ କଣ ପାଇଲ? ଅନ୍ୟର ଦୋଷ ପାଇଁ ହଇରାଣ ହେଲ, ବଦନାମ ହେଲ।
1: ଆରେ ଏଇ କଥାକୁ ତମେ ଏତେ ଧରୁଛ?
2: ମୋ ଜୀବନରେ ତ ଟିକିଏ ବୋଲି ସୁଖ ନାହିଁ, ଖାଲି ଦୁଃଖ ଆଉ ଦୁଃଖ।
1: ନା ବିଜୟ, ତମ ଧାରଣା ଭୁଲ, ଦୁଃଖ ନଥିଲେ ସୁଖକୁ ଅନୁଭବ କରିହୁଏ ନା। ଜୀବନର ଅନ୍ୟ ନାମ ତ ଦୁଃଖ, ଦୁଃଖକୁ ବାଦ ଦେଲେ ଜୀବନ ପରିପୂର୍ଣ୍ଣ ହୋଇପାରେ ନା। ଜୀବନରେ ସୁଖ ଦୁଃଖ ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଗୋଟିଏ ନଈର ଦୁଇଟି କୂଳ।
2: କେତେ ଆଉ ଦୁଃଖ ସହିବି, କେତେ ଆଉ ଲୁହ ଚରେଇବି?
1: ଦିସ୍ ଇଜ୍ ପାର୍ଟ ଅଫ୍ ଦ ଲାଇଫ୍, ଏଇ ତ ଜୀବନ। ଜୀବନରେ କେତେ ସୁଖ କେତେ ଦୁଃଖ, ଆମକୁ ହସି ହସି ସବୁକୁ ସାମ୍ନା କରିବାକୁ ହେବ, ସଂଗ୍ରାମ କରି ବଞ୍ଚିବାକୁ ହେବ, ପଛେଇ ଗଲେ ଚଳିବନି। ମୋ ହାତ ଧରି ତମେ ମୋ ସାଙ୍ଗରେ ଆସ।
2: ତମ ସାଙ୍ଗରେ ପାଦ ମିଳେଇ ଚାଲିପାରିବି ତ?
1: ପାରିବ, ନିଶ୍ଚୟ ପାରିବ। ମନ ଦୃଢ଼ କର, ଲକ୍ଷ୍ୟ ଠିକ ରହିଲେ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା, ଏଥିରେ ଲେଶମାତ୍ର ସନ୍ଦେହ ନାହିଁ। ଆମେ ଆମର କର୍ତ୍ତବ୍ୟ କରିଯିବା, ଫଳ ଆଶା କରିବା କାହିଁକି? କର୍ତ୍ତବ୍ୟ କରିଗଲେ ଫଳ ତ ନିଶ୍ଚୟ ମିଳିବ।
2: ଠିକ କହିଛ।
1: କଣ ଏଥର ଖୁସି ତ? ତାହେଲେ ଟିକେ ହସି ଦିଅ, ହସ।

0: ମୁଁ ଯେଉଁମାନଙ୍କର ଉପକାର କରିଥିଲି ସେମାନେ ମୋ ସହିତ ଶତ୍ରୁତା କଲେ। ତମକୁ ମୁଁ ହାତକଡ଼ା ପିନ୍ଧି ଜେଲ୍ ପଠାଇଥିଲି, ଅଥଚ ତମେ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଲ।
1: ନା ସାର୍, ମୁଁ ମୋର କର୍ତ୍ତବ୍ୟ କରିଛି।
0: କୁଞ୍ଚ, ତମେ ଯଦି କମଳୀକୁ ବୁଝି ନଥାନ୍ତ ସେ କଣ କୋର୍ଟରେ ଏମିତି କହିବାକୁ ଆଗେଇ ଆସିପାରିଥାନ୍ତା?
1: ସିଏ କଣ ଖାଲି ଆସିଛି ସାର୍, ମତେ ପୁରା ତା ପଣ ଦୋକାନରେ ବାନ୍ଧି ଦେଇଛି।
2: କେତେ ଛପରା ହଉଛ ମା, ସାର୍ କଣ ଭାବିବେ?
0: ମାନେ
1: ସାର୍, ମକର ଆସିଛି, କମଳୀ ଆଉ ମୁଁ ଦୁଇଜଣ ଥୁଆତ ହେଇଗଲି ସାର୍।
0: ଆଚ୍ଛା, ଭଲ ଶୁଭ ସମାଜ ତ
1: ସାର୍, ଆମକୁ ଆଶୀର୍ବାଦ ଦେବେନି ସାର୍? ଏ କମଳୀ ସାର୍ଙ୍କ ମୂଲ୍ୟ ମାନୁ ମୂଲ୍ୟ ମାରେ।
0: ଓହୋ, ହେଲା ହେଲା ହେଲା, ଉଠ ଉଠ ଉଠ। ହଁ, କିନ୍ତୁ ଭୋଜିଟା କେବେ ମିଳିବ
1: ସାର୍? ବାହାଘର ଆଉ କେସ୍ ଜିତିବା ଭୋଜି ଦିଟା ଯାକ ଆଜି ସନ୍ଧ୍ୟାରେ ଏକାଠି ପାଳିତ ହବ ସାର୍। ସାର୍, ଆପଣ ନିଶ୍ଚୟ ଆସିବେ ସାର୍?
2: ଆସିବେ ନା ସାର୍?

this is

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଚାଷୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯତ୍ନରେ ଧରଣୀ ଶସ୍ୟ ଶ୍ୟାମଳା ହୋଇଉଠେ। ଘନ ଘନ ବର୍ଷରେ ବଡି ଭୋରୁ ଉଠି ଗାଈ ବଳଦ କାମ ସାରି ମୁଢି ସାଙ୍ଗକୁ ନାଲି ଚା ଢୋକେ ପିଇ ଦେଇ ମୁଣ୍ଡରେ ଝାମ୍ପିଟା ଦେଇ ଧାଇଁଯାଏ ବିଲକୁ ଚଷାଟିଏ। ଆଗରୁ ହଳ କରି ସଜେଇ ରଖିଥିବା ଶୁଖିଲା ଜମି ଉପରେ ବର୍ଷା ପାଣି ପଡ଼ିବା ପରେ ବିହନ ବୁହେ। ବର୍ଷାର ସ୍ପର୍ଶ ପାଇଁ ବିହନ ଗଜା ହୁଏ। ଚାଷୀ ମନ ଉଲ୍ଲକିତ ହୋଇଉଠେ।
1: ଧୀରେ ଧୀରେ କରି ସବୁଜ ହୋଇଯାଏ ଧାନ କ୍ଷେତ। ସବୁଜ ଗଛରେ ଫଳ ଧରେ ଆଉ ସେଇ ଫଳକୁ ସୁରକ୍ଷା ଦେବା ପାଇଁ ବିଲରେ ଚାଷୀ ଠିଆ କରାଇ ପାଳଭୂତ। ଯାହାର ଭୟରେ କ୍ଷେତକୁ ଆସନ୍ତିନି ପଶୁପକ୍ଷୀ। ଘାସ ବାଛିବା, ସାର ପକେଇବା, ପାଣି ମଡେଇବା କାମରେ ଦିନଯାକ ବ୍ୟସ୍ତ ରୁହେ ଚଷା ଭାଇ। ଆଉ ହସୁଥିବା ଧାନ କ୍ଷେତକୁ ଦେଖି ଖୁସିରେ ଫାଟି ପଡେ ଚାଷୀ ପରିବାର।
0: ଭଲ ଫସଲ ହେଲେ ଭଲ ଦି ପଇସା ରୋଜଗାର ହେବା ଆଶାରେ ଦିନ ଗଣୁଥାଏ ଚାଷୀ। ତାହା ସହ ଫସଲ ଅମଳ ପରେ ଗାଈ ଗୋରୁଙ୍କ ପାଇଁ ବର୍ଷ ଯାକର ନଡ଼ା କୁଟା ଯୋଗାଡ଼ ହୋଇଯିବ ବୋଲି ଭାବି ବିଲରେ ଖଟୁଥାଏ ସେ।
1: ଖାଲି କଣ ଧାନ ବିଲରେ ଖଟେ, ବାଡି ବଗିଚାରେ ସ୍ତ୍ରୀ ପିଲାଙ୍କ ସହ ମିଶି ଲଗେଇଥାଏ ଜାତି ଜାତିକା ପନିପରିବା। ପିଢା ତଳେ ପୋତିଥିବା କଖାରୁ ମଞ୍ଜିରୁ ଡଙ୍କ ବାହାରି ଚାଳରେ ମାଡି ଫୁଲ ଫୁଟୁଥାଏ। ଭାଡ଼ି ତିଆରି କରି ସେଥିରେ ମଡେଇଥାଏ ଜହ୍ନି, କାକୁଡି, ଛଚିନ୍ଦ୍ରା, କଲରା, ପାଣି କଖାରୁ। ଆଉ ବାରିରେ ଲଗେଇଥାଏ ବାଇଗଣ, ଭେଣ୍ଡି ଆଦି ପନିପରିବା।
0: ଯାହାକୁ ବିଶ୍ୱଜିତା, ଏ ବର୍ଷା ଆସିଲେ କିନ୍ତୁ ସବୁଠୁ ବେଶୀ ଖୁସି ହୁଏ ଚାଷୀ ଭାଇଟିଏ।
1: ମନର ମାନସୀକୁ ଦେଖା କରି ନ ପାରି କିନ୍ତୁ ମନ ଦୁଃଖ କରି ପ୍ରେମିକ। ସେଥିପାଇଁ ତ କେତେବେଳେ ବର୍ଷା ହାତରେ ଖବର ପଠାଏ ତ କେତେବେଳେ ପ୍ରିୟାକୁ ଭିଜେଇ ଦେବା ପାଇଁ ବର୍ଷାକୁ ଅନୁରୋଧ।

0: ଆଉ ବିଶ୍ୱଜିତା, ବାଟରେ ଗଲାବେଳେ ବର୍ଷା ହେଲେ ତମେ ସିନା ଭିଜି ଭିଜି ପଳାଅ, କିନ୍ତୁ ପ୍ରାୟତଃ ଲୋକମାନେ ରାସ୍ତାକଡ଼ ଦୋକାନରେ ଭିଡ଼ ଜମାନ୍ତି, ଆକାଶକୁ ଅନେଇ ରହିଥାନ୍ତି କେତେବେଳେ ବର୍ଷା ଟିକେ ଥମିବ ଆଉ ସମସ୍ତେ ପୁଣି ଥରେ ନିଜ ନିଜ ଗନ୍ତବ୍ୟ ପଥରେ ଆଗେଇ ଯିବେ।
1: ଦୀପ୍ତି ରଞ୍ଜନ, ମୁଁ କଣ ସବୁବେଳେ ବର୍ଷାରେ ଭିଜିକି ଯାଏ ନା କଣ? ରେନକୋଟ କି ଛତା ନଥିଲେ ମୁଁ ବି ରାସ୍ତାକଡ଼ ଦୋକାନରେ ଅନ୍ୟମାନଙ୍କ ଭଳି ଅପେକ୍ଷା କରେ, ଆଉ ସେଠି ଯଦି ଚିହ୍ନା ମଣିଷଟେ ଦେଖା ହେଇଯାଏ ଆରମ୍ଭ ହୋଇଯାଏ ଗପସପ।
0: ହଁ, ଆଉ ଯିଏ ରାସ୍ତା କଡ଼ରେ ଛିଡ଼ା ହେବା ପାଇଁ ଜାଗାଟିଏ ପାଇନଥାଏ ସେ ବର୍ଷାରେ ଭିଜି ସିଧା ଯାଇ ଛିଡ଼ା ହୁଏ ଚା ଦୋକାନରେ, ଆଉ ବର୍ଷା ଭିଜା ପାଗରେ ମନକୁ ଆନମନ କରେ ଚା'ର ବାସ୍ନା, ଓଦା ଶରୀରକୁ ପୁଣି ଥରେ ଚଳଚଞ୍ଚଳ କରିବା ପାଇଁ କାଚ ଗିଲାସରେ ପିଇ ଦିଏ ଚା ଦି ଢୋକେ।
1: ଯଦି ବର୍ଷାଟା ନ ଛାଡ଼ି ଲଗାତାର ବରସି ଚାଲିଥାଏ ଆଉ ପାଖରେ ଛତା ନଥାଏ, ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ।
0: କୋଉ ପ୍ରଶ୍ନ?
1: ବର୍ଷା ପଡିଲାଣି କେମିତି ଯିବା?

0: ଆଉ ଫେରିବା ସମୟରେ ବର୍ଷା ହେଲେ ଛତା ଥିଲେ ବି ଓଦା ହେଇ ଖେଳି ଖେଳି ଆସୁ। ଓଳି ତଳେ ଛିଡ଼ା ହୋଇ ବର୍ଷା ପାଣିରେ ହାତ ଗୋଡ଼କୁ ଓଦା କରୁ, ଆଉ ଘରୁ ଗାଳି ବି ଶୁଣୁ।
1: ଖାଲି କଣ ସେତିକି, ଖାତା ଚିରି ଡଙ୍ଗା କରି ଭସାଉ, ଘରୁ ଲୁଚିକି ଯାଇ ପାଣି ଭରି ଯାଇଥିବା ଶୁଷ୍କ ଗାଡ଼ିଆ ପୋଖରୀରୁ ବନିଶୀ ପକାଇ ମାଛ ବି ଧରୁ, ଆଉ ଘରେ ମାଡ଼ ବି ଖାଉ। ଆଉ ବର୍ଷାରେ ଭିଜିବା ବେଳେ ବୋଉ ଭିଡ଼ି ଆଣି ଦି ଛାଟ ଦିଏ, ଆଉ କହେ ଯଦି ଦେହ ଖରାପ ହେଲା ତାହେଲେ ଦେଖିବୁ।
0: ଆଉ ତାପରେ ବୋଉର ତେନ୍ତୁଳି ଛାଟକୁ ଡରି ଆମେ ଘରେ ଚୁପ୍ ହୋଇ ବସିପଡୁ। ଆଉ ବୋଉ ଗାମୁଛାଟି ଆଣି ପୋଛି ଦେଇ ଅଦା, ଗୋଲମରିଚ, ତେଜପତ୍ର ପକାଇ ନାଲି ଚା କରି ପିଇବାକୁ ଦିଏ, କାଳେ ଥଣ୍ଡା ଧରିଯିବ ବୋଲି।
1: ହଁ ଦୀପ୍ତି ରଞ୍ଜନ, ମାର ସ୍ନେହ ମମତାଟା ହିଁ ଏମିତି, ପ୍ରଥମେ ଗାଳି ଆଉ ତାପରେ ଯତ୍ନ।

0: ବର୍ଷା ଋତୁ ଆସିଲେ ସ୍କୁଲରେ ପଢୁଥିବା ପିଲାଙ୍କର ଭାରି ଖୁସି ନୁହେଁ ବିଶ୍ୱଜିତା?
1: ହଁ ବା ଦୀପ୍ତି ରଞ୍ଜନ, ସେମାନଙ୍କର ତ ମଜା ହିଁ ମଜା। ଯଦି ସ୍କୁଲ ଯିବା ସମୟରେ ଜୋରେ ବର୍ଷା ହେଲା ତାହେଲେ ସେଦିନ ସ୍କୁଲ ବନ୍ଦ, ଘରେ ରହି ଟିଭି ଦେଖିବା, କାଗଜ ଡଙ୍ଗା କରି ବର୍ଷା ପାଣିରେ ଭସେଇବା, ଏଇ ତ ଖୁସି ସେମାନଙ୍କର ଆଉ। ଯଦି ଝିପି ଝିପି ବର୍ଷା ହୁଏ ମା ମାନେ ରେନକୋଟ ପିନ୍ଧେଇ ଛୁଆମାନଙ୍କୁ ସ୍କୁଲ ନେଇଯାଆନ୍ତି, ଆଉ ସ୍କୁଲରେ ରେନକୋଟ ପିନ୍ଧି ପହଞ୍ଚିଥିବା ଛୋଟ ଛୋଟ ପିଲା ସବୁ କୋଉ ଏଲିଅନ୍ଠୁ ବି କମ୍ ଲାଗନ୍ତିନି। ସତରେ ବର୍ଷା ଦିନର ମଜା ପିଲାଦିନେ ହିଁ ଥିଲା।
0: ହଁ, ଥରେ ଆମ ପିଲାଦିନ କଥା ମନେ ପକେଇଲ, ଆମେ କେମିତି ମଜା କରୁଥିଲେ। ଯିବା ସମୟରେ ବର୍ଷା ହେଲେ ସ୍କୁଲ ବନ୍ଦ,

0: ଆଉ ବିଶ୍ୱଜିତା, ବର୍ଷା ଦିନର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ମନଟା ଆପେ ଆପେ ଖୁସି ହୋଇଯାଏନି?
1: ହଁ ଦୀପ୍ତିରଞ୍ଜନ, ସବୁଜ ଶ୍ୟାମଳ ପରିବେଶ ମନ ଭିତରେ ଶାନ୍ତି ଭରିଦିଏ, ଆଉ ତା ସାଙ୍ଗକୁ ନଈ ନାଳ ସବୁ ପୂର୍ଣ୍ଣ ଗର୍ଭା ହୋଇଯାଆନ୍ତି। ଗାଡିଆ ପୋଖରୀରେ ଧଳା ଆଉ ଗୋଲାପୀ ରଙ୍ଗର କଇଁ ଫୁଟି ପ୍ରକୃତିକୁ ଆହୁରି ମନଲୋଭା କରନ୍ତି।
0: ଶୁଖି ଯାଇଥିବା ଝରଣାରେ ପୁଣି ଥରେ ପାହାଡ ଉପରୁ ପାଣି ଝରେ, ପୁଣି ଝରଣା ବହିଯାଇ ନଈ ହୋଇ ସମୁଦ୍ରରେ ମିଶେ। ସାରୁ ଗଛ ମୂଳେ କେଁ କଟର କରି ନିରବ ବର୍ଷାରେ ପରିବେଶକୁ ଆହୁରି ଗୁମସୁମ କରିଦିଅନ୍ତି ବେଙ୍ଗ ବେଙ୍ଗୁଲି। ମାଟି ଉପରେ ପାଟ ଛତା ଖୋଲି ଫୁଟିଯାଆନ୍ତି ଛତୁମାନେ। ବର୍ଷା ଛାଡ଼ିଯିବା ପରେ ଗଛରୁ ଝରି ପଡୁଥିବା ପାଣି ଟୋପାରେ ହାଲକା ସୂର୍ଯ୍ୟ କିରଣ ପଡ଼ିଲେ ମୋତି ଝଟକିଲା ଭଳି ମନେ ହୁଏ।
1: ଶୁଖି ଯାଇଥିବା ଗଛ ପାଣି ପାଇ ପୁଣି ଥରେ ନୂଆ କରି କଅଁଳି ଉଠେ। ପକ୍ଷୀମାନେ ବର୍ଷାରେ ଓଦା ହୋଇ ଡେଣା ଝାଡୁଥାନ୍ତି, ଆଉ ସହରରେ ବର୍ଷା ରାତିରେ ଝିପ୍ ଝିପ୍ ବର୍ଷାରେ ଟ୍ରାଫିକ୍ ଲାଇଟ୍କୁ ଓଦା ରାସ୍ତା ସହରର ଶୋଭା ବଢାଏ। ପୁଣି ଥରେ ଏହି ସୁନ୍ଦର ସବୁଜ ମଣ୍ଡିତ ପୃଥିବୀକୁ ଦେଖି କବିମାନଙ୍କର କଲମ ଲେଖିଯାଏ କବିତା।
0: ହଁ, କିଏ ବର୍ଷରେ ଖୁସି ହୋଇ ଧାଡି ଧାଡି କବିତା ଲେଖେ ତ କିଏ ସେ ବର୍ଷରେ ପ୍ରେମକୁ ମନେ ପକାଇ ବିରହ ସଙ୍ଗୀତ ଶୁଣେ, କିଏ ବର୍ଷାରେ ଗୀତ ଗାଇ ଗାଇ ନାଚେ ତ କିଏ ପୁଣି ବର୍ଷାରେ ବୁଲିବାକୁ ବାହାରି ଯାଏ।

0: ଯାହା କୁହ ବିଶ୍ୱଜିତା, ବର୍ଷାରେ କିନ୍ତୁ ସମସ୍ତଙ୍କ ଲୋଡ଼ା ଚା ସାଙ୍ଗକୁ ଗରମ ଗରମ ପକୁଡ଼ି।
1: ହଁ, ଆଉ ମୁଢି ନଡ଼ିଆ ଖାଇବାର ମଜା, ନହେଲେ ଝାଲମୁଢି।
0: ଆଉ ବର୍ଷା ଦିନରେ ପିଜୁଳି ଖାଇବାରେ ଯୋଉ ଆନନ୍ଦ,
1: ଆଉ ଦୀପ୍ତିରଞ୍ଜନ ଅନ୍ୟ ବାରିରୁ ଚୋରି କରି ଖାଇବାରେ ବେଶୀ ଆନନ୍ଦ ଥାଏ, ନୁହେଁ କି?
0: ହଁ ହଁ ହଁ।
1: ଆଉ ବର୍ଷା ଦିନେ ଝରକା ପାଖେ ବସି ବର୍ଷାକୁ ଅନୁଭବ କରିବା ସହ ରେଡିଓରେ ପୁରୁଣା ଗୀତ ଶୁଣିବା, ନହେଲେ ମାଗାଜିନ୍କୁ ଉପନ୍ୟାସ ପଢିବାର ମଜା ବି ନିଆରା।
0: ହଁ ବିଶ୍ୱଜିତ, ସମସ୍ତେ ନିଜ ନିଜ ପସନ୍ଦରେ ବର୍ଷାକୁ ଉପଭୋଗ କରନ୍ତି, କିନ୍ତୁ ଏଇ ବର୍ଷା ଦିନେ ଜ୍ୱର ଥଣ୍ଡା ବି ବହୁତ ଜଲ୍ଦି ହୁଏ, ତେଣୁ ସତର୍କ ରହିବା ବି ଦରକାର।
1: ହଁ ଦୀପ୍ତି ରଞ୍ଜନ, ଏଇ ଥଣ୍ଡା ଜ୍ୱରରୁ ରକ୍ଷା ପାଇବା ପାଇଁ ଖାସ କରି ବର୍ଷା ଦିନେ ଗରମ ଗରମ କୋଳଥ ଡାଲି ନହେଲେ ଘିଅ ଭାତ ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଶରୀର ପାଇଁ ବି ସେମିତି ହିତକର।
0: ହଁ ଶ୍ରୋତା ବନ୍ଧୁ, ଆଉ ବର୍ଷା ଦିନେ ଅନେକ ସତର୍କତା ମଧ୍ୟ ଅବଲମ୍ବନ କରିବାକୁ ପଡେ, ଯେମିତି ଅପରିଷ୍କାର ପାଣି ପିଇବା ନାହିଁ, ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା, ବିଦ୍ୟୁତ ସରଞ୍ଜାମକୁ ସତର୍କତା ସହ ବ୍ୟବହାର କରିବା।
1: ହଁ ବନ୍ଧୁ, ବର୍ଷା ଦିନ ଆମକୁ ଯେତିକି ମଜା ଦିଏ, ବେଳେବେଳେ ସତର୍କ ନ ରହିଲେ ତାହା ସଜା ବି ପାଲଟି ଯାଏ, ତେଣୁ ସତର୍କ ରହିବା ସହିତ ସୁରକ୍ଷିତ ରହିବା ନିତ୍ୟାନ୍ତ ଆବଶ୍ୟକ।
0: ଆସିଲା ବରଷା, ଭିଜିଲା ଧରା, ହସିଲା ଚାଷୀର ମନ, ସବୁଜ ଶାଢ଼ୀ ପିନ୍ଧିଲା ପ୍ରକୃତି, ଗାଇଲା ଜୀବନ ଗୀତ।
1: ହଁ ବନ୍ଧୁ, ଏହି ବର୍ଷା ଦିନ ଚାଷୀ ଭାଇଟିଏକୁ ଯେତିକି ଖୁସି ଦେଇଥାଏ, ଅନ୍ୟମାନଙ୍କୁ ମଧ୍ୟ ସେତିକି ଖୁସି ଦେଇଥାଏ। ତାହେଲେ ଏହି ବର୍ଷା ଭିଜା ଆମର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ, ତାହା ଆମର ଆଶା।
0: ଆଜି ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ଏଇଠି ସାରିବା ପାଇଁ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା, ଚିଠି ଓ ମେଲ୍ ମାଧ୍ୟମରେ ମତାମତ ଦେବାକୁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, 753001।
1: ଆମକୁ ମେଲ୍ କରିବା ପାଇଁ ମେଲ୍ ଆଇଡିଟି ନୋଟ୍ କରନ୍ତୁ, yv.aircitc@gmail.com। ଆଜିର ମହ୍ଲାର ଅଗଣାରୁ ବିଦାୟ ନେଇ ରହୁଛୁ, ମୁଁ ଥିଲି ଆପଣଙ୍କ ସାଥୀ ବିଶ୍ୱଜିତା।
0: ଆଉ ମୁଁ ଦୀପ୍ତି ରଞ୍ଜନ
1: ରହୁଛୁ।
2: ନମସ୍କାର, ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନିନା ସାହୁ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ବର୍ଷ ମଧ୍ୟରେ ରାଜ୍ୟରେ 3,50,000,000,000 ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000,000,000 ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ

0: ଭକ୍ତଙ୍କ ପୁରୀଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ସଂଶୋଧିତ ପାଠ୍ୟପୁସ୍ତକ ସମ୍ପର୍କରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ମୁଖ୍ୟ ସମ୍ବାଦ ଶେଷ ହେଲା, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी, सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
1: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଭାଗ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଓଡ଼ିଆ ଆଲବମ୍ ଗୀତ, ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରାତି 17:25। ପଲ୍ଲୀମଞ୍ଚ ରାତି 17:30। ଏଥିରେ ଶୁଣିବେ ଖମ୍ବ ଆଳୁ ଚାଷରୁ ଅଧିକ ଲାଭ ସମ୍ପର୍କରେ ଡକ୍ଟର ସୁଶାନ୍ତ କୁମାର ଜଟଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ଇଂରାଜୀରେ କାର୍ଯ୍ୟକ୍ରମ ରାତି 8:30। ଏଥିରେ ଶୁଣିବେ ଫେମିନିଜମ୍ ଏ ସାଇକୋଲୋଜିକାଲ ପରସ୍ପେକ୍ଟିଭ୍। ସାମ୍ପ୍ରତିକ ଘଟଣାବଳୀ ସମ୍ବନ୍ଧିତ କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ନାଟକ ଭକ୍ତ ବତ୍ସଳ ଜଗନ୍ନାଥ ପ୍ରଚାର କରିବୁ ରାତି 10:02। ରଚନା ନାରାୟଣ ଚନ୍ଦ୍ର ମହାପାତ୍ର, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ମାଣ୍ଡୋଲିନ୍ ବାଦନ, ପରିବେଷଣ କରିବେ ୟୁ ଶ୍ରୀନିବାସ ରାତି 10:30। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35। ଉପସ୍ଥାପନା ତରୁଣକାନ୍ତି ରାଉତ। ଶ୍ରୀମଦ୍ ଭାଗବତର 85ତମ ଭାଗ 6:40। ଆମର ସ୍ୱାସ୍ଥ୍ୟ 6:10। ଏଥିରେ ଶୁଣିବେ ବୃକକ୍ ଅକ୍ଷମତା, ଆଲୋଚନା କରିବେ ଡାକ୍ତର ବିବେକାନନ୍ଦ କର। ପ୍ରଭାତ ପରିକ୍ରମା 6:25। ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ 6:35। ଏଥିରେ ଶୁଣିବେ ସନ୍ଧି କେତେ ଆବଶ୍ୟକ, ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଚିର ସବୁଜ 6:47, କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର। ଶ୍ରୀକ୍ଷେତ୍ର ମାଧୁରୀ 6:30। ଏଥିରେ ଶୁଣିବେ ତିନି ରଥ ଓ ପାର୍ଶ୍ୱ ଦେବାଦେବୀ, ଆଲୋଚନା କରିବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର। ବୈଦେହିଶ ବିଳାସର 74ତମ ଭାଗ 6:45। ନାଟକ ପରମ ତୃପ୍ତିର ହସ ପ୍ରଚାର କରିବୁ ଦିନ 10:00। ରଚନା ସୁଧାକର ନନ୍ଦ, ପ୍ରଯୋଜନା ଜଗଦୀଶ ଅଧିକାରୀ। ଅଭୁଲା ଗୀତ ଦିନ 11:10। କଣ୍ଠଶିଳ୍ପୀ ଅନନ୍ୟା ଆଶାବରୀ ଏବଂ ଗୀତିସ୍ମିତା ମହାପାତ୍ର। ପାଲା ଦିନ 11:30। ପରିବେଷଣ କରିବେ ବନବିହାରୀ ଗ୍ରହଚାର୍ଯ୍ୟ ଏବଂ ସାଥୀ। ସ୍ୱର ନିର୍ଝର ଦିନ 12:30। ଏଥିରେ ଶୁଣିବେ ବିଶିଷ୍ଟ କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାରଙ୍କର ଜୀବନଶୈଳୀ ଏବଂ କାର୍ଯ୍ୟଧାରା ସମ୍ପର୍କରେ। ସାନ୍ତାଳୀ ଗୀତ ଦିନ 1:10। ପରିବେଷଣ କରିବେ ଭଜଗୋବିନ୍ଦ ମୁର୍ମୁ ଏବଂ ସାଥୀ। ନାରୀମହଲ ଦିନ 1:20। ଏଥିରେ ଶୁଣିବେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ଆଲୋଚିକା ଆଶାକର୍ମୀ ରଶ୍ମିତା ବେହେରା। ଦିନ 2:45 ଆମ ଆଇନ, ଏଥିରେ ଶୁଣିବେ ହିଂସାତ୍ମକ କାର୍ଯ୍ୟରୁ ମହିଳାଙ୍କୁ ସୁରକ୍ଷା ଓ ଆଇନ, ଆଲୋଚକ ଆଇନଜୀବୀ ରବି ନାରାୟଣ ଶତପଥୀ। ପିପୁଲ୍ସ ପଦ୍ମ ଓ ଆକାଶବାଣୀ ଅପରାହ୍ନ 3:10 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଶୋର ଚକ୍ର ଅପରାହ୍ନ 5:00, ଏଥିରେ ଦେଶରାଜ ନନ୍ଦଙ୍କ କଣ୍ଠରେ ଭଜନ ଏବଂ ଦେଶଭକ୍ତି ଗୀତ। ମନ୍ଦିର ମାଳିନୀ ଓଡ଼ିଶାରେ ଆଖଣ୍ଡଳମଣି ମନ୍ଦିର ସମ୍ପର୍କରେ କହିବେ ପୂର୍ଣ୍ଣଚନ୍ଦ୍ର ସିଂ। ବିଜ୍ଞାନ ବାର୍ତ୍ତାରେ ଶୁଣିବେ ମହାକାଶର ପରିବ୍ରାଜକ, ଆଲୋଚନା କରିବେ ଆଶୁତୋଷ ମିଶ୍ର। ଯୁବବାଣୀରେ କ୍ୟାମ୍ପସ ବିଚିତ୍ରା ପ୍ରଚାର କରିବୁ ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ ସନ୍ଧ୍ୟା 6:10। ସମ୍ବଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ନବୀନ କୁମାର କୁଅଁର। ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ରାତି 17:25। ବନାନୀ ରାତି 17:30। ଏଥିରେ ଶୁଣିବେ ବନ ମହୋତ୍ସବ 2026 ସମ୍ପର୍କରେ ଅନିଲ କୁମାର ରାୟଙ୍କ ସହିତ ଆଲୋଚନା। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 67ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 67ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ ତିନୋଟି ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି।

ପାରାଦୀପ ଓ ଗୋପାଳପୁରରେ ତିନୋଟି ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି ଦୁଇଟି କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12 ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2 ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିନିବେଶ ନିଗମ ଆଫିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମା ଆଧାରରେ ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ନିଗମକୁ ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା, ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ, ଜୀବିକା ବିକାଶ, ଡିଜିଟାଲ ସଶକ୍ତିକରଣ ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ 3 ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁ ଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି।
ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମ

0: କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପଡ଼ିରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାବନଠାରେ ସର୍ବାଧିକ 370 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା 2 ଦିନ ମଧ୍ୟରେ ସମ୍ଭଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ ହେଭି ରେନ୍ଫଲ୍ ହେବାର ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର,
0: ବୌଦ୍ଧ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 4 ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ଭାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ପୂର୍ବରୁ ନଗଦ କାରବାର ହେଉଥିଲା। ଦୈନନ୍ଦିନ ଜୀବନରେ ଏହା କେତେକ ଆହ୍ୱାନ ସୃଷ୍ଟି କରୁଥିଲା। ସେଗୁଡ଼ିକ ମଧ୍ୟରେ ରହିଥିଲା ନଗଦ ଟଙ୍କା ବହନ କରିବାର ବୋଝ ଏବଂ ଖୁଚୁରା ପାଇଁ ଅସୁବିଧାଜନକ ପରିସ୍ଥିତି। ଅର୍ଥ ଦେଣନେଣ ବ୍ୟତୀତ ସ୍ୱାସ୍ଥ୍ୟ ସୂଚକଗୁଡ଼ିକୁ ତଥ୍ୟଭୁକ୍ତ କରିବା, ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଡାଟା ସଂଗ୍ରହ କରି ରଖିବା ଏବଂ ସେବା ପ୍ରଦାନରେ ସମନ୍ୱୟର ଅଭାବ ଦେଖାଦେଉଥିଲା। ଏହିସବୁ ବ୍ୟବସ୍ଥା ପାଇଁ ସମାଧାନର ମାର୍ଗ ଉନ୍କକ୍ତ କରିଥିଲା ଡିଜିଟାଲ ଇଣ୍ଡିଆ ପଦକ୍ଷେପ। 2015 ମସିହା ଜୁଲାଇ 1ରେ ଆରମ୍ଭ ହୋଇଥିଲା ଏହି ଯୋଜନା ଇତିମଧ୍ୟରେ 11 ବର୍ଷ ପୂରଣ କରିସାରିଛି। ଏହି ସମୟ ମଧ୍ୟରେ

0: ରୂପାନ୍ତରଣର ଏହା ଏକ ଗୌରବମୟ ଉଦାହରଣ ପାଲଟିଛି। ସମାବେଶୀ ଭାବନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଦେଶବାସୀଙ୍କ ଆଭିମୁଖ୍ୟକୁ ଏହା ପରିପ୍ରକାଶ କରୁଛି। ସମସ୍ତଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ପରିବର୍ତ୍ତନକାରୀ ଏହି ପଦକ୍ଷେପ ଅଧିକରୁ ଅଧିକ ସୁଦୂରପ୍ରସାରୀ ପ୍ରମାଣିତ ହେଉଛି। ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଡିଜିଟାଲ ଇଣ୍ଡିଆ ଏକ ଦୃଢ଼ ପ୍ରଯୁକ୍ତିବିଦ୍ୟା ଆଧାରିତ ସାର୍ବଜନୀନ ଭିଭିଭୂମିରେ ବିକଶିତ ହୋଇଛି। ଅର୍ଥ ଆଦାନ ପ୍ରଦାନ, ସାର୍ବଜନୀନ ସେବା ଏବଂ ଜୀବିକାକୁ ସମର୍ଥନ କରିବାର ପଦ୍ଧତିକୁ ଏହା ପରିବର୍ତ୍ତନ କରୁଛି। କ୍ଷୁଦ୍ର ବ୍ୟବସାୟୀ, କାରିଗର, ଉଠା ଦୋକାନୀ, ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସ୍ୱଚ୍ଛ ପ୍ରଶାସନ, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଏହି ପଦକ୍ଷେପ ସଶକ୍ତ କରୁଛି। ଦେଶର ହସ୍ତନିର୍ମିତ ସାମଗ୍ରୀଗୁଡ଼ିକ ପାଇଁ ଡିଜିଟାଲ ବଜାର ଗ୍ରାମୀଣ କାରିଗରଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରୁଛି। ସିଧାସଳଖ ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରର କ୍ରେତାଙ୍କ ସହ ସଂଯୋଗ ସ୍ଥାପନ କରିପାରୁଛନ୍ତି। ଏଭଳି ବିଭିନ୍ନ କ୍ଷେତ୍ରର ପରିବର୍ତ୍ତନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2016-17 ମସିହାରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କ୍ରେତା ବିକ୍ରେତା ସମ୍ପର୍କକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିପାରିଛି। ସୁରକ୍ଷିତ ତଥା ତ୍ୱରିତ ଆର୍ଥିକ ଦେଣନେଣ ଏହାଦ୍ୱାରା ସମ୍ଭବ ହୋଇପାରୁଛି। ବିଶ୍ୱସ୍ତରରେ ଏହି ବ୍ୟବସ୍ଥାକୁ ପାଖାପାଖି 10ଟି ରାଷ୍ଟ୍ର ଗ୍ରହଣ କରିଛନ୍ତି, ଫଳରେ ଏହି ପଦକ୍ଷେପ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ଏପରିକି ବୈଶ୍ୱିକ ସ୍ତରରେ ଉପଯୋଗୀ ଆର୍ଥିକ କାରବାର ପରିମାଣର ପ୍ରାୟ 49% ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆକଳନ କରାଯାଇଛି। ତେବେ ଏଭଳି ସଫଳତା ପଛରେ ରହିଛି ଏକ ସୁଦୃଢ଼ ତଥା ସମନ୍ୱିତ ଇକୋସିଷ୍ଟମ୍। ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରସ୍କର ସହ ଯୋଡ଼ି ହୋଇଛନ୍ତି। ଆଧାର ଜରିଆରେ ଡିଜିଟାଲ ପରିଚୟ ପ୍ରଦାନକାରୀ ଏବଂ ଗ୍ରହଣକାରୀ ଉଭୟଙ୍କର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ସହ ନିର୍ଭର ଯୋଗ୍ୟତା ଏବଂ ସମାବେଶୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି, ଫଳରେ ନିରନ୍ତର ନଗଦ ନିର୍ଭରଶୀଳତା ହ୍ରାସ ପାଉଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ପୋଷଣ ଅଧୀନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପୋଷଣ ଟ୍ରାକ୍ର ମାତୃ ଓ ଶିଶୁ ପୁଷ୍ଟି ସାଧନ ପାଇଁ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 11ଟି ପ୍ରକାରର ରେଜିଷ୍ଟର ସେବା ପ୍ରଦାନ କ୍ଷେତ୍ରରେ ବିଳମ୍ବ ଉପୁଜାଉଥିଲା। ଏବେ ଡିଜିଟାଲ ଇକୋସିଷ୍ଟମକୁ ସ୍ଥାନାନ୍ତରିତ ହେବା ଯୋଗୁଁ କାର୍ଯ୍ୟ ସମୟ ହ୍ରାସ ପାଉଛି। ଗତ ମେ ମାସ ସୁଦ୍ଧା 13,30,000ରୁ ଅଧିକ ଅଙ୍ଗନବାଡ଼ି କର୍ମୀ ଏଥିରେ ପଞ୍ଜିକୃତ ହୋଇଛନ୍ତି। ପାଖାପାଖି 99.9% ଆଧାର ଯାଞ୍ଚ ଜରିଆରେ ପ୍ରସୂତି, ଗର୍ଭବତୀ ମହିଳା, ଜନ୍ମରୁ 6 ବର୍ଷ ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ କନ୍ୟାଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରାଯାଇପାରୁଛି। ଏବେ ଦୈନିକ ଆର୍ଥିକ କାରବାର 22 କୋଟିରୁ ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସୁଫଳ ପ୍ରଦାନ କରୁଛି। ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ତାଲିମ କାର୍ଯ୍ୟକ୍ରମ ଅଧିକ ସୁବ୍ୟବସ୍ଥିତ ହୋଇପାରୁଛି। ସ୍ୱୟଂଚାଳିତ ନିରନ୍ତର ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ଅପାର ଏ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ 2,963 ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହି ପ୍ଲାଟଫର୍ମରେ ପଞ୍ଜିକୃତ ହୋଇଛନ୍ତି। ଗତ 11 ବର୍ଷ ମଧ୍ୟରେ ଡିଜିଟାଲ ଇଣ୍ଡିଆ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ଏକ ଦୃଢ଼ ଡିଜିଟାଲ ଭିତ୍ତିଭୂମି ସ୍ଥାପିତ ହେବା ସହ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନୀନା ସାହୁ। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିଲଗାଣ ନିଗମ, ଓଡ଼ିଶା ରାଜ୍ୟ ବିହନ

ନିଗମ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏଚ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ରାଜ୍ୟରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ସଂଶୋଧିତ ପାଠ୍ୟପୁସ୍ତକ ସମ୍ପର୍କରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ପୁସ୍ତକଗୁଡ଼ିକ ସମ୍ବନ୍ଧରେ ଜନସାଧାରଣ ସୁଚିନ୍ତିତ ମତାମତ ପ୍ରଦତ୍ତ ଇମେଲ୍ ଆଇଡି କିମ୍ବା ବିଦ୍ୟା ସମୀକ୍ଷା କେନ୍ଦ୍ରର ସହାୟତା ନମ୍ଘରରେ 7 ଦିନ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଏବଂ ପାଣିପାଗରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
2: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଜାଭେଦ ଅଲି ଓ ତପୁ ମିଶ୍ର କଥାଚିତ୍ର ସୁଇଟ୍ ହାର୍ଟ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6ରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ। ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟ

ରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହା କେବଳ ଭାରତ ଲାଗି ନୁହେଁ, ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8-10 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ। ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10-11 ଦୁଇ ଦିନ ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲାକ୍ସନ୍ଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଶ୍ୱିକ ସମସ୍ୟା ଉପରେ ମତ ବିନିମୟ କରିବେ। ଗତ 40 ବର୍ଷ ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି। ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 ବିଲିୟନ୍ ପ୍ରାୟ $530 ବିଲିୟନ୍ ବୃଦ୍ଧି କରାଯିବା ଆବଶ୍ୟକ। ସେହିଭଳି ସେବା ରପ୍ତାନୀ ପରିମାଣକୁ $421 ବିଲିୟନ୍ $470 ବିଲିୟନ୍ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବ୍ରିଟେନ୍, ସଂଯୁକ୍ତ ଆରବ ଏମିରେଟ୍, ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି। ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋୟଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ 16 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାଇଚି ପରସ୍କରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାଇଚି ନିଜର ତିନିଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି 16 ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି।

0: ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 73ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି 18ଟି ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ 4,35,236 କୋଟି ଟଙ୍କା ସୁପାରିଶ କରିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଇସଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସିନ୍ଧୁଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଙ୍ଗଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍କରକୁ ଭେଟିବେ। ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ସ୍ୱେନ୍, ପର୍ତ୍ତୁଗାଲ, ବେଲ୍ଜିୟମ୍, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ, ନରୱେ, କାନାଡ଼ା, ମୋରକୋ, ବ୍ରାଜିଲ ଏବଂ ପାରାଗୁଏ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। କଳାହାଣ୍ଡି ଜିଲ୍ଲାର ବିକାଶ ଏବଂ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲା ଗସ୍ତ କରିଥିଲେ। ଭବାନୀପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ସେମେଲପଦର ଗ୍ରାମର ଜଙ୍ଗଲ ଅଧିକାର ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ଏବଂ ପ୍ରାୟ 50 ବିଦ୍ୟାଳୟକୁ ଜମିପଟ୍ଟା ବଣ୍ଟନ କରାଯାଇଥିଲା। ପରେ ମନ୍ତ୍ରୀ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ।

0: ରାଜସ୍ୱ ସେବାକୁ ସମ୍ପୂର୍ଣ୍ଣ ଅନ୍ଲାଇନ୍ ଓ କ୍ୟାସ୍ଲେସ୍ କରିବା ସହ ପଟ୍ଟା ସଂଶୋଧନ, ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା ଏବଂ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାର ସୁବିଧା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
1: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ବସ୍ତୁତ ସବୁ ଦିଗରୁ ବିକାଶର ଅଗ୍ରଗତି ଏବଂ ସେ ଭିତରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇକରି ରାଜସ୍ୱ ବିଭାଗର ଯୋଉ ଫ୍ଲେକ୍ସିପ୍ ପ୍ରୋଗ୍ରାମ ଅଛି, ପଟ୍ଟାରେ କଲମକୁ କରେକ୍ସନ୍ କରିବା କିମ୍ବା ଅଜାଙ୍କର ବାପା ନା ଥିବା ପଟ୍ଟା ସବୁ ଯେଉଁମାନେ ଶେଷ ଉତ୍ତରାଧିକାରୀ ଅଛନ୍ତି ତାଙ୍କର ନାଁରେ ପଞ୍ଜିକୃତ କରିବା। ଏଠି ଯେଉଁମାନେ ଗରିବ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଇଞ୍ଚେ ଜମି ମଧ୍ୟ ନାହିଁ, ତାଙ୍କୁ ବସୁନ୍ଧରା ଯୋଜନାରେ କହନ୍ତୁ, କିମ୍ବା ଜନଜାତି ସମ୍ପ୍ରଦାୟର ଯେଉଁମାନେ ଅଛନ୍ତି ତାଙ୍କର ଏଫ୍ଆର୍ଏ ପଟା କହୁଛୁ, ଜଳ ଜଙ୍ଗଲ ଜମିର ପଟା କେତେ ଆବଣ୍ଟନ ହେଇଛି, କେତେ ବାକି ଅଛି, କେବେ ସରିବ। ସ୍କୁଲ କଲେଜରେ ମଧ୍ୟ ମୁକ୍ତ ଶିକ୍ଷାନୁଷ୍ଠାନ ସବୁ ଥିଲା, ସେମାନଙ୍କୁ ମଧ୍ୟ ଯେଉଁ ଜମି ଦେଉଛୁ ଏବଂ ରାଜସ୍ୱ ସେବା କେତେ ସେବା ପାଇଁ ଚଳିତ ଦୁଇ ବର୍ଷ ଭିତରେ 2,50,00,000 ଲୋକଙ୍କୁ ରାଜସ୍ୱ ସେବା ଯୋଗାଇ।
0: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କଳାହାଣ୍ଡି ଗସ୍ତ ଅବସରରେ ଭବାନୀପାଟଣା ନିକଟ ସିର୍ଲିଗୁଡ଼ା ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ଉଦ୍ଧାର ହୋଇଥିବା ହାତୀଙ୍କ ପ୍ରଶିକ୍ଷଣ ଓ ଚିକିତ୍ସା କରାଯିବ। ସେ କର୍ଲାପାଟ ଅଭୟାରଣ୍ୟରେ ଏକ ୱାଚ୍ ଟାୱାରର ମଧ୍ୟ ଉଦ୍ଘାଟନ କରିଥିଲେ। ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ।
2: ଦୁଇ ବର୍ଷ ଭିତରେ ବିଭିନ୍ନ ପ୍ରକାର ମୌଳିକ ସେବା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଅନ୍ୟାନ୍ୟ ଗରିବ କଲ୍ୟାଣ ଉପରେ ଧ୍ୟାନ ଦେଉଛନ୍ତି। ଚାଷୀମାନଙ୍କର ସମସ୍ୟା ହେଉ, ଗରିବ ଲୋକଙ୍କର ସମସ୍ୟା ହେଉ, ଆଦିବାସୀମାନଙ୍କର ସମସ୍ୟା ହେଉ, ରୋଡ଼ ରାସ୍ତା ହେଉ, ସରକାର ଗୋଟେ ଏଜେଣ୍ଡା ବନେଇଛନ୍ତି, ଗୋଟେ ମାଇକ୍ରୋ ପ୍ଲାନ୍ ବନାଉଛନ୍ତି, ଡିପିଆର୍ ପ୍ରସ୍ତୁତ କରୁଛନ୍ତି। ସବୁ ଦିଗକୁ ଆମେ ଧ୍ୟାନ କେମିତି ଦେବା ଏବଂ ନିର୍ଦ୍ଦିଷ୍ଟ ଭାବରେ 2036 ବେଳକୁ ଏ ସମସ୍ୟା ନଥିବ, ଓଡ଼ିଶାର GDP କେମିତି ଗ୍ରୋଥ୍ ହେବ, ଓଡ଼ିଶାର ବିକାଶ କେମିତି ହେବ, ଓଡ଼ିଶାର ଇକୋନୋମି କେମିତି ହେବ, ସବୁ ସେକ୍ଟରରେ ଆପଣଙ୍କର ଇଣ୍ଡଷ୍ଟ୍ରିଆଲ ସେକ୍ଟର କେମିତି ବଢ଼େଇବା, ଚାଷୀମାନଙ୍କର ସମସ୍ୟା କେମିତି ସମାଧାନ ହେବ, ସେ ଦିଗରେ ମଧ୍ୟ ଆମ ସରକାର ନିରନ୍ତର ଭାବରେ କାମ କରୁଛି।
0: କଳାହାଣ୍ଡି ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ରେ ବିକଶିତ ଓଡ଼ିଶା 2036 ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ, ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପବନ କୁମାର ଅଗ୍ରୱାଲ ଏବଂ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗଦେଇ 2036 ସୁଦ୍ଧା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା 2036 ଅଭିଯାନ ଅନ୍ତର୍ଗତ ଭବାନୀପାଟଣାଠାରେ ଜୈବିକ ଓ ପ୍ରାକୃତିକ କୃଷି ଉପରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କହିଥିଲେ, 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କୃଷିକ୍ଷେତ୍ରର ବିକାଶ ନିତାନ୍ତ ଜରୁରୀ। ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ ମାଟିର ଉର୍ବରତା ଓ ଜନସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେ କହିଥିଲେ। ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ କନ୍ଧମାଳ ଜିଲ୍ଲା ସମ୍ପର୍କ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।

ଆମେ ତ ଚାଷୀବନ୍ଦୀ ଲୋକ, ଚାଷର ଉନ୍ନତି ହେଲେ ଦେଶର ଉନ୍ନତି ଏବଂ ଅଗ୍ରଗତି। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଲୋକ ସଂଖ୍ୟା ବଢୁଛି, ଚାଷ ଜମି କମିବାରେ ଲାଗିଛି, ତେଣୁ ଆମେମାନେ ଅତ୍ୟଧିକ ରାସାୟନିକ ସାର ବ୍ୟବହାର କରି ଜମିର ଉର୍ବର ଶକ୍ତି କମାଉଛେ। ଏସବୁ ପକେଇବା ଦ୍ୱାରା ପରିବେଶ ତ କ୍ଷତି ହେଉଛି, ମାଟି ମଧ୍ୟ କଳା ଖପରା ହେବାରେ ଲାଗିଛି। ତେଣୁ ପ୍ରଥମେ ଆମେ ଯେତେବେଳେ ଚାଷ କରୁଛେ ମାଟି ପରୀକ୍ଷାଟା କରିଦେବା, ମାଟିର ଗୁଣ କଣ ରହିଛି, ପୋଷକ ତତ୍ତ୍ୱ କଣ ରହିଛି, ସେହି ଅନୁସାରେ ଆମେ ଫସଲ ଅମଳ କରିବା। ଆମେ ଏମିତି କିଛି କୀଟନାଶକ ଔଷଧ ବା ରାସାୟନିକ ସାର ପ୍ରୟୋଗ କରିବା ନାହିଁ ଯାହାଫଳରେ ମାଟି ଉପରେ କୁପ୍ରଭାବ ପଡିବ। ମାଟି ପରା ଆମର ମା। ଆଚ୍ଛା କହିଲେ ପିଲାଦିନେ ଆମେ ମାଟିରେ କେମିତି ଗାର କାଟିକି ଖେଳୁଥିଲୁ, କାଦୁଅ ଫୋପଡ଼ା ଫୋପଡ଼ି ହେଉଥିଲୁ, କିନ୍ତୁ ଏବେ ସବୁଥିରେ ସାର ଔଷଧ। ଆମେ ସଜ ପନିପରିବା ଖାଉଛେ କିନ୍ତୁ ତାର ସ୍ୱାଦ ମଧ୍ୟ କମିବାରେ ଲାଗିଛି। ମାଟି ପାଣି ଦୂଷିତ ହେଉଛି, ବିଭିନ୍ନ ପ୍ରକାର ରୋଗ ବଢୁଛି, ମଣିଷ ପଶୁପକ୍ଷୀ କୀଟପତଙ୍ଗ ସମସ୍ତେ କୀଟନାଶକରେ ଆକ୍ରାନ୍ତ ହେଉଛନ୍ତି। ଚର୍ମ ରୋଗ, ମୁଣ୍ଡ ବିନ୍ଧା, ମାନସିକ ଅଶାନ୍ତି, ଏସବୁ କାରଣ ହେଉଛି କେବଳ ରାସାୟନିକ ସାର ଏବଂ ଆମର ଜୀବନଶୈଳୀର ଅବ୍ୟବସ୍ଥା। ଯଦି ଆମେ ଆମର ଜୀବନଶୈଳୀକୁ ଠିକ୍ ରଖିବା, ଅତି ଦରକାରୀ ନହେଲେ ଆମେ ଯଦି ରାସାୟନିକ ସାର ପକାଇବା ନାହିଁ, ତେବେ ମାଟି ଉର୍ବରତା ଫେରିପାଇବ ଏବଂ ଆମେ ଏକ ସୁସ୍ଥ ବାତାବରଣ ପାଇପାରିବା। ଏବେ ତ ସମୟର ବହୁତ ପରିବର୍ତ୍ତନ ହୋଇଛି, ବର୍ତ୍ତମାନ ଆମେ ଯନ୍ତ୍ରପାତିର ବ୍ୟବହାର କରୁଛେ, ବିଭିନ୍ନ ପ୍ରକାର କୃଷିରେ ମଧ୍ୟ ଉନ୍ନତିକରଣ ହେଲାଣି, ଜୈବିକ କୃଷିର ବର୍ତ୍ତମାନ ଲୋକମାନେ ବୁଝିଲେଣି ଏବଂ ଶିକ୍ଷିତ ଯୁବକ ଯୁବତୀମାନେ ଚାଷକୁ ଆପଣେଇଲେଣି। ପୁଣି ଥରେ ବର୍ତ୍ତମାନ ସମୟରେ ଜୈବିକ କୃଷିର ଚାହିଦା ବଢିବାରେ ଲାଗିଛି। ଆଉ ସବୁଠାରୁ ବଡ କଥା ହେଲା ପରିବର୍ତ୍ତିତ ଜଳବାୟୁକୁ କେମିତି ଆମେ ଆପଣେଇକି ଅତ୍ୟାଧୁନିକ ଚାଷବାସ କରିବା। କୃଷକମାନଙ୍କର ଏହା ଫଳରେ କଣ ହେବ ନା ଆମର ଚାଷୀ ଭାଇ ଭଉଣୀମାନଙ୍କର ଆୟ ବଢିବ ଏବଂ ଆମ ଦେଶ ଆମ ରାଜ୍ୟ ଖାଦ୍ୟ ନିରାପତ୍ତା ପାଇପାରିବ। ସବୁଠାରୁ ବଡ କଥା ହେଲା ଆମେ ଯୋଉ ଚାଷ କରୁଛେ ଆମେ ସମସ୍ତେ ଏକତ୍ରିତ ହେବା ଦରକାର। ତେବେ ସନ୍ଧ୍ୟାବେଳ ଆମେ ଭଜନ ଶୁଣିବା, ତାପରେ କଥା ହେବା।

0: ହଁ ଶ୍ରୋତା ବନ୍ଧୁ, ଆମେ ତ ଭଜନ ଶୁଣିଲେ, ହଁ ଆମେ ତ ଚାଷବାସ ଉପରେ କଥା ହେଉଥିଲେ।
1: ଖମ୍ବ ଆଳୁ ବା ଦେଶୀ ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବହୁତ ଆଗରେ ରହିଛି। ସାଧାରଣତଃ ଓଡ଼ିଆ ଘରେ ଆମର ଅନେକ ପର୍ବପର୍ବାଣୀ ରହିଛି ଯେଉଁଠାରେ କି ଆମେ ବିଲାତି ଆଳୁକୁ ତରକାରୀରେ ପକାଇ ନଥାଉ। ତେବେ ଶ୍ରୋତା ବନ୍ଧୁ, ଏସବୁ କହିବାର ଅର୍ଥ ହେଲା ଆଜି ଆମର ଆଲୋଚନାରେ ଆମେ ଶୁଣିବା ଖମ୍ବ ଆଳୁ ଚାଷରୁ ଅଧିକ ଲାଭ। ଏ ବିଷୟରେ ଆଲୋଚନା କରୁଛନ୍ତି କୃଷି ବୈଜ୍ଞାନିକ ଡକ୍ଟର ସୁଶାନ୍ତ କୁମାର ଜଟ। ତେବେ ଆସନ୍ତୁ ଶୁଣିବା ଆଲୋଚନା।
2: ଶ୍ରୋତା ବନ୍ଧୁ ନମସ୍କାର। ଖମ୍ବ ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବେଶ ଆଗରେ ରହିଛି, କିନ୍ତୁ ବିଷୟ ହେଉଛି ଯେ ଖମ୍ବ ଆଳୁ ଚାଷ ଇଏ କେତେ ଲାଭଦାୟକ ହେଇପାରିବ ବା ଏକୁ ନେଇ ଆମେ ଅଧିକ ଆଉ କ'ଣ କରିପାରିବା, ଏସବୁ ବିଷୟକୁ ନେଇ ଆଜି ଆମେ ଆଲୋଚନା କରିବା। ଆଲୋଚନାର ବିଷୟ ରହିଛି ଖମ୍ବ ଆଳୁ ଚାଷରୁ ଅଧିକ ଲାଭ। ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ସୁଶାନ୍ତ କୁମାର ଜଟ। ଡକ୍ଟର ଜଟ, ଆପଣଙ୍କୁ ସ୍ୱାଗତ କରୁଛୁ। ନମସ୍କାର। ପ୍ରଥମେ ଟିକେ ତ ଜାଣିବାକୁ ଚାହିଁବୁ, ଯେହେତୁ ଖମ୍ବ ଆଳୁ ଏବଂ ମହାପ୍ରସାଦ ଗୋଟେ ସମ୍ପର୍କ ରହିଛି, ଇଏ ଆମର ଗୋଟେ ଭାବନାର କଥା, ଆବେଗର କଥା ମଧ୍ୟ। ଖମ୍ବ ଆଳୁ ବାସ୍ତବିକ ଓଡ଼ିଶାରେ କେତେ ଉତ୍ପାଦନ ହେଉଛି ଏବଂ ଏହାର ବିକ୍ରି ବଟା ମଧ୍ୟ କେତେ ମାତ୍ରାରେ ହେଇପାରୁଛି?
3: ଆମର ଯୋଉଟା ପଟାଟୋ ଆଳୁ ବୋଲିକି ଆମେ କହୁଛେ, ଏଇଟା ଯେହେତୁ ନାଟିଭ ଟୁ ଆମେରିକା, ମାନେ ଆମର ଗୋଲ ଆଳୁଟା ବା ଯୋଉ ଆଳୁ ବୋଲି କହୁଛେ, ଏଇଟା ହଉଛି ଆମେରିକାର ଅରିଜିନ ହେଇଥିବାରୁ ଆକୁ ଆମର ସାଧାରଣତଃ ଶ୍ରୀ ଜଗନ୍ନାଥ ମନ୍ଦିରରେ ବ୍ୟବହାର କରାଯାଏ ନାହିଁ। ଆମର ବି ଅନେକ ପର୍ବପର୍ବାଣୀ ଅଛି, ତା ଦେହରେ ବି ଆମେ ଏଇ ଆଳୁ ପକାଉ ନା। ବିଦେଶୀ ଆଳୁ ବୋଲି ବଡ ଓଷାରେ ହିଁ ପଡେ ନା ଅନେକ ଜାଗାରେ। ସେଥିପାଇଁ ଆମେ କଣ କରୁ ନା, ଏଇ ଯୋଉ ଦେଶୀ ଆଳୁ ବା ଖମ୍ବ ଆଳୁ ବା ମାଟି ଆଳୁ ବୋଲି କହୁଛେ, ଯାହାର ଇଂରାଜୀ ନାଁ ହଉଛି ଆମର ଡାଇସ୍କୋରିଆର ଚାରିଟା ପ୍ରଜାତି ଅଛି, ଡାଇସ୍କୋରିଆ ଆଲାଟା, ଡାଇସ୍କୋରିଆ ଏସ୍କୁଲେଣ୍ଟା, ଡାଇସ୍କୋରିଆ ବଲ୍ବିଫେରା ଆଉ ଡାଇସ୍କୋରିଆ ରୋଟୁନାଟା। ଏଇଟାକୁ ଯଦି ଆମେ ଓଡ଼ିଆରେ କହିବା, ସାଧାରଣତଃ ଗୋଟିଏ ହଉଛି ବଡ ଖମ୍ବ ଆଳୁ, ଇଏ 2 କେଜିରୁ ନେଇକି 200 କେଜି ପର୍ଯ୍ୟନ୍ତ ହେଇପାରିବ।
2: 200 କେଜି
3: ଯୋଉଟା ଡାଇସ୍କୋରିଆ ଆଲାଟା ବା ବଡ ଖମ୍ବ ଆଳୁ ବୋଲି କହୁଛନ୍ତି, ଗ୍ରେଟୋରିଆମ ବୋଲି ଇଂରାଜୀରେ କହନ୍ତି। ଦ୍ୱିତୀୟଟି ହେଲା ଡାଇସ୍କୋରିଆ ରୋଟୁଣ୍ଡାଟା। ରୋଟୁଣ୍ଡାଟା ଏଇଟା ଗୋଟେ ଆମେ ଛୋଟ ଖମ୍ବ ଆଳୁ ବୋଲି କହୁ, ବା ଏଇଟା ଆମର ସାଧାରଣତଃ 200 ଗ୍ରାମ ନେଇକି 2 କେଜି ଭିତରେ ହବ। ଏଇଟା ଗଡ଼ବା ଆଳୁ ବେଳେବେଳେ କେତେକ କହନ୍ତି, ଛୋଟ ଛୋଟ ଆଳୁ ହେଇଥାଏ ଏଥିରେ। ଆଉ ଗୋଟେ ଅଛି ଡାଇସ୍କୋରିଆ ବଲ୍ବିଫେରା, ଏଇଟା ସବୁ ଲଟା ସାରା ସବୁ ଡଙ୍କଡ଼ରେ ଛୋଟ ଛୋଟ ଗୋଲର 50 ଗ୍ରାମ ଲେଖା ଆଳୁ ସବୁ ଫଳିଥିବ, ତାର ଆମେ ତାକୁ କହୁ ଆଳୁ ମାତେରା ବା ଆଳୁ ମାତେରା ବି କେତେକ କହନ୍ତି, ବା ତାକୁ ବଲ୍ବିସ୍ ବୋଲିକି ଇଂରାଜୀରେ ବଲ୍ବିସ୍ ବୋଲି ଟେକ୍ନିକାଲି କହନ୍ତି। ସେଇଟା ଆପଣଙ୍କର ମୂଳରେ କମ୍ ଫଳିବ, ଲଟା ସାରା ଏମିତି ହେଇକା ଯିବ। ସବୁ ଆଳୁରେ ବି ବଲ୍ବିସ୍ ହୁଏ, କିନ୍ତୁ ପର୍ଟିକୁଲାର ଡାଇସ୍କୋରିଆ ବଲ୍ବିଫେରା ଯୋଉ ସ୍ପେସିଷ୍ଟ, ସେଇ ସ୍ପେସିଷ୍ଟ ଆମର ସାଧାରଣତଃ ଲଟାରେ ସବୁ ଆଳୁ ଫଳି ଫଳିକା ଯିବ ବେଶୀ। ଆଉ ଗୋଟେ ଆମର ଅଛି, ଆମର ଯଦି କହିବା ଡାଇସ୍କୋରିଆ ଏସ୍କୁଲେଣ୍ଟା ଆଫ୍ରିକୀୟ ଖମ୍ବ ଆଳୁ ବୋଲିକି, ଆଫ୍ରିକୀୟ ଧଳା ଆଳୁ ପାଇ ଗଛ ସାରା ତାର କଣ୍ଟା, ସେଇଟା ଆମର ସାଧାରଣତଃ ଆଫ୍ରିକାରେ ବିଶେଷ କରିକି ଦେଖାଯାଏ। ଭାରତରେ

0: ରାଜ୍ୟ ଅଛି କେରଳ, ଇଏ ପାହାଡିଆ ଯୋଉଠି ଇଏ ଅଛି ସେଠି ମଧ୍ୟ ଆଳୁ କିଛି ମାତ୍ରାରେ ଚାଷ ହେଉଛି।
1: ଆଚ୍ଛା, ସାଧାରଣତଃ ଆମେ ଦେଖୁଛେ ଯେଉଁଗୁଡ଼ିକ ବ୍ୟବସାୟିକ ଭିତ୍ତିରେ ଚାଷୀମାନେ ଉତ୍ପାଦନ କରୁଛନ୍ତି, ଏଇଟା କୋଉ ପ୍ରଜାତିର ଆଉ କେତେ ମାତ୍ରାରେ ଇଏ ଓଡ଼ିଶାରେ ଉତ୍ପାଦିତ ହେଉଛି?
0: ଆମର ଓଡ଼ିଶାର ଜଳବାୟୁ ସାଧାରଣ ମୃତ୍ତିକା ଖମ୍ବ ଆଳୁ ଚାଷ ପାଇଁ ବେଶ ଭଲ। କାହିଁକି ନା ଆମ ଓଡ଼ିଶାର ତିନି ଚତୁର୍ଥାଂଶ ଜାଗା ହେଉଛି ପାହାଡିଆ ଢିପ ଜମି। ଆମେ ଯଦି ଓଡ଼ିଶାକୁ ଚାରି ଭାଗ କରିଦେବା ତା ଦେହରୁ ତିନି ଭାଗ ହେଉଛି ପାହାଡିଆ ଢିପ ଜମି। ଆଉ ଓଡ଼ିଶାର ଯୋଉ ବର୍ଷା ଜଳ ଯୋଉ ହେଉଛି ହାରାହାରି 1200-1400 ମିଲିମିଟର ବର୍ଷା ହେଉଛି। ତେଣୁ ଏଇ ଯୋଉ 1200-1400 ମିଲିମିଟର ବର୍ଷା ଆଉ ଯୋଉ ମାଟି ଆମର ପାହାଡିଆ ଢିପ ଜମି ଖମ୍ବ ଆଳୁ ଚାହିଁ ବେଶ ଭଲ, କାହିଁକିନା ବାଲିଆ ଦୋରସା ଆଉ ଲାଲ ମୃତ୍ତିକାରେ ମଧ୍ୟ ଖମ୍ବ ଆଳୁ ଚାଷ ଭଲ ହୋଇଥାଏ। ଆମର ଖମ୍ବ ଆଳୁ ଲଗେଇବା ପାଇଁ ସାଧାରଣତଃ ଆମେ ମଇ ଜୁନ ମାସ ଜୁଲାଇ ପର୍ଯ୍ୟନ୍ତ ଆମେ ଲଗେଇ ପାରିବା। ଆଉ ଏଇଟାକୁ ଆମେ ବିଭିନ୍ନ ଗଛ ମାନଙ୍କରେ ଲଟା ସେ ତାର ମାଡ଼ିବ, ଆମେ ଜଙ୍ଗଲକୁ ମଧ୍ୟ ବ୍ୟବହାର କରିକି ଜଙ୍ଗଲର ଗଛ ଚାରିପଟେ ହଉ ସେଠି ମଧ୍ୟ ଆମେ ଖମ୍ବ ଆଳୁ କରିପାରିବା। ଯୋଉଠି ପକେଇଦବା ଏଇଟାର ରେଜିଷ୍ଟାନ୍ସ ଅଛି, ଆର କେତେ ବହୁତ ଭଲ ଭଲ ଗୁଣ ଅଛି। ପ୍ରଥମ ହେଲା ଇଏ ଛାଇ ସହଣୀ ଶକ୍ତି ଅଛି, ଆର ବିଭିନ୍ନ ଫଳ ବଗିଚା ମାନଙ୍କରେ ବା ବିଭିନ୍ନ ଗଛ ଛାଇ, ଯେ ଗଛର ଛାଇ ମଣିଷର ହାଇ, ଯେ ଗଛର ଛାଇ ପଇଲେ ସେ ଗଛ ଅଲଗା ଗଛ ଉଠାଏ ନା, କିନ୍ତୁ ଏଇ ଯୋଉ ଖମ୍ବ ଆଳୁଟା ଇଏ ଛାଇରେ ଭଲ ହବ। ଛାଇରେ ଭଲ ହେବ ଏଇଥିପାଇଁ ଇଏ ଖରାକୁ ଖୋଜି ଖୋଜି ସିଏ ଉପରକୁ ଲଟା ମାଡ଼ି ମାଡ଼ି ଯାଇକି ଉପର ଗଛରେ ମାଡ଼ିବ, ତାର ଯେକୌଣସି ଗୋଟେ ସାହାରା ପାଇଲେ ଅଲଗା ଗଛରେ ଯାଇକି ସେଠି ମାଡ଼ିକି ସେଠି ତାର ହବ। ଆପଣ ଛାଇରେ ଲଗେଇଦେବେ କିନ୍ତୁ ଫଳିବ ଯାଇକି ଜମି ଥିଲେ ସେ ଖରାକୁ ଖୋଜି ଖୋଜି ଯାଇକି ତାର ପତ୍ର ସିଆଡ଼ି ମିଳେଇକି ସେଠି ଆଳୁ ପ୍ରଡକ୍ସନ ହବ।
1: କିନ୍ତୁ ବାସ୍ତବିକ ଓଡ଼ିଶାରେ ଖମ୍ବ ଆଳୁର ଉତ୍ପାଦନ କେତେ ମାତ୍ରାରେ ହେଉଛି, ଚାଷୀଙ୍କ ଭିତରେ କେତେ ଆଗ୍ରହ ଅଛି?
0: ଓଡ଼ିଶାର ପାଖାପାଖି ଆମର 10,000 ହେକ୍ଟର ଜମିରେ ଆମର ବୈଜ୍ଞାନିକ ପଦ୍ଧତିରେ ଚାଷ କରାହଉଛି
1: ଖମ୍ବ ଆଳୁ।
0: ହଁ, ଯୋଉଟାକି ଆମେ କହୁଛେ ସାଧାରଣତଃ ସମସ୍ତେ ଘର ବାଡ଼ିରେ ବା ବିଭିନ୍ନ ଯୋଉ ବାଡ଼ ଦେଇଥାନ୍ତି ସେଇଥିରେ କେତେକ କରିଥାନ୍ତି ଚାଷ, କିନ୍ତୁ ବୈଜ୍ଞାନିକ ପଦ୍ଧତିରେ ବା ଆମର ଅଧିକା ଅମଳ କରିବା ପାଇଁ ବ୍ୟବସାୟ ଭିତରେ ଯୋଉ ଚାଷ କରାହଉଛି ପାଖାପାଖି 10,000 ହେକ୍ଟର ଚାଷ ହଉଛି। 10,000 ହେକ୍ଟର ସେଥିମଧ୍ୟରୁ ସବୁଠାରୁ ଅଧିକା ହଉଛି ଆମର ବ୍ରହ୍ମପୁରରେ ଆମର ବେଶୀ କରାହଉଛି,
1: ଦକ୍ଷିଣ ଓଡ଼ିଶା।
0: ଆଉ ସେମାନେ ପୁରା କମର୍ସିଆଲ ସେଠି କରୁଛନ୍ତି। ଆମର କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥା ତରଫରୁ ବା ଭାରତ ସରକାର ଯୋଉଟା କନ୍ଦା ଫସଲ ଗବେଷଣାଟି ଅଛି ଆମର ଆଇଗିନିଆଠାରେ, ସେଠି ଆମର ଅନେକ ଗୁଡ଼ିଏ ଉତ୍ତମ କିସମ ଗୁଡ଼ା ସବୁ ବାହାରିଛି। ଗୋଟେ ହେଉଛି ଓଡ଼ିଶା ଇଲାଇଟି, ଶ୍ରୀନିଧି, ଶ୍ରୀକୀର୍ତ୍ତି, ତା ଭିତରୁ ଆମର ଓଡ଼ିଶା ଇଲାଇଟି କିସମଟି ଏଇଟା ମାନେ ପୁରା ରଫ୍ ଆଣ୍ଡ ଟଫ୍, ମାନେ କହିଲେ କ'ଣ ଆପଣ ଯୋଉଠି ବି ଫୋପାଡ଼ି ଦେବେ ଜଲ୍ଦି ବି କୋଉଠି ଗଛ ମୂଳରେ ଫୋପାଡ଼ି ପଡ଼ିଯାଇଛି ସେଠି ମଧ୍ୟ ଆପଣ 2 କେଜିର ଆଳୁ ଫଳିଯିବ।
1: ଯେତିକି ବି ଉତ୍ପାଦନ ହେଉଛି ରାଜ୍ୟରେ ବର୍ତ୍ତମାନ, ରାଜ୍ୟର ଖାଉଟି ମାନଙ୍କର ଆବଶ୍ୟକତା ଇଏ ପୂରଣ କରିପାରୁଛି?
0: ଖମ୍ବ ଆଳୁ ଏମିତି ଗୋଟେ ଫସଲ, ଏକ ବର୍ଷ ହେଇପାରିବ, 2 ବର୍ଷ ହେଇପାରିବ ବା ବହୁ ବର୍ଷ ବି ହେଇପାରିବ, ମାନେ ଆମର ଡିମାଣ୍ଡକୁ ନେଇକି ଆମେ କେତେବେଳେ ବି ଖୋଳିପାରିବା। ଚାଷୀ ଭାଇଙ୍କ ହାତରେ ଗୋଟେ ସମୟ ରହେ, ସାଧାରଣତଃ ଆମେ ଗୋଲ ଆଳୁ ଚାଷ କରିଛେ ସେଟା ଆପଣଙ୍କୁ ସେ 90-100 ଦିନ ଭିତରେ ଆମେ ଖୋଳିଦେବା ଦରକାର, କି 90 ଦିନ ଭିତରେ ହେଇଗଲା ଗଛ ମରିବା ଷ୍ଟାର୍ଟ ହେଲା ଆମେ ଖୋଳି ଦଉଛେ, ଆଉ ରଖିପାରିବାନି ମାଟିରେ ସଢ଼ିବ। କିନ୍ତୁ ଖମ୍ବ ଆଳୁ କେସରେ ସେମିତି ନାହିଁ, ତେଣୁ ମୋଟାମୋଟି ଆମକୁ ଦେଖିବାକୁ ଗଲେ ଆମ ଓଡ଼ିଶା ରାଜ୍ୟରେ 10,000 ହେକ୍ଟରରେ ଆମର ଚାଷ ହେଉଛି। ଆଉ ଯୋଉଗୁଡାକି ଆମର ପ୍ରାୟ ଥ୍ରୁ ଆଉଟ୍ ଇୟରରେ ପ୍ରାୟ ଆଳୁ ସବୁବେଳେ ପାଇଁ ଦେଖିବେ ବଜାରରେ ମିଳୁଛି, କୋଲ୍ଡ ଷ୍ଟୋର୍ରେ ଆକୁ ରଖିବା ଦରକାର ନାହିଁ, ସାଧାରଣ ଉତ୍ତାପରେ ମଧ୍ୟ ଘରେ 6 ମାସ ପର୍ଯ୍ୟନ୍ତ ରହିପାରିବ। ତା ବାଦ ଆମେ ମାଟି ଭିତରେ ଯଦି ଛାଡ଼ି ଦଉଛେ ମଧ୍ୟ ଇଏ 4-6 ମାସ ପର୍ଯ୍ୟନ୍ତ ମଧ୍ୟ ସେମିତି ସାଧାରଣ ମାଟି ଭିତରେ ବି ରହିଛି।
1: ଏବେ ଗୋଟେ ପ୍ରଶ୍ନ ଆସୁଛି ଯେ ଲୋକମାନଙ୍କର ଯୋଉ ଆବଶ୍ୟକତାକୁ ନେଇକି ବେଳେବେଳେ ଅନେକ ଗୁଡ଼େ ପ୍ରଶ୍ନ ଆସିଯାଏ ଯେ ବଜାରରେ ଆଳୁ ମିଳୁନି, ତେଣୁ ଆଳୁର ବିକଳ୍ପ ଆକାରରେ ଏଇ ଯୋଉ ରହିଲା ଆମର ଖମ୍ବ ଆଳୁ, ଏକୁ ଆମେମାନେ ବ୍ୟବହାର କରିପାରିବା କି ଦୈନନ୍ଦିନ ଜୀବନରେ?
0: ଆଜିକାଲି ସବୁ ଧୀରେ ଧୀରେ ଜମି ଧୀରେ ଧୀରେ ହ୍ରାସ ପାଇପାଇକା ଯାଉଛି, ସହର ବଜାର ବଢି ବଢିକା ଯାଉଛି, ସହରର ବହୁତ ସହରୀକରଣ ହେଇକା ଯାଉଛି। ଆମକୁ ଗୋଟେ ବିକଳ୍ପ ଦରକାର, ଯେ ଆମକୁ ଖାଦ୍ୟରେ ଏମିତି ଗୋଟେ ଜିନିଷ ଦରକାର, ପରିବା ଦରକାର। ଆଳୁ ବେଳେବେଳେ ଦେଖିବେ ବେଙ୍ଗଲର ଯୋଉ ଆଳୁ ଆସୁଛି ବେଳେବେଳେ ବନ୍ଦ କରିଦିଆଯାଉଛି ତାକୁ, ବା ଆମକୁ ମିଳିପାରୁନି ଯେତିକି ଆମର ଡିମାଣ୍ଡ ଅଛି ସେତିକି ଆମକୁ ସପ୍ଲାଏ ହେଇପାରୁନି। ତେଣୁ ଡିମାଣ୍ଡ ସପ୍ଲାଏ ଭିତରେ ଯୋଉ ଗ୍ୟାପ୍ ହେଉଛି ସେଥିରେ ଯଦି ଆମର ଚାଷୀ ଭାଇଟିଏ, ମାନେ ମୁଁ କହୁନି ଯେ ପୁରା ବହୁତ କିରି ଚାଷ କରୁ ଇଏ କରିକି, ସେମାନଙ୍କର ଯୋଉ ଧାନ ଜମି ସବୁ ରହିଛି ବା ବିଭିନ୍ନ ପ୍ରକାର ଉଚ୍ଚ ଜାଗା ମାନ ରହିଛି ବା ବାଡ଼ି ପଛ ସବୁ ରହିଛି, ସେଇ ଜାଗା ମାନଙ୍କରେ ଯଦି ସେମାନେ କିଛି ନହେଲେ 50-100 ଗଛ ମାତ୍ର ଲଗେଇବେ, ତାଙ୍କର ଯେତେବେଳେ ଡିମାଣ୍ଡ ଦରକାର ବା ଘରେ ଯେତେବେଳେ ୟୁଜ୍ ଦରକାର ବା ବିକିବାକୁ କିଛି ଯଦି ଦରକାର, ଯୋଉ ମୁହୂର୍ତ୍ତରେ ଚାହିଁବେ ସେ ମୁହୂର୍ତ୍ତରେ ମଧ୍ୟ এই আলু

0: ତାକୁ ସେ ଖୋଳିକି ବଜାରରେ ବିକିପାରିବା ବା ନିଜେ ବ୍ୟବହାର କରିପାରିବା ବା କାହାକୁ ଦେଇପାରିବା। କିନ୍ତୁ କିଛି ଚାଷୀ କ'ଣ କରନ୍ତି, ବଜାରରେ ଯେତେବେଳେ ଦର ନ ମିଳିବ, ମନେକର ବଜାର ଭାଲ୍ୟୁ ନାହିଁ, ବଜାର ଡିମାଣ୍ଡ ନାହିଁ, ସେ ସମୟରେ ସେ କ'ଣ କରିବ, ସେ ବର୍ଷ ଏ ବର୍ଷ ଛାଡ଼ିକି ଆର ବର୍ଷକୁ ମଧ୍ୟ ରଖିଦେଇପାରିବ ତାକୁ। ହଁ, ଏଇଟା ଦୁଇ ବର୍ଷିଆ ବି କରିପାରିବ, ବର୍ଷକ ବଦଳରେ ଦୁଇ ବର୍ଷିଆ ବି ସେ ଫସଲ ହେବ। କିନ୍ତୁ ବର୍ଷକରେ ଯେତିକି ପାଇଥାନ୍ତା ଆମେ ଦଶ ଗୁଣା ପର୍ଯ୍ୟନ୍ତ ଜେନେରାଲି ଆମେ କହୁଛେ ଯେ ଯେତିକି ଲଗେଇବା ଦଶ ଗୁଣା ପର୍ଯ୍ୟନ୍ତ ଆମକୁ ତାର ପ୍ରଡକ୍ସନ ମିଳିବ।
1: ଯେତେ ଆମେ ଲଗେଇବା ଦଶ ଗୁଣା ଅମଳ କରିପାରିବା।
0: ଆମେ ମନେକର 200 ଗ୍ରାମ ଖଣ୍ଡଟେ ଲଗେଇଲେ ସେ 200 ଗ୍ରାମ ଖଣ୍ଡଟା ଆପଣଙ୍କର ଠିକ 2 କେଜି ପର୍ଯ୍ୟନ୍ତ, ଗୋଟେ କହୁଛେ ଟେଣ୍ଟାଟିଭ ଗୋଟେ ମାନେ ଥମ୍ବ ରୁଲ ଅଛି, ଦଶ ଗୁଣା ପର୍ଯ୍ୟନ୍ତ ବଢୁଛି। କିନ୍ତୁ ଇଏ 25 ଗୁଣା 30 ଗୁଣା ପର୍ଯ୍ୟନ୍ତ ବି କିଛି କିସମ ଅଛି, ଶ୍ରୀନିଧି ଗୋଟେ କିସମ ଅଛି, ସେଟା ଆମର 30 ଗୁଣା ପର୍ଯ୍ୟନ୍ତ ହିଁ ମ୍ୟାକ୍ସିମମ୍ ବଢିପାରୁଛି। ତେଣୁ ସେଇ କେସ୍ରେ ଆମେ କଣ କରିବା, ଯେ ଏଇ ବର୍ଷ ମନେକର 200 ଗ୍ରାମ ଲଗେଇଛେ, ଆର ବର୍ଷକୁ 2 କେଜି ହେଇଥିବ, ସେଇଟା ଦିନ କେସ୍ ଆମେ ଛାଡ଼ି ଦଉଛେ, ଛାଡ଼ିଦେଲେ ମାଟିରେ।

0: କିଛି କିସମ ଅଛି, ଶ୍ରୀନିଧି ଗୋଟେ କିସମ ଅଛି, ସେଟା ଆମର 30 ଗୁଣା ପର୍ଯ୍ୟନ୍ତ ହିଁ ମ୍ୟାକ୍ସିମମ୍ ବଢିପାରୁଛି। ତେଣୁ ସେଇ କେସ୍ରେ ଆମେ କଣ କରିବା ଯେ ଏଇ ବର୍ଷ ମାନଙ୍କର 200 ଗ୍ରାମ ଲଗେଇଛେ, ଆର ବର୍ଷକୁ 2 କେଜି ହେଇଥିବ, ସେଟା ସେଇଟା ଦିନ କେସ୍ ଆମେ ଛାଡି ଦଉଛେ, ଛାଡିଦେଲେ ମାଟିରେ ସେଟା ଆର ବର୍ଷକୁ ସେ 2 କେଜିଟା ଆପଣଙ୍କର 6 କେଜି 8 କେଜି 10 କେଜି ପର୍ଯ୍ୟନ୍ତ ବି ହେଇଯିବ।
1: ତ ଲାଭ ଯେହେତୁ କଥା ଆସୁଛି, ବାସ୍ତବିକ ବଜାର ଚାହିଦା ୟାର କେତେ ଅଛି, ଦର କଣ ରହୁଛି
0: ବଜାରରେ? ସାଧାରଣତଃ ଆମର କାର୍ତ୍ତିକ ମାସ ଯେତେବେଳେ ହୁଏ, କାର୍ତ୍ତିକ ମାସରେ ହାରାହାରି 80 ରୁ 100 ଟଙ୍କା ପର୍ଯ୍ୟନ୍ତ ଆର ମିଳେ, କିନ୍ତୁ ସମୟ ସମୟ ଏଇଟା 20-30 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବେଳେବେଳେ ହୋଇଯାଏ,
1: ଖସି ଆସେ।
0: ତେଣୁ ଆପଣ ସେଇ ଅନୁସାରେ 7 ମାସ ଆକୁ ଲାଗେ, ଗୋଟେ ଅବଧି ଲାଗେ ତାକୁ ପୂର୍ଣ୍ଣ ମାନେ ମ୍ୟାଚ୍ୟୁର ହେବା ପାଇଁ ବା ପୂର୍ଣ୍ଣ ପକ୍ ହେବା ପାଇଁ ସାଧାରଣତଃ 6 ରୁ 7 ମାସ ପର୍ଯ୍ୟନ୍ତ ଲାଗେ। ଆଉ ଶ୍ରୀନିଧି କିସମଟି 6 ମାସରେ ବି ମଧ୍ୟ କିଛି ସମୟ ସମୟ ସମୟ ହେଇଯାଏ। ଇଭେନ୍ ଏବେ ଆପଣ ଗଛ କଞ୍ଚା ଅଛି ମଧ୍ୟ 5 ମାସ ପରେ ଆମେ କେବେ ବି ଆମେ ଖୋଳି ଦେଇପାରିବା, ଯଦି ମାର୍କେଟ ଡିମାଣ୍ଡ ମାର୍କେଟ ଭାଲ୍ୟୁ ଅଛି ସେ ସମୟରେ ଆମର 5 ମାସ ପରେ ମଧ୍ୟ ତା ଦେହରେ କିଛି ମେ ବି ଆମର 2 କେଜିଟା ଯୋଉଟା ହଉଥିଲା 1.5 କେଜି ହଉଛି ମାର୍କେଟରେ, ସେ ଭାଲ୍ୟୁ ସେତେବେଳେ 100 ଟଙ୍କା 80 ଟଙ୍କା ଅଛି, ସେ ସମୟରେ ମଧ୍ୟ ଚାଷୀ ତାକୁ ଖୋଳି ଦେଇପାରିବ। ତେଣୁ ଆପଣଙ୍କୁ ଗୋଟେ ଲଙ୍ଗ ରେଞ୍ଜ ରହୁଛି ଯେ ଆପଣଙ୍କର କେବେ ଖୋଳିବେ, ଚାଷୀକି ଦରକାର ପଇସା ଆର୍ଥିକ ଅଧିକା କେମିତି ପାଇବ, ସେଥିପାଇଁ ଆମକୁ ଆମ ହାତରେ ଗୋଟେ ଅପସନ ରହୁଛି, 5 ମାସ ପରଠୁ ଆମେ ତାକୁ ଗଛ କଞ୍ଚା ଥିଲେ ମଧ୍ୟ ଖୋଳିକି ବଜାରରେ ପର୍ଯ୍ୟନ୍ତ ବିକି ଦେଇପାରିବା।
1: ଜମିକୁ ଚାଷ ଉପଯୋଗୀ କରୁନାହାନ୍ତି ଚାଷୀ, ତାଙ୍କର ଗୋଟେ ଧାରଣା ରହିଯାଇଛି ଯେ ଏଥିରେ କିଛି ଫଳିବ ନାହିଁ, ସେଇଭଳି ଯୋଉ ସବୁ ଜମି ରହିଲା ଯୋଉଗୁଡିକ ବ୍ୟବହୃତ ହଉନାହିଁ, ସେଠାରେ ଆମେ ଖମ୍ବ ଆଳୁ ଚାଷ କରିପାରିବା?
0: ଖମ୍ବ ଆଳୁ ଚାଷ ଆମେ ସାଧାରଣତଃ ଗାତ କରିକି ଲଗେଇଥାଉ, ଗାତଟା ଆମର ଗୋଟେ ଯଦି ଯେତେ ବି ହାର୍ଡ ମାଟି ହଉନା କାହିଁକି, ଆମର ସେଠି ଯଦି ଅମାନଙ୍କର ଶୁଖିଲା ପତ୍ର ଅଗାଡି ମାନେ ନାହିଁ ଯେ ଆମର ଜମିଟା ଆମ ଉପଯୋଗୀ ହବା ଦରକାର, ଆମକୁ କରିବା ପାଇଁ ପଡିବ। ଇଭେନ୍ ପଥର ଯଦି ଥିଲେ ମଧ୍ୟ ଆପଣ ଗୋଟେ ଯଦି ଗୋଟେ କ୍ୟୁବିକ ଫିଟ୍ର ଗାତ ଖୋଳିକି ତା ଦେହରେ ଶୁଖିଲା ପତ୍ର ଅଗାଡି ବା ବିଭିନ୍ନ ପ୍ରକାର ଯୋଉ ନଡ଼ା ବା ଆପଣଙ୍କର ଅଳିଆ ବା ଖତ ଯାହା ମିଳୁଛି ସେଗୁଡାକୁ ଯଦି ଭରିଦେବେ ତା ଦେହରେ ବି କଲେ ମଧ୍ୟ ସେଥିରେ ବି ବଢିଆ ହବ, କାହିଁକିନା ଆକୁ ବେଶୀ ବଡ଼ ଜାଗା ଦରକାର ନାହିଁ। ଆପଣଙ୍କର ବଢିବ କେତିକି ଜାଗାରେ ବଢିବା ପାଇଁ ହେଲେ ଆପଣ ସେଇଥିରେ ଯଦି ହାଲକା ଜିନିଷ ଦେଇଦେଲେ ସେଇଥିରେ ବି ହେଇଯିବ।
1: କିନ୍ତୁ ଜଣେ ଖମ୍ବ ଆଳୁ ଚାଷ କରିବାକୁ ଚାହିଁବ, ଖର୍ଚ୍ଚର କଥା ମଧ୍ୟ ଆସୁଛି, ସର୍ବନିମ୍ନ କେତେ ପଇସା ଦରକାର ହବ ଯେ ମୁଁ ଗୋଟେ ଏକର ଖମ୍ବ ଆଳୁ ଚାଷ କରିବି?
0: ମାନେ ଗୋଟେ ଏକର ଭାବି ନବା, ଆମକୁ 12 କ୍ୱିଣ୍ଟାଲ ବିହନର ଆବଶ୍ୟକତା ରହିଛି। 12 କ୍ୱିଣ୍ଟାଲ ଯେତେବେଳେ ଆମେ ବଜାରରେ କେତେବେଳେ ଅଧିକା ଅଛି ଇଏ କେତେବେଳେ କମ୍ ଅଛି, କିନ୍ତୁ ଆମର ଅଫିସର ଯୋଉ ରେଟ୍ ଅଛି ହାରାହାରି 50 ଟଙ୍କା ତାର କେଜି ଅଛି, ତେଣୁ 12×50 = 60,000 ଟଙ୍କା ଆପଣଙ୍କର ହେଇଗଲା ବିହନ ପାଇଁ।
1: ବିହନ
0: ଆଉ ଲଗେଇବା ଖୋଳିବା ଆର ଗୋଟେ ସବୁଠାରୁ ବଡ ଇଏ ଖର୍ଚ୍ଚ ହୁଏ, ସେଥିପାଇଁ ଆମେ କଣ କହୁ ହୁଡ଼ା ମାହାଡ଼ା କରିକି ଆଜିକାଲି ଗାତ ଖୋଳିକି ଆମେ ଯେଉଁମାନେ କମର୍ସିଆଲ ଚାଷ କରୁଛନ୍ତି ଯେ ଆମେ ଫିଲ୍ଡ ସାରା ଲଗେଇବା, ଆମକୁ ଆଉ ରଞ୍ଜା ଦେବାକୁ ପଡିବ। ଆକ୍ଚୁଆଲି ଆମର କଣ ନା ଫିଲ୍ଡ ସାରା ଲଗେଇବାକୁ ହେଲେ ଆମକୁ ଗାତ କରିକି ଲଗେଇବାକୁ ପଡିବନି, ହୁଡ଼ା ମାହାଡ଼ା ପ୍ରଣାଳୀ ଗୋଟେ ଅଛି, ରିଜ୍ ଆଣ୍ଡ ଫର ମେଥଡ ବୋଲି ତାଙ୍କ ଇଂରାଜୀରେ କହୁଛନ୍ତି। ଆମେ ଭଲକି 4-5 ଓଡ଼ ଚାଷ କରିବା, ଗଭୀର ଚାଷ କରିବା ଯୋଉଟା ମୂଳପତ୍ର ନଙ୍ଗଳରେ ପ୍ରଥମ କରିବା, ତାପରେ ହଳ ଲଙ୍ଗଳରେ କରିକି ତାକୁ ଭଲକି ମାଟିଟାକୁ ସମତୁଳ କରିବା, ଶେଷ ଓଡ଼ ଚାଷ ପୂର୍ବରୁ ହାରାହାରି 10 ଗାଡ଼ି ସଢା ଗୋବର ଖତ ଦେବା, ଦେଇକି ଆମର ହୁଡ଼ା ଉପରେ 90 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ତିଆରି କରିବା, 90 ସେଣ୍ଟିମିଟର ବ୍ୟବଧାନ ମାନେ 3 ଫୁଟ, ଆଉ ଗଛ ଗୁଡାକୁ ହାରାହାରି ଆମର 75 ସେଣ୍ଟିମିଟର ଲଗେଇବା 2.5 ଫୁଟ, ତା ଭିତରେ ଆମେ ଯଦି 2 ମକା ଗଛ ଲଗେଇଦବା, ମକା ଗଛଟା ବହୁତ ଫାଷ୍ଟ ଗ୍ରୋଇଂ, ଆଉ ମାତ୍ର 70-75 ଦିନ ଭିତରେ କଞ୍ଚା ମକା ହେଇଯାଏ, କଞ୍ଚା ମକାଟା ଆମର ଭାଙ୍ଗି ନେଇଗଲା ପରେ ସେ ଗଛଟା ସେମିତି ଷ୍ଟାଣ୍ଡିଂ ରହିଲା, ସେ ଗଛରେ କଣ ହବ, ଗଛ ମାଡ଼ିବ, ମକା ଲଗେଇବା ଦ୍ୱାରା ବିଲଟାକୁ ସିଧାସଳଖ କଭର କରିଦିଏ, କଭର କରିବା ଦ୍ୱାରା କଣ ହୁଏ ନା ଆମର ଯୋଉ ସିଧାସଳଖ ଯୋଉ ବର୍ଷା ଡ୍ରପ୍ ପଡୁଛି, ଆମର ହୁଡ଼ାଟା ଧୋଇଯିବାର ଚାନ୍ସ ଥିଲା, ପ୍ରଥମ ସଏଲ୍ ଏରୋଜନ ଚେକ୍ ହେଲା, ଦ୍ୱିତୀୟରେ ୱିଡ୍ ଚେକ୍ ମାନେ ଘାସ କମ୍ ହେଲା, ତୃତୀୟରେ ଆମକୁ ୱିଦିନ୍ ମାନେ 3 ମାସ ଭିତରେ ଆମକୁ ଫାର୍ମର ଗୋଟେ କିଛି ରିଟର୍ଣ୍ଣ ମିଳିଲା, ଫୋର୍ଥ ହେଲା ସେମ୍ ଜଳ ସେମ୍ ମାନେ ଆଉ ଟିକେ କିଛି ଅଳ୍ପ ସାର ଦେଇକି ସେମ୍ ଲ୍ୟାଣ୍ଡ ଭିତରେ ଆମେ 2 କ୍ରପ୍ ନେଇପାରିଲେ, ଫୋର୍ଥ ହେଲା ଆମକୁ ଗୋଟେ ଇକୋ ଫ୍ରେଣ୍ଡଲି, ଆମକୁ ଆଉ ଜଙ୍ଗଲ ନଷ୍ଟ କରିବାକୁ ପଡ଼ିଲାଣି, ଆମେ ରଞ୍ଜା ଦେଇଥାନ୍ତେ ବା ଇଏ କରିଥାନ୍ତେ, ସେଇଟା ଆମର 40,000 ସେଭ୍ ହେଇଗଲା। ସେଇଟା କରିବା ଦ୍ୱାରା ତାର ଗୋଟେ କ୍ରାଉନ୍ ରୁଟ୍ ଆସେ, 30 ଦିନ ବେଳକୁ ଗୋଟେ ମକା ଗଛରୁ ଗୋଟେ ମୋଟା ଚେର ଆସେ, ସେ ଚେରଟା ମାଟି ଭିତରେ ଜବରଦସ୍ତି ପଶେ, ସେଟା
1: ମକା ଗଛ,
0: ତାକୁ କ୍ରାଉନ୍ ରୁଟ୍ ବୋଲି କହନ୍ତି। ସେ ଗୋଟା ବହୁତ ମୋଟା ମୋଟା ଚେର ସବୁ ମାଟି ଭିତରେ ଫଟେଇକି ଜବରଦସ୍ତ ପଶେ, ଆଉ ସିଏ ଯେତେବେଳେ ପାଞ୍ଚ ମାସ ପରେ ବର୍ଷା ଦିନିଆ ଯେହେତୁ

0: ମକା ଗଛ ମରିଗଲା ପରେ ସେ ସଢିବ, ସେ ଜାଗାଟା ଚେରଟା ନେଇ ସଢିବ, ସଢିଲା ମାନେ ସେଠି ଗୋଟେ ଗ୍ୟାପ୍ ମିଳିବ ତାକୁ, ସେତେବେଳେ କଣ ହବ ନା ଆଳୁଟା ବଲ୍କିଂ ଷ୍ଟାର୍ଟ ହବ ପାଞ୍ଚ ମାସ। ଏ ଗୋଟିଏ ଜିନିଷ ମକା ଆମେ ଯଦି ଲଗେଇ ଦଉଛେ ଆମକୁ ଆଉ ଗ୍ରୀନ ଫେନ୍ସିଂରୁ 40,000 ରଞ୍ଜା ଦେଇଥାନ୍ତା, ଅପର ପକ୍ଷରେ ଜଙ୍ଗଲ କାଟିକି ଇଏ କରିଥାନ୍ତେ 40,000 ଆମର ଲାଗିଥାନ୍ତା, ସେଇଟା ଆମର ସେଭ୍ ହେଇଗଲା। ମାନେ ଟଙ୍କାଟେ ଖର୍ଚ୍ଚ କଲେ ଆମେ ଆଉ 2.25 ପଇସା ଏକ୍ସଟ୍ରା ପାଇବା।
1: ଇଏ ତ ଗୋଟେ ବହୁତ ବଡ଼ ଲାଭଦାୟକ
0: ଲାଭଦାୟକ ଆମର ଯୋଉ କେସ୍ରେ ଧାନରେ 30 ପଇସା ପାଉଛେ, ମାନେ ଟଙ୍କାଟା ଖର୍ଚ୍ଚ କଲେ ଆମେ 30 ପଇସା ପାଉଛେ, ମାନେ 30 ପଇସା ମାତ୍ର ମାର୍ଜିନ ରହୁଛି। ପର 1 ରୁପିଜ୍ ଇନ୍ଭେଷ୍ଟମେଣ୍ଟ ଆମେ ୱିଲ୍ ଗେଟ୍ 2.25 ପଇସା ଏକ୍ସଟ୍ରା ପାଇବା,
1: ବହୁତ ଲାଭଦାୟକ। କିନ୍ତୁ ଆମକୁ ସଠିକ ପ୍ରଣାଳୀରେ ଚାଷ କରିବାର ଅଛି। ବିହନ ଯୋଉ ଚୟନ ଆମେ କରିବା, ବିଶୋଧନ ଆବଶ୍ୟକତା ପଡିବ,
0: ଇଏ ଗୋଟେ ପୁରା ନିଆରା ପଦ୍ଧତି। ଯଦି ଆମେ ସାଧାରଣତଃ ଯେକୌଣସି ଶୁଖିଲା ମଞ୍ଜି ବିଶୋଧନ କରୁଛେ ତା ପାଇଁ ଆମେ କଣ କରୁଛେ, ଗୋଟେ ମାଠିଆଟେ ନଉଛେ, ତା ଦେହରେ ଶୁଖିଲା ମଞ୍ଜି କିଲେ ପୁରଉଛେ, ତା ଦେହରେ 2 ଗ୍ରାମ ବାବିଷ୍ଟିନ ହଉ, 2 ଗ୍ରାମ ଥିରାମ ହଉ, କିମ୍ବା 2 ଗ୍ରାମ କ୍ୟାପ୍ଟେନ ହଉ, ତା ଦେହରେ ଆମେ ଦେଇକି ହଲେଇ ଦେଲେ ବା ଟିକେ ମଏଶ୍ଚର କରିକି ଯଦି ଦେଇଦେଲେ ବୋଳେଇ ହେଇଗଲା ମଞ୍ଜି ଠିକ ଅଛି। ଆମେ ଖମ୍ବାଳୁ ଲଗେଇଲା ପୂର୍ବରୁ ଆମେ 200 ଗ୍ରାମ ଖଣ୍ଡ ଖଣ୍ଡ କରି କାଟୁ, ୟାର ଚୋପା ଯୋଉଠି ଅଛି ଲକ୍ଷ ଲକ୍ଷ ଗଛ ସେଇଠି ସବୁ ଡର୍ମାଟ କଣ୍ଡିସନରେ ଅଛି, ଶୋଇକି ଅଛନ୍ତି ସୁପ୍ତ ଅବସ୍ଥାରେ। ପାଇଁ ଆମକୁ ଗୋଟେ ଗୋବର ଘୋଳର ଟ୍ରିଟମେଣ୍ଟ କରିବାକୁ ପଡିବ। ଗୋବର ଘୋଳ କ'ଣ, ମଞ୍ଜି ବିଶୋଧନ କରିବାକୁ ହେଲେ ଆମେ ପ୍ରଥମେ 200 ଗ୍ରାମ ଖଣ୍ଡ ଖଣ୍ଡ କରି କାଟିବା, ସେ ଖଣ୍ଡଟାକୁ ଆମେ ଗୋଟେ ଜାଗାରେ ରଖିବା 2-3 ଘଣ୍ଟା ପର୍ଯ୍ୟନ୍ତ, ସେ ଅଠାଟାକୁ ଶୁଖିବାକୁ ଦେବା ବା ମଣ୍ଡଟା ବସିଯିବ। ଯେ 1 କେଜି ଗୋବର, 1 କେଜି ତାଜା ଗୋବର, 1 ଲିଟର ଗୋମୂତ୍ର ବା ପାଣି, ଯେହେତୁ ଗୋବର ଆଉ ଗୋମୂତ୍ର ଗୋଟେ କମ୍ବିନେସନ ହେଇଯାଉଛି, ଆମେ ଯଦି ଗୋମୂତ୍ର ନ ପାଇବା ପାଣି ଦେବା ତାର ସବଷ୍ଟିଚ୍ୟୁଟରେ, ତ ଇଏ ହେଇଯିବ 2 ଲିଟର ଘୋଳ। 2 ଲିଟର ଘୋଳ ପ୍ରତି ଆମେ 4 ଗ୍ରାମ ଫଙ୍ଗିସାଇଡ୍ରେ, ଆମର 2 ପ୍ରକାର ଫଙ୍ଗିସାଇଡ୍ ଆସୁଛି, ଗୋଟେ କଣ୍ଟାକ୍ଟ ଫଙ୍ଗିସାଇଡ୍ ଆଉ ଗୋଟେ ହଉଛି ସିଷ୍ଟମିକ ଫଙ୍ଗିସାଇଡ୍। କଣ୍ଟାକ୍ଟ ଫଙ୍ଗିସାଇଡ୍ରେ ଆମେ ସାଧାରଣତଃ ସିଷ୍ଟମିକରେ ବାବିଷ୍ଟିନକୁ ୟୁଜ୍ କରୁ, ବା କାର୍ବାଣ୍ଡାଜିମ୍ ତାର ଡାଇଥେନିମ୍ 45 ବା ମାଙ୍କୋଜିମ୍ ନାଁରେ ଆସୁଛି, ସେ ଦୁଇଟାଙ୍କ ବଜାରରେ ଏବେ ମିଶିକି ଆସୁଛି, ସାପ୍ ହଉ, ସିକ୍ସର ହଉ, ଏମିତି ରେଡ଼ମିଲ୍ ହଉ, ବିଭିନ୍ନ ନାଁରେ ଆସୁଛି। ତା ଦେହରେ ଆମେ 4 ଗ୍ରାମ ହିସାବରେ ଯଦି ପକାଇଦେବା ଉଭୟ ସିଷ୍ଟମ କି ଆଉ କଣ୍ଟାକ୍ଟ ଫଙ୍ଗିସାଇଡ୍, ତା ଦେହରେ ଆମେ ପାଇଯିବା। ଆଉ ଆଣ୍ଟିବାକ୍ଟର ହିସାବରେ ଆମେ ଷ୍ଟେପ୍ଟୋସାଇକ୍ଲିନ୍ ହଉ, ପ୍ଲାଣ୍ଟୋମାଇସିନ୍ ହଉ, ଭାଲିଡାମାଇସିନ୍, ଆଗ୍ରାମାଇସିନ୍, ମାଇସିନ୍ ବା ସାଇକ୍ଲିନ୍ ସଫିକ୍ସ ଥିବ, ସେଇ ଗୁଡାକୁ ଆମେ 0.2 ଗ୍ରାମ ଆକୁ 4 ଗ୍ରାମ ଦେଲା ବେଳକୁ ସେଥିରୁ 0.2 ଗ୍ରାମ 2 ଲିଟର ଘୋଳ ପ୍ରତି ଦେଇକି ସେ ଖଣ୍ଡ ଗୁଡାକୁ ଆମେ ବୁଡେଇବା, ବୁଡେଇକି 2-3 ଦିନ ଛାଇରେ ଶୁଖେଇବା, ଶୁଖିଗଲା ପରେ ଗୋଟେ ପେଷ୍ଟ ହେଇଯିବ। ପେଷ୍ଟ ହେଇଗଲା କ'ଣ, ଆମେ ସାଧାରଣତଃ ମଇ ଜୁନ୍ ମାସରେ ଯେତେବେଳେ ଲଗଉଛେ, ଏପ୍ରିଲ ମଇ ମାସରେ ଯେତେବେଳେ ପ୍ରଚୁର ଖରା ହେଇଥାଏ, ସେତେବେଳେ ଆଉ କ'ଣ ହବ ନା, ଯେହେତୁ ଗୋଟେ କୋଟିଂ ହେଇଯାଇଛି ଆଉ ଶୁଖିବନି। ଆଉ ଗୋବର ଏଥିପାଇଁ ନେଇଛେ, ଏଥିରେ ସେଲୁଲୋଜ୍ ବହୁତ ଅଧିକା ଅଛି, ଏଟା ଫାଟିବନି ଆଉ, ଆପଣ ଗୋଟେ କୋଟିଂ ପୁରା ଗୋଟେ ରେଗୁଲାର କୋଟିଂ ହେଇଯିବ। ଏମିତି ଯଦି ଆମେ ଲଗେଇବା ସବୁଆଡେ ତାର ଫଙ୍ଗିସାଇଡ୍ ଆଉ ବ୍ୟାକ୍ଟେରିଆ ଆଣ୍ଟିବାକ୍ଟରଟା ମିଶିକି ରହିଲା ଚାରିଆଡେ, ଆଉ ଗୋଟେ କୋଟିଂ ହେଇଗଲା, ଗୋଟେ ଚୋପା ହେଇଗଲା, ତାକୁ ସୁରକ୍ଷା ବଳ ଭିତରେ ରଖିଛି, ତେଣୁ ଗୋଟିଏ ଗଛ ଆପଣଙ୍କର ଖରାପ ହବନି।
1: ଯାହା ହଉ, ଏଇ ଆଲୋଚନା ପାଇଁ ଡକ୍ଟର ଜଟ ଆପଣଙ୍କୁ ଅଶେଷ ଧନ୍ୟବାଦ। ଆମେ ଆଶା କରୁଛୁ କି ବର୍ତ୍ତମାନ ଯୋଉ ସମୟ ଆସି ପହଞ୍ଚିଛି, ଯେତେବେଳେ ଭାରତ ସରକାର ଚାହୁଁଛନ୍ତି ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ, ଆମେ ମଧ୍ୟ ସେହି କଥା କହୁଛୁ, ସବୁବେଳେ କୃଷି ବିଜ୍ଞାନୀଙ୍କର ପରାମର୍ଶ ନିଅନ୍ତୁ, ଏବଂ ତାଙ୍କ ପରାମର୍ଶ ମୁତାବକ ଆପଣ ଯଦି ଚାଷ କରୁଛନ୍ତି ନିଶ୍ଚିତ ଲାଭବାନ ହେବେ, ଏବଂ ବିଶେଷ କରି ଖମ୍ବ ଆଳୁ ଭଳି ଯଦି ଚାଷକୁ ଆପଣମାନେ ଆପଣାଉଛନ୍ତି ଆପଣ ଲାଭବାନ ହେବେ, ଗ୍ରାହକମାନେ ମଧ୍ୟ ବେଶ ଲାଭ ପାଇବେ, ଏବଂ ଗୋଟେ ଭଲ ପରିବେଶ ମଧ୍ୟ ଆମର ତିଆରି ହୋଇପାରିବ। ନୁହେଁ ଆଜ୍ଞା, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ, ରହୁଛୁ, ନମସ୍କାର।

ଆଲୋଚନା ତ ଶୁଣିଲେ, ଖମ୍ବ ଆଳୁ ବା ଯାହାକୁ ଆମେ କହୁଛେ ଦେଶୀ ଆଳୁ, ତାକୁ ବୈଜ୍ଞାନିକ ପଦ୍ଧତିରେ ଚାଷ କରନ୍ତୁ ଏବଂ ଚାଷକୁ ସବୁବେଳେ ବ୍ୟବସାୟିକ ମନୋବୃତ୍ତି ନେଇ ଆପଣାନ୍ତୁ। ଆପଣମାନଙ୍କର ସହଯୋଗ କାମନା କରି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ଥିଲି ମୁଁ ମାଳ ଅପା। ରହୁଛୁ, ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 4 ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭୋଟର ସଂଶୋଧନ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ପକ୍ଷରୁ ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ। 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

0: are you?
1: ଚଳଚ୍ଚିତ୍ର କଭି ଖୁସି କଭି ଗମ୍ ଗୀତରେ ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ ଏବଂ ସାଥୀ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜାପାନର ଆଇଏସ୍ଆଇ କର୍ପୋରେସନ ଓ ଏସ୍ସିଏମ୍ଇ ଗ୍ରୁପ୍ ମଧ୍ୟରେ ପାରାଦୀପ ଓ ଗୋପାଳପୁରରେ ଗ୍ରୀନ୍ ଆମୋନିଆ ଏବଂ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ 4ଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଲେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରେରଣାଦାୟୀ ଜୀବନ କାହାଣୀକୁ ନେଇ ଜୁଲାଇ 8 ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ସର୍ଟ ଫିଲ୍ମ ଫେଷ୍ଟିଭାଲ 2026। ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ପକ୍ଷରୁ ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ 6-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ରାତି 11:05

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ଭକ୍ତ ବତ୍ସଳ ଜଗନ୍ନାଥ, ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ପରିଚାଳନା ରବୀନ୍ଦ୍ର କୁମାର ଦାସ।

0: ଓ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ, ଯିଏ ମୋର ଇଷ୍ଟ ନୁହେଁ, ଯିଏ ମୋର ଆରାଧ୍ୟ ନୁହେଁ, ମୁଁ ତାଙ୍କୁ କାହିଁକି ଡାକିବି ମା?
1: ସେ ସମସ୍ତଙ୍କର ଆରାଧ୍ୟ ବାପା, ସିଏ ପରା ଜଗତର ନାଥ, ସିଏ ହିନ୍ଦୁର ମୁସଲମାନର ସମସ୍ତଙ୍କର
0: ସମସ୍ତଙ୍କର ମିଛ। ତମେ ମିଛ କଥା କହି ମୋ ଚିତ୍ତରେ ଚାଞ୍ଚଲ୍ୟ ସୃଷ୍ଟି କର ନା ମା। ସେ ତମ ଓଡ଼ିଆ ଜାତିର ଠାକୁର, ସେ ଜାତିକୁ ମୁଁ ଘୃଣା କରେ। ତାର ରାଜା ନରସିଂହ ଦେବ

0: ଆମର ଚିର ଶତ୍ରୁ, ଆଉ ତାର ଠାକୁର ଜଗନ୍ନାଥ।
1: ସାଲବେଗ, ତୁ ଏକଥା କହିପାରୁଛୁ? ତାହେଲେ ତାହେଲେ ମୁଁ ତୋର କେହି ନୁହେଁ।
0: ତମେ ଯେ ମୋର ମା, ତମେ ଓଡ଼ିଆ ଘରର ଝିଅ ହେଲେ ବି ତମେ ମୋର ଜନ୍ମଦାତ୍ରୀ, ତମେ ମୋର ପୂଜ୍ୟ ମା।
1: ନା, ମୁଁ ତୋର ମା ନୁହେଁ, ମୁଁ ତୋର କେହି ନୁହେଁ, ମୁଁ ତୋର କେହି
0: ମା। ମା, ତମେ କାନ୍ଦୁଛ? ମୋ କସମ ମା, ତମକୁ ଜଗନ୍ନାଥଙ୍କ କସମ, ତମେ କାନ୍ଦ ନା। ମୁଁ ତମ କଥା ମାନିବି ମା, ତମେ ଯାହା କହିବ ଶୁଣିବି।
1: ମାନିବୁ ମୋ କଥା? ମାନିବୁ ଧନ?
0: ହଁ ମା, ମାନିବି।
1: ଧନ ମୋର, ମୋ ସୁନାଟା ପରା, ଜଗତର ନାଥ ଅନାଥର ପ୍ରଭୁ ଚକଡଳଙ୍କୁ ଥରେ ଡାକ ବାପା, ତାଙ୍କର ଶରଣ ନେ, ତାଙ୍କ ଦୟା ହେଲେ ତୁ ସାତ ଦିନରେ ଭଲ ହେଇଯିବୁ ବାପା।
0: ମା, ସାତ ଦିନରେ? ତମେ ତମେ ସତ କହୁଛ ମା?
1: ହଁ ବାପା, ତୁ ମନକୁ ଦୃଢ଼ କର, ସାତ ଦିନ ଭିତରେ ତୁ ନିଶ୍ଚୟ ଭଲ ହେଇଯିବୁ।
0: ଦୁଇ ବର୍ଷର ଦୁରାରୋଗ୍ୟ ରୋଗ ମାତ୍ର ସାତଟା ଦିନରେ ଭଲ ହେଇଯିବ। ଠିକ ଅଛି ମା, ଠିକ ଅଛି, ମୁଁ ଆଜିଠାରୁ ସାତ ଦିନ ଜଗନ୍ନାଥଙ୍କୁ ଡାକିବି। କିନ୍ତୁ କିନ୍ତୁ କହିଦେଉଛି ମା, ଭଲ ନହେଲେ ନା ତମରି ଆଗରେ ମୁଁ ଆତ୍ମହତ୍ୟା କରିବି।
1: ଝି ପୁଅ, ଏ କାଳ କଥା ପୁଣି ତୁଣ୍ଡରେ ଧରୁଛୁ? ମୋ ଠାକୁର ଏତେ ନିଷ୍ଠୁର ନୁହନ୍ତି ରେ, ସେ ନିଶ୍ଚୟ ମୋ ଦୁଃଖ ଶୁଣିବେ, ସେ ନିଶ୍ଚୟ ତତେ ଭଲ କରିଦେବେ ବାପା।

0: ସାଲ ବେଗ, ତୁ ମୋତେ ନିନ୍ଦା ଭର୍ଛନା କଲେ ବି ମୁଁ ତୋର ପାଖେ ପାଖେ ଅଛି। ସାଲ ବେଗ, ତୋର ଆରାଧ୍ୟା ଜନ୍ମଦାତ୍ରୀ ମା ଯେ ମୋର ପରମ ଭକ୍ତ, ମୁଁ ଅନ୍ତର୍ଯ୍ୟମୀ, ମୁଁ ଅଣାକାର ନିରାକାର, କେହି କଣ ମୋତେ ସହଜରେ ପାଇପାରେ। ଗର୍ବ ଅହଙ୍କାର ଆତ୍ମବଡ଼ିମାକୁ ତ୍ୟାଗ କରି ଯିଏ ମୋର ଶରଣାପନ୍ନ ହୁଏ ସିଏ ମୋତେ ନିଶ୍ଚୟ ପାଏ। ମୁଁ ପରା ଭକ୍ତର ଭଗବାନ, ନିଷ୍ଠାରେ ଅଟଳ ରହିଲେ ତୁ ମଧ୍ୟ ମୋର ଦର୍ଶନ ପାଇବୁ। ସାଲ ବେଗ,
1: କିଏ ମୋତେ ଡାକିଲା? ତୁ ତ ସେଇ ଗୋପାଳ। ଗୋପାଳ ନା ହେଲେ ହେଲେ ତୁ ହାତରେ ବଂଶୀ, ଲଲାଟରେ ଶିଖି ପୁଚ୍ଛ, କି ସୁନ୍ଦର ଠଳ ଠଳ ଆଖି! ତୁ କଣ ତେବେ ସେଇ ଜଗନ୍ନାଥ?
0: ମୋତେ ଏବେ ଚିହ୍ନିଲୁ ତ?
1: ହେଲେ ମୋ ଯନ୍ତ୍ରଣା ଯେ ପଢି ପଢି ଚାଲିଛି। ତୁ ତାହେଲେ କି ଠାକୁର? ତୁ ଗୋଟେ ଠକ।
0: ଓ, ମୋତେ ଧରିବୁ ବୋଲି ଆସୁଛୁ? ଧରିଲୁ ଦେଖି?
1: ହଁ, ତତେ ତତେ ନିଶ୍ଚୟ ଧରିବି। ଘର ଦୁଆର ସବୁ ବନ୍ଦ ହେଇଛି, ଧରା ନଦୀ ତୁ ଯିବୁ କୁଆଡେ?
0: ମୁଁ କଣ ଏତେ ସହଜରେ କାହାକୁ ଧରା ଦିଏ?
1: ମୁଁ ଆଉ ପାରୁନି ପ୍ରଭୁ, ମୋର ଦୋଷ ମାର୍ଜନା କରି ମୋତେ ଦୟା କର। ହେ ଦୟାମୟ, ଥରେ ମାତ୍ର ପ୍ରଭୁ, ଥରେ ମାତ୍ର ତମର ସେ କୋମଳ ପରସ ଦିଅ ମହାବହୁ, ଥରେ ମାତ୍ର ଥରା ଦିଅ ପ୍ରଭୁ, ଥରା ଦିଅ, ଥରା ଦିଅ ପ୍ରଭୁ, ଥରା ଦିଅ, ଥରା ଦିଅ ପ୍ରଭୁ, ଥରା ଦିଅ।
0: ଏକଣ ସାଲ ବେଗ, ମୋର ସ୍ୱରୂପ ଦେଖି ତୁ ମୋହମୁଗ୍ଧ ହେଇଯାଇଛୁ। ଯା ହଉ, ବିଳମ୍ବରେ ହେଲେ ବି ନିଜର ଆତ୍ମାଭିମାନ ଅହମ୍ଭାବ ତ୍ୟାଗ କରି ତୁ ମୋର ଶରଣାପନ୍ନ ହେଲୁ, ସେଇଥିପାଇଁ ଆଜି ମୁଁ ତୋର ଅତି ନିକଟରେ। ମୋର ସ୍ପର୍ଶରେ ତୋର ଅସାଧ୍ୟ ରୋଗ ଆଉ କ୍ଷତ ଏଇ ମୁହୂର୍ତ୍ତରେ ଆରୋଗ୍ୟ ଲାଭ କରୁ।
1: କୁଆଡ଼େ ଗଲା? କୁଆଡ଼େ ଗଲା? ମା, ମା,
2: କଣ ହେଲା ସାଲ ବେଗ? ତୁ ଏମିତି ଚିତ୍କାର କରି ଉଠିଲୁ ଯେ?
1: ମା, ମା, ଦେଖ, ମା ଦେଖ, ମୁଁ ପୁରା ପୁରି ଭଲ ହେଇଯାଇଛି। ମୋ ଦେହରେ ଥିବା କ୍ଷତର ଚିହ୍ନ ବର୍ଣ୍ଣ ନାହିଁ ମା।
2: ହେ ପ୍ରଭୁ ଚକାଡ଼, ଅନାଥର ନାଥ ଜଗନ୍ନାଥ, ମୋ ପୁଅର ତାହେଲେ ଡାକ ତମେ ଶୁଣିଛ ପ୍ରଭୁ?
1: ହଁ ମା, ସେ ମୋ କାଥର ଡାକ ଶୁଣିଛନ୍ତି, ମୋ ଦୁଃଖ ସେ ଦୂର କରିଛନ୍ତି ମା।
2: ମୋ ପ୍ରଭୁଙ୍କର ମହିମା ଏବେ ଜାଣିଲି ତ ସାଲ ବେଗ?
1: ହଁ ମା, ମହିମା ତାଙ୍କର ଅତୁଳନୀୟ। ତମେ ଜାଣିଛ ମା, ତମେ ଜାଣିଛ, ସେ କାଲି ରାତିରେ ମୋ ପାଖକୁ ଆସିଥିଲେ।
2: ସତରେ?
1: ହଁ ମା,
2: ସତରେ ତୁ ତାଙ୍କର ଦର୍ଶନ ପାଇପାରୁଛୁ ସାଲ ବେଗ?
1: ହଁ ମା।

0: ମହାରାଜାଙ୍କୁ ପ୍ରଭୁଙ୍କର ସ୍ୱପ୍ନାଦେଶ ହେଇଛି।
1: ସ୍ୱପ୍ନାଦେଶ ଏଇ ତ ମହାମନ୍ତ୍ରୀଙ୍କ ସହିତ ମହାରାଜ ଆସିଲେଣି।
2: ଜୟ ମହାରାଜ ଜୟଗାନର କ୍ଷାନ୍ତ ହୁଅ ପୂଜା ପଣ୍ଡେ, ଅପେକ୍ଷା କର ଆଉ ଦେଖ ଏବେ କଣ ହେବାକୁ ଯାଉଛି। ହେ ପ୍ରଭୁ ଭକ୍ତ ବତ୍ସଳ ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ଭକ୍ତ ବତ୍ସଳ ନାମ ତୁମର ସାର୍ଥକ ହେଉ।
3: ପ୍ରଭୁଙ୍କର କି ଆଦେଶ ହେଲା ଛାମୁ?
2: ତାଙ୍କର ପରମ ଭକ୍ତ ସାଲବେଗ ବୃନ୍ଦାବନରୁ ଚାଲି ଚାଲି ଆସୁଛନ୍ତି ନନ୍ଦିଘୋଷ ଉପରେ ପ୍ରଭୁଙ୍କ ଦର୍ଶନ ପାଇଁ, ଆଉ ଭକ୍ତର ଇଚ୍ଛାରେ ପ୍ରଭୁ ଏହି ବଳଗଣ୍ଡିରେ ଆଜିକୁ ତିନି ଦିନ ହେଲା ଅଟକି ରହିଛନ୍ତି।
0: ଭକ୍ତ ସାଲବେଗ,
3: ଯବନ ସେନାପତି ସାଲବେଗ,
0: ଲାଲବେଗ ପୁଅ ସାଲବେଗ,
2: ହଁ ସେଇ ଯବନ ସାଲବେଗ ହେଉଛନ୍ତି ପ୍ରଭୁଙ୍କର ପରମ ଭକ୍ତ। ପ୍ରଭୁଙ୍କ ଆଦେଶରେ ଅଠର ନଳା ଠାରୁ ତାଙ୍କୁ ପାଛୋଟି ଆଣିବାକୁ ହେବ।
0: ଏଇ ଦେଖନ୍ତୁ ମହାରାଜ, ପାଗଳ ଭଳି କି ଜଣେ ଏଇ ଆଡ଼କୁ ଛୁଟି ଆସୁଛି, ସାଙ୍ଗରେ ତାର ଗୋଟିଏ ଦିବ୍ୟ କାନ୍ତି ବାଳକ।
3: ହଁ ମହାରାଜ, ଗେରୁଆ ବସ୍ତ୍ର ସାଙ୍ଗକୁ ଗଳାରେ ରୁଦ୍ରାକ୍ଷ ମାଳା, ଲଲାଟ ବକ୍ଷଦେଶ ଆଉ ହାତରେ ଚନ୍ଦନ ଚିତା, ଇଏ ଭକ୍ତ ସାଲବେଗଙ୍କ ବ୍ୟତୀତ ଆଉ କେହି ନୁହନ୍ତି ମହାରାଜ।
2: କହନ୍ତି କହନ୍ତି ମୋର ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ, କି ସୁନ୍ଦର କି କମନୀୟ ମୋ ପ୍ରଭୁଙ୍କର ରୂପ। ହେ ପ୍ରଭୁ ଦୟାମୟ ଅନାଥର ନାଥ ଜଗନ୍ନାଥ, ତମ ପାଦପଦ୍ମ ଦର୍ଶନ କରି ମୋ ଜନ୍ମ ସାର୍ଥକ ହେଇଛି ପ୍ରଭୁ। ସତରେ କଣ ତମେ ଏ ଅକିଞ୍ଚନ ସାଲବେଗ ପାଇଁ ତିନି ଦିନ ହେଲା ଏ ବଡ଼ଦାଣ୍ଡରେ ପଡ଼ି ରହିଥିଲ?
4: ହଁ ଭକ୍ତ ଶିରୋମଣି, ଏହା ନିରାଟ ସତ୍ୟ।
2: ମହାରାଜ ଆପଣ ମୋର ପ୍ରଣାମ ଘେନା କରନ୍ତୁ, ମହାଭାଗ ମୋର ଦୋଷ ମାର୍ଜନା କରନ୍ତୁ।
4: ତମେ ଏ କଣ କରୁଛ ସାଲବେଗ? ତୁମେ ଯେ ପ୍ରଭୁ ଚକାଡୋଳାଙ୍କର ପରମ ଭକ୍ତ, ସମସ୍ତଙ୍କର ନମସ୍ୟ।
5: ଜୟ ଭକ୍ତ ଶ୍ରେଷ୍ଠ ସାଲବେଗଙ୍କ, ଜୟ ମହାରାଜ ନରସିଂହଦେବଙ୍କ।
2: ନା କୁହ କୁହ ଭକ୍ତବୃନ୍ଦ, ଭକ୍ତ ବତ୍ସଳ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜୟ।

ଶୁଣିଲେ ନାଟକ ଭକ୍ତ ବତ୍ସଳ ଜଗନ୍ନାଥ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ସାଲବେଗ, ରବୀନ୍ଦ୍ର କୁମାର ଦାସ, ଗୋପାଳ, ପୁଷ୍ପିତା ମନ୍ତ୍ରୀ, ପୂଜା ପଣ୍ଡା, ବାବାଜୀ ଚରଣ ମହାରଣା, ପଢ଼ିଆରୀ, ଗିରିଶ ଚନ୍ଦ୍ର ନାୟକ, ରାଜଗୁରୁ, ମାଣିକ ଚାନ୍ଦ ମିତ୍ର, ନରସିଂହ ଦେବ, ସରୋଜ କୁମାର ବେହେରା ଓ ଲଳିତା, ଗୀତା ରାଓ। ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର। ପରିଚାଳନା ରବୀନ୍ଦ୍ର କୁମାର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ୟୁ ଶ୍ରୀନିବାସଙ୍କର ମାଣ୍ଡୋଲିନ୍ ବାଦନ।

ଶୁଣିଲେ ୟୁ ଶ୍ରୀନିବାସଙ୍କର ମାଣ୍ଡୋଲିନ୍ ବାଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ ଗ୍ରୀନ ହବ୍ରେ ପରିଣତ କରାଯିବ। ଜାପାନର ଆଇଏଚ୍ଆଇ କର୍ପୋରେସନ ଓ ଏସ୍ସିଏମ୍ଇ ଗ୍ରୁପ୍ ମଧ୍ୟରେ ପାରାଦୀପ ଓ ଗୋପାଳପୁରରେ ଗ୍ରୀନ୍ ଆମୋନିଆ ଏବଂ ଗ୍ରୀନ୍ ମିଥାନଲ ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପରେ ପ୍ରାୟ 67,000 କୋଟି ଟଙ୍କା ପୁଞ୍ଜିନିବେଶ ସହ 7,600ରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାକିସ୍ତାନ ଦ୍ୱାରା ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ଅସ୍ଥାୟୀ ରୂପରେ ସ୍ଥଗିତ ରହିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରେରଣାଦାୟୀ ଜୀବନ କାହାଣୀକୁ ନେଇ ଜୁଲାଇ 8 ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ସର୍ଟ ଫିଲ୍ମ ଫେଷ୍ଟିଭାଲ 2026। ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଲେ ଓଡ଼ିଶା ବିଧାନସଭାର ବାଚସ୍କତି ସୁରମା ପାଢ଼ୀ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ କୋରାପୁଟ ମାଲକାନଗିରି ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଜିର ସମାଚାର ମୁଖ୍ୟାଂଶ ଏଇଠି ଶେଷ କରୁଛୁ।
0: ଆକାଶବାଣୀ କଟକ ସମରାତି 11:08। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05, ଅନୁଚିନ୍ତା 6:35, ଉପସ୍ଥାପନା ତରୁଣକାନ୍ତି ରାଉତ, ଶ୍ରୀମଦ୍ ଭାଗବତର 85ତମ ଭାଗ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55, କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଏଥିରେ ଶୁଣନ୍ତୁ ଆମାଶୟ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନକର।
4: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ, ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ। ଏହା ସାଧାରଣତଃ ଦୁଇ ପ୍ରକାରର, ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଏଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ, ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାର୍ମୋନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷା ଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହାଛଡ଼ା ବର୍ଷା ଦିନେ ସନସନ୍ତିଆ ଜାଗା, ପଚାସଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତତନ୍ତ୍ରକୁ ସଂକ୍ରମଣ କରିଥାଏ, ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯକୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ, ତାହାକୁ ଆମେ ଆମୋବିକ୍ ଲିଭର୍ ଆବସେସ୍ ବୋଲି କହିଥାଉ। ଏହା ଗୋଟିଏ ସାଂଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରାନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ, ତୋରାଣୀ, ପଇଡ଼ ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ଓଆର୍ଏସ୍ ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ 1 ଲିଟର ପାଣିରେ 1 ପ୍ୟାକେଟ୍ ଓଆର୍ଏସ୍ ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନ କରି ଫୋପାଡ଼ି ଦେବା ଉଚିତ। ଏହି ଓଆର୍ଏସ୍ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯକୃତରେ ପୂଜ ହେଲେ ରୋଗୀକୁ ଡାକ୍ତର

0: ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସିରା ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲାପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ ମା' କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା, ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମାଶୟ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନଙ୍କର।

ଦିନ କାର୍ଯ୍ୟ ଆରମ୍ଭ କରିଥାଏ। ତେଣୁ ପ୍ରଭାତ ପ୍ରତ୍ୟେକ ମଣିଷ ଜୀବନରେ ଏକ ନୂତନ ଆଶାର ସଞ୍ଚାର କରେ। ରାତି ପାଇ ଆସୁଥିବ ତେଣେ ବାଳ ସୂର୍ଯ୍ୟଙ୍କର ଆବିର୍ଭାବ ପୂର୍ବ ଦିଗରେ ପ୍ରତ୍ୟେକ ମଣିଷର ଜୀବନରେ ଏକ ନୂତନ ଆଶାର ସଞ୍ଚାର କରିଥାଏ ଏବଂ ସେଇ ଆଶା ଏବଂ ଆକାଂକ୍ଷାକୁ ନେଇ ଭଗବାନଙ୍କୁ ଡାକି ପବିତ୍ର ହୃଦୟରେ ମଣିଷ ତାର କାର୍ଯ୍ୟକ୍ରମ ଆରମ୍ଭ କରିଥାଏ। ସଦାବେଳେ ସେ ଭାବେ ଯେ ମୋର କାର୍ଯ୍ୟରେ ଶୁଭ ହଉ ଏବଂ ମୁଁ ଯାହା କରୁଛି ତାହା ଭଲ ହଉ, ଜଗତ ବାସୀଙ୍କର ଏଥିରେ ମଙ୍ଗଳ ହଉ, କୌଣସି ଲୋକଙ୍କର ଅମଙ୍ଗଳ।

ସବୁ ମଧ୍ୟ ସ୍ଥାନ ପାଇବ ଏହି କାର୍ଯ୍ୟକ୍ରମରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7531001।

0: ଶ୍ରୋତାବନ୍ଧୁ କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ? ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା ସାରସ୍ୱତ ସାଧକ କାଳୀଚରଣ। ଆଲୋଚନା କରିଛନ୍ତି ଡକ୍ଟର ବିଜୟାନନ୍ଦ ସିଂ।
2: ଯଶସ୍ୱୀ କବି କାଳିନ୍ଦୀଚରଣ ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ନୂତନ ଯୁଗର ସ୍ରଷ୍ଟା, ନବଚେତନା, ନବଭାବନା, ନୂତନ ଦର୍ଶନରେ ଆମ ସାହିତ୍ୟକୁ ସୁଶୋଭିତ କରିବାରେ କାଳିନ୍ଦୀଚରଣଙ୍କ ଅବଦାନ ଅବିସ୍କରଣୀୟ। ଓଡ଼ିଆ ସାହିତ୍ୟରେ ସେ ଓ ତାଙ୍କ ସମଧର୍ମା ବନ୍ଧୁମାନେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ସମର୍ଥ ହୋଇଥିଲେ। କବି ପାଣିଗ୍ରାହୀଙ୍କ ନେତୃତ୍ୱ ଦିଗ୍ଦର୍ଶନ ଅନେକ ତରୁଣଙ୍କୁ ସେଦିନ ଉତ୍ସାହିତ କରିଥିଲା। ସବୁଜ ଯୁଗର ଅଗ୍ରଗଣ୍ୟ ସାରସ୍ୱତ ସାଧକ କାଳିନ୍ଦୀଚରଣଙ୍କ ଅବିସ୍କରଣୀୟ ନେତୃତ୍ୱ ଓଡ଼ିଆ ସାହିତ୍ୟର ତଥାକଥିତ ସାଧାରଣ ଧାରାକୁ ଭାଙ୍ଗିଦେଇ ଏକ ନବ ଉଦ୍ବେଳନ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା। କାଳିନ୍ଦୀଚରଣ ଥିଲେ ମାନବିକତାର ପୂଜାରୀ। ସେ କେତେବେଳେ କବିତା ଲେଖିଛନ୍ତି ତ କେତେବେଳେ ଉପନ୍ୟାସ ଲେଖିଛନ୍ତି, ପୁଣି କେତେବେଳେ ପ୍ରବନ୍ଧ, ସମାଲୋଚନା, ନାଟକ, ଆତ୍ମଜୀବନୀ ରଚନା କରି ଅଜସ୍ର ଶ୍ରଦ୍ଧା ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ମାଟି ଓ ମଣିଷ ପାଇଁ ସେ ଅନୁରକ୍ତ। ମାଟିର ବାସ୍ନାରେ ସେ ଖୋଜିଛନ୍ତି ମଣିଷ ପଣିଆକୁ। ଓଡ଼ିଶାର ଏକ ସାରସ୍ୱତ ଆନ୍ଦୋଳନର ସେ ଥିଲେ ପଥ ପ୍ରଦର୍ଶକ। ଏହି ଯୁଗସ୍ରଷ୍ଟାଙ୍କ ଜୀବନ ଓ ସାରସ୍ୱତ ସାଧନା ବାସ୍ତବରେ ଏକ ବିସ୍ମୟ। କବି କାଳିନ୍ଦୀଚରଣଙ୍କ ସାରସ୍ୱତ ଜୀବନ କବିତାରୁ ହିଁ ଶୁଭାରମ୍ଭ ହୋଇଥିଲା। ସେ ମାତ୍ର 15 ବର୍ଷ ବୟସରେ ଅଶାନ୍ତି କବିତା ରଚନା କରି ଆତ୍ମସନ୍ତୋଷ ଲାଭ କରିଥିଲେ। କାଳିନ୍ଦୀଚରଣ, ଅନୁଦାସଙ୍କର, ବୈକୁଣ୍ଠନାଥ, ଶରତ ମୁଖାର୍ଜୀ ପ୍ରମୁଖ ପ୍ରତିଷ୍ଠା କରିଥିଲେ ନନ୍ସେନ୍ସ କ୍ଲବ୍। ନନ୍ସେନ୍ସ କ୍ଲବ୍ର ମୁଖପତ୍ର ଥିଲା ଅବକାଶ। ସେଦିନର ଏହି ତରୁଣମାନେ ଓଡ଼ିଆ ସାହିତ୍ୟରେ ଏକ ସବୁଜ ଆନ୍ଦୋଳନ ଗଢ଼ି ତୋଳିବାରେ ସମର୍ଥ ହୋଇଥିଲେ। ସବୁଜମାନେ କେବଳ ସ୍ୱପ୍ନ ଦେଖୁନଥିଲେ, ବରଂ ସମାଜ ସଂସ୍କାର ପାଇଁ ସେମାନେ ଥିଲେ ଉଦ୍ୟମରତ। କାଳିନ୍ଦୀଚରଣଙ୍କର ସାହିତ୍ୟ ତେଣୁ ସ୍ୱପ୍ନ ବିଳାସର କଳ୍ପନାର ଭୂମି ନୁହେଁ, ତା ବାସ୍ତବ ଅନୁଭବ ଅଭିଜ୍ଞତାର ସ୍ୱରଲିପି। କାଳିନ୍ଦୀଚରଣଙ୍କର ସାରସ୍ୱତ ସାଧନା ଥିଲା ଆଦର୍ଶଭିତ୍ତିକ, ଏକ ସାମାଜିକ ପରିବର୍ତ୍ତନ ପାଇଁ ସତେଜ ପରି ତାଙ୍କର ଲେଖନୀ ଚଳଚଞ୍ଚଳ ହୋଇ ଉଠିଥିଲା। ମାନବବାଦୀ ଓ ସମାଜବାଦୀ ଆଭିମୁଖ୍ୟ କାଳିନ୍ଦୀଚରଣଙ୍କୁ କରିଛି ଜନପ୍ରିୟ। ତାଙ୍କ ରଚନା ମଣିଷର କଲ୍ୟାଣ ପାଇଁ ସତେଜ ପରି ଉଦ୍ଦିଷ୍ଟ। କବିତା ଗଢ଼େ ଏକ ବିରାଟ ସମାଜର, ସବୁରି ପାଇଁ ଜହିଁ ବଖୁରେ ହେଲେ ଘର, ସକଳେ ଲଭିବାକୁ ମୁଠାଏ ଦୁଧଭାତ, ଯୋଗ୍ୟ ଯେତେ ନାହିଁ ବାଳକ ବାଳିକା ତ, ଦୁଇଟା ଲୁଗାଜାମା ସବୁରି ପାଇଁ ମିଳେ, ପଢ଼ିବା ପାଇଁ ବାଧା କାହାରି ନାହିଁ ଥିଲେ। 1931 କାଳିନ୍ଦୀଚରଣଙ୍କ ସାହିତ୍ୟିକ ପ୍ରତିଭାର ଜୟଯାତ୍ରା। ଏହି ସମୟରେ ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ବହୁଚର୍ଚ୍ଚିତ ଉପନ୍ୟାସ ମାଟିର ମଣିଷ ପ୍ରକାଶିତ ହୁଏ। ଏହା ବ୍ୟତୀତ ତାଙ୍କ ରଚିତ ଉପନ୍ୟାସ ମୁକ୍ତାଗଡ଼ର କ୍ଷୁଦା, ଅମର ଚିତା, ଲୁହାର ମଣିଷ, ଆଜିର ମଣିଷ ପ୍ରଭୃତିରେ ମାନବିକ ଚିନ୍ତାଧାରା ଓ ସମ୍ବେଦନଶୀଳତା ଅତି ଚମତ୍କାର ରୀତିରେ ଆତ୍ମପ୍ରକାଶ କରିଛି। ଓଡ଼ିଆ ଗଳ୍ପ ସାହିତ୍ୟର ଆଧୁନିକ ପର୍ବରେ କାଳିନ୍ଦୀଚରଣ ଖ୍ୟାତନାମା କଥାକାର। ଓଡ଼ିଶାର ପଲ୍ଲୀ ଜୀବନ, ଗ୍ରାମ୍ୟ ଜୀବନ ତାଙ୍କ ଗଳ୍ପ ସାହିତ୍ୟର ମୁଖ୍ୟ ବିଭବ। ନିମ୍ନବର୍ଗ ମଣିଷ କାଳିନ୍ଦୀଙ୍କ ଗଳ୍ପ ସାହିତ୍ୟର ପ୍ରାଣସତ୍ତା, ମାନବିକ ଆବେଗ ତାଙ୍କ ଗଳ୍ପର ମୁଖ୍ୟ ବିଭବ। କାଳିନ୍ଦୀଚରଣଙ୍କ ଗଳ୍ପ ସବୁ ତେଣୁ ବର୍ଣ୍ଣନା ପ୍ରଧାନ। ସାଧାରଣ ମଣିଷ ପ୍ରତି ଥିବା ତାଙ୍କ ହୃଦୟର ଗଭୀର ସହାନୁଭୂତି ଗଳ୍ପ ସବୁରେ ପ୍ରାଧାନ୍ୟ ବିସ୍ତାର କରିଛି। ପୁଣି ଆପଣାର ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ସଚେତନ ହେବା ପାଇଁ ମଣିଷକୁ ସେ ଦେଇଛନ୍ତି ଦୃପ୍ତ ଆହ୍ୱାନ। କାଳିନ୍ଦୀଚରଣଙ୍କ କୃତି ଓ କୃତିତ୍ୱର ପଟାନ୍ତର ନାହିଁ। ସେ କବି ଭାବରେ ପ୍ରିୟ, ଅତିପ୍ରିୟ ଓଡ଼ିଆ ପାଠକ ସମାଜର। ତାଙ୍କ କବିତା ପୁରୀ ମନ୍ଦିର, ଗାନ୍ଧାରୀର ଆଶୀର୍ବାଦ, ଶିମିଳିପାଳ, ଯାଦୁଘର ପ୍ରଭୃତି କବିତା ନୂତନ ଭାବ ସ୍ପନ୍ଦନ ସୃଷ୍ଟି କରିପାରିଛି। ଗଳ୍ପ ଉପନ୍ୟାସରେ ଯେପରି ମାନବ ସମାଜ ପ୍ରତି ତାଙ୍କ

0: ଆନ୍ତରିକତା ପ୍ରକଟ ହୋଇଛି। କବିତାରେ ମଧ୍ୟ ସେହିପରି ମାନବିକତାର ମନ୍ତ୍ରପାଠ ହୋଇଛି। କବି ପାଣିଗ୍ ଗାଇଥିଲେ ଉଭୟ ପ୍ରକୃତି ଓ ମଣିଷର ବିଚକ୍ଷଣ ପର୍ଯ୍ୟବେକ୍ଷକ। ତାଙ୍କର ସୌନ୍ଦର୍ଯ୍ୟବୋଧ ବିଭିନ୍ନ କାବ୍ୟ କବିତାରେ ଚିତ୍ରିତ ହୋଇଛି। ତେଣୁ କୁହାଯାଇପାରେ ଯେ କାଳିନୀ ଚରଣଙ୍କର କବିତା ସମଗ୍ର ପ୍ରେମ, ବିରହ, ମିଳନ, ଆନନ୍ଦ, ଅଶ୍ରୁ, ପ୍ରାପ୍ତି, ଅପ୍ରାପ୍ତି, ପ୍ରଗତିବାଦୀ ଚେତନା ଓ ସୌନ୍ଦର୍ଯ୍ୟବୋଧର ମାର୍ମିକ ଇସ୍ତାହାର। ସେ ଯାହା ଉପଲବ୍ଧି କରୁଥିଲେ ତାହାଙ୍କୁ ସରଳ ଓ ସହଜ ଭାଷାଶୈଳୀରେ ପ୍ରକାଶ କରୁଥିଲେ, ଯାହା ପାଠକକୁ ଆକୃଷ୍ଟ କରୁଥିଲା। ପ୍ରାବନ୍ଧିକ ଭାବରେ କାଳିନ୍ଦୀ ଚରଣଙ୍କର ପ୍ରତିଭା ବିସ୍ତାରିତ ହୋଇଛି ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ। ସତ୍ୟ, ଶିବ, ସୁନ୍ଦର, ତ୍ୟାଗ ଓ ପ୍ରେମ, ଉତ୍ତରାଧିକାର, ଓଡ଼ିଆ ସାହିତ୍ୟର ପରମ୍ପରା, ବୌଦ୍ଧ ଯୁଗର ଚିତ୍ରକଳା ପ୍ରଭୃତି ପ୍ରବନ୍ଧରେ ସେ ସ୍ୱକୀୟ ଗଦ୍ୟ ରଚନାର ପରିଚୟ ଦେଇଯାଇଛନ୍ତି। ସେହିପରି ତାଙ୍କର ଆତ୍ମଜୀବନୀ, ନାଟକ, ଭ୍ରମଣ କାହାଣୀ ପ୍ରଭୃତି ତାଙ୍କ ମହନୀୟ ସାରସ୍ୱତ ନିଷ୍ଠାର ସଂକେତ ମାତ୍ର। ଏତଦ୍ବ୍ୟତୀତ ଭଞ୍ଜ ପ୍ରଦୀପ, ସହକାର, ଯୁଗବୀଣା ପ୍ରଭୃତି ପତ୍ରିକା କାଳିନ୍ଦୀ ଚରଣ ସମ୍ପାଦନା କରି ସ୍ମରଣୀୟ ହୋଇଛନ୍ତି। ଅକ୍ଷୟ ହେଉ ପୁଣ୍ୟ ଜଗତେ, ଧର୍ମର ହେଉ ଜୟ, କବିତାର କବି କାଳିନ୍ଦୀ ଚରଣଙ୍କର ସାରସ୍ୱତ ସୃଷ୍ଟି ସତରେ ଅମ୍ଳାନ ଓ ଅନନ୍ୟ।
1: କଥିକାରେ ଶୁଣୁଥିଲେ ସାରସ୍ୱତ ସାଧକ କାଳିଚରଣ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ବିଜୟାନନ୍ଦ ସିଂ। ଆକାଶବାଣୀ କଟକ ଆରମ୍ଭ କରୁଛୁ ସଜ ଫୁଲ। କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର। ଗୀତ ରଚନା କରିଛନ୍ତି ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। ପ୍ରଥମ ଗୀତରେ ଗାଇଛନ୍ତି ବିଷ୍ଣୁମୋହନ କବି ସତ୍ୟରଞ୍ଜନ ଦାସଙ୍କ ରଚନା ପାହାଡ଼ ପାଖେ ଅଛି ତ ଗୋଟିଏ ଛୋଟ ଦୂର ଗାଁ, ସାବନା ରଙ୍ଗ ଝିଅଟେ ରୁହେ ବର୍ଷାତନା।

ପରବର୍ତ୍ତୀ ଗୀତ ଗାଇଛନ୍ତି ଶରଣ୍ୟ ମିଶ୍ର, ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା। ଗ୍ରୀଷ୍ମ ପରେ ବର୍ଷା ଆସେ, ମେଘଟା ଗୀତ ଗାଏ, ବର୍ଷା ଛିଟା କହିଲା କଥା, ମୁଁ ତୁମକୁ ଭଲ ପାଏ।

ଆଜି ଏ ପହିଲି ବର୍ଷାରେ ଚାଲ ଓଦା ହେବା ରାସ୍ତାରେ, ଦେଖୁଥିବେ ଲୋକ ଝରକାରେ, କାଲିକି ରହିବା ଚର୍ଚ୍ଚାରେ। ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା ଦ୍ୱୈତକଣ୍ଠରେ ଗାଇଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟ ମିଶ୍ର।

ଶେଷ ହେଲା ସଜଫୁଲ। କଣ୍ଠଦାନ କରିଥିଲେ ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର। ଗୀତ ରଚନା କରିଥିଲେ ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଆକାଶବାଣୀ କଟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଛି ଦୈତା ସେବା। ଆଲୋଚକ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଶ୍ରୀକ୍ଷେତ୍ର ମାଧୁରୀ।

ଶ୍ରୀଜଗନ୍ନାଥ ନୀଳାଚଳ ଧାମରେ ସେବାକାରୀମାନଙ୍କ ସହିତ ସେବ୍ୟ ସେବକ ରୂପରେ ବିଦ୍ୟମାନ ହୋଇଛନ୍ତି। ମହାପ୍ରଭୁଙ୍କର ସବୁ ପ୍ରକାରର ସେବାରେ ମୁଖ୍ୟତଃ ଦାସ୍ୟଭାବ ପ୍ରକଟିତ। ସେବାକାରୀମାନଙ୍କର ଏକମାତ୍ର ଚରମ ଅଭିଳାଷ ହେଉଛି ପୁରୁଷୋତ୍ତମଙ୍କର ସେବା ସୁଯୋଗ ପ୍ରାପ୍ତି। ସେବାକାରୀ ଶ୍ରୀଜଗନ୍ନାଥଙ୍କର ଶ୍ରୀଚରଣ ସେବା ବ୍ୟତୀତ ଆଉ କିଛି ଆଶା କରେ ନାହିଁ। ଭକ୍ତ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମ ଜନ୍ମାନ୍ତରର ଦାସ।

ଶ୍ରୀଜଗନ୍ନାଥଙ୍କର ଦଇତାପତି ନିଯୋଗ ଏକ ଶ୍ରେଷ୍ଠ ନିଯୋଗ। ଶ୍ରୀ ଚୈତନ୍ୟ ଚରିତାମୃତର ଶ୍ରୀଲ ପ୍ରଭୁପାଦଙ୍କର ଟୀକା ଅନୁସାରେ

0: ଦୟିତା ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କ କୃପା ଲାଭ କରିଛନ୍ତି, ଏମାନେ ଶବର ରାଜା ବିଶ୍ୱାବସୁଙ୍କ ବଂଶଧର। ଏମାନଙ୍କ ସେବା ବିଧି ନିର୍ଦ୍ଦେଶିତ। ଏହି ଦୟିତାମାନଙ୍କର ପରିଚୟ ଏବଂ ବିଧି ଦ୍ୱାରା ନିର୍ଦ୍ଦେଶିତ ସେବା ସମ୍ପର୍କରେ ସୂଚନା ଦେବା ପାଇଁ ଆମ ସହିତ ଆଜି ଉପସ୍ଥିତ ଅଛନ୍ତି ଶ୍ରୀ ଦୁର୍ଗା ଦାସ ମହାପାତ୍ର।
1: ଦୟିତାମାନେ ହେଲେ ବିଭିନ୍ନ ପୁରାଣ ଗ୍ରନ୍ଥ ଧର୍ମଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଏମାନେ ବିଶ୍ୱାବସୁଙ୍କର ବଂଶଧର। କୁହାଯାଏ ଐତିହାସିକ

0: ପୁନର୍ବାର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ। ସେ ସମୟରେ ବିରିବନ୍ଧରୁ ଦୈତାମାନଙ୍କୁ ଏବଂ ରତନପୁରରୁ ପତିମାନଙ୍କୁ ଆଣି ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିଥିଲେ। ଏଥିରୁ ଜଣାଯାଏ ଜଗନ୍ନାଥ ଯେତେବେଳେ ସ୍ଥାନାନ୍ତରିତ ହୋଇଥିଲେ ଏମାନେ ମଧ୍ୟ ଜଗନ୍ନାଥଙ୍କ ସହିତ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଜଗନ୍ନାଥଙ୍କ ସହିତ ଥିଲେ।
1: ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ବିଶ୍ୱବସୁ ବ୍ରହ୍ମାଙ୍କୁ ତିନୋଟି ବର ପ୍ରାର୍ଥନା କରିଥିଲେ। ସେହି ତିନୋଟି ବର ପ୍ରାର୍ଥନା ମଧ୍ୟରୁ ତୃତୀୟ ବରଟି ନିବେଦନ କରି ସେ କହିଥିଲେ, କନ୍ଦରାଧୀଶ ନୀଳମାଧବଙ୍କର ଭାବସେବାରେ ଆମେ କୌଳିକ ବିଧିରେ ପୂଜା କରିବୁ। ବର୍ଷର ଏଗାର ମାସ ବୈଦିକ ବିଧିରେ ପ୍ରଭୁଙ୍କ ପୂଜା ଉପାସନା କରାଯାଉ। ମାତ୍ର ଆଷାଢ଼ ମାସରେ ମୋର ଆତ୍ମଜମାନେ ସାର୍ବଭୌମ ସେବା କରିବେ। ବିଶ୍ୱବସୁଙ୍କର ବର ପ୍ରାର୍ଥନା ସ୍ୱୀକୃତ ହୋଇଥିଲା। ତେଣୁ ଦୈତାମାନେ ପହଣ୍ଡି ବିଜେ ସାଙ୍ଗକୁ ନବକଳେବର, ଅଣସର ଓ ମହା ଅଣସର ସମୟର ସମସ୍ତ ଗୋପନୀୟ ସେବା ସମ୍ପାଦନ କରିଥାନ୍ତି।
0: ଶ୍ରୀମନ୍ଦିରର ସତ୍ୱଲିପି ଅନୁଯାୟୀ ଦୈତା ସେବା ଏକୋଇଶ ଭାଗରେ ବର୍ଣ୍ଣିତ। ସତ୍ୱଲିପିର ଏକୋଇଶ ପାର୍ଟରେ ବର୍ଣ୍ଣନା କରାଯାଇଅଛି। ଦୈତାମାନଙ୍କର ସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହୋଇଥାଏ। ଏହି ସମୟ ମଧ୍ୟରେ ଏମାନେ ଶ୍ରୀଜଗନ୍ନାଥଙ୍କର ସମସ୍ତ ସେବା କାର୍ଯ୍ୟ କରିଥାନ୍ତି। ଏହା ବଂଶାନୁକ୍ରମିକ ସେବା, ଗୋଷ୍ଠୀଗତ ସେବା, ସାରିବନ୍ଧାର ଆବଶ୍ୟକତା ପଡ଼େ ନାହିଁ। ଜଣେ ଛୁଆ ଜନ୍ମ ହେବାର ଏକୋଇଶ ଦିନ ପରେ ଅଣସରରେ ଠାକୁରମାନେ ଥିବା ସମୟରେ ଦର୍ଶନ କଲା ପରେ ଭାଗାରୀ ପଦବାଚ୍ୟ ହୋଇ ସେବକ ରୂପେ ଦୈତା ରୂପେ ଗଣ୍ୟ ହୋଇଥାନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ସନ୍ଧ୍ୟାରେ ବଳସିଂହାର ଭୋଗ ସରିଲା ପରେ ଦୈତାମାନେ ବାହୁଟି କଣ୍ଟ କରିଥାନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ଚାରମାଳ ବନ୍ଧା ସରିଲା ପରେ ଠାକୁରଙ୍କୁ ସ୍ନାନବେଦୀକୁ ନେବା ପାଇଁ ସେନାପଟା ଲାଗି କରିଥାନ୍ତି। ସେନାପଟା ଲାଗି ସରିଲା ପରେ ଠାକୁରଙ୍କର ମଙ୍ଗଳ ଆରତୀ ଇତ୍ୟାଦି ଅନ୍ୟାନ୍ୟ ନୀତି ସରିଥାଏ ଏବଂ ସ୍ନାନ ପୂର୍ଣ୍ଣିମା ଦିନ ପ୍ରାତଃକାଳରୁ ଦୈତାପତିମାନେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏବଂ ସତ୍ୱଲିପି ଅନୁଯାୟୀ ପହଣ୍ଡି ଦୈତାପତିମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ। ଅନ୍ୟମାନେ ସାହାଯ୍ୟ କରୁଥିଲେ ମଧ୍ୟ ପହଣ୍ଡି ଏମାନଙ୍କର ମୁଖ୍ୟ ଦାୟିତ୍ୱ।

ସ୍ନାନ ପୂର୍ଣ୍ଣିମା ଦିନ ଧାଡ଼ି ପହଣ୍ଡିରେ ପହଣ୍ଡି କରି ସ୍ନାନବେଦୀକୁ ନେବା ପରେ ସେଠି ଜଗନ୍ନାଥଙ୍କର ଅନ୍ୟାନ୍ୟ ନୀତି ଆଳତି ଅବକାଶ ଜଳ ଲାଗି ଇତ୍ୟାଦି ନୀତି ସମ୍ପାଦିତ ହୋଇଥାଏ। ତାପରେ ଗଜପତି ଆସି ରାଜନୀତି ଏବଂ ଛେରା ପହଁରା କରିଥାନ୍ତି। ତାପରେ ଯେତେବେଳେ ହାତୀବେଶ କରାଯାଏ, ହାତୀବେଶରେ ପାଳିଆ ପୁଷ୍ପାଳକମାନଙ୍କ ସହିତ ଦଇତାମାନେ ମିଶି ଶ୍ରୀଜୀଉମାନଙ୍କର ହାତୀବେଶ ସମ୍ପାଦନ କରିଥାନ୍ତି। ହାତୀବେଶ ସରିବା ପରେ ସକାଳ ଧୂପ ଭୋଗ ହୋଇଥାଏ। ଭୋଗ ପରେ ଜନସାଧାରଣଙ୍କର ସାରଣମାଳା ଦର୍ଶନ ହୁଏ। ଦର୍ଶନ ସରିଲା ପରେ ପୁନର୍ବାର ବନ୍ଦାପନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଇ ଜଗନ୍ନାଥଙ୍କର ବାହୁଡ଼ା ପହଣ୍ଡି ବିଜେ ଅନବସର ଘରକୁ କରାଯାଇଥାଏ ଏବଂ ଅନବସର ଘରେ ପହଞ୍ଚିଲା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ଦେହରେ ଲାଗିଥିବା ସୁନାର ରାହୁରେଖା ଏବଂ ଚିତାକୁ ମୈଲମ କରି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କୁ ଏବଂ ଭଣ୍ଡାର ନିକାପଙ୍କୁ ହସ୍ତାନ୍ତରିତ କରିଥାନ୍ତି। ଏହା ପରଠାରୁ ଅନବସର ନୀତି ଆରମ୍ଭ ହୋଇଥାଏ। ଅନବସର ସମୟରେ ତାଟିଦିଅମାନଙ୍କର ଦ୍ୱିପର ଦୂପ ସରିଲା ପରେ ଦକ୍ଷିଣ ଦ୍ୱାର ବା ଅନବସର ଦ୍ୱାର ଖୋଲିଥାଏ। ଦୈତାପତିମାନେ ଗୋଟିଏ ବସ୍ତ୍ର, ଧଳା ବସ୍ତ୍ର, ଗୋଟିଏ ଗାମଛା ପରିଧାନ କରି ଗୋଡ଼ ହାତ ଧୋଇ ଅନବସର ଗୃହକୁ ପ୍ରବେଶ କରିଥାନ୍ତି। ସେଠି ଠାକୁରମାନଙ୍କୁ ତୁଳସୀ କିମ୍ବା ନାଲି ଫୁଲ ବ୍ୟବହାର କରାଯାଏ ନାହିଁ, କେବଳ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ଏବଂ ଛେନା ସର ଏବଂ ଶୁଖିଲା ଖାଦ୍ୟ ଫଳ ମୂଳ ଇତ୍ୟାଦି ଭୋଗ କରାଯାଇଥାଏ। ସେ ଭୋଗରେ ପତି ମହାପାତ୍ରଙ୍କ ସହିତ ମିଶି ଦଇତାମାନେ ଭୋଗରେ ସାହାଯ୍ୟ କରିଥାନ୍ତି। ଏହା ବ୍ୟତୀତ ଅନବସର ସମୟରେ କେତେକ ଗୁପ୍ତ ନୀତି ସମ୍ପାଦିତ ହୋଇଥାଏ। ତିଥି ଅନୁସାରେ କେତେକ ନୀତି ସମ୍ପାଦିତ ହୋଇଥାଏ, ଯେଉଁଗୁଡ଼ାକ ଓଦା ଲୁଗା ଯେଉଁ ସେନାପଟା ଲାଗି କରାଯାଇଥାଏ ଶ୍ରୀଜୀଉମାନଙ୍କୁ, ସେଗୁଡ଼ିକ ସ୍ନାନବେଦୀରେ ଗାଧୋଇବା ପରେ ସମ୍ପୂର୍ଣ୍ଣ ଭାବରେ ଭିଜି ଯାଇଥାଏ। ତେଣୁ ତାକୁ ଅନବସରର ନିର୍ଦ୍ଦିଷ୍ଟ ଦିନରେ ଆମେ ଶ୍ରୀଜୀଉଙ୍କ ଦେହରୁ ସେଗୁଡ଼ିକ କାଢ଼ି ଦେଇଥାଉ। ତାପରେ ତା ପରଦିନ ଶ୍ରୀଜୀଉଙ୍କର ଯେଉଁ ସବୁ ବର୍ଷଯାକ ଚନ୍ଦନ ଇତ୍ୟାଦି ଦେହରେ ଲାଗି କରାଯାଇଥାଏ, ତାକୁ ଆମେ ତା ପରଦିନ ଶ୍ରୀଜୀଉଙ୍କ ଦେହରୁ କାଢ଼ି ଦେଇଥାଉ। ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ନବମୀ ପର୍ଯ୍ୟନ୍ତ ଆମେ ଠାକୁରଙ୍କ ଦେହରେ ଓଷ ଲାଗି କରିଥାଉ। ଦ୍ୱିପର ଦୂପ

ସରିଲା ପରେ ଯେତେବେଳେ ଏପଟେ ତାଟି ଖୋଲେ ଏପଟେ ଚକଟା ଭୋଗ ସରେ ଅନ୍ୟାନ୍ୟ ଦିଅଙ୍କର ସେବା କାର୍ଯ୍ୟ କରିସାରିଲା ପରେ ପାଣି ପକାଇ ଦିଅଙ୍କରୁ ଲୁଗା ପିନ୍ଧି ଫୁଲ ପିନ୍ଧି ସାରିଲା ପରେ କର୍ପୂର ଇତ୍ୟାଦି ଲାଗିକରି ଆମେ ଚକଟା ଭୋଗ କରିଥାଉ। ଚକଟା ଭୋଗ ସରିଲା ପରେ ସେଇଠି ଆମେ ପ୍ରସାଦକୁ ସେଇଠି ଗ୍ରହଣ କରୁ। ଅନବସ୍ତ୍ର ଗୃହରେ ସମସ୍ତ କାର୍ଯ୍ୟ ସରିଲା ପରେ ଚତୁର୍ଦ୍ଦଶୀ ରାତିରେ କିମ୍ବା ନେତ୍ର ଉତ୍ସବ ଯେଉଁଦିନ ହୁଏ, ନବଯୌବନ ଦର୍ଶନ ଯେଉଁଦିନ ହୁଏ, ପ୍ରାତଃ କାଳରୁ ଚକା ଅପସର କରି ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ ସମ୍ପାଦିତ ହୋଇଥାଏ।

0: ତାପରେ ଦୈତାପତି ସର୍ବାଙ୍ଗ ଅନୁଷ୍ଠିତ ହୋଇଥାଏ ନବଯୌବନ ଦିନ। ଯଦି ନବଯୌବନରେ ଉଭା ନଥାଏ ତେବେ ରାତିରେ ସମସ୍ତ ନୀତି ସରିଲା ପରେ ବାହୁଟି କଣ୍ଟ କରାଯାଇ ପୁନର୍ବାର ସେନାପଟା ଲାଗି କରାଯାଏ ଏବଂ ତାପରେ ଶ୍ରୀଗୁଣ୍ଡିଚା ଦିନ ଖେଚେଡ଼ି ଭୋଗ ସରିଲା ପରେ ପହଣ୍ଡି ଦୈତାପତିମାନେ କରିଥାନ୍ତି। ପହଣ୍ଡି ସରିଲା ପରେ ରଥ ଉପରେ ଶ୍ରୀ ବିଗ୍ରହମାନେ ବସିଲା ପରେ ସୋଲୋ ଚିତା ବାରଗ୍ରାହୀ ସେବକ ଲାଗି କରନ୍ତି ଏବଂ ଅନ୍ୟ ଦୈତାମାନେ ମଧ୍ୟ ସେଠି ବାରଗ୍ରାହୀଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଗଜପତି ଛେରାପହଁରା କରିବାକୁ ଆସିଥାନ୍ତି ସେତେବେଳେ ଗଜପତିଙ୍କୁ ମାଳ ପ୍ରସାଦ ବାରଗ୍ରାହୀ ସେବକ ଅର୍ପଣ କରିଥାନ୍ତି। ତାହା ଛଡ଼ା ରଥ ଶୋଧ ଦାୟିତ୍ୱ ମଧ୍ୟ ଦୈତାପତିମାନଙ୍କର। ମୋଟାମୋଟି ଭାବରେ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀରଙ୍ଗର ରକ୍ଷା ଦାୟିତ୍ୱ ଦୈତାପତିମାନଙ୍କର ଅଟେ।
1: ଅଣସର ସେବା ସହିତ ଦୈତା ସେବକମାନେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ସେବା ମଧ୍ୟ କରିଥାନ୍ତି, ଯେମିତି ଦୈନିକ ନୃସିଂହଙ୍କ ସେବା, ବଡ଼ସିଂହାର ସମୟର ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତି ସେବା, ବର୍ଷ ତମାମ ସବୁ ପର୍ବପର୍ବାଣୀ ବନ୍ଦାପନା, ଚନ୍ଦନ, ସର୍ବାଙ୍ଗ ମଙ୍ଗଳାର୍ପଣ ସେବା, ଶ୍ରୀମନ୍ଦିରରୁ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ପୁନଶ୍ଚ ରଥକୁ ଏବଂ ରଥରୁ ନୀଳାଦ୍ରୀ ବିଜେ। ଏ ସମ୍ପର୍କରେ ଶ୍ରୀ ଦାସ ମହାପାତ୍ର କୁହନ୍ତି,
0: ବର୍ଷ ସାରା ଚକ୍ରବୁଲା ଏକାଦଶୀ, ଚକ୍ରବୁଲା ଏକାଦଶୀରେ ଦୈତାପତିମାନଙ୍କର ଭୂମିକା ଅଛି। ତା ଛଡ଼ା ରାହୁରେଖା ଲାଗି, ଚିତା ଲାଗି ଏବଂ ପଇତା ଲାଗି ଏବଂ ଖସାପଟା ଲାଗି ଏଥିରେ ମଧ୍ୟ ଦୈତାପତିମାନେ ବର୍ଷର ଅନ୍ୟ ସମୟରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ନବକଳେବର ସମୟରେ, ଯେଉଁଟାକି ବନଜାଗ ଯାତ୍ରା ବୋଲି କୁହାଯାଏ। ବନଜାଗ ଯାତ୍ରାରେ ଦୈତାପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଘରୁ ଜଣେ ଜଣେ ସେମାନେ ସମସ୍ତେ ବନଜାଗ ଯାତ୍ରାରେ ଯାଇଥାନ୍ତି। ଦଶମୀଠାରୁ ରାମନବମୀ ପରଦିନଠାରୁ ବନଜାଗ ଯାତ୍ରା ଆରମ୍ଭ ହୋଇ ସାବିତ୍ରୀ ଅମାବାସ୍ୟା ଦିନ ସମସ୍ତ ଦାରୁ ନିର୍ଦ୍ଦିଷ୍ଟ ଦିନ ଶ୍ରୀମନ୍ଦିରରେ ପହଞ୍ଚି ଯାଇଥାଏ। ଦାରୁ ବିଗ୍ରହ ନିର୍ମାଣ କରିବାରେ ଦୈତାପତିମାନଙ୍କର ପ୍ରମୁଖ ଭୂମିକା ଥାଏ। ଦାରୁ ବିଗ୍ରହ ନିର୍ମାଣ କରିସାରିଲା ପରେ ଯେଉଁ 45 ଦିନ ମହା ଅନବସର ହୁଏ ସେଥିରେ ଦାରୁ ବିଗ୍ରହକୁ ପୂର୍ଣ୍ଣାଙ୍ଗ କରିବାରେ ମଧ୍ୟ ଦୈତାପତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ।

ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସତ୍ୱଲିପି 1955ରେ ଦଇତା ସେବା ସମ୍ବନ୍ଧରେ ବର୍ଣ୍ଣିତ ଅଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ବଡ଼ସିଂହାର ଭୋଗ ପରେ ବାହୁଟ କଣ୍ଟିବା, ଚତୁର୍ଦ୍ଦଶୀ ଦିନ ପାଛପାଟି କାଟିବା, ସେବା ପଟା ଲାଗି ରସି କଷିକୁଳା ମୈଲମ କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ କରାଇବା, ହାତୀବେଶ କରିବା, ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ବିଜେ କରାଇବା, ରାହୁରେଖା ଚିତା ମୈଲମ କରିବା ଓ ଅଣସର ଘରେ ନବଯୌବନ ପର୍ଯ୍ୟନ୍ତ ସକଳ ନୀତି କରିବା ଏହାଙ୍କ ସେବା ଅଟେ। ନେତ୍ରୋତ୍ସବ ଦିନ ସର୍ବାଙ୍ଗ ବନ୍ଦାପନା, ସେଦିନ ରାତ୍ର ବାହୁଟ କଣ୍ଟ, ସେନାପଟା ଲାଗି ଓ ରଥକୁ ପହଣ୍ଡି ବିଜେ କରାଇବେ। ପହଣ୍ଡି ଏମାନଙ୍କ ଦାୟିତ୍ୱ, ଶ୍ରୀଅଙ୍ଗର ସମସ୍ତ ଦାୟିତ୍ୱ ନିଅନ୍ତି। ଅନ୍ୟ ସେବକମାନେ ଡୋର ଧରିପାରିଲେ ମଧ୍ୟ ପହଣ୍ଡି ଏମାନଙ୍କ ଦାୟିତ୍ୱ। ରଥରେ ରୁନ୍ଧା କରନ୍ତି, ବେଶ କରନ୍ତି, ଅଳଙ୍କାର ଲାଗି କରନ୍ତି, ଚିତା ଲାଗି କରନ୍ତି ଓ ରଥ ଶୋଧ କରନ୍ତି। ରଥ ଦାୟିତ୍ୱରେ ରହନ୍ତି, ଗୁଣ୍ଡିଚା ଘରକୁ ପହଣ୍ଡି କରାନ୍ତି, ସେଠାରେ ସିଂହାସନ ବିଜେ କରାଇ ରୁନ୍ଧା କରନ୍ତି। ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା କରନ୍ତି, ବାହୁଡ଼ାକୁ ମଧ୍ୟ ଶ୍ରୀଗୁଣ୍ଡିଚା ଭଳିଆ ସେବା କରନ୍ତି। ଲକ୍ଷ୍ମୀନାରାୟଣ ଭେଟ ସମୟରେ ମହାପ୍ରଭୁ ବାଡ଼ ଦାଡ଼ ଗ୍ରହୀ ମାଳଚୂଳ ମୈଲମ କରି ରାଜାଙ୍କୁ ପ୍ରସାଦ ଦିଅନ୍ତି।

0: ଏକାଦଶୀ ଦିନ ପଶୁପାଳ ସହ ସୁନାବେଶ କରନ୍ତି, ନୀଳାଦ୍ରି ବିଜେ ସମୟରେ ବଚନିକା କରନ୍ତି, ରୁକ୍ମିଣୀଙ୍କ ସହ ଜଗନ୍ନାଥଙ୍କ ଗଇଁଠାଳ ଫିଟା ନୀତି କରନ୍ତି, ଚକ୍ରବୁଲା ଏକାଦଶୀ ଦିନ ସୁବର୍ଣ୍ଣ ଚକ୍ରକୁ ଶ୍ରୀଅଙ୍ଗ ଲାଗି କରାନ୍ତି ଓ ନଗର ଭ୍ରମଣ କରାନ୍ତି, ଚିତାଲାଗିରେ ଚିତାଲାଗି କରାନ୍ତି, ଗମ୍ହା ପୂର୍ଣ୍ଣିମା ଦେଇ ସୁଦର୍ଶନ ବିଜେ ଇତ୍ୟାଦି ନୀତି ବଢ଼ାନ୍ତି, ମାର୍କଣ୍ଡ କୂଳରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି, ରେଖା ପଞ୍ଚମୀ ଦିନ ତିନି ବାଡ଼ରେ ରାହୁରେଖା ଲାଗି କରନ୍ତି, ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣମୀରେ ସୁଦର୍ଶନ ବିଜେ କରନ୍ତି, ଖସାପଢ଼ା ଲାଗି ଓ ପଇତା ଲାଗି କରନ୍ତି, ବଡ଼ ଗ୍ରହମାନେ ଓ ରାଜାଙ୍କ ଅନୁମତି ଅନୁସାରେ ମଧୁଦାସ ଓ ରାମଦାସ ପ୍ରସାଦ ବିଜେ କରନ୍ତି, ଏହା ବାଦ୍ ନୀତିବର୍ଣ୍ଣିତ ସକଳ କାମ କରନ୍ତି, ଅଣସରରେ ପଣାଭୋଗ ଯୋଗାନ୍ତି।
1: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବଂଶଧର ଭାବରେ ଦଇତାମାନଙ୍କର ସ୍ୱକୀୟ ସମ୍ମାନ ଓ ଆଧ୍ୟାତ୍ମିକ ମର୍ଯ୍ୟାଦା ସମଗ୍ର ଭାରତ ବର୍ଷରେ ପ୍ରତିଷ୍ଠିତ। ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ଏମାନଙ୍କର ଚିନ୍ତା ଓ ଚେତନା ଅନନ୍ୟ ସାଧାରଣ। ଜଗନ୍ନାଥଙ୍କର ରଥଯାତ୍ରା ସହିତ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତିର ସାଫଲ୍ୟ ଏହି ଦଇତାପତି ସେବାୟତମାନଙ୍କର ଐକ୍ୟ ସେବାନିବିଷ୍ଟ ନିଷ୍ଠା ଯୋଗୁଁ ହିଁ ସମ୍ଭବ ହୋଇଥାଏ। ତେଣୁ କୃଷ୍ଣଦାସ କବିରାଜ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ କହିଛନ୍ତି, ବଳିଷ୍ଠ ଦଇତାଗଣ ଜେନ ମତ ହାତୀ, ଜଗନ୍ନାଥ ବିଜୟ କରାୟ କରି ହାତା ହାତୀ, କତକ ଦଇତା କରେ ସ୍କନ୍ଧ ଆଲମ୍ବନ, କତକ ଦଇତା ଧରେ ଶ୍ରୀପଦ୍ମ ଚରଣ।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ଦୈତା ସେବା। ଆଲୋଚକ ଥିଲେ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହୀଶ ବିଳାସର 71ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଝରଣା ଦାସ।

ବୋଧିଦ୍ରୁମ ବା ଅଶ୍ୱତ୍ଥ ଗଛ ତଳେ କଅଁଳପତ୍ରରେ ବସାଇଲେ ହନୁମାନ ରାମ ଲକ୍ଷ୍ମଣଙ୍କୁ। ବିକର୍ତ୍ତନ ସୂତ ଅର୍ଥାତ୍ ସୂର୍ଯ୍ୟସୂତ ସୁଗ୍ରୀବ କହିଲେ ବିଧିବଶେ ବା ଦୈବ ଯୋଗେ ବାନର ରୁକ୍ଷ ରାଜା ସ୍କନ୍ଦ ବା କାର୍ତ୍ତିକେୟଙ୍କ ବନରେ ପଶି ପୁରାଣ ବର୍ଣ୍ଣିତ ପାର୍ବତୀଙ୍କ ଶାପ ହେତୁ ପୁରୁଷ ରୂପ ଛାଡ଼ି ସ୍ତ୍ରୀ ହୋଇଗଲେ। ପୃଷା ବା ଇନ୍ଦ୍ର ଓ ଭାନୁ ବା ସୂର୍ଯ୍ୟ ତାଙ୍କୁ ଦେଖି ମୋହିତ ହେବାରୁ ଉଭୟଙ୍କ ଔରସରୁ ଜାତ ହେଲେ ବାଳି ଓ ସୁଗ୍ରୀବ। ପାର୍ବତୀଙ୍କ ବନରୁ ଏ ଦୁହିଁକୁ ଉଦ୍ଧାର କରି ବନରୁ ହୋଦ୍ଭବ ଅର୍ଥାତ୍ ପଦ୍ମରୁ ଉଦ୍ଭବ ହୋଇଥିବା ବ୍ରହ୍ମା କିସ୍କିନ୍ଦା ରାଜା ଖଡ଼ିଦଙ୍କୁ ଏ ଦୁହିଁକୁ ସମର୍ପିଦେଲେ। ବାଳି ହେଲା ଯୁବରାଜ, ତାହାର ସମକକ୍ଷ ଯୋଦ୍ଧା କେହି ନଥିଲା। ଦୁନ୍ଧୁବି ରାକ୍ଷସ ତା ସହିତ ବାଦ କରି ପରାଜିତ ହେଲା। ବାମ ହାତରେ ତା ପାଦ ଧରି ବୁଲାଇଲା ବାଳି, ତା ନାକରୁ ରକ୍ତ ବହି ମତଙ୍ଗ ଋଷି ଥିବା ଋଷ୍ୟମୁଖ ପର୍ବତରେ ପଡ଼ିବାରୁ ଋଷି ସାପ ଦେଲେ, ଏ ପର୍ବତକୁ ଆସିଲେ ତୋର ମୃତ୍ୟୁ। ତାର ଭ୍ରାତା ସଙ୍ଗରେ ଯୁଦ୍ଧ କରିବାରୁ ପାତାଳକୁ ଯାଇଥିବା ଗର୍ତ୍ତରୁ ରକ୍ତ ବୋହିଲା। ବାଳି ନାଶଗଲା ଭାବି ଦୁଃଖରେ ମୁଁ ଫେରିଲି। ମୋର ଅଭିଷେକ ହେଉଥିବା ବେଳେ ବାଳି ପହଞ୍ଚି ମୋ ପତ୍ନୀକୁ ନେଇଗଲା, ମୋତେ ଜୀବନରେ ମାରିଦେବାକୁ ବସିଥିଲା। ଏ ପର୍ବତକୁ ଆସି ମୁଁ ବଞ୍ଚିଯାଇଛି।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର 71ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର। ବର୍ଣ୍ଣନାରେ ଥିଲେ ଝରଣ ଦାସ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତାବନ୍ଧୁ, ଏବେ କେମିତି ଲାଗୁଛି ଋତୁ? କେବେ ଧୀରେ ଧୀରେ ବର୍ଷାରେ ପତ୍ରରୁ ଝରି ପଡ଼ୁଛି ଟପ ଟପ ପାଣି, କେବେ ଖରା କେବେ ଛାଇ, କେବେ ମେଘ ମେଘ ଆକାଶ କେବେ ବର୍ଷା, ଅସହ୍ୟ ଗୁଳିଗୁଳି ପରେ ଏବେ ଏ ମନ ସତ ଯେମିତି ଟିକିଏ ଅଲଗା। ତଥାପି ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତ ସୁନ୍ଦର ପ୍ରକୃତି ମନରେ ଭରି ଦେଇଥାଏ ସେତିକି ଆନନ୍ଦ। ଟିକେ ଟିକେ ମେଘରେ ମାଟି ଉପରେ ସୁପ୍ତଚାର ମୁଣ୍ଡ ଟେକିବା ଆରମ୍ଭ କଲାଣି। ତଥାପି ସ୍ୱଚ୍ଛତା କ୍ଷେତ୍ରରେ ଆମ ପରିବେଶକୁ ସେତିକି ପରିଷ୍କାର ପରିଚ୍ଛନ୍ନ ରଖିପାରିଲେ ଆମେ ସୁସ୍ଥ ରହିପାରିବା, କାହିଁକିନା ଆମେ ସମସ୍ତେ ଜାଣିଛେ ସୁସ୍ଥ ପରିବେଶ ସୁସ୍ଥ ଜୀବନ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି, ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନସନ ଯୋଜନା, ଯେଉଁଥିରେ ମାତ୍ର 250

0: 50 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: ଶ୍ରୋତାବନ୍ଧୁ, ଜୀବନ ମାଟି ପାଣି ପୁଣି ପବନକୁ ନେଇ, କିନ୍ତୁ କୌଣସି କାରଣରୁ ପ୍ରକୃତି ବିଗିଡ଼ିଗଲେ, ଋତୁଚକ୍ରରେ ପରିବର୍ତ୍ତନ ଆସିଲେ, ପ୍ରକୃତି ତା'ର ଭାରସାମ୍ୟ ହରାଇଲେ, ଆମେ ଆମର ଜନଜୀବନ ସେତିକି ମାତ୍ରାରେ ବାଧାପ୍ରାପ୍ତ ହୋଇଥାଏ। ସେଇଥିପାଇଁ ତ ଆମ ଜୀବନ ପ୍ରକୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରକୃତି ଆମର ମିତ୍ର। ପ୍ରକୃତିରେ ମିଳୁଥିବା ପ୍ରତ୍ୟେକଟି ଜିନିଷ ଆମ ଜୀବନରେ ଆସିଥାଏ, ତେଣୁ ପ୍ରକୃତି ଉପରେ ଗଢ଼ି ଉଠିଥିବା ନଦ ନଦୀ ଝରଣା ପାହାଡ଼ ପର୍ବତ ପୁଣି ମାଟି ପାଣି ପବନକୁ ନେଇ ଆମ ଏ ଜୀବନ।

ବରଷିବୁ ବରଷିବୁ ହେଉଛୁ, ହେଲେ ବରଷୁନୁ କାହିଁକି? ମେଘ କହିଲା, କୋଉ ଗାଁ ପାହାଡ଼ ତଳ ରାସ୍ତା ଦେଇ ବରଷିବାରେ ମୋର ସେତିକି ଆନନ୍ଦ ଥାଏ, କିନ୍ତୁ ଏ ସହରରେ କଂକ୍ରିଟ ରାସ୍ତା ପରେ ଯେଉଁଠି ବରଷିଲେ ବି ମାଟି ମୁଁ ତତେ ଛୁଇଁପାରେ ନା। ମାଟି କହିଲା, ମେଘ, ଏଥିପାଇଁ ଦୋଷ ନା ତୋର ନା ମୋର, ସବୁ କଥା ତ ଏଇ ମଣିଷ ସମାଜ ପାଇଁ।

ଶ୍ରୋତା ବନ୍ଧୁ, ଟିକେ ପୂର୍ବରୁ କହୁଥିଲି ଆପଣଙ୍କୁ ସେ ମେଘ ଆଉ ମାଟିର କଥା, କିନ୍ତୁ ଆସନ୍ତୁ ଏବେ ଫେରିଯିବା ସେହି ବାସ୍ତବତା ଭିତରକୁ। ଥରେ ମନେ ପକାନ୍ତୁ ତ ସେହି ଜଙ୍ଗଲ ଯାହା ମୋ ଜୀବନ, ପାହାଡ଼ ପାଖ ସେହି ଅଗନାଅଗ୍ନି ବନସ୍ଥ, ଯେଉଁ ବନସ୍ଥ ବା ଜଙ୍ଗଲ ଉପରେ ଆମେ ନିର୍ଭରଶୀଳ, ଯେଉଁ ଜଙ୍ଗଲ ଗଛର ଡାଳରେ ପକ୍ଷୀର ବସା, ନିର୍ଭୟରେ ବନ୍ୟଜନ୍ତୁମାନଙ୍କର ଜୀବନଶୈଳୀ, ମାଟି ଦେହରେ ବୃକ୍ଷରାଜି ଯାହାର ମଣିଷ ସମାଜ ପାଇଁ ଅବଦାନ ଏବଂ ତାହା ଅବର୍ଣ୍ଣନୀୟ। କିନ୍ତୁ ଆଜି ସହର ନବୀକରଣ ନାଁରେ, ଶିଳ୍ପର ଉନ୍ନତି ନାଁରେ ଆଜି ଆମେ ଆମ ହାତରେ ସେହି ଜଙ୍ଗଲକୁ କାଟି ପଦା କରୁଛେ। କିନ୍ତୁ ଶ୍ରୋତାବନ୍ଧୁ, ସେହି ଗଛ ଯିଏ ମେଘକୁ ଡାକି ଆଣେ, ଯିଏ ଆମ ପ୍ରକୃତିର ଭାରସାମ୍ୟକୁ ରକ୍ଷା କରେ, ଯିଏ ବନ୍ୟଜନ୍ତୁମାନଙ୍କର ସାହାରା ପାଲଟେ, ସେହି ଜଙ୍ଗଲକୁ ସୁରକ୍ଷା ଦେବା କ'ଣ ଆମର କର୍ତ୍ତବ୍ୟ ନୁହେଁ?

ଶ୍ରୋତାବନ୍ଧୁ, ସବୁପରେ ଏଠି କଥାରେ କହିବା ଯେତିକି ସହଜ ମନେ ହୁଏ, ସେହିସବୁ କଥାକୁ କାର୍ଯ୍ୟରେ ପରିଣତ କରିବା ସେତିକି ସହଜ ମନେ ହୁଏ ନା। କିନ୍ତୁ କହୁଥିଲି ଆପଣଙ୍କୁ, ପ୍ରକୃତି ସହିତ ମଣିଷର ସମ୍ପର୍କ ଅତି ନିବିଡ଼। ପ୍ରକୃତିକୁ ଛାଡ଼ି ମଣିଷ ସମାଜ ବଞ୍ଚିବା ଅସମ୍ଭବ। ଏହି ପ୍ରକୃତିକୁ ମଣିଷ ସେତିକି ଭଲ ପାଏ। ପ୍ରକୃତିର ସୌନ୍ଦର୍ଯ୍ୟରେ ତାର ମନ କେବେ ବିଫର, କେବେ ମନର ଭାବନାରେ ପ୍ରକୃତିର ରଙ୍ଗକୁ ନେଇ, କେବେ କବିତା ତାର ସୌନ୍ଦର୍ଯ୍ୟତାକୁ ନେଇ, କେବେ ଗପ, କେବେ ଋତୁମାନଙ୍କୁ ନେଇ, କେତେ କେତେ ଅନୁଭୂତି, ଯାହା ଆମକୁ ଗାଳ୍ପିକଟିଏ, କବିତାଟିଏ, କବିଟିଏ ଅବା ନାଟ୍ୟକାରଟିଏ ଅବା ସୁନ୍ଦର ଭାବୁକଟିଏ ହେବାରେ ସେତିକି ସାହାଯ୍ୟ କରିଥାଏ। ତା ସହିତ ସୌନ୍ଦର୍ଯ୍ୟମୟ ପ୍ରକୃତି କୂଳରେ ଏ ଜୀବନ ପ୍ରତି ମୁହୂର୍ତ୍ତରେ ନିଜ ମନ ଭିତରେ କିଛି ନୂଆ ନୂଆ ସ୍ୱପ୍ନ ପ୍ରତି ମୁହୂର୍ତ୍ତରେ ସେ ଦେଖୁଥାଏ, ନୂଆ ଗୀତ ଲେଖୁଥାଏ।

0: ସରକାରୀ ଡାକ୍ତରଖାନାରେ ଥିବା ଆଇସିଟିସି କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

କିନ୍ତୁ ସବୁପରେ ଶ୍ରୋତାବନ୍ଧୁ ଆମେ କହିପାରିବା, ଯେଉଁଠି ଦିନ ଅଛି ସେଠି ରାତି ବି ରହିଛି, ଯେଉଁଠି ଖରା ସେଇଠି ଛାଇ, ଯେଉଁଠି ଦୁଃଖ ସେଇଠି ସୁଖ। କିନ୍ତୁ ଦୁଃଖକୁ ଭୁଲି ସୁଖର ସନ୍ଧାନର ମାନେ ହିଁ ତ ପ୍ରକୃତ ଜୀବନ। କିନ୍ତୁ ଏ ପୃଥିବୀ ପୃଷ୍ଠରେ ଆମ ପାଇଁ ଆମେ ଅନେକ ସମସ୍ୟାକୁ ସାମ୍ନା କରିଥାଉ, କିନ୍ତୁ ସେମିତି ଦିନ କେବେ ନ ଆସୁ। ସମସ୍ୟାର କାରଣକୁ ଖୋଜିବା, ତା'ର ସମାଧାନ ପାଇଁ ବାଟ ତିଆରି କରିବାର ଅର୍ଥ ଏ ପ୍ରକୃତିକୁ ସେତିକି ଭଲ ପାଇବା, ଅର୍ଥାତ୍ ଏ ଜୀବନକୁ ସେତିକି ଅମୂଲ୍ୟ ମନେ କରିବା।

ଶ୍ରୋତାମାନଙ୍କୁ କଥା କହୁଥିଲେ ବେଳେବେଳେ କଥା ସରେ ନା, କିନ୍ତୁ ସରି ସରି ଆସୁଥାଏ ସମୟ, ଧୀରେ ଧୀରେ ବଢ଼ି ବଢ଼ି ଯାଉଥାଏ ଦିନର ବୟସ, ଦିନ ଗଡ଼ିଗଲେ ସଞ୍ଜ, ସଞ୍ଜ ପରେ ପୁଣି ରାତି, କିନ୍ତୁ ସବୁପରେ କେମିତି ଏ ଜୀବନ, ପଟେ ସୁଖ ହେଲେ ପଟେ ଦୁଃଖ, ତଥାପି ଜୀବନ ଚାହେଁ ଟିକେ ଖୁସି ଖୁସି। ସେଇଥିପାଇଁ ତ ପୃଥିବୀ ପୃଷ୍ଠରେ ଛିଡ଼ା ହୋଇଥିବା ବୃକ୍ଷ କି ପାହାଡ଼ଟିଏ ହେଉ, ବହିଯାଉଥିବା ନଦୀଟିଏ ହେଉ, ନୀଳ ଆକାଶ ତଳେ ମୁକ୍ତ ଭାବରେ ଉଡ଼ି ଯାଉଥିବା ପକ୍ଷୀଟିଏ ହେଉ, ଗଛର ଡାଳରେ ଲୁଚକାଳି ଖେଳୁଥିବା ପକ୍ଷୀ ହେଉ, ସବୁ ଜୀବନ ଆମର ଏହି ପ୍ରକୃତି ଉପରେ ନିର୍ଭରଶୀଳ, ଯାହା ବିନା ଜୀବନ ଏଠି ଅସମ୍ଭବ। ଏଠି ସାତରଙ୍ଗର ଜନ୍ମ ଏହି ପ୍ରକୃତି କୋଳରୁ, ଆକାଶରେ ସାତରଙ୍ଗର ଇନ୍ଦ୍ରଧନୁ, ରାତି ହେଲେ ଆକାଶରେ ଜହ୍ନ, ସାଗର ବାଲିରେ ସେହି ଝାଉଁବଣ, ନୀଳ ସମୁଦ୍ରର ଉତ୍ତାଳ ତରଙ୍ଗ, ସାଗର କୂଳରେ ଶାମୁକା, ଏଠି ମାଛ ବେଉସାରେ ସେହି ଧୀବର ମନରେ ସ୍ୱପ୍ନ, କଥା ଦେଇ କଥା ରଖିବାକୁ କହିଲା ବେଳେ ଏଠି ଲାଜେଇ ପଡ଼ୁଥିବା ସେହି ପୁନେଇ ଜହ୍ନ। ଆମ ସଂସ୍କୃତି ଆମ ପରମ୍ପରାରେ ବାର ମାସର ତେର ପର୍ବ ଭିତରେ କେତେ କେତେ ଯାନିଯାତ୍ରା, ଯାହା ପ୍ରକୃତି କୂଳରୁ, ପ୍ରକୃତି ସାଥିରେ, ପ୍ରକୃତିର ଭିନ୍ନ ଭିନ୍ନ ରୂପ ଆଉ ରଙ୍ଗ ଭିତରେ।

ଶ୍ରୋତାବନ୍ଧୁ କଥାରେ ଅଛି କହିଲେ କି ହେବ, କିନ୍ତୁ ପ୍ରତିଟି କଥାରେ ପ୍ରତି ମୁହୂର୍ତ୍ତରେ ନିଜେ ସଚେତନ ହୋଇଗଲେ ଏ ଦୁନିଆ ସଚେତନ ହେବାକୁ କେତେ ସମୟ ଲାଗିବ? ଏ ସବୁଜିମା ଭରା ପୃଥିବୀ, ଜଙ୍ଗଲର ଅବକ୍ଷୟ ଆମ ପାଇଁ ଦିନେ ଯେ ମହାବିପଦ ନ ଆଣିବ ସେ କଥା କିଏ କହିବ? ଶାନ୍ତ ପରିବେଶ ଆମ ଜୀବନ ପାଇଁ ସେତିକି ଅପରିହାର୍ଯ୍ୟ। କିନ୍ତୁ ବେଳେବେଳେ ଶ୍ରୋତାବନ୍ଧୁ ଆମେ ବୁଝୁନା, ଯେତେ ଉଚ୍ଚଶିକ୍ଷିତ ହେଲେ ମଧ୍ୟ ଆଜିର ସମୟରେ ପାଶ୍ଚାତ୍ୟର ଅନୁକରଣରେ ଆମେ ଭୁଲିଯାଉନେ ତ ଆମ ଅତୀତର ସେଇ ହଜିଲା ଦିନକୁ, ସେହି ପାଦ ଅଳତା ହେଉ ଅବା ରଜପୋଡ଼ ପିଠା, ଗୁରୁବାରର ଝୁଟି ଚିତା ଅବା ଓଡ଼ିଆ ଘରର ସେହି ପଖାଳ ଆଉ ଶାଗ ଭଜା। ସତରେ ଶ୍ରୋତାବନ୍ଧୁ, ଆଜି ଆମେ କେଉଁଠି? କିନ୍ତୁ ଏ ମନ ଚାହିଁଲେ ଆମେ ଫେରାଇ ଆଣିପାରିବା ଆମ ଅତୀତର ମିଠା ଫର୍ଦ୍ଦକୁ, ସେହି ଜଙ୍ଗଲ ଭିତରର କଣ୍ଟେଇ ଅବା ଜାମୁକୋଳି, ଚୁଲିରେ ରୋଷେଇ ପାଇଁ ଜଙ୍ଗଲରୁ ଶୁଖିଲା କାଠ, କେତେ କେତେ ଜଙ୍ଗଲଜାତ ଦ୍ରବ୍ୟ ସେହି ଜଙ୍ଗଲକୁ ଏହି ହାତରେ ସୃଷ୍ଟି କରିବାରେ ସମୟ ଆସିଛି। ସେହି ଭରସାରେ, ସେହି ବିଶ୍ୱାସରେ, କାହିଁକିନା ଜଙ୍ଗଲ ହେଉଛି ଆମ ଜୀବନ।

ଶ୍ରୋତା ବନ୍ଧୁ, ସବୁବେଳେ ଏଠି ଚାହାଣି ବେଳେବେଳେ କଥା କହେ। ନିରବି ଯାଇଥିବା ଓଠ ଧୀରେ ଧୀରେ କଥା କହିବା ଆରମ୍ଭ କରେ। ରାଗି ଯାଇଥିବା ମନ ଧୀରେ ଧୀରେ ଶାନ୍ତ ହୋଇଯାଏ, କାହା ପାଇଁ ନା କାହା ପାଇଁ। ସେଇଥିପାଇଁ ତ ଆମ ପାରିପାର୍ଶ୍ୱିକ ଅବସ୍ଥା ହିଁ ଏଥିପାଇଁ ଦାୟୀ। ଆମେ ଚାହିଁଲେ ପୃଥିବୀର କୋଣ ଅନୁକୋଣରେ ସବୁଜିମା କରିଦେଇପାରିବା। ଯିଏ ଆମକୁ ଶୀତଳ ଛାଇ ଦିଏ, ପକ୍ଷୀକୁ ତା ଡାଳରେ ବସା ବାନ୍ଧିବାକୁ ସୁଯୋଗ ଦିଏ, ଯିଏ ମଣିଷ ଜୀବନକୁ ବଞ୍ଚାଇବା ପାଇଁ ମହାବାତ୍ୟା ସହିତ ଲଢ଼େଇ କରେ, ଯିଏ ବାଟୋଇକି ଛାଇ ଦିଏ, ଯିଏ ଆମକୁ ଫୁଲ ପୁଷ୍ପ ଦିଏ, ଏ ପ୍ରକୃତିକୁ ରଙ୍ଗ ବେରଙ୍ଗରେ ସଜେଇ ଦିଏ, ଯିଏ ଆମ ଜୀବନ ପାଇଁ ଆମ ଜୀବିକାର ରାସ୍ତା ଖୋଲିଦିଏ, ସେ କେବେ କିନ୍ତୁ ଶ୍ରୋତାବନ୍ଧୁ କିଛି କହେ ନା। କିନ୍ତୁ ତା ପ୍ରତିଦାନରେ ଆମେ କ'ଣ ତାକୁ ଏତିକି ଦେଇପାରିବାନି? ଆସନ୍ତୁ, ଜଙ୍ଗଲଟିଏ ସୃଷ୍ଟି ନ କଲେ ନାହିଁ, ନିଜେ ରହୁଥିବା ସ୍ଥାନରେ ବଗିଚାଟିଏ ତ ତିଆରି କରିପାରିବା। ଏହି ହାତରେ ସେହି ଗଛର ମାଳି ହୋଇ ତାର ଯତ୍ନ ନେଇପାରିବା, ତାକୁ ବଡ଼ ହେବା ପାଇଁ ମୁଁ ତୋ ପାଖେ ଛିଡ଼ା ହୋଇଛି ବୋଲି ତାକୁ ତ କହିପାରିବା। ଏହି କଥା ସହ ଗୀତ ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ଥିଲି ନଳିନୀକାନ୍ତ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ମେଘମେଦୁର, ମୂଳ ଉପନ୍ୟାସ ଡକ୍ଟର ପ୍ରତିଭା ରାୟ, ବେତାର ନାଟ୍ୟ ରୂପାନ୍ତର ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ନାଟକ ମେଘମେଦୁର।
1: ମୁଁ ଚନ୍ଦ୍ରମୁଖୀ, ସ୍ୱାମୀ ଆଦିତ୍ୟଙ୍କ ଗଭୀର ପ୍ରେମର ବାହୁଛାୟା ତଳେ ସଯତ୍ନେ ସୁରକ୍ଷିତ ବଧୁଟି। ମୋ ମନ ଆକାଶରେ ଆଦିତ୍ୟଙ୍କ ଉଜ୍ଜଳ ଉଦ୍ଭାସର ଅନେକ ବର୍ଣ୍ଣାଳୀ, ଦାମ୍ପତ୍ୟ ପ୍ରେମର ସ୍ୱାକ୍ଷର ବହନ କରି ମୋ ପ୍ରାଣର ଶେଷ ପୁତ୍ର ଅନୁରାଗ ଯେଉଁଦିନ ପୃଥିବୀର ଆଲୋକ ଦେଖିଥିଲା, ସେଦିନ ଅଜାଣତରେ ମୋ ମନ ଭିତରେ ସୃଷ୍ଟି ହୋଇଥିଲା ଗୋଟିଏ ଅହତିକୁ ଅଭିମାନର ତରଙ୍ଗ। ସେ ତରଙ୍ଗରେ ଫାଶି ଯାଉ ଯାଉ ବିପର୍ଯ୍ୟୟର ଅତଳ ଗହ୍ୱର ଭିତରକୁ ମୁଁ ଟାଣି ହୋଇଗଲି। ଯୌବନର ଚପଳ ପରିହାସ ମୋତେ ମିଥ୍ୟାର ନିବୁଜ ଖୋଳପା ଭିତରେ ସାରା ଜୀବନ ବନ୍ଦିନୀ କରି ରଖିଲା। ହଠାତ୍ ମୁଁ ଚନ୍ଦ୍ରମୁଖୀରୁ ଅଶ୍ରୁମୁଖୀ ହୋଇଗଲି। ଗୋଟିଏ ମିଛ ନା ଆଉ ମିଛ ପରିଚୟ ନେଇ ଜୀବନର ଅବଶିଷ୍ଟ ଦିନଗୁଡ଼ାକ ବିତିବାକୁ ହେଲା। ଅଦାଲତରେ କାଠଗଡ଼ାରେ ଠିଆ ହୋଇ ନିଜ ଅପରାଧର ବୟାନ ଦେଲା ଭଳି ଆଜି ତାର ସତ୍ୟପାଠ ମୁଁ ଆପଣମାନଙ୍କ ଆଗରେ କରୁଛି।
2: କୁଆଡ଼େ ଯିବେ?
1: ଦିଲ୍ଲୀ।
2: ଓ, ତାହେଲେ ଆମ ଦୁହିଁଙ୍କର ଲକ୍ଷ୍ୟ ସମାନ।
1: କଣ କହିଲେ?
2: କଣ ଦିଲ୍ଲୀରେ ପଢ଼ନ୍ତି? ରହନ୍ତି କେଉଁଠି? ହଷ୍ଟେଲରେ? କୋଉ ହଷ୍ଟେଲରେ?
3: ଶୁଣନ୍ତୁ, ଇଏ ସେସବୁ କିଛି ଜାଣିନି, ଏଇ ପ୍ରଥମ ଥର ଯାଉଛି ପଢିବା ପାଇଁ, ମୁଁ ତାର ଅଭିଭାବକ। ଆପଣଙ୍କର କିଛି ଜାଣିବାକୁ ଥିଲେ ମତେ ପଚାରନ୍ତୁ।
2: ଆଚ୍ଛା ଆଚ୍ଛା, ଖୁବ ଭଲ କଥା। ଆସନ୍ତୁ ନା, ତାସ ଖେଳିବା ସମୟ କଟିଯିବ।
3: କ୍ଷମା କରିବେ, ମତେ ତାସ ଖେଳ ଜଣା ନାହିଁ।
2: ଠିକ ଅଛି ଠିକ ଅଛି।
3: ତେବେ ଆପଣ ଚାହିଁଲେ ମୁଁ ଦିଲ୍ଲୀ ପର୍ଯ୍ୟନ୍ତ ବି ଚାଲି ଯାଇପାରେ।
1: ନା ନା, ମୋ ପାଇଁ ଆପଣ ଅଯଥା କାହିଁକି କଷ୍ଟ କରିବେ? ଯୋଗକୁ ଆପଣ ଏଇ କମ୍ପାର୍ଟମେଣ୍ଟରେ ଉଠିଥିଲେ ବୋଲି, ତା ନ ହେଇଥିଲେ ମୋତେ ଏକା ଏକା ଏଇ ଅଭଦ୍ର ଲୋକଗୁଡ଼ାଙ୍କ ସାଙ୍ଗରେ ଯିବାକୁ ପଡ଼ିଥାନ୍ତା।
3: ଅବଶ୍ୟ, ତେବେ ଆପଣଙ୍କ ଭଳି ଅବିବାହିତା ଝିଅମାନଙ୍କର ଏକା ଏକା ଏତେ ଲଙ୍ଗ ଜର୍ଣ୍ଣି କରିବାଟା

0: ନାଟକ ମେଘ ମେଦୁର, ମୂଳ ଉପନ୍ୟାସ ଡକ୍ଟର ଶ୍ରୀମତୀ ପ୍ରତିଭା ରାୟ, ବେତାର ନାଟ୍ୟ ରୂପାନ୍ତର ଓ ପରିଚାଳନା ହିମାଂଶୁ ଭୂଷଣ ସାବତ, ନାଟକ ମେଘ ମେଦୁର।
1: କେମିତି ଦେଖିଲେ ଡକ୍ଟର ପ୍ରସାଦ?
2: ଶାରୀରିକ କ୍ଷତ ପ୍ରାୟ ଶୁଖି ଆସିଲାଣି, ତେବେ ମୋର ଯାହା ମନେ ହେଉଛି ଅତ୍ୟଧିକ ମାନସିକ ଦୁଶ୍ଚିନ୍ତାରୁ ହୁଏତ ବେଳେବେଳେ ସେ ଏମିତି ନିଶ୍ଚୁପ ହୋଇ ପଡୁଛନ୍ତି। ତାଙ୍କର ଏ ସାମୟିକ ମୌନତା ଭାଙ୍ଗିବାକୁ ହେଲେ
1: କିଛି ଆଡଭାଇସ୍ କରନ୍ତୁ ଡକ୍ଟର।
2: ଆପଣ ତାଙ୍କ ସହିତ ଅନ୍ତରଙ୍ଗ ହେବାକୁ ଚେଷ୍ଟା କରନ୍ତୁ। ମୁଁ ଯୋଉ
1: ମୋ ବ୍ୟବସାୟରୁ ମୋତେ ଫୁର୍ସତ ମିଳୁଛି କହୁଛି ଡକ୍ଟର।
2: ତେବେ ତାଙ୍କୁ କୌଣସି ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିଦିଅନ୍ତୁ, କେତେଦିନ ଆଉ ନିଜ ଘରେ ରଖି ଚିକିତ୍ସା କରିବେ?
1: ନା ଡକ୍ଟର, ଅଶ୍ରୁ ଯିଏ ହେଉ ନା କାହିଁକି, ମୁଁ ଉପରେ ପଡ଼ି ତାର ଅଭିଭାବକ ହେଇଛି ଯେତେବେଳେ, ଆଉ କିଛିଦିନ ଚେଷ୍ଟା କରି ଦେଖିବି, ଯଦି ସେ ଭଲ ହେଇଯାଏ ମୋର ଅର୍ଥ ଆଉ ଶ୍ରମ ସାର୍ଥକ ହେଇଛି ବୋଲି ଜାଣିବି।
2: ଅଲ୍ ରାଇଟ୍, ଔଷଧ ଲେଖିଦେଇଛି, ନିୟମିତ ଖାଇବାକୁ ଦିଅନ୍ତୁ, ତେଣିକି ଯାହା ତାଙ୍କ ଭାଗ୍ୟରେ ଥିବ। ଆସୁଛି, ନମସ୍କାର।
1: ନମସ୍କାର। ଅରୁ, ଅରୁଣିମା, ଆରେ ରେ କଣ ହଉଛି, ସେ ଚଉରା ଉପରେ ଚଢୁଛୁ କାହିଁକି? ଆୟା ଆୟା
3: ବାବୁ,
1: ତୋ ଆଖି କଣ ଦେଖାଯାଉନି? ଦେଖ ଦେଖ, ଅରୁ କାହା ଉପରେ ଚଢୁଛୁ ଦେଖ।
3: ଆରେ ରେ ଅରୁ, ଅରୁ ଓଲା ଓଲା କହୁଛି। ନାଇଁ ନାଇଁ, ଓଲାଉଛୁ ନା ଦେଖିବୁ?
4: ନାଇଁ ନାଇଁ ନାଇଁ, ଅରୁ
5: ଅନୁ ଅନୁ ଅନୁରାଗ ଅନୁରାଗ ଅନୁରାଗ, କାନ୍ଦନା ପୁଅ, ମୋ ସୁନାଟା ପରା କାନ୍ଦନା। ନାଇଁ ନାଇଁ କାନ୍ଦନା, ରାଜା ମୁଁ ହେଲା, ଦେଖ ମୁଁ ଗୀତ ଗାଉଛି, ତୁ ଶୋଇପଡ଼।

0: ଆପଣଙ୍କୁ ସବୁ ଟଙ୍କା ପଠେଇଦେବି।
1: ଟଙ୍କା ପଠେଇବା କେତେ ବ୍ୟସ୍ତ ହେଉଛନ୍ତି କାହିଁକି, ମୁଁ ନିଜେ ଆପଣଙ୍କୁ ସାଙ୍ଗରେ ନେଇ ଆପଣଙ୍କ ବାପାଙ୍କ ଜିମା କରିଦେଇ ଆସିବି, ଆଉ ମୋ ପ୍ରାପ୍ୟତକୁ ବି ନେଇ ଆସିବି।
0: ନା ନା ନା, ଆପଣ କାହିଁକି ମିଛରେ କଷ୍ଟ କରିବେ, ଏଥର ଏକା ଏକା ମୁଁ ଚାଲି ଯାଇପାରିବି।
1: ଆପଣଙ୍କ ଭଳି ଅବିବାହିତା ଝିଅକୁ ବିନା ଅଭିଭାବକରେ ଏତେ ଦୂର ପାଠ ପଢ଼ିବାକୁ ଏକା ଛାଡ଼ିଦେବାଟା ଆଜିକାଲି ଯେ ଆଦୌ ନିରାପଦ ନୁହେଁ, ଏକଥା ଅନ୍ତତଃ ଆପଣଙ୍କର ବାପା ମା ଜାଣିବା ଦରକାର।
0: ଦେଖନ୍ତୁ, ଆପଣ ମୋର ଅଭିଭାବକ ଭାବରେ ଏତେ ଦିନ ପରେ ମୋତେ ନେଇ ଘରେ ଛାଡ଼ି ଆସିବାଟା ଅନ୍ୟମାନଙ୍କ ଆଖିରେ ହୁଏତ ଅସହ୍ୟ ହୋଇପାରେ। ମୋର ଉପକାର କରିବାକୁ ଯାଇ କଥାଟା ଆପଣଙ୍କ ପ୍ରତିକୂଳରେ ଯାଉ, ଏକଥା ମୁଁ ପସନ୍ଦ କରୁନାହିଁ।
1: ଆପଣ ସେମିତି କେମିତି ଭାବୁଛନ୍ତି, ଯଦି ବା ଦୁର୍ନାମ ହୁଏ ସେଥିପାଇଁ ମୋର ଭୟ ନାହିଁ।
0: ବୁଝୁନାହାନ୍ତି ଅମ୍ବୁଜ ବାବୁ, ଆପଣଙ୍କର ଭୟ ନଥିଲେ ବି ସମାଜକୁ ମୋର ତ ଭୟ ଅଛି।
1: ତେବେ
0: କାଳେ ଟଙ୍କାଟା ଆପଣ ଫେରି ପାଇବେନି, ଏ ଆଶଙ୍କା ହେବାଟା ସ୍ୱାଭାବିକ। ତେବେ ଏଇ ମୁଦିଟି ଛଡ଼ା ବର୍ତ୍ତମାନ ମୋ ପାଖରେ ତ କିଛି ନାହିଁ, ଆଉ ଏହାର ମୂଲ୍ୟ ବା କେତେ?
1: ଦେଖନ୍ତୁ ମିସ୍ ସିନ୍ହା, ମୁଁ ବ୍ୟବସାୟୀ ଲୋକ, ଟଙ୍କାର ମୂଲ୍ୟ ମୁଁ ବୁଝେ। ତେବେ ମଣିଷ ମଣିଷ ଭିତରେ ବେଳେବେଳେ ଅନାୟାସରେ ଯେଉଁ ସମ୍ପର୍କ ଗଢ଼ି ଉଠେ ତାର ମୂଲ୍ୟାଙ୍କନ ହୁଏତ କରିହୁଏନି। ଆପଣ ସୁସ୍ଥ ହୋଇଛନ୍ତି, ସେଇଥିରେ ମୋ ଋଣ ପରିଶୋଧ ହୋଇଯାଇଛି। ୟାପରେ ଆପଣଙ୍କର ବାପା ଟଙ୍କା ପଠେଇଦେଲେ ମୁଁ ଅବଶ୍ୟ ଗ୍ରହଣ କରିବି, ଆଉ ନ ପଠେଇଲେ ବି ଆପଣଙ୍କୁ କେବେ ଋଣୀ ବୋଲି କହିବିନି।
0: ଅନେକ ଧନ୍ୟବାଦ, ଏଥରକ ମୁଁ ଯିବାର ବ୍ୟବସ୍ଥାଟା।
1: ଚାଲନ୍ତୁ, ମୁଁ ନିଜ ଷ୍ଟେସନ ନେଇ ଛାଡ଼ି ଦେଇ ଆସିବି।
0: ନା ନା ନା, ଆପଣ କାହିଁକି ଯିବେ, ଡ୍ରାଇଭରକୁ କହିଲେ।
1: ଅଲ୍ ରାଇଟ୍, ଆସନ୍ତୁ।

0: que é
1: ଆପଣ?
0: ମୁଁ ମିଷ୍ଟର ମହାନ୍ତି।
1: କିନ୍ତୁ ଏଠି ତ ମିଷ୍ଟର ମହାପାତ୍ର।
0: ଓ ଆପଣ ଆଦିତ୍ୟ ମହାପାତ୍ରଙ୍କ କଥା କହୁଛନ୍ତି?
1: ହଁ ହଁ।
0: କିନ୍ତୁ ସେ ତ ଏଠି ଆଉ ରହୁନାହାନ୍ତି।
1: ଆଉ
0: ଆପଣ ତାହେଲେ କିଛି ଜାଣିନାହାନ୍ତି?
1: କଣ କଣ ହେଇଛି ତାଙ୍କର?
0: କ୍ଷମା କରିବେ, ଆପଣ ତାଙ୍କର
1: ମାନେ?
0: ଓ କି ଆତ୍ମୀୟା?
1: ଆଜ୍ଞା।
0: ଆଦିତ୍ୟ ବାବୁଙ୍କ ସ୍ତ୍ରୀ ହଠାତ୍ ଆକ୍ସିଡେଣ୍ଟରେ ମରିଗଲେ।
1: ଆକ୍ସିଡେଣ୍ଟରେ?
0: ଆଜ୍ଞା। ନଣନ୍ଦ ସାଙ୍ଗେ ନଈକି ଗାଧେ ହୋଇ ଯାଇଥିଲେ, ହଠାତ୍ ଗୋଡ଼ ଖସିଗଲା। ତେବେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ତାଙ୍କର ଭାଗ୍ୟ ବଦଳି ଦେଲା। ଦୁର୍ଘଟଣାର କିଛିଦିନ ଆଗରୁ ସେ ତାଙ୍କ ସ୍ତ୍ରୀଙ୍କ ନାଁରେ ଖୁବ୍ ମୋଟା ଅଙ୍କର ଗୋଟାଏ ଇନ୍ସୁରାନ୍ସ ପଲିସି କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ପରେ ସେ ହେଇଗଲେ ଲକ୍ଷପତି। ଏଇ ତ କିଛିଦିନ ତଳେ ସେକେଣ୍ଡ ମ୍ୟାରେଜ୍ କରିଛନ୍ତି।
1: କଣ କହିଲେ, ସେକେଣ୍ଡ ମ୍ୟାରେଜ୍?
0: ଆଜ୍ଞା। ରୁହନ୍ତୁ, ମୁଁ ତାଙ୍କ ଆଡ୍ରେସ୍ଟା ଲେଖିଦେଉଛି।
1: ଅନେକ ଧନ୍ୟବାଦ, ମୁଁ ଆସୁଛି। ନମସ୍କାର। ରିକ୍ସା ଏଇଠି ରଖ, ଏଇଠି।
2: ଉଷା, ଉଷା! ଆରେ ଅନୁରାଗ ଶୋଇଲା, ଉଷା!
3: ଏମିତି ଚିଲ୍ଲଉଛୁ କାହିଁକି? ଅନୁରାଗ ଉଠିପାରିବ?
2: ଏତେ ବଡ ପିଲା ହେଲାଣି, ମା କୋଳ ନହେଲେ ନିଦ ହଉନି। ଏସବୁ ବଦ ଅଭ୍ୟାସ ତା ମା ଶିଖେଇ ଦେଇଯାଇଛି। ହେଲେ ମୁଁ କହିଦେଉଛି ଉଷା, ଆଉ ଟିକେ ବଡ ହେଇଗଲେ ତାକୁ ବାହାରେ ହଷ୍ଟେଲ ଆମକୁ ରଖିବାକୁ ପଡିବ।
3: ଦେଖୁଛି ମୁଁ ନୁହେଁ, ତମେ ସତକୁ ସତ ଅନୁର ବିମାତା ପାଲଟି ଯାଇଛ। ଆହା, ବିଚାରି ଚନ୍ଦ୍ର ବାପା ଅକାଳରେ ଚାଲିଗଲେ, ମୁଁ କଣ ତାଙ୍କ ଅଭାବ ପୂର୍ଣ୍ଣ କରିପାରିବି? ତମେ ତାଙ୍କୁ ଖୁବ୍ ଭଲ ପାଉଥିଲ ନା?
2: ଦେଖିଲ ତ ମୋ ଗଭୀର ପ୍ରେମର କି ସୁନ୍ଦର ପ୍ରତିଦାନ ମତେ ସେ ଦେଇଗଲା।
3: ଏଥିରେ ତାଙ୍କର ବା ଦୋଷ କଣ?
2: ଦୋଷ ନାହିଁ, କି ଦରକାର ଥିଲା ନଈକି ଗାଧେଇ ଯିବାର?
3: ସେ ଗୋଟେ ଦୁର୍ଯୋଗ, ସେ କଣ ଜାଣିଥିଲେ ଅକସ୍ମାତ ଏମିତି?
2: ଛାଡ଼, ତା କଥା କହି ମତେ ଆଉ ବିବ୍ରତ କରିଦିଅନି। ଏବେ ବି ମୋର ମନେ ହୁଏ ତାର ଜ୍ୱଳନ୍ତ ଆଖିତେଟା ସତେ ଯେମିତି ମୋ ପଛେ ପଛେ ଘୁରି ବୁଲୁଛି, ମତେ ତାର ଅତୃପ୍ତ ଆତ୍ମାର ଶିକାର କରିବାକୁ।
3: ଛି, ସେମିତି କଣ ଭାବୁଛ? ଅସମୟରେ ଚାଲିଗଲେ ବି ସେ କଣ କେବେ ନିଜ ସ୍ୱାମୀ ବା ସନ୍ତାନର ଅମଙ୍ଗଳ ଚାହିଁବେ?
2: ତମେ ଚନ୍ଦ୍ରକୁ ଜାଣିନ ଉଷା, ଭାରି ଅଭିମାନୀ ସେ। ତାର ମୃତ୍ୟୁ ପରେ ମୁଁ ଯେ ସୁଖେଇଛି ଏକଥା ପରପାରରେ ଥାଇବି ସେ କେବେ ସହ୍ୟ କରିପାରିବନି।
3: ହଉ ତମେ ଚୁପଚାପ ଶୋଇପଡ, ତାଙ୍କ ଆତ୍ମାକୁ ତମେ ଏତେ ଭର୍ଛନା ଦିଅନି।
2: ମୁଁ ସତ କହୁଛି ଉଷା, ତମ ପରି ସ୍ତ୍ରୀଟିଏ ପାଇ ମୁଁ ଅତୀତର ସବୁ ଦୁଃଖକୁ ଭୁଲି ଯାଉଛି। ତମକୁ ବାଦ ଦେଲେ ମୁଁ ନିଶ୍ୱ ଅସହାୟ ହୋଇପଡ଼ିବି। ମତେ କଥା ଦିଅ ଉଷା, ଚନ୍ଦ୍ରାପରି ତମେ ଅସମୟରେ ମତେ ଛାଡ଼ି ଚାଲିଯିବନି। ସତ କହୁଛି, ତମ ଛଡ଼ା ମୁଁ ବଞ୍ଚିପାରିବି।

0: ମୁହଁରେ କିଛି ନ କହିଲେ ବି ମନେ ମନେ ସେମାନେ ବିରକ୍ତ ହୋଇଥିବେ। ନା ନା, ଆପଣ ବରଂ ଘରକୁ ନେଇ ଆସନ୍ତୁ।
1: ଆଣିବାକୁ ତ ହବ, ତାକୁ ଦେଖିବା ପାଇଁ ଆପଣ ଏତେ ବାଟରୁ ଆସିଛନ୍ତି ଯେତେବେଳେ।
2: ଆରେ ଅଶ୍ରୁ ଦିଦି, ଯେ ତମେ ଫେରି ଆସିଲ, ଖୁବ ଭଲ କଲ। ଘରଟା ଟିକେ ଘର ଭଳି ଲାଗିବ। ମା ଡାକ୍ତରଖାନା ଯିବା ପରେ ବାବୁ ତ ସବୁବେଳେ ବାହାରେ ବାହାରେ, ଅରୁଣିମାକୁ ବାହାରେ ଛାଡି ଦେଇଛନ୍ତି। ମଣିଷ ମୁହଁଟିଏ ବି ଦେଖିବାକୁ ମିଳୁନି ଏ ଘରେ।
1: ଫେରି ଆସିଲେ ମାନେ ତୁ କଣ ଭାବୁଛୁ ତତେ ଏକୁଟିଆ ଲାଗୁଛି ବୋଲି ସେ ତାଙ୍କର ପାଠପଢା ଛାଡି ଏଠି ଖାଲି ପଢ଼ରେ ଖାଲି ଅରୁଣିମାକୁ ଦେଖି ସେ ଚାଲିଯିବେ।
2: କାହିଁକି ଏଠି କିଛି ଦିନ ରହିଲେ କ୍ଷତି କଣ ଯେ? ଏଇଟା କଣ ତାଙ୍କ ଶତ୍ରୁର ଘର? ତମେ ବାବୁ ଯୋଉ ଅବସ୍ଥାରେ ଦିଦିକୁ ଘରକୁ ଆଣି ତାଙ୍କର ଚିକିତ୍ସା କଲ, ବିପଦରୁ ତାଙ୍କର ସାହା ପକ୍ଷ ହେଲ, ତମ ଉପକାର ସେ କାଳ କାଳକୁ ମନେ ରଖିବେ। ଆଜିକ ସେମିତି ତମର ଅସୁବିଧା ବେଳେ ଠାକୁର ପଠେଇ ଦେଲା ପରେ ସେ ନେଉଟି ଆଇଛନ୍ତି, ସେ ତମକୁ ସାହା ପକ୍ଷ ହେବେ। ଏଇଆ ତ ମଣିଷ ପଣିଆ, ବନ୍ଧୁ ହୁଅନ୍ତି ଆଉ କେମିତି। ମା ଟିକେ ଭଲ ହେବା ଯାକେ ଦିଦି ଏଠି ରହିଲେ କ୍ଷତି କଣ ଯେ? ଅରୁଟି ବି ତାଙ୍କୁ ଆଦିରି ନବ। ମୋକୁ ଯା ସେ ମୁହଁ ଉପରେ କହିଦିଏ, ହଁ ତୁଇକି କିଏ ମତେ ଭଲ ପାଇଲେ ପା, ନହେଲେ ନାଇଁ।
0: ସତରେ ରେଖାଟି ଭାରି ସରଳ, ମୂର୍ଖ ହେଲେ ବି ବୁଦ୍ଧି ଖୁବ ପ୍ରଖର। କେତେ ସତ କଥା ଗୁଡା ସେ କେମିତି ଅନର୍ଗଳ କହିଗଲା ଦେଖିଲେ ତ।
1: ଆପଣ ତା କଥାରେ ମୋଟେ ଗୁରୁତ୍ୱ ଦେବେନି ଅଶ୍ରୁ ଦେବୀ, ଆଗ ଚଲା ହେଇ ମୁହେଁ ମୁହେଁ କହିବା ତାର ଅଭ୍ୟାସ। ଛାଡ଼ନ୍ତୁ, ମୁଁ ଯାଏ ଆଗ ଅରୁଣକୁ ନେଇ ଆସେ, ଆପଣ ବିଶ୍ରାମ କରନ୍ତୁ।
2: ଦିଦିଟା ବି କେମିତି କେଜାଣି, ତମ ବିପଦ ବେଳେ ଯେ ତମକୁ ଘରକୁ ଆଣି ମୁଠା ମୁଠା ଟଙ୍କା ଖର୍ଚ୍ଚ କରିଦେଲେ, ପଇସା କିଏ ବି ଫେରି ପାଇବା କଥା ତୁଣ୍ଡରେ ଧରିଲେନି, ଆଜି ତାଙ୍କ ଘରର ଏଇ ଅବସ୍ଥା, ତମେ ମୁହଁ ଖୋଲି ସଂଖଳିବା କଥା କୁହନ୍ତୁନି, ତମ କଥା ମତେ କହିବାକୁ ହେଲା।
3: ଆରେ ଅଶ୍ରୁ ଦିଦି, ଏଇ ତ ଦିଦି, ଆଉ ତମେ ସେତେବେଳୁ ଏକୁଟିଆରେ ବସିଛ, ଆସ ଭିତରକୁ ଆସ, ଲୁଗାପଟା ବଦଳି ମୁହଁ ହାତ ଧୁଅ, ମୁଁ ଜଳଖିଆ କରୁଛି।
0: ନାଇଁ ରେଖା, ଥାଉ ମୁଁ ଲୁଗାପଟା କିଛି ଆଣିନି।
3: କଣ ହେଲା ସେଉଠୁ? ମାଙ୍କ ଶାଢୀରୁ ଖଣ୍ଡେ ପିନ୍ଧି ନବ? ତମେ ଆମ ବାବୁଙ୍କୁ ଜାଣିନ, ଯେତେ ଅସୁବିଧାରେ ପଡିଲେ ବି ସେ କେବେ ତମଠୁ ସାହାଯ୍ୟ ଚାହିଁବେନି।
0: ସତରେ ଅମ୍ବୁଜ ବାବୁ ଖୁବ ଉପକାରୀ, ହେଲେ ଏତେ ଛୋଟ ପିଲା ଆରୁ ତାକୁ ପରଘରେ ଛାଡିଦେଇ କେମିତି ସେ ରହିପାରୁଛନ୍ତି?
3: ହେଇଟି ଦିଦି, ଏ ଦୁନିଆରେ କାହା କାମ କାହା ପାଇଁ ଅଟିକି ଯାଏନି ମ। ତମେ ଭାବୁଛ ଅରୁ ତାଙ୍କ ସାଙ୍ଗ ଘରେ ଅଛି ବୋଲି ଅସୁବିଧାରେ ଚଳୁଥିବ, ଦେଖିବ ଯା ସେ ଠିକ ତା ବାଟରେ ଚାଲିଛି। ମାଙ୍କ ବିନା ବାବୁଙ୍କ ସଂସାର ବି ଗଡି ଚାଲିଛି ଠିକ ସକାଳ ଆଉ ସଞ୍ଜ ହେଲା ଭଳି।
0: ତଥାପି ତାଙ୍କ ଧୈର୍ଯ୍ୟକୁ ପ୍ରଶଂସା କରିବା କଥା, ସ୍ତ୍ରୀ ପାଗଳିଣୀ, ଛୋଟ ଝିଅ ପରଘରେ ବଢୁଛି, ଅଥଚ ନିର୍ବିକାର ଭାବରେ ସେ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି।
3: ସବୁ ପୁରୁଷ ପୁଅ ସେମିତି ମୋ ଦିଦି, ଭାବୁଛ ମାଙ୍କର କିଛି ଗୋଟେ ହେଇଗଲେ ବାବୁ ଏକୁଟିଆ ରହିବେ? ତମେ ଦେଖିବ ସିଏ ବି ଆଉ ଜଣକୁ ବାହା ହେଇ ନୂଆ ସଂସାର କରିବେ। ନାଇଁ ମୁଁ କଣ ମିଛ କହିବି?
0: ନା ନା, ମିଛ କାହିଁକି ହବ, କିଏ ଜାଣେ କାହା ମନ ଭିତରେ କଣ ଅଛି।
3: ମଣିଷ ମନରେ ପର ଲାଗିଛି ମୋ ଦିଦି, ସେ କଣ ଗୋଟାଏ ଜାଗାରେ ସ୍ଥାୟୀ ହେଇ ରୁହେ? ଏଇ ଦେଖୁନ, ତମେ ଏଠି ଯେ 6 ମାସ କାଳ ରହିଗଲ, ତମ ଘର ଲୋକେ କେହି ତମକୁ ଲୋଡ଼ିଲେ? ତମ ବିନା କାହା କାମ ଅଚଳ ହେଇଗଲା? ପୁଣି ଦିନ କେଇଟା ପରେ ତମେ ଘର ଛାଡି ଆସିଛ, ଦେଖ ଏଥର ତମ ଘର ଲୋକେ ତମକୁ ଡାକି ନେବା ପାଇଁ ଧାଇଁ ଆସୁଛନ୍ତି କି ନାଇଁ।
0: ହଁ ରେଖା, ତମେ ଠିକ କହୁଛ, ଆମେ ଯାହାକୁ ନିଜର ବୋଲି ଦାବି କରୁ, ବେଳେବେଳେ ଆମେ ତା ପାଖରେ ଅଦରକାରୀ ହେଇଯାଉ, କଥାଟା ଏକାବାରେ ସତ।
3: ଏଇ ତ ଅରୁ ଆସିଲାଣି,
0: କେତେ ଝଡି ଯାଇଛି ବିଚାରି।
3: ହଁ ମୋ ଦିଦି, ରୋଷଣୀ ଆଲୁଅ ଯେତେ ଝଟିକି ଉଠିଲେ ବି ତୋଫାଜନ ଆଲୁକୁ ସିଏ କଣ ସରି ହବ? ସେମିତି ଯେତେ ଆଦର ଯତ୍ନ କଲେ ବି ପର ପିଲାକୁ କେହି ନିଜ ମାର ସ୍ନେହ ଦେଇପାରିବ? ମାକୁ ଝୁରି ଝୁରି ଶୁଖି ଯାଉଛି।
0: ଅସୁନାଟା ପରା ତୋ ମା ଡାକ୍ତରଖାନାରେ ଅଛି, ଆମେ ତାକୁ ଦେଖିବାକୁ ଯିବା।
4: ତୁ କିଏ?
0: ମୁଁ ପରା ତୋ ମାଉସୀ।
4: ମାଉସୀ?
0: ହଁ ହଁ, ଏକା ତୋରି ମାଉସୀ। ମୋ କୋଳକୁ ଆ, ସୁନା ଝିଅମାନେ ମୋଟେ କାନ୍ଦନ୍ତିନି, ଆ। ପିଲାଟା ତା ମାଆକୁ ଛୁରି ହଉଛି,
1: ସେଠି ସେମାନଙ୍କୁ ବି ଭାରି ହଇରାଣ କରୁଛି, ସବୁବେଳେ କାନ୍ଦୁଛି, ମା ମା ବୋଲି ହୁରି କରୁଛି। ହରୁମର କିନ୍ତୁ କାନ୍ଦୁରା ନଥିଲା, ପରିସ୍ଥିତି ମଣିଷର ସ୍ୱଭାବ ବି ବଦଳ।

0: ନିଜର ସତ୍ତା ହଜି ଯାଉଛି, ନିଜକୁ ଭୁଲି ହେଇଯାଉଛି। ଛାଡ଼ ସେ କଥା। ଅରୁଣା କଣ କହୁଥିଲୁ?
1: ଅନୁରାଗ ଭାଇ ତା ବାପାଙ୍କ ସାଙ୍ଗେ କାଲି ଆସି ପହଞ୍ଚିବ।
0: ସତେ ନା? କଣ
1: ହେଇ ପରା, ସେ ଚିଠି ଦେଇଛି।
0: ହଉ ଆସୁ, ଛୁଟିଟା ଏଠି କଟିବ। ତୋ ବାପା ଜାଣିଲେଣି?
1: ଚିଠି ଆସିଲା ବେଳକୁ ଡାଡି ଘରେ ନଥିଲେ। ଯାଉଛି କହିଦେବି। ଡାଡି,
2: ଦିଦି।
0: ଅରୁ ଦିଦି।
3: କିଏ?
0: ତୁ କଣ ଶୋଇପଡ଼ିଲୁଣି? ଉଠ ଉଠ, ମୁଁ ଦୁଧ ଆଣିଛି।
3: ମୁଁ ଦୁଧ ପୁଧା କିଛି ପିଇବିନି।
0: ସୁନା ଭଣ୍ଡା ପରା, ଉଠ।
3: କହିଲି ପରା ମୁଁ କିଛି ଖାଇବିନି, ତୁ ଯାଇଠୁ।
0: ନା, ତୁ ଦୁଧ ନ ପିଇଲେ ମୁଁ ମୋଟେ ଏଠୁ ଯିବିନି।
3: ଅନୁ, ଭଲରେ ଭଲରେ କହୁଛି, ମୋ ସାମ୍ନାରେ ଚାଲିଯା, ନହେଲେ ଜାଣ ମୋ ରାଗ।
0: ତୁ ରାଗିଲେ ରାଗ ପଛେ, ହେଲେ ଦୁଧ ଗିଲାସେ ପିଇଦେ।
3: ଭାରି ମୋର

0: ଏଠୁ ଯା ଏଠୁ
1: ନା ତୁ ଦୁଧ ନ ପିଲେ ମୁଁ ମୋଟେ ଏଠୁ ଯିବିନି
0: ଅନୁ ଭଲରେ ଭଲରେ କହୁଛି ମୋ ସାମ୍ନାରେ ଚାଲିଯା ନହେଲେ ଜାଣୁ ମୋ ରାଗ
1: ତୁ ରାଗିଲେ ରାଗ ପଛେ ହେଲେ ଦୁଧ ଗିଲାସେ ପିଇ ଦେ
0: ଭାରି ମୋର ଦିଦି ଶୁଆକୁ ଦେଖେଇ ହେଲା ହଇଲ ପୋଡ଼ା ମୁହିଁ ସକାଳୁ ପହରୁ ମୁଁ ତତେ ଏଠି ଅନେଇ ବସିଛି କଣ ଏମିତି ହାତୀ ଘୋଡ଼ା କାମ ଘରେ ଅଛି ଯେ ସେ ରେଖା ଖଣ୍ଡକୁ ବି ସେମିତି
1: ମୁଁ ପରା ରୋଷେଇ କରୁଥିଲି
0: ଚୁପ କହୁଛି ହଇଲ ଏଇ ଏ ଘରେ ରୋଷେଇ କରିବାକୁ ମୁଁ ତତେ ରଖିଛି ତୁ ମୋ ପାଖେ ପାଖେ ରହିବୁ ମତେ ସେବା କରିବୁ ମୋ ମୁଣ୍ଡ ଚିପିବୁ ମତେ ଔଷଧ ଦେବୁ ଖାଲି ମୋ ପାଖେ ପାଖେ ରହିବା ପାଇଁ ମୁଁ ତତେ ଏଇ ଘରେ ରଖିଛି
1: ହଉ ହଉ ହେଲା ଏଣିକି ମୁଁ ବରାବର ତୋ ପାଖେ ପାଖେ ରହିବି ହେଲେ ଖାଇବାର ଡେରି ହେଲେ ମତେ ଆଉ ଦୋଷ ଦେବନି କହିଦଉଛି
0: କଣ କହିଲୁ ଡେରି ହବ ହଇଲ ଡେରି ହବ କାହିଁକି ଦି ଓଳି ଦି ବଖତ ଗେଫା ମାରି ମାରି ତ ଗଣ୍ଡି ମୋଟ କରି ବସୁ
1: କିଏ ଦିଦି କାହା କଥା ତୁ କହୁଛୁ
0: କାହିଁକି ସେଇ ଫୁଲେଇ ରେଖା ଆଉ କିଏ ହବ
1: ଆଜି ଯାକେ ତ ସବୁ କାମ ସେ ପୁଣି କରୁଥିଲା ଆଜି ସିନା ମୁଁ ଆସିଲି ତୋର ତା ଉପରେ ଏତେ ଅହନ୍ତା କାହିଁ କହିଲୁ
0: ଦେଖ ଦେଖନୁ ଦେଖ କହିଦଉଛି ମତେ ରଗନା କହୁଛି ନହେଲେ
2: ଦିଦି

0: ସାର କରିବ। ମାଙ୍କ ଦେହରେ ବା ଭରସା କଣ? ସିଏ ଆଖି ବୁଝିଲା ପରେ ତମ ଏ ଘରେ ଆଉ ଚଳିବ କେମିତି କହିଲ?
1: ମୁଁ ଭବିଷ୍ୟତରେ ବିଶ୍ୱାସ କରେନି ରେଖା। ଆଗକୁ ଚାହିଁଲେ ସବୁ ଅନ୍ଧାର ଦିଶେ, ପଛକୁ ଚାହିଁଲେ ଆଖି ଲୁହରେ ସବୁ ଝାପ୍ସା ହେଇଯାଏ।
0: ହଁ ତା ନୁହେଁ ତ ଆଉ କଣ, ନିଜ ହଜିଲା ଦିନ ଗୁଡା କଥା ମନେ ପକେଇ ତମେ ଯାହା ମନକୁ ମନ ଜଳୁଛ।
1: ରେଖା, ସେ ଜଳିବାରେ ଆନନ୍ଦ ମିଳନ୍ତା ଯଦି ଏ ଘରର ଜଣେ ବୋଲି ମୋତେ ବିଚାର କରାଯାଆନ୍ତା। ଦୁଃଖ ମୋର ଏତିକି, ଏ ଘରେ ନିଜକୁ ଉଜାଡ଼ି ଦେଇ ଯେତେ ଯାହା କଲେ ବି ମୁଁ ଜଣେ ପର ମଣିଷ।
0: ଆମ ବାବୁଟର କଥା ଗୁଡା ସେମିତି ମୋ ଦିଦି, ତମେ କିଛି ମନରେ ଧରିବନି, ଯିଏ ଯାହା କହିଲେ ବି ତମେ ଏଇଠି ରହିବ। ଯୋଉ ସ୍ୱାମୀ ଘରକୁ ଛି କରି ଏଠିକି ପଳେଇ ଆସିଛ, ଆଜି ସେଠିକି ଫେରିଗଲେ ତମ ସ୍ୱାମୀ କଣ ତମକୁ ଚିହ୍ନି ପାରିବେ? କେ ଜାଣି ଆଉ କୋଉ ଝିଅକୁ ନେଇ ସେ ନୂଆ ସଂସାର ବି କରିଥାଇ ପାରନ୍ତି। ପୁରୁଷ ପୁଅର ମନ ତ
1: ରେଖା, ଏସବୁ କଣ କହୁଛ?
0: ମୋ ମନକୁ ଯାହା ଆସିଲା କହିଦେଲି ମ, ମୋ କଥାକୁ ସତ ବୋଲି ଭାବୁଛ କାହିଁକି ଯେ?
1: ତମେ ହୁଏତ ଠିକ କହୁଛ, ନିଜ ଘରକୁ ଯିଏ ନିଜର କରିପାରିନି, ପର ଘରକୁ ନିଜର ବୋଲି କହି ଯଦି ତାକୁ ପର ବୋଲି ବିଚାର କରାଯାଏ ତେବେ ମନ ଦୁଃଖ କରି କି ଲାଭ? ଛାଡ଼, ଆଚ୍ଛା ହଁ, ଆଜି ପରା ବାବୁଙ୍କର କୋଉ ଅତିଥି ଆସିବାର ଅଛି, ସେ କୁଆଡ଼େ ତାଙ୍କର ଖୁବ ଅନ୍ତରଙ୍ଗ ବନ୍ଧୁ, ସାଙ୍ଗରେ ତାଙ୍କର ସ୍ତ୍ରୀ ବି ଆସୁଛନ୍ତି।
0: କେଜାଣି ଏମିତି କେତେ ତ ଅତିଥି ଆସୁଛନ୍ତି ଯାଉଛନ୍ତି, କିଏ ତ ହିସାବ ରଖୁଛି? ସେମାନେ ବି ହେଇଥିବେ ସେମିତି କେହି ଜଣେ।
1: ସେମାନଙ୍କୁ ରହିବା ପାଇଁ ସେ ଗେଷ୍ଟ ରୁମ୍ଟା ପରିଷ୍କାର କରିଦେଇଛ ତ?
0: ମଲା, ସେ କାମ କଣ ଏଯାଏ ବାକି ରହିଛି ବୋଲି ଭାବୁଛ? ଏଇ ତ ପୋଟିକରେ ଗାଡି ରହିଲା, ବୋଧେ ବାବୁ ହେରିକା ଆସିଗଲେ।
1: ରେଖା, ରେଖା, ରେଖା, ଶୁଣିଲ ଶୁଣିଲ, ଏ ଝରକା ପାଖକୁ ଆସ।
0: କଣ ହେଲା ଦିଦି?
1: ଦେଖିଲ, ଏଇ କଣ ତମ ବାବୁଙ୍କ ବନ୍ଧୁ, ଆଉ ଇଏ ତାଙ୍କ ସ୍ତ୍ରୀ
0: ହେଇଥିବେ, ମୁଁ କି ଜାଣେ ମ। ହେଇଟି ଦିଦି, ସେମାନଙ୍କୁ ଦେଖି ତମେ ଯେମିତି ଚମକି ପଡୁଛ ନା, ମନେ ହଉଛି ସତେ ବା ତମ ସ୍ୱାମୀ ତମ ସୌତୁଣୀକୁ ସାଙ୍ଗରେ ନେଇ ବାବୁଙ୍କ ପାଖକୁ ଆସିଛନ୍ତି।
1: ସ୍ତ୍ରୀ ବଞ୍ଚି ଥାଉ ଥାଉ ଯିଏ ଅନ୍ୟ ଝିଅକୁ ବିବାହ କରିପାରନ୍ତି, ତାଙ୍କୁ ସ୍ୱାମୀ ସମ୍ବୋଧନ କଲେ ବି ତାଙ୍କ ପ୍ରଥମ ସ୍ତ୍ରୀ ଜୀବନରେ କୌଣସି ପରିବର୍ତ୍ତନ ହେବନି ରେଖା।
0: ହେଇ ଦେଖ, ପୁଣି ମୋ କଥା ନିଜ ଉପରକୁ ଟାଣୁଛ, ମୁଁ କଣ ତମକୁ ଦେଖେଇ କହିଲି?
1: ହଉ ଛାଡ଼, ମୁଁ ଯାଏ ରୋଷେଇ କଥା ବୁଝେ।
2: ମତେ ବଡ ଆଶ୍ଚର୍ଯ୍ୟ ଲାଗୁଛି ସାହାନି, ଓଡ଼ିଶା ବାହାରେ ରହିଲେ ବି ସବୁତକ ଓଡ଼ିଶା ଖାଦ୍ୟ ତୋ ଘରେ ରନ୍ଧା ହେଲା କେମିତି? ସତରେ ଏମିତି କେତେଟା ଆଇଟମ ଆଗରୁ ମୋର ଖୁବ ପ୍ରିୟ ଥିଲା, ଅଥଚ ଅନେକ ବର୍ଷ ପରେ ଏଠି ଖାଇବାକୁ ମିଳିଲା। ଉଷା ଆସିବା ପରେ ସେସବୁର ସ୍ୱାଦ ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଛି, କାରଣ ଉଷାଙ୍କ ରୁଚି ଏ ଧରଣର ଖାଦ୍ୟର ପ୍ରତିକୂଳ। ହଁ, ମୁଁ ବି ଆଡଜଷ୍ଟ କରିନେଇଛି ତାଙ୍କ ରୁଚି ସାଙ୍ଗେ ମୋ ରୁଚିକୁ।
3: ହଁ, ତା ଅବଶ୍ୟ କରିବାକୁ ହୁଏ, ବିବାହିତ ଜୀବନରେ ସ୍ୱାମୀ ସ୍ତ୍ରୀ ପରସ୍ପର ରୁଚି ସହିତ ନିଜକୁ ଖାପ ଖୁଆଇ ନ ନେଲେ ଯେତେ ସବୁ ବିଭ୍ରାଟ, ଭୁଲ ବୁଝାମଣା, ସନ୍ଦେହ ଦେଖାଦିଏ। ମୁଁ ଅବଶ୍ୟ ଅରୁନ୍ଧତିଙ୍କ ସହିତ ନିଜକୁ ଆଡଜଷ୍ଟ କରିନେଇପାରୁଛି।
2: ରିଏଲି, ମୋ ମନ ଜାଣି ଯେମିତି ଏସବୁ ମୋ ପାଇଁ ରନ୍ଧା ହେଇଛି, ଘର ଲୋକ କିଏ ରାନ୍ଧିଲା ପରି ଲାଗୁଛି, ବେଶୀ ରାଗ ନାହିଁ, ତେଲ ମସଲା ବି କମ୍, ଅଥଚ ଟେଷ୍ଟଫୁଲ।
3: ତୁ ଠିକ କହିଛୁ ଆଦିତ୍ୟ, ପ୍ରକୃତରେ ଏସବୁ ରାନ୍ଧିଛି ମୋ ସ୍ତ୍ରୀଙ୍କ ସାନ ଭଉଣୀ ଅଶ୍ରୁମୁଖୀ।
2: What do you say? ଅଶ୍ରୁମୁଖୀ।
3: ସମସ୍ତଙ୍କ ମନ ବୁଝି କାମ କରିବା ତା ଜୀବନର ବିଶେଷତ୍ଵ, ତାକୁ କିଛି କହିବାକୁ ପଡ଼େନି, ଲୋକ ଦେଖି ସେ ଜାଣିପାରେ କୋଉ ଜିନିଷ କାହାକୁ କେମିତି ଲାଗେ। ହଁ, ମୋର ଚିଡିଆଖାନା ଭଳି ଘରକୁ ସେଇ ଏକା ଚଳେଇ ନେଉଛି ବୋଲି ତ ମୁଁ ନିଶ୍ଚିନ୍ତ ହୋଇ ରହିଛି।
4: କିନ୍ତୁ କାଇଁ, ସେ ତ ଦିଶୁନାହାନ୍ତି, ଆମ ସଙ୍ଗେ ଏକାଠି ବସି ତାଙ୍କର ବି ତ ଖାଇବା କଥା, ଆପଣ ଏପର୍ଯ୍ୟନ୍ତ ତାଙ୍କ କଥା ଆମକୁ କହିନାହାନ୍ତି।
3: କେଜାଣି କାହିଁକି ଅତିକ୍ରାନ୍ତ ବୟସରେ ବି ସେ ବାହାର ଲୋକମାନଙ୍କ ସାମ୍ନାକୁ ଆସିବାକୁ କୁଣ୍ଠିତ ହୁଏ, ବୋଧହୁଏ ସବୁ ଅବିବାହିତା ଝିଅଙ୍କ ସ୍ୱଭାବ ସେମିତି, ବୟସ୍କା ହେଲେ ବି ତରୁଣୀ ସୁଲଭ ଲଜ୍ଜାରେ ସେମାନେ ଜଡ଼ସଡ଼ ହେଇଯାନ୍ତି। ଅଶ୍ରୁ ଏ ଘରେ ଏତେ ବର୍ଷ ଧରି ରହିଲାଣି, ଅଥଚ ମୋ ସାଙ୍ଗେ ବି ତାର ସେଇ ମାପଚୁପ ବ୍ୟବହାର।
2: ଇଜ୍ ଇଟ୍?
3: ହଁ, ଆଉ ତମେମାନେ ତ ସହଜ ବାହାର ଲୋକ।
2: ବାସ୍ତବିକ ଅମ୍ବୁଜ, ବେଳେବେଳେ ଗୋଟାଏ ନିର୍ଦ୍ଦିଷ୍ଟ ପଦାର୍ଥ ବା ଘଟଣା ସହିତ ଜୀବନର କେତେକ ସ୍ମୃତି ଏମିତି ନିବିଡ଼ ଭାବରେ ଜଡ଼ିତ ହୋଇପଡ଼େ ଯେ ତାକୁ ଦେଖିଲେ ଅତୀତର ସେହି ସ୍ମୃତିମାନେ ସତେବ ଜୀବନ୍ତ ହୋଇ ଉଠନ୍ତି। ଏଇ ଦେଖୁନୁ, ଏସବୁ ଆଇଟମ ଦିନେ ମୋର ଖୁବ୍ ପ୍ରିୟ ଥିଲା, ଆଜି ବହୁ ବର୍ଷ ପରେ ପୁଣି ଥରେ ଖାଇବାର ସୁଯୋଗ ମିଳିବ ବୋଲି ପଛକୁଥା ଗୁଡାକ ମୋ ମନରେ କେମିତି ଘାଣ୍ଟି ଛକୁଟେ ହଉଛନ୍ତି। ହଉ ହଉ କଥାରେ ଭୁଲ ହେଇ ଖିଆଟା ଆଜି ପୁରାପୁରି ବନ୍ଦ କରିଦେଲୁଣି, ଥଣ୍ଡା ହେଇଯାଉ।

0: klar, klar, klar. Okay, okay.
1: Didi? ଝରକା ପାଖେ ଠିଆ ହେଇ ସେମାନଙ୍କ ଖିଆଡ଼ିକି ଏକଲରେ ଚାହିଁଛି ରହିଛ ଯେ କଣ ଦେଖୁଛ? ଆରେରେ କିଏ କଣ? ତମେ କାନ୍ଦୁଛ କାହିଁକି ଦିଦି? ତମେ ବାବୁଙ୍କୁ ଚିହ୍ନିଛ ନା କଣ?
2: କାହିଁ ନା ତ ମୁଁ କେମିତି ଚିହ୍ନିବି?
1: ଆଉ ସେ କେମିତି କହୁଛନ୍ତି ଏମିତି ରାନ୍ଧଣା ସେ ବହୁ ବର୍ଷ ଆଗରୁ ଖାଉଥିଲେ, ଏସବୁ ତାଙ୍କର ଭାରି ପ୍ରିୟ ଥିଲା। ମଣିଷର ପାଞ୍ଚ ଆଙ୍ଗୁଠି କଣ ସମାନ? ଜଣକ ଛଡା ଏକାପରି କିଏ ବା କେମିତି ରାନ୍ଧିବ କହିଲ?
2: ହୁଏ ତ କେହି ପରିଚିତ ଲୋକର ହାତ ରନ୍ଧା ତାଙ୍କର ଖୁବ ପସନ୍ଦ ହେଇଥିବ।
1: ହେଲେ ତମେ ତ ଆଉ ସେଇ ପରିଚିତ ଲୋକ ନୁହଁ, ତମେ କେମିତି ତାଙ୍କ ମନ ଜାଣି ତାଙ୍କ ପସନ୍ଦର ଜିନିଷ ରାନ୍ଧିବ? ସେ ବାବୁଙ୍କ କଥା ଶୁଣି ମୋର କଣ ମନେ ହଉଛି ଜାଣ ଦିଦି?
2: କଣ?
1: ଦିନେ ଠିକ ଏମିତି ଲକ୍ଷ୍ମୀ ଠାକୁରାଣୀଙ୍କ ହାତ ରନ୍ଧଣା ତାଙ୍କୁ ଜଗନ୍ନାଥଙ୍କ ପାଖରେ ଚିହ୍ନା ପକେଇ ଦେଇଥିଲା। ଅବଶ୍ୟ ସେଦିନ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଇ ବଡ ଠାକୁର ସୁଖୀ ହେଇଥିଲେ। ହେଲେ ଆଜି ଯଦି ଏ ବାବୁ ତମକୁ ଦେଖିବା ପରେ ଦୈବ ଦୁର୍ଯୋଗ ଭଳି ତାଙ୍କ ହସ ଖୁସିର ସଂସାର ଉଜୁଡି ଯାଏ, ବାବୁ ଜଣକ ଲକ୍ଷ୍ମୀ ଛଡା ହେଇଯାନ୍ତି।
2: ରେଖା, କଣ ଏସବୁ ବାଜେ କଥା ଗୁଡା କହିଯାଉଛ?
1: ହଁ ଦିଦି, ସେୟା ହଉ, ମୋ ମୁହଁର କଥା ସତ ନ ହଉ, ତମ ପରି ଦେବୀ ପ୍ରତିମା ମୁଣ୍ଡରେ କଳଙ୍କ ନ ଲାଗୁ।
2: ଆଜି ତମର କଣ ହେଇଛି ରେଖା, ଏମିତି ବାଜାଳ ହଉଛ କାହିଁକି? ଯଦି ବା ତମ କଥା ସତ ହୁଏ, ମୋର ଏ ଯୋଉ ରୂପ, କପାଳରେ କ୍ଷତର ଚିହ୍ନ, ଗାଲ ଉପରର ବିକୃତ ଫଟା ଦାଗ, କୋରଡ଼ଗତ ଆଖି, ହାଡ଼ ଚମଘେରା ଦେହଟାକୁ ଦେଖି ସେ କଣ ମୋତେ ଆଉ ଚିହ୍ନି ପାରିବେ? ତମେ କାହିଁକି ବ୍ୟସ୍ତ ହଉଛ? ଯା ଦେଖ, ତାଙ୍କର ଆଉ କଣ ଦରକାର ଦେଖ।
1: ଖାଇସାରି ସେମାନେ ହାତ ଧୋଇଲେଣି ଦିଦି, ଏଇନି ହୁଏ ତ ମାଙ୍କୁ ଖୋଜିବେ। ତମେ ମାଙ୍କ ପାଖକୁ ଯା, ମୁଁ ଅଇଁଠା ବାସନ ତକ ଉଠେଇ ଦଉଛି।
2: ଦିଦି ଦିଦି, ଉଠ ଖାଇବୁ, ଉଠ ଉଠୁ, ଖାଇବାର ଆଣିଛି ପରା।
3: ଆଜି କଣ ଏତେ ବେଗି ଆଣିଲୁଣି?
2: ତତେ ଶୀଘ୍ର ହେଇଛି, ଆସି ଦିନ ଦିଟା ବାଜିବ ବୁଝିଲୁ।
3: କାହିଁକି ଶୋଇଲା ବେଳେ ଆସି ବ୍ୟସ୍ତ କରୁଛୁ କହିଲୁ?
2: ନ ଖାଇ କଣ ଉପାସରେ ଶୋଇବୁ? ଉଠୁ, କଣ ଦିଟା ଖାଇଦେ, ଉଠୁ।
3: ହଉ ଦେ,
2: ଆଗଲୁ ଆଗର ଘର ସାରା ଅଇଁଠା ଗୁଡା ବିଞ୍ଚେଇ ପଡୁଛି, କଣ ହେଲା? କଣ ଭାତ ଗୁଣ୍ଡାରେ ଗୋଡି ପଡିଲା କି?
3: ମୁଁ ଏକ ଖାଇବିନି ଯା।
2: ହଉ ହଉ, ଗୋଡି ବାଛି ମୁଁ ଆଉ ଗୁଣ୍ଡାଇ ଦଉଛି। ନେ
3: କହିଲି ମା, ମୁଁ ଖାଇବିନି।
2: ଛି, ସୁନା ଘଣ୍ଟା ପରା ଖାଇଦେ, କଥା ମାନ।
3: ମତେ ଜମାରୁ ଭୋକ ନାହିଁ, ମୁଁ ଶୋଇଲି, ପରେ ଖାଇବି।
2: ଆଚ୍ଛା, ଅମାନିଆ ଲୋକ ତ। ହଉ ନେ, ପାଣି ମୁନ୍ଦାଏ ପିଇଦେ, ଦେଖି ମୁଁ ତୋ ମୁହଁଟା ଧୋଇଦିଏ। ଏଥରକୁ ଶୋଇ ପଡ, ଉଠିଲେ ଦୁଧ ପିଇବୁ।
4: ଆଣ୍ଟି, ଅନୁରାଗ ଭାଇ ବୋଧେ ଆଉ ଆସିବନି।
2: ଆସିବେନି କାହିଁକି?
4: ତା ବାପା ବୋଉ ତାକୁ ଆଣିବାକୁ ଆଜି ଦିଲ୍ଲୀ ଗଲେ, ଆଉ କଣ ଏଠି ଓହ୍ଲେଇବେ? ଅନୁରାଗ ଭାଇ ଯଦି ଆସେ ପୁଣି ସେଇ ଦଶହରା ଛୁଟିରେ।
2: ଆଚ୍ଛା ମା ଅରୁଣା, ଅନୁରାଗ ତତେ ଖୁବ ସ୍ନେହ କରେ ନା?
4: ହଁ ଆଣ୍ଟି, ମୁଁ ପରା ତା ହାତରେ ରାକ୍ଷୀ ବାନ୍ଧି ତାକୁ ଭାଇ କରିଛି।
2: ଅରୁଣା, ତୁ ସତ କହୁଛୁ?
4: ଜାଣିଛୁ ଆଣ୍ଟି, ସେ ପରା ରାକ୍ଷୀ ବାନ୍ଧିବାକୁ ମତେ ଜୋର କଲା।
2: କାହିଁକି?
4: କହିଲା ମୋର ଗୋଟେ ଭଉଣୀ ଦରକାର।
2: ତା ନିଜ ଭଉଣୀ ପରା ଅଛି?
4: ଅଛି ଯେ, ତା ସଙ୍ଗେ ଅନୁରାଗ ଭାଇର ଜମା ପଡେନି, ସେ ତା ବାପର ଗେହ୍ଲା ଝିଅ, ସେଥିପାଇଁ ଭାଇ ଭଉଣୀ ଭିତରେ ସବୁବେଳେ ବାଡିଆ ପିଟା।
2: ଯା ଯା, ଭଲ ହେଲା ତୁ ତାକୁ ଭାଇ କଲୁ, ଖୁବ ଭଲ ହେଲା। ତୋର ବି ତ କେହି ଭାଇ ନାହାନ୍ତି?

0: ଭଲ ହେଇଛି ଅମ୍ବୁଜ, ଭାଉଜ ଚାଲିଯାଇ ତତେ ମୁକ୍ତ କରିଦେଇଛନ୍ତି। ବିଚାରେ କେତେଦିନ ଆଉ ଭୋଗିଥାନ୍ତେ, ତତେ କଷ୍ଟ ଦେଇଥାନ୍ତେ। ବରଂ ତୋ ଆଖି ଆଗରେ ଚାଲିଯାଇ ମୁକ୍ତି ପାଇଗଲେ, ନହେଲେ ତୋ ଅନ୍ତେ କିଏ ତାଙ୍କର ଏତେ ସେବା କରିଥାନ୍ତା।
1: ହଁ ଆଦିତ୍ୟ, ବିଚାରୀ ଅରୁନ୍ଧତୀର ସବୁ ଅସହାୟତାର ସମାପ୍ତି ଘଟିଛି। ଅନେକ ଦିନରୁ ତାର ଚାଲିଯିବାର ଥିଲା,

0: ଖାଲି ଅକାରଣେ ଯାହା କଷ୍ଟ ପାଇଲା, ତେବେ ମୁଁ ଭାବୁଛି ଏ ଅଶ୍ରୁ କଥା, ୟା ପରେ ସେ କ'ଣ କରିବ, କୁଆଡ଼େ ଯିବ? ତା ଆକାଶରେ କଳା କଳା ମେଘ, ସୂର୍ଯ୍ୟ ଲୁଚିଗଲେଣି ଅନେକ ଦିନରୁ, ଆଗରେ ଅନ୍ଧାର ରାସ୍ତା, ସେଇ ଦିଗନ୍ତ ବ୍ୟାପୀ ଅନ୍ଧକାର ଭିତରେ ସେ ବାଟ ଚାଲିବ କେମିତି?
1: ହେ ଜୀବନଟା ବଡ଼ ବିଚିତ୍ର ଅମ୍ବୁଜ, କାହା ପାଇଁ କାହାରି କାମ ଅଟକି ଯାଏନି। ଭାଉଜ ଚାଲିଗଲେ, ଅଶ୍ରୁମୁଖୀ ବଞ୍ଚିଛନ୍ତି, ତାଙ୍କ ବିନା ସେ ଠିକ ବଞ୍ଚିବେ, ତୁ ତାଙ୍କ ପାଇଁ ବ୍ୟସ୍ତ ହେଇ କିଛି ଲାଭ ନାହିଁ। ଆରେ ହଁ, ତମ ଆୟା ରେଖାର ଖବର କ'ଣ?
0: ଅଟଳ ମହାମାରୀ ପରି ସେ ଅବିଚଳିତ ଆଦିତ୍ୟ, ସମସ୍ତଙ୍କ ଭିତରେ ଯୋଗସୂତ୍ର ରକ୍ଷା କରିବାକୁ ସେଇ ଏକା ସ୍ଥିର ହୋଇ ରହିଛି। ଯେମିତି ଅରୁନ୍ଧତୀ ସାଙ୍ଗରେ ଏ ଘରକୁ ଆସିଥିଲା, ଅରୁନ୍ଧତୀ ଚାଲିଗଲା ସତ, ହେଲେ ତାର ଏ ଘରୁ କର୍ତ୍ତବ୍ୟ ଶେଷ ହୋଇନି। ହାତ ଗୋଡ଼ ଚଳୁଥିବା ଯାକେ ସେ ଏଇଠି ପଡ଼ି ରହିଥିବ, ଏ ଘରର ବାକି ମଣିଷମାନଙ୍କୁ ବଞ୍ଚାଇ ରଖିବାକୁ, ଏଇଟା ହେଉଛି ତାର ଜୀବନ ଦର୍ଶନ।
1: ଆଚ୍ଛା
0: ଛାଡ଼ ଭାଇ, ତୁ ଟିକେ ରେଷ୍ଟ ନେ, ସନ୍ଧ୍ୟାବେଳକୁ ତାଜମହଲ ଆଡ଼େ ଯିବା ପରା।
1: ଓକେ
2: ଦିଦି, ଇଏ କଣ ଆଜି ଏକି ବେଶ ତମର? ଦେହରେ ମାଙ୍କ ବାହାବେଳର ପାଟ ଶାଢୀ, ତାଙ୍କ ଗହଣା ସବୁ ବେକରେ ହାତରେ ନାଇଛ, କପାଳରେ ଏତେ ବଡ଼ ସିନ୍ଦୁର ଟୋପା, ସିଥିରେ ବି ବହଳିଆ ସିନ୍ଦୁର ଗାର, କଣ ଆଉ ତେରେ ବାହାବାକୁ ମନ କରିଛ କି?
3: ମୋର ବେଶ ଦେଖି ତମର କଣ ଈର୍ଷା ହଉଛି ରେଖା?
2: ମଲା ମଲା, ମୋର କାଇଁ ଈର୍ଷା ହବ ମ? ତେବେ ଦିନେ କାଳେ ଯାହାକୁ ପିନ୍ଧି ନଥିଲ।
0: ହଉ ରେଖା, ତାକୁ ବାଧା ଦେନା।
3: ଆରେ ଆପଣ ଦିଅନ୍ତୁ ଦିଅନ୍ତୁ ସେ ଗୋଲାପ ଫୁଲ ସ୍ତବକ।
0: ଅଶ୍ରୁ ତମେ,
3: ଆରେ ଚାହେଁ ଯଦି କଣ ଦିଅନ୍ତୁ ନା, ମୁଁ ଗଭାରେ ଖୋସିବି ନିମ, ଦିଦିର ଫଟୋ ଦେହରେ ମାରିବି।
2: ହଉ ବେଶ ହବ, ପରେ ଚଞ୍ଚଳ ଆସିଲ, ତାହା ଜଳଖିଆ ବାଢି ରଖିଲେଣି,
3: କଣ ଏମିତି ଗାରିଡେଇକି ଚାହିଁ ରହିଛନ୍ତି ମତେ?
0: ଆଜି ହଠାତ୍ ବେଶ ପିନ୍ଧି କାହିଁକି ତମେ ମତେ ପରିହାସ କରୁଛ ଅଶ୍ରୁ?
3: ପରିହାସ କରୁଛି?
0: ତମର ବେଶ ମତେ ବିବ୍ରତ କରିଦଉଛି, ଏ ଦୁନିଆର ସର୍ବଶ୍ରେଷ୍ଠ ସ୍ୱାର୍ଥପର ପୁରୁଷ ବୋଲି ମତେ ଯେମିତି ବିଦ୍ରୁପ କରୁଛି ତମର ରୂପ।
3: ଏସବୁ ଆପଣ କଣ କହି ଯାଉଛନ୍ତି?
0: ମିଛ କହୁନି ଅଶ୍ରୁ, ସତରେ ସତରେ ଆଜି ବଡ ଅନୁତପ୍ତ ମୁଁ। ବହୁ ଆଗରୁ ତମକୁ ଏ ବେଶରେ ସଜେଇ ଶାଶୁଘରକୁ ପଠେଇଦେବା ମୋର ଉଚିତ ଥିଲା।
3: ଆପଣ ଭୁଲ କହୁଛନ୍ତି ଅମ୍ବୁଜ ବାବୁ, ପ୍ରକୃତରେ ମୁଁ ଅବିବାହିତ ନୁହେଁ, ମୋର ଏ ସୀମନ୍ତର ସିନ୍ଦୁର ମିଛ ନୁହେଁ। ଆଜି ପର୍ଯ୍ୟନ୍ତ ମୁଁ କେବଳ ଅବିବାହିତା ଝିଅର ଅଭିନୟ କରି ଆସୁଥିଲି।
0: ଅଶ୍ରୁ
3: ମିଛ ବୋଲି ଭାବୁଛନ୍ତି? ମୁଁ ବିବାହିତ ହେବାଟା କଣ ଅସମ୍ଭବ କଥା? ଆପଣ ତ ମୋ ଜୀବନର ସବୁ କଥା ଜାଣିନାହାନ୍ତି।
0: ତେବେ ତମେ ତମର ସ୍ୱାମୀ ଘରକୁ ଫେରି ନଗଲ କାହିଁକି? ସ୍ୱାମୀର ଠିକଣା ମତେ କହିଲନି କାହିଁକି? ମୁଁ ତ କୌଣସି ଦିନ ଜୋର କରି ତମକୁ ଏଠି ବାନ୍ଧି ରଖିନି, ତମେ ଫେରି ଯାଇଥିଲେ ବରଂ ସବୁଠୁ ବେଶୀ ଖୁସି ହେଇଥାନ୍ତି ମୁଁ।
3: ମୋ ସ୍ୱାମୀ ଆଉଥରେ ବିବାହ କରିବା ପରେ ମୁଁ ସେଠିକି ଫେରିଯିବାଟା କଣ ସମ୍ଭବ ହେଇଥାନ୍ତା?
0: ମୁଁ ତମ କଥା କିଛି ବୁଝିପାରୁନି ଅଶ୍ରୁ, ମତେ ତମେ ଖୋଲି କରି କୁହ, କିଏ ତମ ସ୍ୱାମୀ? ଲୋକଟାର ସାହସ ତ କିଛି କମ୍ ନାହିଁ। ତମେ ତମେ ତା ଠିକଣା ମତେ ଦିଅ, ମୁଁ ତାକୁ ସିଲେକ୍ଟ କରିଦେବି। କଣ ହେଲା?
3: ମୋ ସ୍ୱାମୀଙ୍କ ଠିକଣା ମୁଁ ଅଛି ଦେଇଛି ବାବୁ, ଆଉ ମୁଁ ଖୋଜି ପାରୁନି।
4: ଅମ୍ବୁଜ କୁଆଡେ ଗଲୁ? ଆମେ ପୁରା ତାଜମହଲ ଦେଖିବାକୁ ଯିବା।
5: କି ଚନ୍ଦ୍ରା, ତମେ ତମେ ଏଠି?
0: ଚନ୍ଦ୍ରା ଚନ୍ଦ୍ରା, ସେ କିଏ? ସେ କିଏ ଆଦିତ୍ୟ? ଇଏ ପୁରା ଅଶ୍ରୁ ଅଶ୍ରୁମୁଖୀ
5: ନା? ଇଏ ଚନ୍ଦ୍ରା, ମୋ ସ୍ତ୍ରୀ, ମୁଁ ଠିକ ଚିହ୍ନି ପାରିଛି। କୁହ ଚନ୍ଦ୍ରା, ତମେ ଏଠି କେମିତି? ତମେ ତେବେ ନଈଶ୍ୱର ଉଦ୍ଧାର ପାଇଯାଇଛ?
0: ଆଦିତ୍ୟ ଆଦିତ୍ୟ, ତୁ ହୋସରେ ଅଛୁ ତ? କାହାକୁ କଣ ବୋଲି କହିଦେଉଛୁ?
3: ସେ କିଛି ଭୁଲ କହୁନାହାନ୍ତି ଅମ୍ବୁଜ ବାବୁ, ପ୍ରକୃତରେ ମୁଁ ଅଶ୍ରୁମୁଖୀ ନୁହେଁ, ମୋ ନା ଚନ୍ଦ୍ରମୁଖୀ, ଆଦିତ୍ୟ ମୋର ସ୍ୱାମୀ, ଇହ ପରର ଦେବତା। ସେଦିନ ସ୍ୱାମୀଙ୍କ ଉପରେ ପିଲାଳିଆ ଅଭିମାନ କରି ଧୂଳିଘର ଭାଙ୍ଗିଦେବି ବୋଲି ମନ କରିଥିଲି।
0: ପିଲାଳିଆ ଅଭିମାନ?
3: ହଁ, ସେଦିନ ଜଣେ ସ୍ତ୍ରୀ ଲୋକ ତା ସ୍ୱାମୀର ହାତମୁଠା ଭିତରୁ ଖସିଯାଇ ହଠାତ୍ ନଈ ଭିତରକୁ ଡେଇଁ ପଡ଼ିଲା। ସ୍ୱାମୀ ଜଣଙ୍କ ସ୍ତ୍ରୀ ସୁଖରେ ଅଧୀର ହୋଇ ଉଠିଲେ। ସେ ଦୃଶ୍ୟ ଦେଖି ମୋ ମୁଣ୍ଡକୁ ଗୋଟେ ଅଦ୍ଭୁତ ଖିଆଲ ଢୁକିଲା। ଅନୁରାଗର ଜନ୍ମ ପରେ ଆଦିତ୍ୟଙ୍କର ମୋ ପ୍ରତି ଉଦାସୀନ ଭାବ ଲକ୍ଷ୍ୟ କରି ମୁଁ ଅତିଷ୍ଠ ହୋଇ ପଡ଼ୁଥିଲି। ମୋର ସେ ନିର୍ବିକାର ସ୍ୱାମୀଙ୍କୁ ଆହୁରି ବିବ୍ରତ ବିଚଳିତ କରିବା ପାଇଁ, ତାଙ୍କର ମୋ ପ୍ରତି ପ୍ରେମର ଗଭୀରତା ପରୀକ୍ଷା କରିବା ପାଇଁ ମୁଁ ଖୋଜି ଚିଠି ଲେଖି

ସମସ୍ତେ ଲୀଳା ଦୁଲାଳି, ଉଷା ସନ୍ଧ୍ୟାରାଣୀ ମିତ୍ର, ରେଖା କୁଞ୍ଜଲତା ଦାସ, ଅରୁଣିମା ଶୁଭଶ୍ରୀ ତ୍ରିପାଠୀ ଏବଂ ଚନ୍ଦ୍ରମୁଖୀ ପାର୍ବତୀ ଘୋଷ। ମେଘମିତ୍ର ନାଟକଟିର ମୂଳ ଉପନ୍ୟାସ ଡକ୍ଟର ପ୍ରତିଭା ରାୟ, ବେଦର ନାଟ୍ୟ ରୂପାନ୍ତର ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଆମ ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ ଆଜିର ଶିଳ୍ପୀ ଏ ମହେଶ୍ୱର ରାଓ ଏବଂ ସଙ୍ଗୀତା ପଣ୍ଡା ପ୍ରଥମେ ଶିଳ୍ପୀ ଏ ମହେଶ୍ୱର ରାଓ ଗାଇଛନ୍ତି କୁଳମଣି ଦାସଙ୍କ ରଚନାରୁ

ଆମ ଗୀତରେ ଆପଣମାନେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଶିଳ୍ପୀ ଏ ମହେଶ୍ୱର ରାଓ ଏବଂ ସଙ୍ଗୀତା ପଣ୍ଡାଙ୍କ କଣ୍ଠରେ। ଆମ ଗୀତ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ଲକ୍ଷ୍ମୀନ୍ଦ୍ର ସ୍ୱାଇଁ ଏବଂ ସାଥୀ।

ସମ୍ମାନୀୟ ସ୍ୱଦୀ ବୃନ୍ଦ, ବର୍ତ୍ତମାନ ଆପଣ ମାନଙ୍କ ନିକଟରେ ଆମେ ପରିବେଷଣ କରିବାକୁ ଯାଉଛୁ ଭକ୍ତ ଧ୍ରୁବର ତପସ୍ୟା ଫଳ। ଆସନ୍ତୁ ବୁଝିବା ଏକ ଦିନ କର ହେଲା କଣ।

ଦିନକର ରାଜା ଉତ୍ତାନପାଦ ସିଂହାସନ ଆରୋହଣ କରି ବସିଛନ୍ତି। ଠିକ ସମୟରେ ପଣ୍ଡିତ ସୁରୁଚି ପୁତ୍ର ଉତ୍ତମକୁ ଘେନି ଯେତେବେଳେ ଦାସୀ ରାଜାଙ୍କ ନିକଟରେ ପହଞ୍ଚିଗଲା, ରାଜା ଅପରଣ୍ୟ ମହୋଦୟ କଲେ କଣ।

ସଜରନ୍ଦ ସେଇ ସମୟରେ ପଣ୍ଡିତେ ଦାସିଏ ବଡ଼ରାଣୀର ପୁତ୍ର ଧ୍ରୁବକୁ ନେଇ ଆଜ୍ଞା ପହଞ୍ଚିଗଲା। ଏଥିପାଇଁ ଆପଣଙ୍କର ଓଡ଼ିଆ ଭାଗବତ ଶ୍ରୀମନ୍ ଜଗନ୍ନାଥ ଦାସ ଲେଖିଲେ ନା ଉତ୍ତମକୁ।

ଘରେଇ ନିୟମ ହବ ଯାଏ ଲାଜକୁଳି ବୋଲନ୍ତେ ଲାକ କାନ୍ଦୁରି ତା ଦେହରେ କର ବାଜିଲେ ଯେମିତି ଝାଉଁଳି ଯାଏ ମା ସାନ ରାଣୀଙ୍କ କଥାରେ ପଣ୍ଡିତ ଧ୍ରୁବଙ୍କ ମୁଖଟି ସେଇଭଳି ଝାଉଁଳି ଗଲା ତେଣୁ ଆଜ୍ଞା ଧ୍ରୁବ କଲେ କଣ।

ଭଗବତ ଧ୍ରୁବ କୁ ଆଜ୍ଞା ମା ବୁଝେଇଲେ ରେ ଧନ ଏ ଜଗତରେ ଉଦ୍ଧାର କରିବା ପାଇଁ ଦୁଃଖରୁ ଉଦ୍ଧାର କରିବା ପାଇଁ ଏକା ସେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ତାଙ୍କରି ନାମକୁ ଭଜନ କୀର୍ତ୍ତନ କଲେ ଆମେ ଏ ଦୁଃଖରୁ

ମାଙ୍କ କଥାରେ ଆଜ୍ଞା ଧ୍ରୁବ ପ୍ରତିପାଳିତ ହୋଇ ଜଗନ୍ନାଥ ମହାପ୍ରଭୁଙ୍କର ନାମ ଭଜନ କୀର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହୋଇଗଲା। କହିଲା ମା, ସେ ପ୍ରଭୁଙ୍କୁ ନାମ କୀର୍ତ୍ତନ କରିବାକୁ ହେଲେ ମତେ ଅଟବ୍ୟକୁ ଜଙ୍ଗଲକୁ ଯିବାକୁ ପଡିବ।

ଧ୍ରୁବ ବନକୁ ଯାଇ ଭଗବତ ପ୍ରେମରେ ମଜିବା ପାଇଁ ପ୍ରସ୍ତାବିତ କରନ୍ତେ। ମା ପଣ୍ଡିତେ କହୁଛନ୍ତି ରେ ଧନ, ତୁ ପରା ମୋର ଏକମାତ୍ର ସଂଘାଳି, ତୁ ମୋତେ ଛାଡି ଚାଲିଯିବୁ? ଏଇଥିପାଇଁ ଆପଣ ମାନଙ୍କର ଉତ୍କଳମଣି ଗୋପବନ୍ଧୁ ଦାସ ପତ୍ର ଲେଖିବାକୁ ଯାଉଛନ୍ତି।

ମହୋଦୟ ମା କାନ୍ଦି କାନ୍ଦି କହିଲେ ରେ ପୁଅ, ମୁଁ କହୁଛି ତୁ ଆଜି ଜଙ୍ଗଲ ଆକୁ ଯାଅ ନା। ଧ୍ରୁବ କହିଲେ ମା, ଯେହେତୁ ମର ଜଗତରେ ମୁଁ ଜନ୍ମ ଲାଭ ନେଇଛି, ଇଏ ତପରେ ଲୋ।

ସଜାନୁବୃନ୍ଦ, ଧ୍ରୁବ କହିଲେ ମା, ଯେହେତୁ ଧରାବକ୍ଷୀର ମୋ ଜନ୍ମ ହୋଇଛି, ଦିନ ରାତି ଆମର ମୃତ୍ୟୁ ହେବ, କାହିଁକି ଏଥିପାଇଁ ଭାଗବତ ଲେଖିଛନ୍ତି ଦେହରେ।

କହିଲେ ମା ଆପଣ ମତେ ଟିକେ ଆଶୀର୍ବାଦ ଦିଅନ୍ତୁ, ଜଙ୍ଗଲ ଦେଇଛି ସେ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ନାମକୁ ମୁଁ ଭଜନ କୀର୍ତ୍ତନ କରିବି ନା ନାଇଁ ନା।

ସେଦିନ ଧ୍ରୁବ କହିଲେ ବାପା ଆପଣଙ୍କ କୋଳରେ ବସିବା ପାଇଁ ମୋତେ ହସ୍ତ ପ୍ରସାରି ଦେଲି। ସାନ ରାଣୀ ମୋତେ ବହୁତ ଅପମାନ କରି କହିଲେ, ଆପଣ ତ ପଦେଲେ ସେଠି କିଛି କହିଲେ ନା, ତେଣୁ ମୁଁ ଏ ଭଗବାନଙ୍କର ପବିତ୍ର ନାମକୁ କେବେ ହେଲେ ଛାଡ଼ିବି ନାହିଁ। ବରିଣ୍ୟ ମହୋଦୟ ଭୂତାନ ମଧ୍ୟ ଫେରି ଆସିଲେ, ଜଙ୍ଗଲରେ ପଣ୍ଡିତ ଧ୍ରୁବ ତପସ୍ୟା କରି ପଣ୍ଡିତ ଦିମଟି ବିତା।

ସଜରବୃନ୍ଦ ବରେଣ୍ୟ ଏଇ ସମୟରେ ପଣିତେ ଭଗବାନ ସନ୍ତୋଷ ଲାଭ କରି ଧ୍ରୁବ କଲେ ରେ ଧନ ତୁ ଘରକୁ ଯା ତୋ ପିତାମାତାଙ୍କୁ ଆଜି ବିଷ୍ଣୁ ରଥରେ ବସେଇ ସ୍ୱର୍ଗପୁରକୁ ନେଇ ପଳେଇ ଆସ। ଏତିକି କୁହନ୍ତେ ଘଟଣାଟି ହେଲା କଣ? ଧ୍ରୁବ ଆଜ୍ଞା ଘରେ ଗୃହରେ ପହଞ୍ଚନ୍ତେ ଘଟଣାଟି ହେଲା କଣ? ପିତାମାତାଙ୍କୁ ସେ ଆଜ୍ଞା ବିଷ୍ଣୁ ରଥରେ ବସାଇ ଧୀରେ ଧୀରେ ସ୍ୱର୍ଗକୁ ସେ

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ। ଏବେ ସମୟ ହେଉଛି କାର୍ଯ୍ୟକ୍ରମ ଶୁଣିବା ମଞ୍ଜୁଳ ମଧ୍ୟାହ୍ନ। ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ ଆମ ପାଖରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ପହଞ୍ଚିସାରିଛି। ବାହାରେ ଖୁବ୍ ଜୋରେ ବର୍ଷା ବି ହେଉଛି, ଆଉ ସେଇଥିପାଇଁ ବୋଧହୁଏ ଅନେକଗୁଡ଼ିଏ ଶ୍ରୋତାବନ୍ଧୁ କେବଳ ବର୍ଷା ଉପରେ ଆଧାରିତ ଗୀତଗୁଡ଼ିଏ ଲେଖି ପଠାଇଛନ୍ତି। ବହୁତ ବଢ଼ିଆ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ, ଯାହା ଆପଣମାନଙ୍କର ପସନ୍ଦ, ମୋର ମଧ୍ୟ ପସନ୍ଦ। ଆଜି ଉପସ୍ଥାପନରେ ଅଛି ମୁଁ ଜୁନା ପଟ୍ଟନାୟକ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ, ପ୍ରଭାକର, ସେକ୍ଟର 11 ସିଡିଏ କଟକରୁ। ଆପଣମାନେ ଲେଖିଛନ୍ତି ହାଭ୍ ଏ ନାଇସ୍ ଡେ, ବହୁତ ଦିନଟି ଭଲରେ ଯାଉ ଆପଣମାନଙ୍କର, ସମସ୍ତେ ଭଲରେ ଥାଆନ୍ତୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମଞ୍ଜିଲ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ରିମ୍ଝିମ୍ ଗିରି ସାୱନ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ମୋହରା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଏଗ୍ନିକ। ବର୍ଷା ଯୋଗୁଁ ଖୁବ୍ ସୁନ୍ଦର ସୁନ୍ଦର ଗୀତଗୁଡ଼ିକ ଆପଣ ବାଛି ଲେଖି ପଠାଉଛନ୍ତି, ତେବେ ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣି ନିଅନ୍ତୁ।

ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ। ଆପଣ ଆମର ନିୟମିତ ଶ୍ରୋତା, ସବୁବେଳେ କେମିତି କେତେବେଳେ କାମ କରନ୍ତି ଆଉ କେତେବେଳେ ରେଡ଼ିଓ ଶୁଣନ୍ତି ଜଣାପଡ଼େନି, କିନ୍ତୁ ରେଡ଼ିଓକୁ ପ୍ରଚୁର ଭଲ ପାଉଛନ୍ତି ଆପଣ। ଆପଣ ଶୁଣିବାକୁ ଚାହିଁଛନ୍ତି ବେୱଫା ସନମ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ସୋନୁ ନିଗମ।

ଆସିଛି ଜିଗରନ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାହୁ। ଆପଣଙ୍କ ଗୀତ ବାଜିବା ଆରମ୍ଭ ହେଲାଣି, ଆପଣ ନିଶ୍ଚିତ ଭାବରେ ଶୁଣିପାରୁଥିବେ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। କଥାଚିତ୍ର ଜଗା ହାତରେ ପକା।

ଆଉ ଗୋଟିଏ ଏସ୍ଏମ୍ଏସ୍ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା, ବନ୍ଦନା, ସୌରୀ ମହାସିଂହପୁର ବହୁଗ୍ରାମରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ବାବୁ ଆଇ ଲଭ୍ ୟୁ କଥା ଚିତ୍ରର ଗୋଟିଏ ଗୀତ। ସେ ଗୀତଟି ଆମ ପାଖରେ ନାହିଁ, ବାବୁ ଆଇ ଲଭ୍ ୟୁର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତା ବନ୍ଧୁ। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ, ଲେଖିଛନ୍ତି ମଞ୍ଜୁ ନାନୀ, ଝିଅ ଯାଜ୍ଞସେନୀ, ପୁଅ ମୃତ୍ୟୁଞ୍ଜୟ। ଆପଣମାନେ ବଡ଼ ଫ୍ୟାନ୍ ଗିରିଜା ସାର୍ଙ୍କର ମୁଁ ଜାଣିପାରୁଛି। ଆପଣମାନେ ଲେଖିଛନ୍ତି ଭାଇ ତ ଭାଇ ଗିରିଜା ଭାଇ, ଏମିତି ଭାଇ ଜଗତେ ନାହିଁ। ନିଶ୍ଚୟ ଆଜ୍ଞା, ବହୁତ ଭଲ ଲୋକ ଜଣେ ସେ ଗିରିଜା ଭାଇ। ଆପଣ କେମିତି ଅଛନ୍ତି? ଆପଣ ମଝିରେ ମଝିରେ କୁଆଡ଼େ ଯାଉଛନ୍ତି ଯେ ସବୁ ଶ୍ରୋତା ଭାଇ ଭଉଣୀମାନେ ଆପଣଙ୍କୁ ଅପେକ୍ଷା କରି ଚାହିଁଛନ୍ତି। ବାଃ ବହୁତ ବଢ଼ିଆ, ଆପଣମାନେ ସମସ୍ତେ ଗିରିଜା ସାର୍ଙ୍କୁ ଏତେ ଖୋଜୁଛନ୍ତି ମାନେ ନିଶ୍ଚିତ ଭାବରେ ତାଙ୍କର ଡ୍ୟୁଟି ଏବେ ପଡ଼ିଯିବ। ଆପଣମାନେ ତାଙ୍କ କଣ୍ଠରୁ ଶୁଣିବେ ସୁନ୍ଦର ସୁନ୍ଦର ଗୀତ। ତେବେ ଶ୍ରୋତାବନ୍ଧୁ, ଆପଣ ଶୁଣିବାକୁ ଚାହିଁଛନ୍ତି ଜଗାବଳିଆ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର ଏବଂ ଅନୁରାଧା ପଡ଼ବାଲ। ଆପଣଙ୍କର ପସନ୍ଦର ଗୀତ ଶୁଣିନିଅନ୍ତୁ, ଆଉ ଗିରିଜା ସାର୍ଙ୍କୁ ହାଏ ହ୍ୟାଲୋ ଟିକେ କହିଦିଅନ୍ତୁ।

ଡିହସାହି କାଦୁଆପଡ଼ା ଜଗତସିଂହପୁର ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସଙ୍କ କଣ୍ଠରେ ଗୋଟିଏ ଗୀତଟିଏ, କଥାଚିତ୍ର ଚକାଚକା ଭଅଁରୀ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ପାରାଦୀପରୁ ଦିଲୀପ ନାୟକ। ଆପଣ ଶୁଣିବାକୁ ଚାହିଁଛନ୍ତି ଜିସ୍ ଦେଶ ମେ ଗଙ୍ଗା ବେହତି କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜଟଣୀରୁ। ଲେଖିଛନ୍ତି କୁମୁଦିନୀ ଏବଂ ତ୍ରିନାଥ। ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତ, ମୋର ବି ବହୁତ ପସନ୍ଦ, ସବୁ ଝିଅମାନଙ୍କର ପସନ୍ଦ ଯେଉଁମାନେ ଶାଶୁଘରକୁ ଯାଆନ୍ତି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଦକ୍ଷିଣକୁଳ ଯାଜପୁରରୁ। ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରବଣ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ। ଗୀତଟିକୁ ଗାଇଛନ୍ତି ବାଣିଜ୍ୟ ରାମ ଏବଂ ଚିତ୍ତରଞ୍ଜନ ଜେନା।

ବାସୁଦେବପୁର ଭଦ୍ରକରୁ ଲେଖିଛନ୍ତି ନରେନ୍ଦ୍ର ମହାକୁଡ଼। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବେତାବ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ସବୀର କୁମାର ଏବଂ ଲତା ମଙ୍ଗେସ୍କର। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣମାନେ ତ ଶୁଣୁଛନ୍ତି, ଏମିତି ଆପଣ ଭଲ ପାଇବା ଦେଉଥାନ୍ତୁ। ଆମ ପାଖକୁ SMS ଜରିଆରେ ଆପଣଙ୍କ ପସନ୍ଦର ଗୀତ ଲେଖି ପଠାଉଥାନ୍ତୁ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଗୁଲେହି ହିନ୍ଦୋଳ ଢେଙ୍କାନାଳରୁ ଲେଖିଛନ୍ତି ନୀଳାଦ୍ରି ସାହୁ ରୀନାବାଳା ସାହୁ ଆପଣ ଶୁଣିବାକୁ ଚାହିଁଛନ୍ତି ଅସଲି ନକଲି କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଭୂୟାଁବାସ ଗୁଆମାଲ ଭଦ୍ରକରୁ। ଲେଖିଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି।

କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ। ଆପଣଙ୍କ ପସନ୍ଦର ଗୀତ ଏକ ଡାଲବର, କଥାଚିତ୍ର ଚୋର ମଚାଏ ସୋର, ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନିଆଳୀ ମାଧବରୁ, ଲେଖିଛନ୍ତି ଜିତେନ୍ଦ୍ର। ଅଲକା ଏଗ୍ନିକ ଏବଂ ଅଭିଜିତ୍ଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ଆପଣମାନେ ପସନ୍ଦ କରିଛନ୍ତି, କଥାଚିତ୍ର ୟେ ତେରା ଘର ୟେ ମେରା ଘର।

କାର୍ଯ୍ୟକ୍ରମ ଶେଷରେ ଗୋଟିଏ ଏସ୍ଏମ୍ଏସ୍ ଆସିଛି ପୁରୀ ଡିଷ୍ଟ୍ରିକ୍ଟ ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ମିତାଲି ଆପଣମାନେ ଶୁଣିବାକୁ ଚାହିଁଛନ୍ତି କୁଛ୍ କୁଛ୍ ହୋତା ହେ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଆରତୀ ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ ଉଲ୍କା କଥାଚିତ୍ରର ଏହି ସୁନ୍ଦର ଗୀତଟି।

ଯଥା ବନ୍ଧୁ ମୁଁ ଯେଉଁ ମୁଁ ଅଛି ମୋ ସହିତ ପୂର୍ବ ଭଳି ପ୍ରତି ଗୀତରେ ବ୍ୟବହାର କରାଯାଇଛି ଗୋଟିଏ ଶବ୍ଦ, ସେ ଶବ୍ଦକୁ ଆପଣମାନେ ଶୁଣନ୍ତୁ ଆଉ ଭରପୁର ମଜା ଉଠାନ୍ତୁ। ତେବେ ଆଉ ଡେରି ନ କରି ଆରମ୍ଭ କରିବା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରସାରଣ ଅପରାହ୍ନ କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପୂର୍ବାଲ ଏବଂ ଦୀପ ନାରାୟଣ। କଥାଚିତ୍ର ଆଶିଷ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ। ଶ୍ରୋତା ବନ୍ଧୁ, ଏବେ ସମୟ ହେଇଛି ଆପଣମାନଙ୍କର, ମାନେ ଆପଣମାନଙ୍କ ଏସ୍ଏମ୍ଏସ୍ର ଆଉ ସୁମଧୁର ଗୀତର। ଆସନ୍ତୁ ଆସିର ଏହି ବର୍ଷାକାଳୀନ ଋତୁରେ ସଙ୍ଗୀତରେ ଭିଜିବା ଆଉ ସଙ୍ଗୀତରେ ମଜିବା।

କିନ୍ତୁ ଚିରହରିତ କାର୍ଯ୍ୟକ୍ରମର ଗୀତ ଶୁଣିବା ପୂର୍ବରୁ ଆସନ୍ତୁ କିଛି ସମୟ ବିଜ୍ଞାପନ ବିରତି ନେବା। ଆଜିର ଚିରହରିତ କାର୍ଯ୍ୟକ୍ରମର ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ପଠାଇଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ ଏବଂ ଭରତ ଚନ୍ଦ୍ର ପାତ୍ର। ଆପଣ ଚାହିଁଛନ୍ତି ସୁନାମୟନ ଆଲବମ୍ରେ ବାବୁଲୁ ସୁପ୍ରିୟଙ୍କୁ ଶୁଣିବା ପାଇଁ। ରେ ମେଘ ତୁ ଶୁଣିଯା, ତୋ ଦିଗ ତୁ ଭାଙ୍ଗିଯା, ପ୍ରିୟା ଅଛି ଦୂର ଦେଶେ, ଯିବୁ ଚାଲି ତା ପାଶେ, ମୋ ଖବର ଦବୁ ତାକୁ ଯା ନେଇଯା। ଶିଳ୍ପୀ ବାବୁଲ ସୁପ୍ରିୟ।